ଆଜିର ଅନୁଚିନ୍ତା ମନର ଯନ୍ତ୍ରଣା ଶରୀରର ଯନ୍ତ୍ରଣାଠାରୁ ଅଧିକ କଷ୍ଟଦାୟକ। ସେଥିପାଇଁ କେବେ କାହାରି ମନକୁ କଷ୍ଟ ଦିଅନ୍ତୁ ନାହିଁ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ପ୍ରାତଃ 6 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ସମ୍ବାଦ ହିନ୍ଦୀରେ, ପରେ ପରେ ଇଂରାଜୀରେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ପରବର୍ତ୍ତୀ ଭକ୍ତିଅର୍ଘଟି ବାଡ଼ୁଛୁ ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ରଚନାରୁ ପୁଷ୍ପ ମହାନ୍ତିଙ୍କ କଣ୍ଠରେ।

ଏତେବେଳେ ଯାଏଁ ଶୁଣୁଥିଲେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଦିବ୍ୟ ଚେତନା ଉପରେ ଆଧାରିତ କାର୍ଯ୍ୟକ୍ରମ ଚେତନା ଚିନ୍ତନ। ଉପସ୍ଥାପନା କରିଛନ୍ତି ପ୍ରଫୁଲ୍ଲ କୁମାର ମାଝୀ।

ପିଲାଟି ଦିନରୁ ଆମେ ଇତିହାସ ପଢ଼ି ଆସୁଛୁ, ଦ୍ୱିତୀୟ ତୃତୀୟ ଶ୍ରେଣୀଠାରୁ ଆରମ୍ଭ କରି PhD ହାସଲ ପର୍ଯ୍ୟନ୍ତ। କିପରି ମଧ୍ୟଯୁଗରେ ରାଜା ମହାରାଜା ସମ୍ରାଟମାନେ ବଡ଼ ବଡ଼ ଦୁର୍ଗ ନିର୍ମାଣ କରିଛନ୍ତି, ପୁରୀ କୋଣାର୍କ ଲିଙ୍ଗରାଜ ମନ୍ଦିର ନିର୍ମିତ ହୋଇଛି, ଏବଂ ସର୍ବୋପରି ଆଗ୍ରା ଯମୁନା ନଦୀ କୂଳରେ ବିଶ୍ୱପ୍ରସିଦ୍ଧ ତାଜମହଲ ନିର୍ମାଣ କରାଯାଇଛି। ଏ ତ ମଧ୍ୟଯୁଗର କଥା। ବୈଦିକ ସଭ୍ୟତା ପୂର୍ବରୁ ସିନ୍ଧୁ ସଭ୍ୟତା ସମୟରେ ମହେଞ୍ଜୋଦାରୋ ଓ ହରପ୍ପା ଭଳି ଉନ୍ନତମାନର ସହର ଗଢ଼ି ଉଠିଥିଲା, ଯାହାର ରାସ୍ତାଘାଟ, ନାଳ ବ୍ୟବସ୍ଥା, ବର୍ତ୍ତମାନର ସୁଇମିଂ ପୁଲ୍ ଭଳି ଗାଧୋଇବା ସ୍ଥଳୀ ଇତିହାସ ପଢ଼ିବା ସମୟରେ ଆମକୁ ଅଭିଭୂତ କରେ। ବର୍ତ୍ତମାନର ଯନ୍ତ୍ରୀମାନେ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇଯାଆନ୍ତି, କିଭଳି ସେମାନେ ଏତେ ଉନ୍ନତମାନର କଳ୍ପନା କରିପାରିଲେ, ଏତେ ବଡ଼ ବଡ଼ ପଥର ମନ୍ଦିର ଶୀର୍ଷକୁ କିଭଳି ଉଠାଇଲେ, ଏତେ ପରିମାଣର ମାର୍ବଲ କେଉଁଠୁ ଆଣିଲେ। ଶହ ଶହ ହଜାର ହଜାର ବର୍ଷ ପୂର୍ବର ନିର୍ମାଣ ଶୈଳୀ ଆମ ମନରେ ସୃଷ୍ଟି କରେ ଅନେକ ପ୍ରଶ୍ନବାଚୀ। କେବଳ ସ୍ଥାପତ୍ୟ ନୁହେଁ, ଇତିହାସ ପୃଷ୍ଠାର ଅନ୍ୟାନ୍ୟ ଘଟଣାବଳୀ, ସାମାଜିକ ଓ ଧାର୍ମିକ ପରମ୍ପରା ମଧ୍ୟ ଆମେ ପଢ଼ୁ, ମନେ ରଖୁ ଏବଂ ପରୀକ୍ଷାରେ କୃତକାର୍ଯ୍ୟ ମଧ୍ୟ ହେଉ। କିଭଳି ମହାବୀର ଏବଂ ବୁଦ୍ଧ ଏକ କଳୁଷିତ ସମାଜରେ ଜନ୍ମ ହୋଇଥିଲେ, ଧର୍ମ ନାଁରେ ଚାଲୁଥିବା ବିଭିନ୍ନ କୁସଂସ୍କାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ ଏବଂ ସର୍ବୋପରି ଅହିଂସା ଓ ମୋକ୍ଷର ମାର୍ଗ ଦେଖାଇଥିଲେ, ସେମାନଙ୍କ ଉଚ୍ଚ ଆଦର୍ଶ ମଧ୍ୟ ଆମକୁ ଅନୁପ୍ରାଣିତ କରିଥାଏ। କିଭଳି ସେମାନେ ରାଜଉଆସର ଭୋଗବିଳାସ ପରିହାର କରି ନିଜକୁ ଯାତନା ଦେଇଛନ୍ତି ଏବଂ ମାନବ ସମାଜକୁ ଉଦ୍ଧାର କରିବା ପାଇଁ ସତତ ପ୍ରୟାସ କରିଛନ୍ତି। ଆମେ ଇତିହାସ ତ ପଢ଼ୁ, ହେଲେ ତାକୁ ଆମର ଦୈନନ୍ଦିନ ଜୀବନରେ କେତେଦୂର କାର୍ଯ୍ୟକାରୀ କରୁ, ଦୁଇଟି ତୁଳନାତ୍ମକ ଉଦାହରଣ ନେଇପାରିବା। 5000 ବର୍ଷ ପୂର୍ବରୁ ଗଢ଼ି ଉଠିଥିବା ମହେଞ୍ଜୋଦାରୋ ଓ ହରପ୍ପା ସହର ତୁଳନାରେ ଆମର ସ୍ଥିତି କ'ଣ? ଦିନକୁ ଦିନ ଜନସଂଖ୍ୟା ତ ବଢ଼ୁଛି, ହେଲେ ସହର ଭିତରେ ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ଓଭରବ୍ରିଜ୍ଟିଏ ନିର୍ମାଣ କରାଯାଇପାରୁନାହିଁ। ସହର ଭିତର ଦେଇ ଦଶଚକିଆ ଗାଡ଼ି ଚଳାଚଳ କରୁଛି, ଅଥଚ ସହର ବାହାର ଦେଇ ବାଇପାସ୍ଟିଏ ନିର୍ମାଣ କରାଯାଇପାରୁନାହିଁ। ଅର୍ଥର ତ ଅଭାବ ନାହିଁ, ଇଚ୍ଛାଶକ୍ତିର ଅଭାବ ରହିଛି। ରାସ୍ତାଘାଟରେ, ବସ୍ଷ୍ଟାଣ୍ଡରେ ଯେଉଁ ଗାଡ଼ଖାଲ ରହିଛି ଏବଂ ବର୍ଷା ଆସିଲେ ପାଣି ଜମିଲେ ଲୋକେ ଗଭୀରତା ମାପି ନପାରି ଯେଉଁ ହଇରାଣ ହୁଅନ୍ତି, ଶାହାଜାହାନଙ୍କ ତାଜମହଲ ଏବଂ ଆକବରଙ୍କ ବୁଲନ୍ଦ ଦରବାଜାକୁ ତାରିଫ କରୁଥିବା ଲୋକ କେମିତି ଅବା ବୁଝିପାରିବେ? ନିର୍ମାଣ ଶୈଳୀରେ ତ ପଛରେ ରହିଛୁ, ଆମର ସଂସ୍କୃତି ଓ ପରମ୍ପରା ମଧ୍ୟ ଅତୀତ ହେବାକୁ ବସିଲାଣି। ମହାବୀର, ବୁଦ୍ଧ ଓ ଗାନ୍ଧୀଜୀଙ୍କ ଅହିଂସା ବାଣୀକୁ ତ ଇତିହାସରେ ଲିପିବଦ୍ଧ କରିଛୁ, କିନ୍ତୁ ସମ୍ପ୍ରତି ଆମ ସମାଜର ସ୍ଥିତି ଯାହା ଏବଂ ଯେଉଁ ହିସାବରେ ସାମାଜିକ ହିଂସା, ଗଣ୍ଡଗୋଳ ଓ ବିଶୃଙ୍ଖଳା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି, ଏ ଦେଶ ଯେ ଅହିଂସାର ଦେଶ, ସହିଷ୍ଣୁତାର ଦେଶ କହିବା ମୁସ୍କିଲ ହୋଇପଡ଼ୁଛି। ଇତିହାସ କେବଳ ପରୀକ୍ଷାରେ କୃତକାର୍ଯ୍ୟ ହେବା ପାଇଁ କିମ୍ବା PhD ହାସଲ କରିବା ପାଇଁ ପଢ଼ାଯାଏ ନାହିଁ, ଏହା ଆମକୁ ସତ୍ଶିକ୍ଷା ଓ ସତ୍ମାର୍ଗ ପ୍ରଦର୍ଶନ କରିବା ଉଚିତ। କିନ୍ତୁ ଏଯାଏଁ ଆମର ଇତିହାସ ପଠନ ସଫଳ ହୋଇଥିବାର ଜଣାଯାଏ ନାହିଁ। ଏବେ ବି ସମୟ ଅଛି, ପରୀକ୍ଷାରେ ପାସ୍ କରିବା ପାଇଁ ତ ଇତିହାସ ପଢ଼ିବା, ତା ସହିତ

ଏତେ ସମୟ ଯାଏଁ ଶୁଣୁଥିଲେ ଦିବ୍ୟ ଚେତନା ଉପରେ ଆଧାରିତ କାର୍ଯ୍ୟକ୍ରମ ଚେତନା ଚିନ୍ତନ। ଉପସ୍ଥାପନା କରିଥିଲେ ପ୍ରଫୁଲ୍ଲ କୁମାର ମାଝି। ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ଏଥର ଶୁଣନ୍ତୁ ପରବର୍ତ୍ତୀ କାର୍ଯ୍ୟକ୍ରମ, ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ।

ଗଙ୍ଗା କୂଳରେ ମୁନିମାନଙ୍କ ମେଳରେ ରାଜା ପରୀକ୍ଷିତ ଥିବାବେଳେ ଶୁକଦେବ ସେଠାରେ ପହଞ୍ଚିଲେ। ରାଜା ତାଙ୍କୁ ପ୍ରଣାମ କରି ପୂଜା କଲେ। ତାଙ୍କର ବିଶ୍ୱାସ ହେଲା ମରଣକାଳରେ ଶୁକଙ୍କ ସଙ୍ଗ ପାଇ ଏ ଭବସାଗର ପାରି ହୋଇଯିବେ। ଜୀବନ ଯିବା କାଳରେ କ'ଣ ଶୁଣିବେ, କାହାକୁ ଚିନ୍ତିବେ, କ'ଣ ଭଜନ କରିବେ, ସେହି କଥା କହିବାକୁ ଅନୁରୋଧ କଲେ ଶୁକମୁନିଙ୍କୁ। ଏହା ହିଁ ଥିଲା ଶ୍ରୀମଦ୍ ଭାଗବତ ପ୍ରଥମ ସ୍କନ୍ଧର କଥାବସ୍ତୁ। ଆଜି ଆରମ୍ଭ କରୁଛୁ ଶ୍ରୀମଦ୍ ଭାଗବତର ଦ୍ୱିତୀୟ ସ୍କନ୍ଧ।

ଏତେ ସମୟ ଯାଏଁ ଶୁଣୁଥିଲେ କାର୍ଯ୍ୟକ୍ରମ ଶ୍ରୀମଦ୍ ଭାଗବତ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବାଦ ସମ୍ବଲପୁରୀରେ ପରେ ପରେ ସମ୍ବାଦ ସଂସ୍କୃତରେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ସମ୍ବଲପୁର ପରେ ପରେ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

0: प्रबलवृष्टेः पूर्वानुमानं कृतमस्ति। भारतेन ह्यः रात्रौ लखनऊनगरे क्रीड्यमाने प्रथमविंशतिप्रतिविंशति अन्ताराष्ट्रियक्रीडायां वेस्ट इण्डीजदलम् अष्टस्तोभिः पराजितम्। अनेन विजयेन भारतं पञ्चस्पर्धात्मिकायां श्रृङ्खलायाम् 1-0 इत्यन्तरेण अग्रे अस्ति। इति वार्ताः।
1: ଏତେ ସମୟ ଯାଏଁ ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର ପରିପରି ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ପ୍ରାତଃ 7। ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସମ୍ୟକ ସୂଚନା। ଚଳିତ ଅଧିବେଶନରେ ଶୁଣିପାରିବେ 7:25 ଗୀତ ଗୀତାଞ୍ଜଳି, 7:40 ପ୍ରଚାର କରିବୁ ଚାଷର କଥା, 7:45 ରହିଛି ପୁରାତନୀ କ୍ରମରେ ଛାନ୍ଦ। ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣିବେ ପୀଠ ପରିକ୍ରମା। ଏହି କ୍ରମରେ ଶୁଣିବେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ସମଲେଶ୍ୱରୀଙ୍କୁ ପ୍ରଯୋଜନା ମୁରଲୀଧର ପଣ୍ଡା। ସକାଳ 8:30 ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ହିନ୍ଦୀ କଥାଚିତ୍ରର ଗୀତ ସକାଳ 9:00। ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର 25 ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବେ ଆକାଶବାଣୀ ଦିଲ୍ଲୀରୁ 9:10। ଓଡ଼ିଆ କଥାଚିତ୍ରର ଗୀତ ସକାଳ 9:45। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ 10:10। ଦ୍ୱିତୀୟ ଅଧିବେଶନରେ ଲୋକଗୀତ କ୍ରମରେ ଶୁଣନ୍ତୁ ସଂକୀର୍ତ୍ତନ ଦିନ 12:00। 12:30 ରହିଛି ସୁଗମ ସଙ୍ଗୀତ। ଚାଷର କଥା ପ୍ରଚାର କରିବୁ ଦିନ 1:10। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା ଦିନ 1:20। ହିନ୍ଦୀ କଥାଚିତ୍ରର ଗୀତ ଦିନ 2:45। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିପାରିବେ ତୃତୀୟ ଅଧିବେଶନରେ ଅପରାହ୍ନ 5:00। ଯୁବବାଣୀ ଅପରାହ୍ନ 5:30। ଏଥିରେ ଶୁଣିବେ ଖେଳ ପତ୍ରିକା କାର୍ଯ୍ୟକ୍ରମ ଖେଳ ଓ ଖେଳାଳି। ଉଜ୍ଜଳ ଆମ ଦେଶ ସନ୍ଧ୍ୟା 6:30। ଜିଲ୍ଲା ସମ୍ପର୍କରେ ରାତ୍ର 7:25 ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ରାତ୍ର 7:30। ଗୀତ ଗଜଲ ରହିଛି ରାତ୍ର 8:00। ସ୍ପୋର୍ଟସ୍ ଗେନ୍ ରାତ୍ର 8:30। ସ୍ପଟ୍ଲାଇଟ୍ ରାତ୍ର 9:15। ଚର୍ଚ୍ଚା କା ବିଷୟ ହେ ରାତ୍ର 9:30। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବେ ଆକାଶବାଣୀ ଦିଲ୍ଲୀରୁ। ହିନ୍ଦୀ କଥାଚିତ୍ରର ଗୀତ ରାତ୍ର 10:00। ରାତ୍ର 10:30 ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ଶାସ୍ତ୍ରୀୟ ଗାୟନ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ପରେ ପରେ ଶୁଣିବେ ଆମର ସ୍ୱାସ୍ଥ୍ୟ ଓ ସମ୍ବାଦ ଓଡ଼ିଆରେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜନସେବାର 25 ବର୍ଷ ପୂର୍ତ୍ତି ଅବସରରେ ଆଜି ଦେଶର 750 ଜିଲ୍ଲା ମୁଖ୍ୟାଳୟରେ ବିକଶିତ ଭାରତ ସଂକଳ୍ପ ସଭା ଅନୁଷ୍ଠିତ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଭାସୀ ମାଧ୍ୟମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି। ଶ୍ରୀ ସାମଲ କହିଛନ୍ତି ଖୋର୍ଦ୍ଧାରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ମତଦାତା ତାଲିକାକୁ ଅଧିକ ସ୍ୱଚ୍ଛ କରିବା ଉଦ୍ଦେଶ୍ୟରେ ଆଜିଠାରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେଉଛି। ତିନିଦିନ ଧରି ଚାଲିବାକୁ ଥିବା ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏସ୍ଆଇଆର୍ ପ୍ରକ୍ରିୟାରେ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟରମାନଙ୍କୁ ପୁଣି ଥରେ ଭୋଟର ତାଲିକାରେ ସାମିଲ କରିବା ତଥା ନୂତନ ଭାବେ ଯୋଗ୍ୟ ହୋଇଥିବା ଯୁବ ଭୋଟରମାନଙ୍କୁ ତାଲିକାରେ ସାମିଲ କରିବା। ଯୋଗ୍ୟ ଯୁବ ଭୋଟରମାନେ ଫର୍ମ 6 ମାଧ୍ୟମରେ ପଞ୍ଜୀକରଣ ପାଇଁ ବୁଥସ୍ତରୀୟ ଅଧିକାରୀଙ୍କ ନିକଟରେ ଆବେଦନ କରିପାରିବେ। ଓଡ଼ିଶାର ସାମାଜିକ ଓ ଆର୍ଥିକ ବିକାଶରେ ନାରୀ ଶକ୍ତି ନେତୃତ୍ୱ ନେବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱର ମିଶନ ଶକ୍ତି ଭବନରେ ଆୟୋଜିତ ଶୁଦ୍ଧ ଫେରସ୍ତ କାର୍ଯ୍ୟକ୍ରମରେ ଶ୍ରୀମତୀ ପରିଡ଼ା ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ 1,79,809 ସ୍ୱୟଂସହାୟକ ଗୋଷ୍ଠୀକୁ 99,26,00,000 ଟଙ୍କାର ଶୁଦ୍ଧ ଫେରସ୍ତ କରାଯାଇଥିଲା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କଟକ ଜିଲ୍ଲାରେ ପର୍ଯ୍ୟଟନର ବିକାଶ, ମିଶନ ଶକ୍ତି ଏବଂ ମହିଳା ଓ ଶିଶୁ ବିକାଶ ନେଇ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଶ୍ରୀମତୀ ପରିଡ଼ା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ନିଜସ୍ୱ ଗୃହ ନିର୍ମାଣ ସହ ସୁଭଦ୍ରା ଶକ୍ତି କାଫେଗୁଡ଼ିକର ଉନ୍ନତି ପାଇଁ ପଦକ୍ଷେପ ନେବାକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଛାତ୍ର ସଂସଦ ନିର୍ବାଚନ ନେଇ ଆଜି ବିଭିନ୍ନ ଉଚ୍ଚଶିକ୍ଷାନୁଷ୍ଠାନରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ଏହାପରେ ପ୍ରାର୍ଥୀ ଚୟନ, ନାମାଙ୍କନ ଓ ଅନ୍ୟାନ୍ୟ ପ୍ରକ୍ରିୟା ସମ୍ପର୍କରେ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ଆବଶ୍ୟକ ସୂଚନା ଦିଆଯିବ। ଶିକ୍ଷାନୁଷ୍ଠାନଗୁଡ଼ିକରେ ଶୈକ୍ଷିକ ପରିବେଶ ବଜାୟ ରଖିବା ସହ ଶାନ୍ତିଶୃଙ୍ଖଳାର ସହ ଛାତ୍ର ସଂସଦ ନିର୍ବାଚନ ସମ୍ପନ୍ନ କରିବାକୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପୁଲିସ ଓ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱରର ଲୋକସେବା ଭବନରେ ଆୟୋଜିତ ବୈଠକରେ ଶ୍ରୀମତୀ ଗର୍ଗ ନିର୍ବାଚନ ସମୟରେ କୌଣସି ପ୍ରକାର ହିଂସା ଘଟଣା ଏଡ଼ାଇବାକୁ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଆସନ୍ତା 9 ତାରିଖ ନାମାଙ୍କନ ପତ୍ର ଦାଖଲ ଏବଂ 15 ତାରିଖରେ ଭୋଟ୍ ଗ୍ରହଣ ହେବ। ଫାଇଟର ପାଇଲଟ୍ ଏୟାର ମାର୍ଶାଲ୍ ଆଶୁତୋଷ ଦୀକ୍ଷିତଙ୍କୁ ବାୟୁସେନାର ପରବର୍ତ୍ତୀ ମୁଖ୍ୟ ଭାବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଯୁକ୍ତି ଦିଆଯାଇଛି। ଶ୍ରୀ ଦୀକ୍ଷିତ ବର୍ତ୍ତମାନର ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ୍ ଏସ୍ପି ସିଂଙ୍କ ସ୍ଥାନ ନେବେ। ଶ୍ରୀ ଦୀକ୍ଷିତ ବର୍ତ୍ତମାନ ବାୟୁସେନାର ଉପମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ଆର୍ଥିକ ପରିଚାଳନା, ବ୍ୟୟ ଅଗ୍ରଗତି, କର୍ମଚାରୀଙ୍କ ସାମାଜିକ ସୁରକ୍ଷା ବିଷୟରେ ଆଲୋଚନା ହୋଇଛି। ଏଥିସହ 25 ପ୍ରମୁଖ ପ୍ରକଳ୍ପର କାର୍ଯ୍ୟକାରିତା ନେଇ ଗୁରୁତ୍ୱ ପ୍ରଦାନ କରାଯାଇଛି। ଏଥିରେ ନୟାଗଡ଼ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଭିଜ୍ଞତା ଏବଂ ଜ୍ଞାନର ସୁବିନିମୟ ସହ ପରସ୍କର ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଗୁଜରାଟ ଗସ୍ତ କରିଛନ୍ତି। ଗସ୍ତ କାଳରେ ରାଜ୍ୟର ବରିଷ୍ଠ ଅଧିକାରୀବୃନ୍ଦ ଗାନ୍ଧୀନଗରସ୍ଥିତ ଗୁଜରାଟ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହ ସାକ୍ଷାତ ଆଲୋଚନା କରିବା ସହ ବିପର୍ଯ୍ୟୟ ପରିଚାଳନାର ବିଭିନ୍ନ ଦିଗ ଉପରେ ଅନୁଭୂତି ବାଣ୍ଟିବା ସହ ଜ୍ଞାନ ଆହରଣ କରିଥିଲେ। ପୁରୀରେ ପ୍ରସ୍ତାବିତ ଶ୍ରୀ ଜଗନ୍ନାଥ ଗ୍ରୀନ୍ଫିଲ୍ଡ ଆନ୍ତର୍ଜାତିକ ବିମାନବନ୍ଦର ପାଇଁ ଜଙ୍ଗଲ ବିଭାଗ ସମ୍ପର୍କିତ ସମସ୍ୟାର ସମାଧାନ ହେବା ସହ

କୋଷ୍ଟାଲ ରେଗୁଲେସନ ଜୋନ୍ ବା ଉପକୂଳ ନିୟନ୍ତ୍ରଣ କ୍ଷେତ୍ର ଅନୁମତିପତ୍ର ମିଳିଥିବା ଜଣାପଡ଼ିଛି। ପୂର୍ବରୁ ବିମାନବନ୍ଦର ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଅନୁମତି ମିଳିଥିଲା। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଏକକ ବାତାୟନ ଅନୁମୋଦନ କର୍ତ୍ତୃପକ୍ଷଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କୋମନା ବ୍ଲକ ଛିନ୍ନପାଣିସ୍ଥିତ ମେସର୍ସ ଚକାନୟନ ଟେକ୍ସଟାଇଲ୍ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଭୁବନେଶ୍ୱରରେ 19ତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ବା ସହରାଞ୍ଚଳ ଗତିଶୀଳ ଭାରତ ସମ୍ମିଳନୀ

0: ଟେକ୍ସଟାଇଲ୍ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଭୁବନେଶ୍ୱରରେ 19ତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ବା ସହରାଞ୍ଚଳ ଗତିଶୀଳ ଭାରତ ସମ୍ମିଳନୀ ଆୟୋଜିତ ହେବ। ଆବାସ ସହରୀ କାର୍ଯ୍ୟ ମନ୍ତ୍ରଣାଳୟର ଏହି ବାର୍ଷିକ ସମ୍ମିଳନୀରେ ନୀତି ନିର୍ଦ୍ଧାରକ, ସହରୀ ପରିବହନ ବିଶେଷଜ୍ଞ, ପ୍ରଯୁକ୍ତି ଓ ସେବା ପ୍ରଦାନକାରୀ ସ୍ଥାୟୀ ସହରୀ ଯାତାୟତ ପାଇଁ ନୂତନ ସମାଧାନ ଅନ୍ୱେଷଣର ସୁଯୋଗ ପ୍ରଦାନ କରିବ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଦିନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ପ୍ରୋଷ୍ଟେଟ୍ ଜନିତ ସ୍ୱାସ୍ଥ୍ୟ ସମସ୍ୟା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ସଞ୍ଜୟ ଚୌଧୁରୀ।
2: ପୁରୁଷମାନଙ୍କୁ 50 ବର୍ଷ ବୟସ ପରେ ପ୍ରୋଷ୍ଟେଟ୍ ସମସ୍ୟା ଏକ ସ୍ୱାସ୍ଥ୍ୟ ସମସ୍ୟା, କିନ୍ତୁ ଏହି ସ୍ୱାସ୍ଥ୍ୟ ସମସ୍ୟାକୁ ଏଡ଼ାଇବା ପାଇଁ ଆପଣ ଅନେକ ଉପାୟ ଆପଣେଇ ପାରିବେ। ପ୍ରଥମେ ଆସନ୍ତୁ ଜାଣିନେବା ପ୍ରୋଷ୍ଟେଟ୍ କ'ଣ। ପ୍ରୋଷ୍ଟେଟ୍ ପୁରୁଷମାନଙ୍କ ମଧ୍ୟରେ ଏକ ଛୋଟ ଗ୍ରନ୍ଥି ଯାହା ବୀର୍ଯ୍ୟ ତିଆରି କରିବାରେ ସାହାଯ୍ୟ କରେ। ଏହା ମଳଦ୍ୱାର ସାମ୍ନାରେ ଓ ପରିସ୍ରା ଥଳୀ ତଳେ ରହିଥାଏ। ଏହା ମୂତ୍ରନଳୀକୁ ଘୋଡ଼ାଇ ଦେଇଥାଏ, ଯାହା ଶରୀରରୁ ପରିସ୍ରା ଏବଂ ବୀର୍ଯ୍ୟକୁ ବାହାର କରିଥାଏ। ବୟସ ବଢ଼ିବା ସହିତ ଏହା ବଡ଼ ହେବାକୁ ଲାଗେ। ଯଦି ପ୍ରୋଷ୍ଟେଟ୍ ବହୁତ ବଡ଼ ହୁଏ ତେବେ ଏହା ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ଏହି ପ୍ରୋଷ୍ଟେଟ୍ ସମସ୍ୟା 2 ପ୍ରକାର ହୋଇପାରେ, ଯଥା ସାଧାରଣ ପ୍ରୋଷ୍ଟେଟ୍ ସମସ୍ୟା ଓ ପ୍ରୋଷ୍ଟେଟ୍ କର୍କଟ ରୋଗ ସମସ୍ୟା। ଆସନ୍ତୁ ଜାଣିନେବା ସାଧାରଣ ପ୍ରୋଷ୍ଟେଟ୍ ସମସ୍ୟା ବିଷୟରେ। ସାଧାରଣ ପ୍ରୋଷ୍ଟେଟ୍ ସମସ୍ୟା ଅନେକ ପ୍ରକାର ହୋଇପାରେ। ପ୍ରଥମଟି ହେଲା ତୀବ୍ର ଜୀବାଣୁ ପ୍ରୋଷ୍ଟାଟାଇଟିସ୍। ସାଧାରଣତଃ ଜୀବାଣୁ ସଂକ୍ରମଣରୁ ହଠାତ୍ ଆରମ୍ଭ ହୋଇଥାଏ। ପ୍ରୋଷ୍ଟେଟ୍ ଲକ୍ଷଣ ବ୍ୟତୀତ ଯଦି ଆପଣଙ୍କର ଜ୍ୱର, ଥଣ୍ଡା କିମ୍ବା ଯନ୍ତ୍ରଣା ହୁଏ ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ। ଅଧିକାଂଶ ରୋଗ ଆଣ୍ଟିବାୟୋଟିକ୍ ଦ୍ୱାରା ଭଲ ହୋଇଥାଏ। ଅସମ୍ପୂର୍ଣ୍ଣ ଚିକିତ୍ସା ଦ୍ୱାରା ଏହା ପ୍ରୋଷ୍ଟେଟ୍ ଆବ୍ସେସ୍ ବା ପ୍ରୋଷ୍ଟେଟ୍ରେ ପୂଜ ହୋଇଯାଇପାରେ। ଦ୍ୱିତୀୟଟି ହେଲା କ୍ରୋନିକ୍ ବ୍ୟାକ୍ଟେରିଆ ପ୍ରୋଷ୍ଟାଟାଇଟିସ୍। ପ୍ରୋଷ୍ଟେଟ୍ ସଂକ୍ରମଣ ଯାହା ବାରମ୍ବାର ଫେରିଆସେ ତାକୁ କ୍ରୋନିକ୍ ବ୍ୟାକ୍ଟେରିଆ ପ୍ରୋଷ୍ଟାଟାଇଟିସ୍ କୁହାଯାଏ। ଏହି ବିରଳ ସମସ୍ୟାର ଚିକିତ୍ସା କରିବା କଷ୍ଟକର ହୋଇପାରେ। ବେଳେବେଳେ ଦୀର୍ଘ ସମୟ ଧରି ଆଣ୍ଟିବାୟୋଟିକ୍ ଗ୍ରହଣ କରିବା କାମ କରିପାରେ। ତୃତୀୟଟି ହେଲା କ୍ରୋନିକ୍ ପ୍ରୋଷ୍ଟାଟାଇଟିସ୍, ଯାହାକୁ କ୍ରୋନିକ୍ ପେଲଭିକ୍ ଯନ୍ତ୍ରଣା ସିଣ୍ଡ୍ରୋମ୍ ମଧ୍ୟ କୁହାଯାଏ। ଏହା ଏକ ସାଧାରଣ ପ୍ରୋଷ୍ଟେଟ୍ ସମସ୍ୟା। ଏହା ତଳପିଠିରେ, ତଳି ପେଟରେ, ଦୁଇ ଜଙ୍ଘ ଓ ପିଚା କିମ୍ବା ଲିଙ୍ଗର ପ୍ରାନ୍ତରେ ଯନ୍ତ୍ରଣା ଦେଇପାରେ। ଔଷଧ ଜୀବନଶୈଳୀରେ ପରିବର୍ତ୍ତନ, ଉଷୁମ ପାଣିରେ କିଛି ସମୟ ବସିବା, ସମୟ ଅନୁସାରେ ବେଳେବେଳେ ବୀର୍ଯ୍ୟକୁ ବାହାର କରିବା ଏବଂ କିଛି ତଳି ପେଟର ବ୍ୟାୟାମ କଲେ ଏଥିରୁ ଉପଶମ ମିଳିଥାଏ। ଚିକିତ୍ସାର ସମ୍ଭାବ୍ୟ ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ଡାକ୍ତରଙ୍କ ସହ କଥାବାର୍ତ୍ତା କରିବାକୁ ନିଶ୍ଚିତ ହୁଅନ୍ତୁ। ବୟସ୍କ ପୁରୁଷମାନଙ୍କଠାରେ ବିନାଇନ୍ ପ୍ରୋଷ୍ଟାଟିକ୍ ହାଇପରପ୍ଲାସିଆ ବା BPH ବହୁତ ସାଧାରଣ। ଏହାର ଅର୍ଥ ପ୍ରୋଷ୍ଟେଟ୍ ବୃଦ୍ଧି ହୋଇଛି କିନ୍ତୁ କର୍କଟ ରୋଗ ନୁହେଁ। ଆସନ୍ତୁ ଜାଣିବା ବର୍ତ୍ତମାନ ସାଧାରଣ ପ୍ରୋଷ୍ଟେଟ୍ ସମସ୍ୟାର ଲକ୍ଷଣଗୁଡ଼ିକ କ'ଣ। ସେଗୁଡ଼ିକ ହେଲା ବାରମ୍ବାର ପରିସ୍ରା କରିବା, ପରିସ୍ରା କରିବା ପାଇଁ ରାତିରେ ଅନେକ ଥର ଉଠିବା, ପରିସ୍ରା କିମ୍ବା ବୀର୍ଯ୍ୟରେ ରକ୍ତ, ଯନ୍ତ୍ରଣା କିମ୍ବା ପରିସ୍ରାରେ ଜ୍ୱଳନ ହେବା, ତଳ ପିଠି, ପିଚା, ପେଲଭିକ୍ କିମ୍ବା ରେକ୍ଟାଲ ଅଞ୍ଚଳରେ କିମ୍ବା ଉପର ଜଙ୍ଘରେ ବାରମ୍ବାର ଯନ୍ତ୍ରଣା ହେବା, ପରିସ୍ରା ଥପାଏ ଥପାଏ ପଡ଼ିବା। ଏଗୁଡ଼ିକ ସମସ୍ୟା ଯଦି ଆପଣଙ୍କଠାରେ ପରିଲକ୍ଷିତ ହୁଏ ତାହେଲେ ତୁରନ୍ତ ଆପଣ କୌଣସି ଡାକ୍ତରଙ୍କ ପରାମର୍ଶ ଲୋଡ଼ନ୍ତୁ। ସାଧାରଣ ପ୍ରୋଷ୍ଟେଟ୍ ସମସ୍ୟା ପରେ ଆସନ୍ତୁ ଜାଣିନେବା ପ୍ରୋଷ୍ଟେଟ୍ କର୍କଟ ରୋଗ ବିଷୟରେ। ପ୍ରୋଷ୍ଟେଟ୍ କର୍କଟ ହେବାର ସମ୍ଭାବନା ଆପଣଙ୍କ ଦ୍ୱାରା ପ୍ରଭାବିତ ହୋଇପାରେ, ଯେମିତିକି 50 ବର୍ଷରୁ ଅଧିକ ବୟସ୍କ ପୁରୁଷମାନଙ୍କ ପ୍ରତି ଏହା ଏକ ବିପଦ ହୋଇଥାଏ। ଯଦି ଆପଣଙ୍କ ବାପା କିମ୍ବା ଭାଇଙ୍କର ପ୍ରୋଷ୍ଟେଟ୍ କର୍କଟ ଥାଏ ତେବେ ଆପଣଙ୍କଠାରେ ମଧ୍ୟ ଏହା ଦେଖାଯିବାର ସମ୍ଭାବନା ରହିଛି। ଖାଦ୍ୟପେୟ ବିଷୟରେ ମୁଁ କହି ରଖିବି ଯେ ଉଚ୍ଚ ଚର୍ବିଯୁକ୍ତ ଖାଦ୍ୟ ଖାଉଥିବା ପୁରୁଷଙ୍କ ପାଇଁ ପ୍ରୋଷ୍ଟେଟ୍ କର୍କଟ ହେବାର ଆଶଙ୍କା ଅଧିକ ହୋଇପାରେ। ଆପଣଙ୍କଠାରେ ଯଦି ପରିସ୍ରା ଜନିତ କିଛି ଅସୁବିଧା ପରିଲକ୍ଷିତ ହୁଏ ତାହେଲେ ଆପଣ ନିଶ୍ଚିତ ଭାବେ ଡାକ୍ତରଙ୍କ ପରାମର୍ଶ ଲୋଡ଼ନ୍ତୁ। ଡାକ୍ତର ହିଁ କହିବେ ଯେ ଆପଣଙ୍କର ସମସ୍ୟାଟା ସାଧାରଣ ପ୍ରୋଷ୍ଟେଟ୍ ସମସ୍ୟା କି ଏହା ଏକ ପ୍ରୋଷ୍ଟେଟ୍ର କର୍କଟ ସମସ୍ୟା। ସେଥିପାଇଁ ସେ ନିଶ୍ଚିତ ଭାବେ କିଛି ପରୀକ୍ଷା କରିବେ, ଯେଉଁ ପରୀକ୍ଷା ମଧ୍ୟରୁ ଗୋଟିଏ ହେଲା ପ୍ରୋଷ୍ଟେଟ୍ ସ୍ପେସିଫିକ୍ ଆଣ୍ଟିଜେନ୍ ପରୀକ୍ଷା। ଲକ୍ଷଣ ବିନା ପୁରୁଷମାନଙ୍କଠାରେ ବାର୍ଷିକ PSA ପରୀକ୍ଷା ସାଧାରଣତଃ ସୁପାରିଶ କରାଯାଏ ନାହିଁ। ତଥାପି ପୁରୁଷମାନଙ୍କଠାରେ ଯେଉଁମାନେ ପ୍ରୋଷ୍ଟେଟ୍ ଲକ୍ଷଣ ବିଷୟରେ ରିପୋର୍ଟ କରନ୍ତି ପ୍ରୋଷ୍ଟେଟ୍ ସ୍ପେସିଫିକ୍ ଆଣ୍ଟିଜେନ୍ ପରୀକ୍ଷା ଡାକ୍ତରମାନଙ୍କୁ ସମସ୍ୟାର ପ୍ରକୃତି ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ସେଥିପାଇଁ ଆପଣମାନଙ୍କଠାରେ ଯଦି ଏହିପରି କିଛି ଲକ୍ଷଣ ପରିଲକ୍ଷିତ ହୁଏ ଯାହାକି ବାରମ୍ବାର ପରିସ୍ରା କରିବା କିମ୍ବା ରାତିରେ ବାରମ୍ବାର ପରିସ୍ରା କରିବାକୁ ଉଠିବା, ସେଥିପାଇଁ ଆପଣ ନିୟମିତ ଭାବେ ଏକ ୟୁରୋଲୋଜିଷ୍ଟ ଡାକ୍ତରଙ୍କ ପରାମର୍ଶ ଲୋଡ଼ନ୍ତୁ।
1: ଆମର ସ୍ୱାସ୍ଥ୍ୟରେ प्रोस्टेट जनित स्वास्थ्य समस्या।

0: ସମ୍ପର୍କରେ ଆଲୋଚନା କଲେ ଡାକ୍ତର ସଞ୍ଜୟ ଚୌଧୁରୀ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାର୍ବଜନୀନ ଜୀବନର ଯାତ୍ରାକୁ ଆଜି ପୂରିଲା 25 ବର୍ଷ। ଆଭାସୀ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ସମାବେଶକୁ କରିବେ ସମ୍ବୋଧନ। ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ କେନ୍ଦ୍ର କ୍ୟାବିନେଟ୍ରେ ସଂକଳ୍ପ ପାରିତ। ଦ୍ୱିତୀୟ ଭାରତ ଇଏଫ୍ଟିଏ ସମୃଦ୍ଧି ସମ୍ମିଳନୀ 2026କୁ ଆଜି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ଓ ସ୍ୱିଜରଲ୍ୟାଣ୍ଡର ରାଷ୍ଟ୍ରପତି। ହିମାଚଳର ରୋହତାଙ୍ଗ ସ୍ଥିତ ଅଟଳ ସୁଡ଼ଙ୍ଗ ଆଜି ପରିଦର୍ଶନ କରିବେ ରାଷ୍ଟ୍ରପତି। ଏବଂ ଲକ୍ଷ୍ନୌ T20 ପୁରୁଷ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍କୁ 8 ୱିକେଟ୍ରେ ପରାସ୍ତ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାର୍ବଜନୀନ ଜୀବନର ଯାତ୍ରା ଆଜି 25 ବର୍ଷ ପୂରଣ କରିଛି। ଏହି ଅବସରରେ ଶ୍ରୀ ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ବିକଶିତ ଭାରତ ସଂକଳ୍ପ ସମାବେଶକୁ ଆଜି ସମ୍ବୋଧନ କରିବେ। କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଦେଶର ବିଭିନ୍ନ ପ୍ରାନ୍ତରୁ ଦଳୀୟ ନେତା ଓ କର୍ମକର୍ତ୍ତା ଯୋଗଦେବେ। ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଉତ୍ତରପ୍ରଦେଶ ପ୍ରଭାରୀ ବିନୋଦ ତାୱଡେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ଅର୍ଥରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ପ୍ରମୁଖ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରୁ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଓ ଦେଶର ପ୍ରଧାନମନ୍ତ୍ରୀ ଭାବେ 25 ବର୍ଷ ପୂରଣ କରିଥିବାରୁ କେନ୍ଦ୍ର କ୍ୟାବିନେଟ୍ରେ ତାଙ୍କୁ ଅଭିନନ୍ଦନ ଜଣାଇବା ଲାଗି ଗତକାଲି ଏକ ସଂକଳ୍ପ ପାରିତ କରିଛି। ଶୀ ମୋଦି 2001 ମସିହା ଅକ୍ଟୋବର 7 ତାରିଖରେ ପ୍ରଥମେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ପରେ 2014ରେ ସେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଆଜି ସରକାରଙ୍କ ମୁଖ୍ୟ ଭାବେ ସେ 25 ବର୍ଷ ପୂରଣ କରିଛନ୍ତି। କ୍ୟାବିନେଟ୍ର ଏହି ନିଷ୍ପତ୍ତି ସମ୍ପର୍କରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ଗତ 25 ବର୍ଷର କାର୍ଯ୍ୟକାଳ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସଶକ୍ତ କରିବାରେ ସହାୟକ ହୋଇଛି। ଏକ ସାଧାରଣ ପରିବାରରୁ ଆସିଥିବା ବ୍ୟକ୍ତି ଦେଶସେବା ପ୍ରତି ନିଜକୁ ଉତ୍ସର୍ଗ କରି ଆଜି ପର୍ଯ୍ୟନ୍ତ ଏହାକୁ ଜାରି ରଖିବାରେ ସଫଳ ହୋଇଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି, ପ୍ରଧାନମନ୍ତ୍ରୀ ଯେଉଁ ଇତିହାସ ସୃଷ୍ଟି କରିଛନ୍ତି ତାହା ଗଣତାନ୍ତ୍ରିକ ଦେଶରେ ଅନନ୍ୟ।
2: माननीय प्रधानमंत्री जी ने निरंतर सेवा देश की है, इसके लिए कैबिनेट ने अभिनंदन किया माननीय प्रधानमंत्री जी का और एक प्रस्ताव पारित किया। जिस तरह से गुजरात में प्रधानमंत्री जी ने अपने कार्यक्रमों के माध्यम से, नीतियों के माध्यम से कई ऐसे परिवर्तन किए जिसके लिए दुनिया भर में माननीय प्रधानमंत्री जी को जो काम उन्होंने किए वो सारे काम आगे जाके देश के लिए एक बड़ी टेम्पलेट बने। तो गुजरात मॉडल को दुनिया भर में पहचाना गया, सराहा गया और भारत भर में उसकी इम्प्लीमेंटेशन हुई।
1: ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଦ୍ୱିତୀୟ ଭାରତ ଇଏଫ୍ଟିଏ ସମୃଦ୍ଧି ସମ୍ମିଳନୀ 2026କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତି ଗଏ ପାର୍ମେଲିନ୍ ସମ୍ବୋଧନ କରିବେ। ଭାରତ ଇଏଫ୍ଟିଏ ବାଣିଜ୍ୟ ଏବଂ ଅର୍ଥନୈତିକ ସହଭାଗିତା ଚୁକ୍ତିନାମାର ଏବେ ପ୍ରଥମ ବାର୍ଷିକୀ ପାଳନ କରାଯାଉଛି। ସମ୍ମିଳନୀରେ ଇଏଫ୍ଟିଏ ଅନ୍ତର୍ଭୁକ୍ତ ଦେଶ ସ୍ୱିଜରଲ୍ୟାଣ୍ଡ, ନରୱେ, ଆଇସ୍ଲ୍ୟାଣ୍ଡ ଓ ଲିସେନ୍ଷ୍ଟାଇନ୍ର ବରିଷ୍ଠ ପଦାଧିକାରୀ, ଶିଳ୍ପ ନେତୃତ୍ୱ ଓ ପ୍ରମୁଖ ଅଂଶୀଦାର ଏଥିରେ ଅଂଶଗ୍ରହଣ କରୁଛନ୍ତି। ଏହି ରାଷ୍ଟ୍ରଗୁଡ଼ିକ ସହ ଅର୍ଥନୈତିକ ସହଯୋଗକୁ ଅଧିକ ସୁଦୃଢ଼ କରିବା ତଥା ବ୍ୟାବସାୟିକ ସହଭାଗିତାକୁ ପ୍ରୋହାହନ ପ୍ରଦାନ କରିବାରେ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିବ। ବାଣିଜ୍ୟ, ନିବେଶ, ପ୍ରଯୁକ୍ତିବିଦ୍ୟା ସହଯୋଗ ଓ ନବସୃଜନ କ୍ଷେତ୍ରରେ ନୂତନ ମାର୍ଗ ଚିହ୍ନଟ କରିବା ପାଇଁ ସମ୍ମିଳନୀରେ ମତ ବିନିମୟ ହେବାର ସମ୍ଭାବନା ରହିଛି। ଭାରତରେ $100 ବିଲିୟନ୍ ନିବେଶ, ସହଭାଗିତା ନିର୍ମାଣ ଏବଂ ଏକନିୟୁତ ସୁଯୋଗ ସୃଷ୍ଟି ପ୍ରସଙ୍ଗ ଆଧାରରେ ଏହି ସମ୍ମିଳନୀ ଆୟୋଜିତ ହେଉଛି। ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତି ଶ୍ରୀ ପାର୍ମେଲିନ୍ ଭାରତକୁ ଏବେ 3-ଦିନିଆ ଗସ୍ତରେ ଆସିଛନ୍ତି। ଭାରତ ଏବଂ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ ମଧ୍ୟରେ ଇଏଫ୍ଟିଏ ସହଯୋଗ ଏବଂ ଅର୍ଥନୈତିକ ସହଭାଗିତା ଚୁକ୍ତିନାମା ଗତବର୍ଷ ଅକ୍ଟୋବର 1ରୁ କାର୍ଯ୍ୟକାରୀ ହୋଇଥିଲା। ସମାବେଶୀ ଏବଂ ନିରନ୍ତର ବିକାଶ ପାଇଁ ପ୍ରଯୁକ୍ତିବିଦ୍ୟାକୁ ଏକ ମାଧ୍ୟମ ଭାବେ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ଭାରତ ମୋବାଇଲ୍ କଂଗ୍ରେସ ସମ୍ମିଳନୀ ପୂର୍ବରୁ ନୂଆଦିଲ୍ଲୀର ସେବାତୀର୍ଥଠାରେ ମୋବାଇଲ୍ ଯୋଗାଯୋଗ ସଂଘର ବିଶ୍ୱ ବୋର୍ଡ ସଦସ୍ୟଙ୍କ ସହ ଆଲୋଚନା କାଳରେ ଗତକାଲି ଶ୍ରୀ ମୋଦି ଏହା କହିଛନ୍ତି। ପ୍ରଯୁକ୍ତିବିଦ୍ୟା ଉପଯୋଗ ଦ୍ୱାରା ସମାଜର ପ୍ରତ୍ୟେକ ବର୍ଗର ନାଗରିକ ସମାନ ସୁବିଧା ପାଇପାରିବେ ବୋଲି ସେ କହିଛନ୍ତି। ପ୍ରଯୁକ୍ତିବିଦ୍ୟା ଏବଂ ଡିଜିଟାଲ୍ ସେବାଗୁଡ଼ିକୁ ସୁଲଭ ମୂଲ୍ୟରେ ପ୍ରଦାନ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ଦେଇଛନ୍ତି। ସାର୍ବଜନୀନ ପ୍ରଯୁକ୍ତିବିଦ୍ୟା ଭିତ୍ତିଭୂମିଗୁଡ଼ିକୁ ସମ୍ଭାବନା

0: ପରିବର୍ତ୍ତନକାରୀ ଶକ୍ତି ଭାବେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ଏବେ ବର୍ଦ୍ଧିତ ଦୃଶ୍ୟ ପ୍ରାସଙ୍ଗିକତାକୁ ପ୍ରଦର୍ଶନ କରୁଛି। ଏଭଳି ବ୍ୟବସ୍ଥା ଦକ୍ଷିଣ ବିଶ୍ୱଗୁଡ଼ିକ ପାଇଁ ଏକ ସ୍ପ୍ରିଙ୍ଗ ବୋର୍ଡ ଭାବେ କାର୍ଯ୍ୟ କରିବ ବୋଲି ଶ୍ରୀ ମୋଦି ଆଶା ବ୍ୟକ୍ତ କରିଛନ୍ତି। ସାଇବର ଠକେଇରୁ ନାଗରିକଙ୍କୁ ସୁରକ୍ଷିତ ରଖିବା ନେଇ ନିରନ୍ତର ସୂଚନା ପ୍ରଦାନ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଆଜିଠାରୁ 10 ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ହିମାଚଳ ପ୍ରଦେଶକୁ 3-ଦିନିଆ ଗସ୍ତରେ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ବିଳାସପୁରଠାରେ ପହଞ୍ଚିବା ପରେ ଏମ୍ସ ବିଳାସପୁରର ପ୍ରଥମ ସମାବର୍ତ୍ତନ ସମାରୋହରେ ଯୋଗ ଦେଇଥିଲେ। ସମାବେଶକୁ ସମ୍ବୋଧନ କରିବା ସହ ମେଧାବୀ ଛାତ୍ରଛାତ୍ରୀଙ୍କୁ ପଦକ ଓ ଡିଗ୍ରୀ ପ୍ରଦାନ କରିଥିଲେ। ଗସ୍ତର ଆଜି ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ରୋହତାଙ୍ଗସ୍ଥିତ ଅଟଳ ସୁଡ଼ଙ୍ଗ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ସୁଡ଼ଙ୍ଗର ଉତ୍ତର ଏବଂ ଦକ୍ଷିଣ ପାର୍ଶ୍ୱ ଉଭୟ କ୍ଷେତ୍ରକୁ ରାଷ୍ଟ୍ରପତି ପରିଦର୍ଶନରେ ଯିବେ। ଏହି ସୁଡ଼ଙ୍ଗ ସମ୍ପର୍କରେ ସୀମା ସଡ଼କ ସଂଗଠନର ଅଧିକାରୀଙ୍କ ସହ ରାଷ୍ଟ୍ରପତି ଭାବ ବିନିମୟ କରିବାର ସମ୍ଭାବନା ରହିଛି। ଅପରାହ୍ନରେ ମନାଲିର ପ୍ରସିଦ୍ଧ ହିଡିମ୍ବା ମନ୍ଦିରରେ ରାଷ୍ଟ୍ରପତି ପ୍ରାର୍ଥନା କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣଙ୍କୁ ଗୋଆର ସାଗରମାଳା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। ଦେଶର ସାମୁଦ୍ରିକ କ୍ଷେତ୍ର ଏବେ ବାଣିଜ୍ୟ ବ୍ୟବସାୟ ପାଇଁ ମେରୁଦଣ୍ଡ ସାବ୍ୟସ୍ତ ହୋଇଛି। 11,000 କିଲୋମିଟର ଅଧିକ ଦୀର୍ଘ ଉପକୂଳ ଅଞ୍ଚଳ ଏବଂ 14,500 କିଲୋମିଟର ସମ୍ଭାବ୍ୟ ଜଳପଥ ଯୋଗାଯୋଗ ତଥା ପ୍ରମୁଖ ଆନ୍ତର୍ଜାତିକ ସାମୁଦ୍ରିକ ବାଣିଜ୍ୟ ମାର୍ଗର ଉପଯୋଗକୁ ଦୃଷ୍ଟିରେ ରଖି 2015 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶବ୍ୟାପୀ ସାଗରମାଳା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆର୍ଥିକ ଅଭିବୃଦ୍ଧି ଏବଂ ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଭାରତର ସାମୁଦ୍ରିକ ସମ୍ଭାବନାକୁ ବିନିଯୋଗ କରିବା ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଏକ ଦୃଢ଼ ସାମୁଦ୍ରିକ ଐତିହ୍ୟ, ବ୍ୟାପକ ଜଳପଥ ଏବଂ ମୋରମୁଗାଓ ବନ୍ଦର ସହ ଗୋଆରେ ଏହି କାର୍ଯ୍ୟକ୍ରମ ଅଧୀନରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ବନ୍ଦର ଭିତ୍ତିଭୂମିର ବିକାଶ ସହିତ ଆଭ୍ୟନ୍ତରୀଣ ଜଳପଥ ଓ କ୍ରୁଜ୍ ପର୍ଯ୍ୟଟନ ଅଧିକ ବ୍ୟାପକ ହୋଇଛି। ଏହାଦ୍ୱାରା ବିଭିନ୍ନ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇଛି। ଆତଙ୍କବାଦ କାର୍ଯ୍ୟକଳାପ ବିରୁଦ୍ଧରେ ଭାରତ ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ବହୁ ପରିମାଣରେ ହ୍ରାସ ପାଇଛି। 26/11 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ବେଳେ ପାକିସ୍ତାନ ବନ୍ଧୁକଧାରୀ 4 ଦିନ ଧରି ସହରର କେତେକ ଅଞ୍ଚଳକୁ କବ୍ଜା କରି ରଖିଥିଲେ। ଭାରତ ଏହାର ପ୍ରତ୍ୟୁତ୍ତରରେ ପ୍ରମାଣ ସ୍ୱରୂପ କେବଳ କାଗଜପତ୍ର ପ୍ରସ୍ତୁତିରେ ନିଜକୁ ସୀମିତ ରଖିଥିଲା। ଏହି ନଥିପତ୍ର ସୀମା ଆରପଟକୁ ଗଲା, କିନ୍ତୁ ଏହାର କିଛି ଫଳ ହେଲା ନାହିଁ। ବିଭିନ୍ନ ସମୟରେ ବାରମ୍ବାର ଆକ୍ରମଣ ଜାରି ରହିଲା ଏବଂ ପ୍ରତ୍ୟେକ ଥର ତତ୍କାଳୀନ ସରକାର ଏହା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି କେବଳ କାଗଜପତ୍ର ମାଧ୍ୟମରେ ପ୍ରମାଣ ଦାଖଲ କରିବାରେ ନିଜକୁ ସୀମିତ ରଖିଥିଲେ। ତେବେ ସେପ୍ଟେମ୍ବର 2016 କ୍ଷମା ପ୍ରଦାନ କରିବା ଚିନ୍ତାଧାରାରେ ପରିବର୍ତ୍ତନ ଆସିଲା। ଭାରତୀୟ ସେନା ନିୟନ୍ତ୍ରଣ ରେଖା ପାର କରି ଆତଙ୍କବାଦୀ ସ୍ଥଳୀକୁ ଲକ୍ଷ୍ୟ କରି ଆକ୍ରମଣ କରି ସଫଳତାର ସହ ପ୍ରତ୍ୟାବର୍ତ୍ତନ କରିଥିଲେ। ଅପରେସନ ଘୋଷଣା କରାଯିବା ସହ ଏହାର ସଫଳ ପରିଚାଳନା କରାଯାଇଥିଲା। ଆତଙ୍କବାଦ ବିରୁଦ୍ଧରେ ଏହା ଥିଲା ଭାରତର ସ୍ପଷ୍ଟ ସୂଚନା। ଆତଙ୍କବାଦୀ ଆକ୍ରମଣର ସାମରିକ ଜବାବ ଦିଆଯାଉଛି ଏବଂ ସେମାନଙ୍କୁ ଆଶ୍ରୟ ଦେଉଥିବା ରାଷ୍ଟ୍ର ବିରୁଦ୍ଧରେ ଆନ୍ତର୍ଜାତିକ ମଞ୍ଚରେ ପଦକ୍ଷେପ ଗ୍ରହଣ କରାଯାଉଛି। ଆତଙ୍କବାଦ ବିରୁଦ୍ଧରେ ପ୍ରଧାନମନ୍ତ୍ରୀ କହିଥିଲେ,
1: हमारी सेना ने वो करके दिखाया जो कई दशकों तक कभी हुआ नहीं था। सैकड़ों किलोमीटर दुश्मन की धरती पर घुस करके आतंकी हेडक्वार्टर्स को मिट्टी में मिला दिया। आतंक को और आतंकी को पालने पोसने वालों को, आतंकियों को ताकत देने वालों को अब हम अलग अलग नहीं माने। वो मानवता के समान दुश्मन है, उनके बीच कोई फर्क नहीं। अब भारत ने तय कर लिया है, न्यूक्लियर ब्लैकमेल लंबे अरसे से चलाया, अब ब्लैकमेल नहीं सहा जाएगा।
0: ଲକ୍ଷ୍ନୌ T20 ପୁରୁଷ ବର୍ଗ ଆନ୍ତର୍ଜାତିକ କ୍ରିକେଟ୍ ପ୍ରତିଯୋଗିତାରେ ଭାରତ ୱେଷ୍ଟଇଣ୍ଡିଜ୍କୁ 8 ୱିକେଟ୍ରେ ପରାସ୍ତ କରିଛି। ଚଳିତ 5-ଟିକିଆ ସିରିଜ୍ର ଗତକାଲି ଅନୁଷ୍ଠିତ ଏହି ପ୍ରଥମ ମ୍ୟାଚ୍ରେ ଭାରତ ଟସ୍ ଜିତି ୱେଷ୍ଟଇଣ୍ଡିଜ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। 19 ଓଭର ଗୋଟିଏ ବୋଲ୍ରେ ସମସ୍ତ ୱିକେଟ୍ ହରାଇ ୱେଷ୍ଟଇଣ୍ଡିଜ୍ 171 ରନ୍ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ନମନ ଧୀର 3 ୱିକେଟ୍ ହାସଲ କରିଥିଲେ। 172 ରନ୍ର ବିଜୟ ଲକ୍ଷ୍ୟକୁ ଭାରତ 14 ଓଭର 4 ବଲ୍ରେ 2

0: ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଅଧିନାୟକ ଶ୍ରେୟସ୍ ଆୟର 43 ବଲ୍ରୁ ଚିତ୍ତାକର୍ଷକ ଅପରାଜିତ 102 ରନ୍ ସଂଗ୍ରହ କରିଥିଲେ। ଶ୍ରେୟସ୍ ଆୟରଙ୍କୁ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି। ଆସନ୍ତା ଶୁକ୍ରବାର ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ରାଞ୍ଚିଠାରେ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାର୍ବଜନୀନ ଜୀବନର ଯାତ୍ରାକୁ ଆଜି ପୂରିଲା 25 ବର୍ଷ। ଆଭାସୀ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ସମାବେଶକୁ କରିବେ ସମ୍ବୋଧନ। ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ କେନ୍ଦ୍ର କ୍ୟାବିନେଟ୍ରେ ସଂକଳ୍ପ ପାରିତ। ଦ୍ୱିତୀୟ ଭାରତ ଇଏଫ୍ଟିଏ ସମୃଦ୍ଧି ସମ୍ମିଳନୀ 2026କୁ ଆଜି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ଓ ସ୍ୱିଜରଲ୍ୟାଣ୍ଡର ରାଷ୍ଟ୍ରପତି। ଏବଂ ଲକ୍ଷ୍ନୌ ଟି20 ପୁରୁଷ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍କୁ 8 ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯାଏଁ ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ଏଥର ପ୍ରଚାର କରୁଛୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଚାର କରୁଛୁ ହରେକୃଷ୍ଣ ଦାସଙ୍କ କଣ୍ଠରେ ପ୍ରଥମ ଭକ୍ତି ଅର୍ଘ୍ୟ।

ଏଥର ନିଜ କଣ୍ଠରେ ଭକ୍ତି ଅର୍ଘ୍ୟଟିଏ ବାଡ଼ିଛନ୍ତି ମଞ୍ଜୁଳାନାଥ। ସଙ୍ଗୀତ ଦେଇଛନ୍ତି ହରେକୃଷ୍ଣ ଦାସ ଓ ଭାସ୍କର ରାଉତ। ଗୀତ ଅଭିରାମ ପର ମହଂସ ଦେବ।

କାର୍ଯ୍ୟକ୍ରମର ଶେଷ ଭକ୍ତି ଅର୍ଘ୍ୟ ଟିଏ ପାଡ଼ୁଛୁ। ହରେକୃଷ୍ଣ ଦାସଙ୍କ କଣ୍ଠରେ ଅଭିରାମ ପରମହଂସ ଦେବଙ୍କ ରଚନାରୁ, ସଙ୍ଗୀତ ନିର୍ଦ୍ଦେଶନା ଭାସ୍କର ରାଉତ ଓ ହରେକୃଷ୍ଣ ଦାସ।

0: ଏତେ ସମୟ ଯାଏଁ ଶୁଣୁଥିଲେ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀଙ୍କ ସକାଶେ କାର୍ଯ୍ୟକ୍ରମ ଚାଷର କଥା। ଉପସ୍ଥାପନା କରିଛନ୍ତି ଶିବ ପ୍ରଧାନ।
1: ହେନ୍ତା ତ ଆମର୍ ଚାଷୀ ଦାଦାମାନେ ବରଷାରା ଭିନ୍ନ ଭିନ୍ନ ପ୍ରକାରର ଚାଷ୍ କରିଥିସନ୍, ଯେନ୍ତାକି ଆଲୁ, ବାଇଗନ୍, କୁନ୍ଦୁରୁ, ଜହ୍ନି ଆରୁ ଲଇନି। ତ ଏଇସବୁ ଚାଷ୍ କରବାର୍ ଭିତରେ ଆମର୍ ଯେନ୍ ବରଷ ଯାକର ପରିଶ୍ରମ କଲା ପଛେ ଆମର୍ ଦାଦାମାନେ ଶେଷନେ ଯେନ୍ଟା ଅମଲ କରିଥିସନ୍ ସେଟା ହଉଛେ ଧାନ୍ ଫସଲ। ତ ଏଇ ଧାନ୍ ଫସଲ ମାନଙ୍କର ଭିତରେ ଗୋଟେ କଛେ ସଲ୍ କିସମ ବୋଲିକରି, ତ ଏଇ ସଲ୍ କିସମ ଧାନ୍ କାଟବାର୍ ଆଗ୍ନୁ ଆମର୍ ଚାଷୀ ଦାଦାମାନ୍କେ କେନ୍ କେନ୍ ଦିଗ୍ ପ୍ରତି ଦୃଷ୍ଟି ଦେବାକେ ପଡ଼୍ବା ଆରୁ ସାବଧାନ ହେବାକେ ପଡ଼୍ବା, ଇ କଥା ଗୋଟେ ସେମାନଙ୍କେ ନିହାତି ଭାବରେ ଜାନ୍ବାକେ ପଡ଼୍ବା। ଏ ସଲ୍ କିସମ ଧାନ୍ କାଟବାର୍ ଏକ ସପ୍ତାହ ଆଗ୍ନୁ ଜମିନୁ ପାଏନ୍କେ ଛାଡ଼ି ଦେବାର୍ ବ୍ୟବସ୍ଥା ଆମ୍କେ କରବାକେ ପଡ଼୍ବା। ଏ ଶତକଡ଼ା 85 ଭାଗ କେନା ପାଚିଗଲା ନା ବୋଇଲେ 2-3 ଦିନ ପତ୍କେ ତାହାକେ ବନେ ଟାନ୍ ଖରାନେ ଶୁଖେଇ ଦେଇକରି ସାଇତି କରି ରଖିଦେମା। ଡେରିନେ ରୂପା ଯାଇଥିବାର ଧାନ ଫସଲ ନେ ଛୋଟ ସାର ହେକ୍ଟର ପିଛା 20 କିଲୋଗ୍ରାମ, ଜବଖିଆର ଯାନ ଆରୁ 20 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରବାକେ ପଡ଼୍ବା। ଏ ସେନ୍ତା ଗନ୍ଧି ପୋକର ଦମନ କରବାର ଲାଗତି ସେ ଜମିନେ ନିମ୍ ମଞ୍ଜିନେ ପ୍ରସ୍ତୁତ କରାଯାଇଥିବାର ଦ୍ରବଣ 5% ସେ ଫସଲ ଉପରେ ସିଞ୍ଚନ କରବାକେ ପଡ଼୍ବା। ଏ ଇଟା ନେଇ ହଉଛେ ବୋଇଲେ ମାଲାଥିଅନ୍ ନେଇ ହେଲେ କ୍ଲୋରୋପାଇଫିରସ ଗୁଣ୍କେ ଏକର ପିଛା 8 କିଲୋଗ୍ରାମ ହିପାସେ ସକାଲ ବେଲା ଗଛ ଉପରେ ମଶାରୀ କନାର ଗୁଟେ ମୁନା କରି କରି ସେ ଔଷଧକେ ଉଡ଼ାବାକେ ପଡ଼୍ବା। ଏ ମାଟିଆ ଗୁଣ୍ଡିର ପୂର୍ଣ୍ଣାଙ୍ଗ ପୋକ ଆରୁ ଅର୍ଭକ ଦେଖାଯାଉଛେ ବୋଇଲେ ଆମ୍କେ ଆର୍ କେତେଟା କଥା ଉପରେ ଧ୍ୟାନ ଦେଇକରି ସେ ଦିଗ୍ନେ କାମ କରବାକେ ବି ପଡ଼୍ବା। ଯେନ୍ତାକି ପ୍ରଥମ ପୋକ ଲାଗି ଥିବାର ଜମିନୁ ସେ ପାଏନ୍କେ ବାହାର କରିଦେମା ଆରୁ ଜମିକେ ଶୁଖା ରଖମା, ଅଦଲା ବଦଲା କରି କରି ଜମିକେ ଆର୍ ଥରେ ପାଏନ୍ ମଡ଼େଇ କରି ଆର୍ ଥରେ ପାଏନ୍ ନିଷ୍କାସନ କରିଦେବାକେ ପଡ଼୍ବା। ଏ ପ୍ରତି 6 ଫୁଟ ଅନ୍ତର୍ନେ କନ୍ଦି ନେଇ ହେଲେ ପାହି ଆମ୍କେ ତିଆରି କରବାକେ ପଡ଼୍ବା। ଏ ଏନ୍ତା କରିଦେମା ବୋଇଲେ ସେ ବୁଦାର ମୂଲ ମନ୍କେ ସୂର୍ଯ୍ୟ କିରଣ ଆରୁ ପବନ ଯିବାର ଆସବାର କରବାର ସନେ ସନେ କୀଟନାଶକ ପ୍ରୟୋଗ କରବାର ତି ସୁବିଧା ହେଇଥିସି। ସେନ୍ତା କୀଟନାଶକ ପ୍ରୟୋଗ କରବାର ଆଗ୍ନୁ କନ୍ଦି ଆରୁ ପାହି ପ୍ରସ୍ତୁତ କରିଦେବାରଟା ଠିକ୍ ହେବାଏ, ଠିକ୍ ମାପଜୁପ କରିଦି କରି ଠିକ୍ ମାତ୍ରାନେ କୀଟନାଶକ ପ୍ରୟୋଗ ଆମ୍କେ କରବାକେ ବି ପଡ଼୍ବା। କୀଟନାଶକ ସିଞ୍ଚନ କରବାର ସମୟତି ସ୍ପ୍ରେୟରର ନୋଜଲକେ ବୁଦାମନଙ୍କର ମୂଲକେ ଦେଖେଇ କରି ସିଞ୍ଚନ କରବାକେ ପଡ଼୍ବା। ଏ ଯେନ୍ତାକି ପୋକମାନେ କୀଟନାଶକ ପାଖେ ଆସିଗଲେ ଯେନ୍ତାକି ମରିଯିବେ। ସେନ୍ତା ଦରକାର ହଉଛେ ବୋଲେ 10-10 ଦିନ ଛାଡ଼ି ଛାଡ଼ି କରି କୀଟନାଶକ ଔଷଧକେ ବଦଲା ଉଦଲା କରି କରି ବି ଆମେ ଇଟାକେ ସିଞ୍ଚନ କରିପାର୍ମା। ଇଟାର ଅର୍ଥ ହେଲା ଯେ ଗୋଟେ କୀଟନାଶକକେ ଯେନ୍ତା ଆମେ 2 ଥର ସିଞ୍ଚନ ନେଇ କର୍ମା, ଇ କଥାକେ ଧ୍ୟାନ ଦେବାକେ ପଡ଼୍ବା। ଏ କୀଟନାଶକ ପ୍ରୟୋଗ କରବାର ସମୟନେ ଆମ୍କେ ସତର୍କ ରହବାକେ ବି ପଡ଼୍ବା। ଏ କାଣବିନ୍ଧା ପୋକର ଦମନ ଲାଗି 1 ବର୍ଗମିଟର ପିଛା କେନା ବାହାରିଥିବାର ଆଗ୍ନୁ ଗୋଟେ ପ୍ରଜାପତି ଦେଖାଯାଉଛେ ବୋଇଲେ ପ୍ରୋଫେନୋଫସ 2 ମିଲିଲିଟର ନେହେଲେ ଫିପ୍ରୋନିଲ 2 ମିଲିଲିଟର ନେହେଲେ କାର୍ଟାପ ହାଇଡ୍ରୋକ୍ଲୋରାଇଡ 50% 2 ଗ୍ରାମ ପ୍ରତି ଲିଟର ପାଣିନେ ଗୁଲିଦି କରି ସିଞ୍ଚନ କରିଦେମା ବୋଇଲେ ଆର୍ ଟିକେ ଇଟା ଭଲ୍ ହେବା। ତାର ସନେ ଫ୍ଲୁବେଣ୍ଡିଆମାଇଟ 20 WG ଏକର ପିଛା 50 ଗ୍ରାମ 200 ଲିଟର ପାଏନ୍ ସନେ ମିଶେଇ କରି ସିଞ୍ଚନ ବି ଆମେ କରିପାର୍ମା। ହେକ୍ଟର ପିଛା 25 କିଲୋଗ୍ରାମ କ୍ଲୋରୋପାଇଫିରସ ଇ ଗୁଣ୍କେ 50 କିଲୋଗ୍ରାମ ଶୁଖ୍ଲା ବାଇଲ୍ନେ ମିଶେଇ ଦେଇକରି ଜମିର ହିର୍ମନ୍କେ ପ୍ରୟୋଗ କର୍ମା ବୋଇଲେ ସେ ପାଖ ପାଖ ଜମି ମନକରନୁ ଲେଡ଼ା ପୋକର ଲାର୍ଭା ଆସୁଛେ ବୋଇଲେ ସେ ବିଷର ସଂସ୍ପର୍ଶନେ ଆସିକରି ସେମାନେ ବି ମରିଯିବେ। ତାର ସନେ 1 ଲିଟର କ୍ଲୋରୋପାଇଫିରସ 20% ନେଇ ହେଲେ ପ୍ରୋଫିନୋଫସ ଆରୁ ସାଇପରମେଥ୍ରିନ ମିଶ୍ରିତ କୀଟନାଶକକେ ହେକ୍ଟର ପିଛା 1 ଲିଟର ସିଞ୍ଚନ କରୁଛୁ ବୋଇଲେ ଲେଢ଼ା ପୋକର ଆକ୍ରମଣନୁ ଆମେ ଆମର ଫସଲକେ ରକ୍ଷା କରିପାର୍ମା।
0: ଏତେ ସମୟ ଯାଏଁ ଶୁଣୁଥିଲେ କାର୍ଯ୍ୟକ୍ରମ ଚାଷର କଥା। ଉପସ୍ଥାପନା କରିଥିଲେ ଶିବ ପ୍ରଧାନ। ପ୍ରଯୋଜନା କରିଥିଲେ ଶ୍ରୀ ସଚ୍ଚିଦାନନ୍ଦ ମଲ୍ଲିକ। ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ପୁରାତନୀ କ୍ରମରେ ଛାନ୍ଦ। ଆଜିର ଶିଳ୍ପୀ ରାଜଲକ୍ଷ୍ମୀ ସାହୁ।

ଅଭିମନ୍ୟୁ ସାମନ୍ତ ସିଂହାଙ୍କ ଅନ୍ୟ ଏକ ରଚନାରୁ ଶିଳ୍ପୀ ରାଜଲକ୍ଷ୍ମୀ ସାହୁଙ୍କ କଣ୍ଠରେ ଶୁଣନ୍ତୁ ପରବର୍ତ୍ତୀ ଛାନ୍ଦ।

ଶୁଣୁଛନ୍ତି ପୁରାତନିକ୍ରମରେ ଛାନ୍ଦ, ଶିଳ୍ପୀ ରାଜଲକ୍ଷ୍ମୀ ସାହୁ, ଗୀତ ରଚନା କରିଛନ୍ତି କବି ସୂର୍ଯ୍ୟ ବଳଦେବ ରଥ।

ଶୁଣୁଥିଲେ କାର୍ଯ୍ୟକ୍ରମ ପୁରାତନୀ କ୍ରମରେ ଛାନ୍ଦ। କଣ୍ଠଦାନ କରିଥିଲେ ରାଜଲକ୍ଷ୍ମୀ ସାହୁ। ଆକାଶବାଣୀ ଭବାନୀପାଟଣା। ଶାରଦୀୟ ଦୁର୍ଗାପୂଜା ଅବସରରେ ଅକ୍ଟୋବର 3 ତାରିଖରୁ ଅକ୍ଟୋବର 21 ତାରିଖ ପର୍ଯ୍ୟନ୍ତ ସକାଳ 8:30 ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣିବେ କାର୍ଯ୍ୟକ୍ରମ ପୀଠ ପରିକ୍ରମା। ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଏଥିରେ ଆପଣମାନେ ଶୁଣିପାରିବେ 7 ଅକ୍ଟୋବର 2026 ବୁଧବାର ଦିନ ମା ସମଲେଶ୍ୱରୀଙ୍କ ବିଷୟରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ପ୍ରଯୋଜନା ମୁରଲୀଧର ପଣ୍ଡା। 8 ତାରିଖ ଶୁଣିପାରିବେ ମା ପାଟଣେଶ୍ୱରୀଙ୍କ ବିଷୟରେ। 9 ତାରିଖ କୃପାମୟୀ ମା ତାରିଣୀ। 10 ତାରିଖ ମା ବିମଳା। 11 ତାରିଖ

ଆମ ଦେଶରେ ଶକ୍ତି ଉପାସନାର ପରମ୍ପରା ଅତି ପ୍ରାଚୀନ। ଦେବୀ ହେଉଛନ୍ତି ପୃଥିବୀର ଆଦ୍ୟା ଶକ୍ତି। ସେ ବିଭିନ୍ନ ରୂପରେ ଭାରତର ବିଭିନ୍ନ ଅଞ୍ଚଳରେ ପୂଜା ପାଉଛନ୍ତି କାଳ କାଳ ଧରି। ଓଡ଼ିଶାରେ ମଧ୍ୟ ଦେବୀ କେତେବେଳେ ଦୁର୍ଗତିନାଶିନୀ ମା ଦୁର୍ଗାଙ୍କ ରୂପରେ, ତ କେତେବେଳେ ଚିର ଯୌବନା ଗୌରୀଙ୍କ ରୂପରେ, ତ କେତେବେଳେ ବିଶ୍ୱମୋହିନୀ ରୂପରେ, ତ କେତେବେଳେ ମୁଣ୍ଡମାଳିନୀ ମା କାଳୀଙ୍କ ରୂପରେ ତାଙ୍କର ଆରାଧନା କରାଯାଏ। ସେ ହିଁ ମା ସାରଳା, ସେ ହିଁ ଚଣ୍ଡୀ, ସେ ହିଁ ଚର୍ଚ୍ଚିକା, ସେ ହିଁ ମାଣିକେଶ୍ୱରୀ, ଆଉ ସେ ହିଁ ଦେବୀ ସମଲେଶ୍ୱରୀ।

0: ଓଡ଼ିଶାର ପୁରପଲ୍ଲୀରେ ଦେବୀଙ୍କର ପୂଜା ଆରାଧନା କରାଯାଉଥିଲେ ମଧ୍ୟ କେତେକ ବିଶିଷ୍ଟ ପୀଠରେ ଦେବୀଙ୍କର ପୂଜାର୍ଚ୍ଚନାର ପରମ୍ପରାର ବୈଶିଷ୍ଟ୍ୟ ରହିଛି। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କର ଶାରଦୀୟ ପୂଜା ସମ୍ପର୍କରେ କହନ୍ତି ମନ୍ଦିରର ଅନ୍ୟତମ ପୂଜକ ଶ୍ରୀ ଅମିୟ କୁମାର ରାୟ।
1: ଆମର ସୁଲଭ ପୂଜାଟା ଯେନ୍ ହଉଛେ, ସବୁ ଆମର ପରମ୍ପରାକେ ଦେଖିକିରି ମା ତାର ପୁଅର ଲାଗି ସେ କେନ୍ ଭାବେ ଯୁଦ୍ଧ କ୍ଷେତ୍ରକେ ଯିବା, ଆମର କ୍ଷେତ୍ରୀୟ ଧର୍ମରେ ରାଜା ରାଜୁଡ଼ି ଶାସନ ଅମରରୁ ମାନେ ମାନେ ଆମର ପୁରାତନ କାଳରୁ ଚଲିଯାଇଛି ଯେ ପୁଅ ଯୁଦ୍ଧ କ୍ଷେତ୍ରକେ ଯାଉ କିମ୍ବା କୌଣସି କର୍ତ୍ତବ୍ୟକେ ଯାଉ, ସେ କେମିତିକି ଜୟଯୁକ୍ତ ହେଇକିରି ଆଇବା, ଇଟା ନେଇକିରି ଆମର ସୁଲଭ ପୂଜା ଯେନ୍ଟା ହଉଛେ, ଆମର ମା ସେଦିନ ଉପବାସ କରସି, ସେଇଦିନ ଆମେ ସୁଲଭ ପୂଜା ବୋଲୁଛୁ, ମୂଳାଷ୍ଟମୀ ଯେନ୍ଟା ବୋଲୁଛୁ ଆମେ କି ସୁଲଭ ପୂଜା। ଆଉ ସୁଲଭ ପୂଜାର ବିଧି ହିସାବରେ ମାଙ୍କର ଜାଗାରେ ସୁଲଭ ପ୍ରକାର ଫୁଲ, ସୁଲଭ ପ୍ରକାର ନୈବେଦ୍ୟ ଇଟା ଲାଗ୍ସି। ଆଉ ମାଙ୍କର ଦେବୀ ଦୁର୍ଗା ଦେବୀ ହେଲେ ଏଇଟା ସୁଲଭ ପୂଜାର ପ୍ରଥମ, ଆଉ ଶ୍ରେଷ୍ଠା ହେଲେ ନାରାୟଣୀ ସନାତନୀ ବୋଲେ ଏଇ ଭିତରେ ବାକି ଯେତିକି ବି ଲାଗୁଛେ ପୂଜା ପଦ୍ଧତି ସବୁ ପ୍ରକାରର ଅଲଗା ଅଲଗା ପଦ୍ଧତିରେ ହେବା, ଯେନ୍ଟାକି ସେଟାକି କୌଣସି ପୂଜକ ବି ଆପଣଙ୍କୁ ଡାଇରେକ୍ଟ ନା କହିପାରେ କି ଇଟା ଅମକାଟା ଲାଗ୍ବା ବୋଲି, ସେଟା ଟିକେ ଲୁକାୟିତ ରହିବା। ପୂଜକ ଯେଉଁ ସୁଲଭ ପୂଜାରେ ଅଛୁ ଆମର ପାଞ୍ଚ ସାତଟା ଦଶଟା ପୂଜାରୀ ଯେନ୍ମାନେ କି ଧୈର୍ଯ୍ୟ ସହିତ ରହିପାରିବେ ସେମାନେ ଉପବାସ କରିକିରି ଆମକୁ ରହିବାରକେ ପଡ଼ୁଛି। କୌଣସି ପୀଠ ଦେବୀ ହେଲା ମାତ୍ରକେ ତନ୍ତ୍ର ସାଧନ, ଆମ ସମଲେଶ୍ୱରୀ ପୀଠରେ ବି ଯେନ୍ଟା ବି ହେଉଛି ତନ୍ତ୍ର ସାଧନର ମେନ୍ ହେ, ଏଇ ହିସାବରେ ଆମର ମା ସମଲେଶ୍ୱରୀ ଦେବୀଙ୍କ ଜାଗାରେ ସୁଲଭ ପୂଜା ହିଁ ଆସୁଛେ। ଆଉ ନବରାତ୍ରି ବି ହେଉଛି, ଆଉ ମାଙ୍କର ଆଶୀର୍ବାଦ ଅଛି ଯେ ସୁରୁଖୁରୁ ଭାବରେ ସବୁ ଜିନିଷ ହେଉଛି, ସେବକ ବି ଭଲ ଅଛେ, ଯଜମାନ ବି ଠିକ୍ ଅଛନ୍, ଆଉ ଦେଶ ବି ଠିକ୍ ଅଛି ଆଜ୍ଞା।

0: ଦଶହରା ବେଲ୍କେ ସମଲେଇ ମନ୍ଦିରର ଟ୍ରଷ୍ଟ ବୋର୍ଡ ତରଫନୁ କେନ୍ତାକିରି ପୂଜାବିଧି ଠିକ୍ସେ ଚାଲ୍ବା, ଭକ୍ତମାନେ କେନ୍ତାକିରି ମାଙ୍କ ଠିକ୍ ଭାବେ ଦର୍ଶନ କରିପାରିବେ, ସେ ବିଷୟରେ ଶ୍ରୀ ସଦାଶିବ ମହାପାତ୍ର କହେସନ୍।
1: ମନ୍ଦିର କେ ଯେନ୍ମାନେ ଦେଖୁନ୍ ଆଜ୍ଞା, ଇନ୍କେ ତ ଯାତ୍ରା ଦେଖ୍ବାର୍ଟା ନାଇଁ, ଦେବୀଙ୍କୁ ଦର୍ଶନ କର୍ବାଟା ମେନ୍ କାମ ହେ। ତ ଦେବୀ ଦର୍ଶନ କର୍ବାର୍ତେ ଯେନ୍ ଅସୁବିଧା ନାଇଁ ରହୁ, ଭକ୍ତମାନେ ସୁବିଧାତି କେନ୍ତାକରି ମନ୍ଦିର ଦର୍ଶନ କରୁନ୍ ଦେବୀଙ୍କର, ସେଟା ହେଉଛି ଆମର ଫାର୍ଷ୍ଟ ପ୍ରାୟୋରିଟି। ପୁଲିସର ସହଯୋଗ ବି ନେଉଛୁ, ପାନୀୟ ବ୍ୟବସ୍ଥା କରାହେଇଛେ, ଟେଣ୍ଟ ବ୍ୟବସ୍ଥା କରାହେଇଛେ, ଲାଇନ୍ କରବାର ଲାଗି ଆମର ଭଲଣ୍ଟିୟର୍ସ ମାନେ ଅଛନ୍। ତାପରେ ଆଜ୍ଞା ଦେଖୁନ୍, ଯାତ୍ରା କମିଟି ଯେନ୍ତା ଅଛି, ଆମର ଦଶହରା ପୂଜା କମିଟି, ଆଖଡ଼ା କମିଟି ଗୋଟେ ଅଛେ, ଭଜନ ମଣ୍ଡଳୀ ଅଛେ, ଯୁବକ ସଂଘ ଅଛେ, ସମସ୍ତଙ୍କୁ ସହଯୋଗରେ ଆମେ ଏଇ ଯାତ୍ରାଟା ହିଁ କରୁଛୁ। ତାର ସତ୍ତ୍ୱେ ଯେନ୍ତା ଯାକ ଜମକ୍ର ଅନୁସାରେ ମନ୍ଦିରଟି ଲାଗି 10 ଦିନ ଲାଗ୍ବା, ବାକି ତାପରେ ପ୍ରସାଦ ଅଛେ, କାହିଁକି ଯେତେ ଭକ୍ତ ଏବେ ସମସ୍ତଙ୍କୁ ମିନିମମ୍ ପ୍ରସାଦ ଦେବାର ଲାଗି ଆମେ, ତାପରେ କାଣଚେ ନା ମନ୍ଦିରଟି ଯେନ୍ତା ଲୋକମାନେ ମହାଭୋଗ ଖାଇପାରିବେ ତାର ବନ୍ଦୋବସ୍ତ କରାହେଇଛେ, ଟ୍ରାଫିକ୍କେ ଟିକେ କଣ୍ଟ୍ରୋଲ କରିବା ଲାଗି ପୁଲିସର ବନ୍ଦୋବସ୍ତ ଆମେ କରୁଛୁ। ତାପରେ ଆମର ଯେନ୍ ଆଖଡ଼ା ପ୍ରସେସନ ଏଇସବୁ ଲାଗି ଆମେ ସମସ୍ତେ ଆଜ୍ଞା ଇ ଅନୁସାରେ ପ୍ରସେସନ କରୁଛୁ। ତାପରେ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ଭଜନ ଫଜନର ବି ବନ୍ଦୋବସ୍ତ କରାହେଇଛେ, ଯେ 9 ଦିନ ବ୍ୟାପୀ ଯେନ୍ଟା ହେବା। ପ୍ରକୃତରେ ଦେଖିବାକୁ ଗଲେ ଭକ୍ତମାନେ ଆରାମରେ କେନ୍ତାକରି ମନ୍ଦିର ଦର୍ଶନ କରିବେ, ସେଇଟା ହେଉଛି ଆମର ଫାର୍ଷ୍ଟ ପ୍ରାୟୋରିଟି।
0: ଦେବୀଙ୍କ ଶାରଦୀୟ ପୂଜାର ଆଉ ଏକ ଅଂଶବିଶେଷ ହେଉଛି ଆଖଡ଼ା ପ୍ରଦର୍ଶନ। ପୂଜା ସହିତ ଆଖଡ଼ାର ସମ୍ପର୍କ ବିଷୟରେ କହନ୍ତି।

0: ଶ୍ରୀ ପୀତାମ୍ବର ରାୟ।
1: ମୁଇଁ ସମଲେଶ୍ୱରୀ ଆଖଡ଼ାର ଉସ୍ତାଦ। ଏଇ ଆଖଡ଼ାର ଏଇଟା ଆରମ୍ଭ ହେଉଛି ଶ୍ରାବଣ ପୂର୍ଣ୍ଣିମା ଦିନ ଯୁଦ୍ଧ ପଡ଼ିଆରେ ଶୁଭସ୍ତୂପ ଏବଂ ପତାକା ଯୁଦ୍ଧ ଆରମ୍ଭର ପ୍ରାରମ୍ଭ କରାଯାଏ ଏବଂ ଶୁଭସ୍ତୂପ ଦେଇକରି ସବୁ ଯେତିକ ସୈନ୍ୟମାନଙ୍କୁ ଆହ୍ୱାନ କରାଯାଏ ଯେ ଆଜିଠାରୁ ଆମର ଯୁଦ୍ଧ ଶିକ୍ଷା ଆରମ୍ଭ ହେବ। ଆଉ ଏଇଟା ସମାପନ ଆମର ଦଶହରା ପୂର୍ଣ୍ଣମୀ ଦିନ ଶେଷ ହୁଏ। ପୁଣି ଦିନ ମାଆଙ୍କର ଧ୍ୱଜା ଉତ୍ତୋଳନ ପରେ ମାଆଙ୍କୁ ଆମେ ଛୋଟ ବାଡ଼ିରେ ସମ୍ମାନ ଦେଇ ତାଙ୍କର ଭଜନ ଗାଇକରି ଖେଳଟା ନିଆଁ ବିନାଟିରେ ତାଙ୍କୁ ସ୍ୱାଗତ କରି ଗୀତ ଗାଇ ଭଜନ ସାରି ସମାପ୍ତ କରି ନିଆଯାଉ। ଭଜନ ମନ୍ଦାର ମାଳକୁ ଚାହିଁ ତୋ ଭକ୍ତ ଗଣେ, ଡାକୁଅଛୁ ବଣା ହୋଇ ବିପଦ ବଣେ। ସେମିତି ଭିନ୍ନ ଭିନ୍ନ ଭଜନ ଗୁଡ଼ାକ ଅଛି। ଆମର ପୂର୍ବ ପୁରୁଷ ଭାଇମାନେ ସେ ଭଜନ ଲେଖି ଦେଇଥିଲେ, ସେହି ଲେଖା ଉପରେ ଆମେ ବାଡ଼ି ସହିତ ତାଲ ମିଳାଇ ଯେଟାକୁ ଦାଣ୍ଡିଆ କହୁଛୁ, ଏହି ଗୀତରେ ଦାଣ୍ଡିଆ ସହିତ ସେମାନେ ଖେଳ ସମାପନ ହୁଏ। ମୂଳା ଅଷ୍ଟମୀ ଦିନ ମାଆମାନେ ପୁଅ ଜୁତିଆ କରନ୍ତି। ଆମର କ୍ଷତ୍ରିୟ କିମ୍ବା ଯେତିକି ସୈନ୍ୟ ଏମାନଙ୍କର ମାଆମାନେ ବ୍ରତ କରନ୍ତି। ବହୁତ ଜାଗାରେ ଆମେ ଦୂତି ବାହନ ଓଷା ବୋଲି ଭାବି ନେଉଛୁ, କିନ୍ତୁ ଦୁର୍ଗାଙ୍କର ପ୍ରଥମ ଯେଉଁ ଷୋହଳ ଦିବସୀୟ ପୂଜା ମୂଳା ଅଷ୍ଟମୀରୁ ଦଶହରା ଅଷ୍ଟମୀ ଏ ପର୍ଯ୍ୟନ୍ତ ଯେଉଁ ଷୋହଳ ଦିନ ରହୁଛି, ସେ ଷୋହଳ ପୂଜାରେ ମାଆଙ୍କର ବିଭିନ୍ନ ରୂପରେ ପୂଜା ହେଉଛି। ମାଆଙ୍କର ପ୍ରଥମ ଜ୍ୟୋତି ରୂପଟା ହେଉଛି ଷୋହଳ ପୂଜାର ଦୁର୍ଗା। ସେମିତି ଦୁର୍ଗା ନାରାୟଣୀ ସାନୀ ବିଷ୍ଣୁ ମାୟା ଶିବା ସତୀ ନିତ୍ୟା ସତ୍ୟା ଭଗବତୀ ସର୍ବାଣୀ ସର୍ବମଙ୍ଗଳା ବୈଷ୍ଣବୀ ଗୌରୀ ପାର୍ବତୀ ଚ ସନାତନ। ଏଇ ଯେଉଁ ଷୋହଳଟା ନାଁ ହେଉଛି ଷୋହଳଙ୍କର ଷୋହଳ ଦେବୀଙ୍କର ଜ୍ୟୋତି ରୂପରେ ଦେବୀଙ୍କୁ ପୂଜା କରାଯାଏ। ପ୍ରଥମ ଦିନ ଯେଉଁ ଦୁର୍ଗାଙ୍କ ଠାରେ ମାଆମାନେ ଦୁର୍ଗାଙ୍କ ଠାରେ ଖଣ୍ଡା ଥୋଇ ସେମାନେ ପ୍ରାର୍ଥନା କରନ୍ତି ଦେବୀଙ୍କୁ ଯେ ଆମ ପୁଅମାନଙ୍କୁ ଏହି ଯେଉଁ ଯୁଦ୍ଧ ବିଜୟ କରି ଯିବେ, ଯୁଦ୍ଧ ବିଜୟରେ ସେମାନେ ବିଜୟ ହେଇକି ଆସୁନ୍ ଏବଂ ପୃଥିବୀକୁ ଶାନ୍ତି ରଖୁନ୍, ମାତୃରକ୍ଷା କରୁନ୍, ଏହି ଉଦ୍ଦେଶ୍ୟରେ ସେମାନେ ଉପବାସ କରି ପୁଅମାନଙ୍କୁ ତାର ଦିନ ଦୁବ ଅର୍ପଣ କରିଥାନ୍ତି ମାଆଙ୍କ ଆଶୀର୍ବାଦ। ସେହିପରି ଆମର ଅଷ୍ଟମୀ ଦିନ ଭଉଣୀ ଠିକ ମାଆ ଯେମିତି ଉପବାସ କରିଥାଏ, ଯାହାକି ଭାଇ ଯୁତିଆ କହୁଛୁ, ଭଉଣୀ ସେମିତି ଉପବାସ କରିଥାଏ ଯେ ମୋର ଭାଇ ବିଜୟ ହେଇକି ଆସୁ। ତାହାର ବି ସେହି ଉଦ୍ଦେଶ୍ୟ ଯେ ପୃଥିବୀରେ ମାଆଙ୍କର ପୃଥିବୀ ରକ୍ଷା ଏବଂ ମାତୃରକ୍ଷା କରିବା ପାଇଁ ଏସବୁ କରାଯାଉଛି ବୋଲି ସେମାନେ ଆଶୀର୍ବାଦ ନେଇଥାନ୍ତି। ରାଜା ନିଜେ ବିଜୟାଦଶମୀ ପାଳନ କରି ଆସୁଥିଲେ ଏବଂ ମାଆଙ୍କର ପତାକା ନେଇକି ବିଜୟାଦଶମୀ ଯେଉଁଠି ମଚ୍ଛିନ୍ଦ୍ର ଘାଟରୁ ଯେଉଁଟା ଆମେ ଖଣ୍ଡା ଧୋଇକି ଆସୁ ସେହି ଜାଗାକୁ ପହଞ୍ଚୁଥିଲେ ଏବଂ ମାଆଙ୍କର ଏଇ ଯେ ଷୋହଳ ଦିନର ପୂଜା ପାର୍ବଣର ଯାହା ଥିଲା କଳସ ଫଳସ ସେହିଦିନ ବିସର୍ଜନ ହେବ। ବିସର୍ଜନ ହେଇକରି ଯୁଦ୍ଧ ଜୟ କରି ଫେରିବେ। ଫେରିଲା ସମୟରେ ସବୁ ମା ଭଉଣୀ ଯାହା ବୟସ୍କ ଲୋକ ଥିବେ ସେମାନେ ସବୁ ସୈନ୍ୟମାନଙ୍କୁ ପାଛୁଟି ନେବେ, ତାଙ୍କ ଗୋଡ଼ ଧୋଇକରି ବିଜୟ ତିଳକ ଦେବେ।
0: ଶାରଦୀୟ ପୂଜା ସମୟରେ ଦେବୀଙ୍କର ସ୍ୱତନ୍ତ୍ର ପୂଜାବିଧି ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ଆଗେଇ ନେବା ପାଇଁ ପୂଜା କମିଟି ତରଫରୁ ବିଶେଷ ଦୃଷ୍ଟି ଦିଆଯାଇଥାଏ, କହନ୍ତି ଶ୍ରୀ ଅମ୍ବିକା ପ୍ରସାଦ ରାୟ।
2: ସବୁ ବର୍ଷ ବୋଲିଆ ଏ ବର୍ଷ ମଧ୍ୟ ଜାକଜମକରେ କରାହେବ, ଆଉ ଆମ ମନ୍ଦିରରେ ଧବଳମୁଖୀ ହେବ। ସେଥିରେ ରାତିରେ 4 ପରେ ଆମର ପୂଜା ସାରିକି ଭକ୍ତମାନେ ଦର୍ଶନ କରିବା ସୁଯୋଗ ପାଆନ୍ତି, ଆଉ ସେଦିନ ଯେଉଁ ଦର୍ଶନ ହୁଏ ମାଆଙ୍କର ଗଙ୍ଗା ଦର୍ଶନ କୁହାଯାଏ। ସପ୍ତମୀ ଦିନ ମାନସିକ ଦୀପ ଲଗା ହେବା ସହିତ ଅଷ୍ଟମୀ ଦିନ ଆମର ଖଣ୍ଡା ଧୁଆ ହୁଏ। ଖଣ୍ଡା ଧୁଆ ଅଷ୍ଟମୀ ଦିନ ହୋଇକି ଝଣ୍ଡାଟା ମାନେ ଟାଉନ୍ ପରିକ୍ରମା କରେ, ପୁଣି ନବମୀ ଦିନ କରେ, ଆଉ ଦଶମୀ ଦିନ ରଣିଜିତା ହୁଏ। ସେଥିରେ ଆମର ସମସ୍ତଙ୍କୁ ସାମିଲ ହେବା ପାଇଁ ସେଥିରେ ସୁଯୋଗ ଦିଆଯାଏ, ଆଉ ସେଇଟା କେଉଁ ପରମ୍ପରାରେ ଚଲେଇ ଆସିଛି। ତାପରେ ଆମର ରହିଲା ସାଂସ୍କୃତିକ କାର୍ଯ୍ୟକ୍ରମ, ସେଥିରେ 3 ରଖାହେଇଛି ଅପେରା, 2 ରଖାହେଇଛି ଭଜନ ପ୍ରୋଗ୍ରାମ, ଆଉ ଦିନେ ପାଲା ଦିନେ କାଠିଆ। ସେମିତିକା ଦେଖିଲା ବେଳକୁ ଆମର ଦଶହରାରେ ଖର୍ଚ୍ଚ ହେଇଯାଇଛି ମିନିମମ୍ 4,00,000 ଟଙ୍କା, ଆଉ ଲାଇଟ୍ ପାଇଁ ସେମାନେ ଖର୍ଚ୍ଚ ବାବଦକୁ ତାଙ୍କର ପଇସା ନେଉଛନ୍ତି ସେମାନେ 180,000 ଟଙ୍କା। ଆଉ ଜଣେ ଭକ୍ତ 9 ପାଇଁ ଭୋଗ ଦେଉଛନ୍ତି, ମହିଳା ଦିନ ଯେଉଁ ଭକ୍ତ ଭୋଗ ଦେଉଛନ୍ତି ସେମାନେ ମାନେ କେତେ ବର୍ଷ ଦେଉଛନ୍ତି ତ ସେଟା ମୁଁ କହିପାରିବିନି। ମହିଳାରୁ ଦଶମୀ ପର୍ଯ୍ୟନ୍ତ ଲୋକଙ୍କର ବହୁତ ସମାଗମ ହୁଏ। ସେଥିରେ ଟ୍ରଷ୍ଟ ବୋର୍ଡ଼, ଆମର ସମସ୍ତ ଯୁବକ ସଂଘ ଆଉ ପୋଲିସ ଆମକୁ ବହୁତ ସାହାଯ୍ୟ କରନ୍ତି। ଆଉ ସବୁ ବର୍ଷ ଯେମିତି ଆମର ଦଶହରା ପୂଜା ସୁରୁଖୁରୁ ସରିଯାଏ, ଏହି ବର୍ଷ ମଧ୍ୟ ମାଆଙ୍କ ଦୟାରୁ ସୁରୁଖୁରୁ ଯିବ ବୋଲି ଆମର ଆଶା।

0: ମା ସମଲେଶ୍ୱରୀଙ୍କର ମନ୍ଦିର ସହିତ ଦୀର୍ଘଦିନ ହେଲା ସମ୍ପୃକ୍ତ ହୋଇ ଆସିଛନ୍ତି ସ୍ଥାନୀୟ ବାସିନ୍ଦା ଡକ୍ଟର ଶ୍ୟାମସୁନ୍ଦର ଥର।
1: ଦଶହରା ଆରମ୍ଭ ହେଲା ଦିନୁ ଆମର ଇନେ ଗୋଟେ ଅଲଗା ପ୍ରକାର ବାତାବରଣ ଆସିଯାଇସି, ଆଉ ଦଶହରା ସରିଗଲେ ଇ ଜାଗା ବିଲକୁଲ ଏନ୍ତା ଛିନ୍ନାଟେ ଲାଗ୍ବା ଯେ ଇନ୍କେ ଆସ୍ବାର୍ ଲାଗି ଆର ମନ୍ ନାଇଁ ଲାଗେ। କାରଣ ମୁଁ ଛୁଆଦିନୁ ଦେଖି ଆଉଛେ ଯେ ଦଶହରା ମାସଟା ହଉଛେ ସମଲେଇର ପର୍ବ ମାସ, ତିହାର ମାସ ହେ, ତ ଦିନୁ ଦିନକେ ଲୋକ ସଂଖ୍ୟା ବଢ଼ି ବଢ଼ି ଯାଉଛନ୍, ଦିନୁ ଦିନକେ ଏଛେନ୍ ଆମର ମନ୍ଦିର ପରିବେଶ ଗଜ ଗଜେଇ ଯାଉଛି। ମାନେ ଦଶହରା ମାସେ ସବୁଦିନ ତିହାର ହେ, ଇ ଯେନ୍ ଖାଲି ଯେନ୍ ଆମର ମୂଳାଷ୍ଟମୀ ନୁ ନେଇକି ଯେ ଷୋଡ଼ଶ ପଚାର ପୂଜା ଯାକର ଯେନ୍ ତିହାରଟା ଅଛି, ଇ ତାର ବାହାରେ ସାରା ଦଶହରା ମାସଟା ହିଁ ତିହାର ହେ। ମଙ୍ଗଳବାର ହେଇଗଲେ ତ ଆଉ ଭିଡ଼ ସମ୍ଭାଲି ନ ହଏ, ଏଛେନ୍ ଏନ୍ତା ଅବସ୍ଥା ହେଲାନ। ତ ଏଛେନ୍ ଯୁଗକେ ଚାହିଁକରି ଦେଖଲା ବେଲିକି ଏଛେନ୍ ଲୋକଙ୍କର ଯେନ୍ ପ୍ରକାର ରୁଚି ହଉ ବଦଳି ବଦଳି ଯାଉଛି, ଯେ ବାକିମାନେ ଯେନେ ବି ପୂଜା କରୁଛନ୍, ଦଶହରା ପୂଜା ଗୋଟେ ମାନେ ମୂର୍ତ୍ତି ମେଢ଼ ବସେଇକରି କରୁଛନ୍, ସେ ମେଢ଼ ବସେଇକରି ପୂଜା କରିବା ଦୁଇ ଚାରି ଦିନଟା ଅଲଗା କଥା, କିନ୍ତୁ ଆମର ଇଟା ଯେ ପୁରା ମାସଟା ରଙ୍ଗୁ ଆମର ଇନେ ପୂଜା ଯେନ୍ ହିସାବରେ ମାର୍କେଟ ଚାଲିଛି ସେ ମାସଟା ରଙ୍ଗୁ ଲୋକଙ୍କର ଭିଡ଼ ଏଇ ଜାଗାରେ। ତାପରେ ଲୋକମାନେ ଆସୁଛନ୍, ନାନା ମାନସିକ କରୁଛନ୍, ଇନେ ଜାଗର ଜଲଉଛନ୍, ଜାଗର ଜଲାବା ବେଳେ ସେତିକି ବେଳେ କେତେ ନା କେତେ ଭିଡ଼, ମାସିକିଆ ଜାଗର ବି ଜଲଉଛନ୍, ବର୍ଷିକିଆ ଜାଗର ବି ଜଲଉଛନ୍, ଜାଗର ଜଲାନେବାଲା ଭକ୍ତ ଅଛନ୍ ଅଲଗା। ତ ଇ ତିହାର ମାସଟା, ଦଶହରା ତିହାର ମାସଟା ମାନେ ମାଆଙ୍କର ପ୍ରତି ଲୋକଙ୍କର ଯେନ୍ ଆସ୍ଥାଟେ ରହିଛି ଆମର ସମ୍ବଲପୁରବାସୀଙ୍କର, ଏ ଦଶହରା ମାସେ ମାଆଙ୍କୁ ଦର୍ଶନ କରବାରଟା କାର ଭାଗ୍ୟ। ତାପରେ ଏଛେନ୍ ଲୋକଙ୍କର ରୁଚି ଅନୁସାରେ ଏଛେନ୍ ଦେଖୁଛନ୍ ଅନ୍ୟ ମେଢ଼ମାନଙ୍କେ ଯେନ୍ତା ସାଜସଜ୍ଜା କରୁଛନ୍, ଆମର ଇନ ଦଶହରା କମିଟିଟେ କରାହଉଛେ, ଟ୍ରଷ୍ଟ ବୋର୍ଡ଼ଟେ ଅଛେ, ଯେତେ ଅଛନ୍ ସ୍ୱେଚ୍ଛାସେବୀମାନଙ୍କ ସମସ୍ତଙ୍କର ମିଳିତ ଉଦ୍ୟମରେ ଆମର ବି ଝକାଝକ ଯେନ୍ତା ଜାକଜମକରେ ହେଇପାର୍ବା ସେ ହିସାବରେ ଆମର ବ୍ୟବସାୟ ମାନେ ଚାରିଆଡ଼େ ଲାଇଟ୍ ଫାଇଟ୍ ଲଗେଇକରି ବଜା ଗଜା, ତାପରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ କରିକିରି ଭଜନ ଭଜନ କାର୍ଯ୍ୟକ୍ରମ କରିକରି ଆମର ଏନେ ଗୋଟିଏ ସାଂସ୍କୃତିକ ବାତାବରଣ ସୃଷ୍ଟି କରବାର୍ ଲାଗି ବୋଲିକି, ଇଟା ହଉଛି ଆମର ସଂସ୍କୃତିର ପ୍ରଚାର ପ୍ରସାର କରବାର୍ ଲାଗି ଇଟା ଗୋଟେ ପୀଠ ଆଏ। ତ ଏ ପ୍ରକାରେ ଦଶହରାଟାକେ ଆମର ଇନେ ବିଧିବିଧାନ ସାଙ୍ଗେ ଆମର ସାଂସ୍କୃତିକ ଜାଗରଣଟି କରବାର୍ ଲାଗି ବୋଲିକରି ଆମର ଇନେ ଯେତେ ସ୍ୱେଚ୍ଛାସେବୀ ଅଛନ୍, ଯେତେ ଆମର ଇନେ ବୟୋଜ୍ୟେଷ୍ଠ ଲୋକମାନେ ଅଛନ୍, ଯେମାନେ ଆମକୁ ବାଟ ବତେଇ ଆଇଛନ୍, ଆଜି ଯାକର ବତଉଛନ୍, ଆଜି ଯାକର ଇ ପ୍ରକାର କାର୍ଯ୍ୟକ୍ରମ ଚାଲି ଯାଇଛେ, ଆଉ ଦିନୁ ଦିନକେ ଆମର ପର ପିଢ଼ିଟା ଆଉ ଆଗକେ ଯେତିକି ବଢ଼େଇ ପାରିବେ

0: ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣୁଥିଲେ ପୀଠ ପରିକ୍ରମା। ଆଜି ଏଥିରେ ବିଷୟ ଥିଲା ମା ସମଲେଶ୍ୱରୀ। ପ୍ରଯୋଜନା ମୁରଲୀଧର ପଣ୍ଡା, ଉପସ୍ଥାପନା ରନ୍ଦୀପ ପ୍ରଧାନ।
1: ଏତେବେଳ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀ ପରିପରି ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ସମୟ ବର୍ତ୍ତମାନ 8:45। ଏଥର ଶୁଣନ୍ତୁ, ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସ।

ଜୀବନ ଫେରିପାଇ ବାନରମାନେ ନିଧୁରୁ ଉଠି ବସିଲା ଭଳି ମାରମାର ଚିତ୍କାର କଲେ। ବୀରମାନେ ଅଯୋଧ୍ୟାକୁ ଗଲେଣି, ଚାଲ ଯିବା ବୋଲି କିଏ କହିଲେ। ବିଭୀଷଣ ପୁଷ୍ପକ ଯାନ ସମର୍ପଣ କଲା। ସୀତା ଯେବେ ବିମାନ ଆରୋହଣ କଲେ, ମନ୍ଦୋଦରୀ ସେବା କଲା। ରାମ ସୈନ୍ୟ ସହ ଯାନରେ ବସିଲେ, ତାହା ଆକାଶ ମାର୍ଗରେ ଚଳିଲା। ଯାହାକୁ ଅମରବର ମଣି ବା ଇନ୍ଦ୍ରନୀଳମଣି ଓ ମର୍କତମଣି ବୋଲି ଯାହାକୁ ବର୍ଣ୍ଣନା କରାଯାଏ, ସେହି ରାମ ସ୍ନେହଭରେ ପ୍ରିୟା ସୀତାଙ୍କୁ କହିଲେ, ଦମ୍ପତି ସମ୍ପତି ସହ ରଥରେ ବସିବା ବୋଲି ମୋ ମନରେ ପ୍ରତ୍ୟୟ ନଥିଲା। ଏହା ଶୁଣି ବାଳାମଣି ସୀତା ଉତ୍ତର କଲେ, ଏ ରଥ ମୋ ବିପତ୍ତିକୁ ସାକ୍ଷୀ, ବିରସ ଓ ହରସ ଭାବ ମୋତେ ସ୍ପର୍ଶ କରିବା ଏ ଯାନ ଦୈବ ଯୋଗେ ଦର୍ଶନ କଲା, ଦୈବର ଏହା କୃତି। ଭଞ୍ଜ ସବୁ ସମୟରେ ରାମଙ୍କୁ କାମ ରୂପେ ବା କାମର ବିଜୟୀ ଭାବେ ଚିତ୍ର କରି ତାଙ୍କଠାରେ କୃଷ୍ଣ ଜଗନ୍ନାଥଙ୍କ ବିଭୂତି ଓ ପୁରୁଷୋତ୍ତମତ୍ୱ ଦର୍ଶାଇଛନ୍ତି। ଏଠାରେ ସେହି ଦର୍ପକ ବା କାମର ଦର୍ପକର ସୁନ୍ଦର ପୁରୁଷ ରାମ ସୀତାଙ୍କୁ ସେତୁବନ୍ଧ ଦେଖାଇ କହିଲେ, ତୁ ତୃଣଭଳି ଶରୀରରେ ମେରୁ ଭଳି, ପୟୋଧର ବହିବା ଭଳି ନଳ ପର୍ବତ ବହିଲା ଓ ତାହା ଜଳରେ ଭାସିଲା। ଏଇଠାରେ ମୁଁ କୁଶ ଶଯ୍ୟା କରି ଶୋଇଥିଲି। ବାମାକ୍ଷୀ କହିଲେ, ଏଠୁ ଅଶୋକବନ ଦିଶୁଛି, ମୁଁ ଏଠି ମହିରେ ଶୋଇଥିଲି। ରାମ କହିଲେ, ଦେଖ ସୀତା, ଏ ମାଲ୍ୟବନ୍ତ, ଏଠାରେ ବ୍ୟଥିତ ହୋଇ ମୁଁ ବର୍ଷାକାଳ ବଞ୍ଚିଥିଲି। ତୋ ପାଖକୁ ଦୂତ ବରଗିଥିଲି ଓ ସେ ତୋ ଉଦନ୍ତ ନେଇ ଫେରିଥିଲା। ସୀତା କହିଲେ, ଏ ସେହି ଶିଂସୁପା ବୃକ୍ଷ, ତୁମ ବାର୍ତ୍ତା ପାଇ ଏହାରି ତଳେ ଆଶ୍ରା ନେଇ ମୁଁ ଆଶା ବୃଦ୍ଧି କରି ଆଶା ବା ଦିଗମାନଙ୍କୁ ଚାହୁଁଥିଲି। ବିକୁକ୍ଷୀ ବଂଶୀ ବା ସୂର୍ଯ୍ୟବଂଶୀ ରାମ ସୀତାଙ୍କୁ କହିଲେ, ରେ କ୍ଷୀଣକୁକ୍ଷୀ ସୀତା, ଅନାଅ, ଏ ଋଷ୍ୟମୁଖ ପର୍ବତ ଦିଶୁଛି, ଏଠି ସନ୍ତାପ ରୂପୀ ତମ ବା ଅନ୍ଧାର ନିଶା ଘୋଟିଥିଲା। ଏଠି ବାତଜ ବା ହନୁମାନ ରୂପୀ ଅରୁଣ ବା ସୂର୍ଯ୍ୟସାରଥୀ ସହ ଓ ମିତ୍ର ବା ସୂର୍ଯ୍ୟରୂପୀ ସୁଗ୍ରୀବ ସହ ମିତ୍ର ହୋଇ ମୋ ହୃଦପଦ୍ମ ତୋଷ ହୋଇଥିଲା। କୌଶିକ ଭବ ବା ବାଳିକୁ ମୁଁ ସରବିଦ୍ଧ କଲି। ବୈଦେହୀ କହିଲେ, ଯାହା କହିଲ ସତ୍ୟ, ଭୂଷଣହୀନ ଚନ୍ଦ୍ର ଭଳି ଅଳଙ୍କାର ଫିଙ୍ଗି ଦେଇ ଏଠାରୁ ଭୂଷଣରେ ମୁଁ ଦିନ ହୋଇଥିଲି। ରାମ କହିଲେ, ତୋର ବିଚ୍ଛେଦ ପରଶୁରେ ଆମ୍ଭ ଦମ୍ଭ ତରୁର ବିଚ୍ଛେଦ ହୋଇଥିଲା, ଏଠି କବନ୍ଧର ବାହୁବନ୍ଧରେ ଆମେ ଆବଦ୍ଧ ହେଲୁ। ସୀତା କହିଲେ, ତୁମେ ବଳବନ୍ତ ଓ କେଶରୀ ବା ସିଂହ ସଦୃଶ, ମୋତେ କଷ୍ଟ ଦେଇଥିବା ଏ ପଞ୍ଚବଟି ବନକୁ ବିଲୋକନ କର। ବାହୁଜବର ବା କ୍ଷତ୍ରିୟ ଶ୍ରେଷ୍ଠ ରାମ କହିଲେ, ବାନ୍ଧବୀ, ବନର ଦୋଷ ଘେନ ନାହିଁ, ବଣିକ ଭାବରେ ବିଚ୍ଛେଦକୁ ତୁଳପାତ୍ର ବା ତରାଜୁ କରି ଆମ ପ୍ରେମଧନ ଓଜନ କରିଦେଲା। ଚିତ୍ରକୋଟକୁ ବାରେ ଦେଖ, ଏଠି ବିନୋଦରେ ମାତିଥିଲୁ। ଏପରି କହୁଥିବା ବେଳେ ଭରଦ୍ୱାଜଙ୍କ ବନ ପହଞ୍ଚିବାରୁ ରଥକୁ ରହିବାକୁ କହିଲେ ଶ୍ରୀରାମ।

ଏତେ ସମୟ ଯାଏଁ ଶୁଣୁଥିଲେ କାର୍ଯ୍ୟକ୍ରମ ବୈଦେହିଶ ବିଳାସ, ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ପ୍ରାୟ 9 ହେବାକୁ ଯାଉଛି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ, ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ଟ୍ଜ ଯୋଗେ ଏବଂ ନ୍ୟୁଜ୍ ଅନ୍ ଇଆଇଆର୍ ଆପ୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ନେଇଛୁ ହିନ୍ଦୀ କଥାଚିତ୍ର ଲୋଫରର ଗୀତଟି। କଣ୍ଠଦାନ କରିଛନ୍ତି ଆଶା ଭୋସଲେ, ରଚନା କରିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ। ହିନ୍ଦୀ କଥାଚିତ୍ର ଲୋଫର।

ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ

ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ଏଥର ପ୍ରଚାର କରୁଛୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର 25 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

0: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: ଏବେ ଆରମ୍ଭ କରିବା ଇନଭେଷ୍ଟିଂର ପାଠ।

ଗୀତଟିରେ କଣ୍ଠଦାନ କରିଛନ୍ତି ଅକ୍ଷୟ ମହାନ୍ତି, ପ୍ରଫୁଲ୍ଲ କର, ବାନୀ ଜୟରାମ। ଗୀତଟିକୁ ରଚନା କରିଛନ୍ତି ପ୍ରଫୁଲ୍ଲ କର, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରଫୁଲ୍ଲ କର। ଓଡ଼ିଆ କଥାଚିତ୍ର ପୂଜା।

ଗୀତଟିରେ କଣ୍ଠଦାନ କରିଛନ୍ତି ମହମ୍ମଦ ଅଜିଜ୍ ଏବଂ ନିବେଦିତା। ଗୀତଟିକୁ ରଚନା କରିଛନ୍ତି ଡକ୍ଟର ନିର୍ମଳ ନାୟକ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶାନ୍ତିରାଜ ଖୋସଲା। ଓଡ଼ିଆ କଥାଚିତ୍ର ଧନରେ ରଖିବୁ ଶପଥ ମୋର।

ଏତେ ସମୟ ଯାଏଁ ଶୁଣୁଥିଲେ କେତୋଟି ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବାଦ ହିନ୍ଦୀରେ ପରିପରି ସମ୍ବାଦ ଇଂରାଜୀରେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛିକ୍ଷଣ ମଧ୍ୟରେ।

ଙ୍କ ବାହୁଛାୟ ତଳେ ଶରଣ ନେଇଛି ମୁହିଁ, ଏ ଭବସଂସାରୁ ଉଦ୍ଧାର କରିବେ ଅନ୍ୟ କିଛି ଆଶା ନାହିଁ। ନୂତନ ସକାଳର ଶୁଭେଚ୍ଛା ଓ ଶୁଭକାମନା ସହ ସ୍ୱାଗତ କରୁଛି ଆଜିର ଖୋଲା ଝରକାର ଅଧ୍ୟାୟକୁ। ଆଜିର ଉପସ୍ଥାପନାରେ ମୁଁ ଆପଣଙ୍କର ପ୍ରିୟର ରେଡ଼ିଓ ସାଥୀ ନଳିନୀକାନ୍ତ ଦାସ। କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଛନ୍ତି ଶ୍ରୀ ସଚ୍ଚିଦାନନ୍ଦ ମଲ୍ଲିକ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। ମିଡିୟମ୍ ୱେବ୍ରେ 248 meters ତଥା 1206 kHz ଯୋଗେ, FM-ରେ 110.3 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ପ୍ରତିଟି ସପ୍ତାହ ପରି ଏଥର ମଧ୍ୟ ଆମେ ପରଷି ଦେବୁ ଆପଣଙ୍କ ସକାଶେ କିଛି ମିଠା ମିଠା କଥା ସାଙ୍ଗକୁ ଅନେକ ସୁମଧୁର ଗୀତ। କଥା ହେବା କିଛି ଜଣା କିଛି ଅଜଣା, କିଛି ପୁରୁଣା କିଛି ନୂଆ କଥା, ଦୁଃଖ କ୍ଲାନ୍ତକୁ ଭୁଲିଯିବା କିଛି ମିଠା ମିଠା କଥାରେ। ତେବେ ଶ୍ରୋତାବନ୍ଧୁ, ଆଉ ଡେରି ନ କରି ଆସନ୍ତୁ କାର୍ଯ୍ୟକ୍ରମରେ ଆଗକୁ ବଢ଼ିବା, କିନ୍ତୁ ତା ପୂର୍ବରୁ ଶୁଣିନେବା ଏକ ସୁନ୍ଦର ସୁମଧୁର ଗୀତଟିଏ।

ସେ କିଛି ମିଠା ମିଠା କଥା ସାଙ୍ଗକୁ ଅନେକ ସୁମଧୁର ଗୀତ। କଥା ହେବା କିଛି ଜଣା କିଛି ଅଜଣା, କିଛି ପୁରୁଣା କିଛି ନୂଆ କଥା, ଦୁଃଖ କ୍ଲାନ୍ତକୁ ଭୁଲିଯିବା କିଛି ମିଠା ମିଠା କଥାରେ। ତେବେ ଶ୍ରୋତାବନ୍ଧୁ ଆଉ ଡେରି ନ କରି ଆସନ୍ତୁ କାର୍ଯ୍ୟକ୍ରମରେ ଆଗକୁ ବଢ଼ିବା, କିନ୍ତୁ ତା ପୂର୍ବରୁ ଶୁଣିନେବା ଏକ ସୁନ୍ଦର ସୁମଧୁର ଗୀତଟିଏ।

ଆଜି ଆମେ ଜାଣିବା ଏକ ଗୁରୁତ୍ୱପୂର୍ଣ୍ଣ କୃଷିଜାତ ଫସଲ କପା ବିଷୟରେ। ପ୍ରତିବର୍ଷ 7 ଅକ୍ଟୋବର ଦିନଟିକୁ ବିଶ୍ୱ କପା ଦିବସ ବା ୱାର୍ଲଡ କଟନ୍ ଡେ ଭାବେ ପାଳନ କରାଯାଏ। କପା କେବଳ ଆମ ପୋଷାକର ମୁଖ୍ୟ କଞ୍ଚାମାଲ ନୁହେଁ, ଏହା ବିଶ୍ୱର ଲକ୍ଷ ଲକ୍ଷ କୃଷକ ଓ ଶ୍ରମିକଙ୍କ ଜୀବିକା ସହିତ ଜଡ଼ିତ। କପାରୁ ସୂତା ପ୍ରସ୍ତୁତ ହୁଏ, ସୂତାରୁ କପଡ଼ା ଏବଂ ବିଭିନ୍ନ ବସ୍ତ୍ର ତିଆରି ହୁଏ। ଏହା ସହିତ କପା ବିହନରୁ ତେଲ ଓ ଅନ୍ୟାନ୍ୟ ଉପଯୋଗୀ ପଦାର୍ଥ ମଧ୍ୟ ମିଳିଥାଏ। ବିଶ୍ୱ କପା ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କପାର ଗୁରୁତ୍ୱ, କପା ଚାଷୀଙ୍କ ଅବଦାନ ଏବଂ କପା ଶିଳ୍ପ ସହିତ ଜଡ଼ିତ ଲୋକଙ୍କ ଜୀବନ ଜୀବିକା ପ୍ରତି ବିଶ୍ୱର ଦୃଷ୍ଟି ଆକର୍ଷଣ କରିବା। ବିଶେଷ କରି କ୍ଷୁଦ୍ର ଚାଷୀମାନଙ୍କ ପାଇଁ କପା ଏକ ଗୁରୁତ୍ୱପୂର୍ଣ୍ଣ ନଗଦ ଫସଲ। ଭାରତ କପା ଉତ୍ପାଦନରେ ବିଶ୍ୱର ଏକ ପ୍ରମୁଖ ଦେଶ। ଓଡ଼ିଶାରେ ମଧ୍ୟ ବିଭିନ୍ନ ଅଞ୍ଚଳରେ କପା ଚାଷ କରାଯାଏ। ବିଶେଷ କରି ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ କପା ଚାଷ କୃଷକଙ୍କର ଆୟର ଏକ ଉତ୍ସ ହୋଇଛି। କପା ଚାଷ ସହିତ ଜିନିଂ, ସ୍ପିନିଂ, ବୟନ ଓ ବସ୍ତ୍ର ଶିଳ୍ପରେ ମଧ୍ୟ ଅନେକ ଲୋକଙ୍କ ରୋଜଗାର ଜଡ଼ିତ। ତେବେ କପା ଚାଷରେ କିଛି ଚ୍ୟାଲେଞ୍ଜ ମଧ୍ୟ ରହିଛି। ଜଳବାୟୁ ପରିବର୍ତ୍ତନ, ଅନିୟମିତ ବର୍ଷା, କୀଟପତଙ୍ଗ ଆକ୍ରମଣ, ଉତ୍ପାଦନ ଖର୍ଚ୍ଚ ଓ ବଜାର ଦରର ଅସ୍ଥିରତା କୃଷକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ଉନ୍ନତ କୃଷି ପ୍ରଣାଳୀ, ଉପଯୁକ୍ତ ଜଳସେଚନ, ମୃତ୍ତିକା ସୁରକ୍ଷା ଓ ବୈଜ୍ଞାନିକ କୀଟ ପରିଚାଳନା ମାଧ୍ୟମରେ କପା ଚାଷକୁ ଅଧିକ ଟିକସୟୀ କରିବା ପାଇଁ ଆବଶ୍ୟକ। କପା ଶିଳ୍ପରେ ପରିବେଶ ସୁରକ୍ଷା ମଧ୍ୟ ଏକ ବଡ଼ ବିଷୟ। କମ୍ ପାଣି ବ୍ୟବହାର, ମୃତ୍ତିକାର ସ୍ୱାସ୍ଥ୍ୟ ରକ୍ଷା, ରାସାୟନିକ ପଦାର୍ଥର ସଠିକ୍ ବ୍ୟବହାର ଏବଂ ପରିବେଶ ବନ୍ଧୁ କୃଷି ପ୍ରଣାଳୀ ଗ୍ରହଣ କଲେ କପା ଚାଷ ଅଧିକ ସ୍ଥାୟୀ ହୋଇପାରିବ। ବିଶ୍ୱ କପା ଦିବସ ଆମକୁ ଏକ ସରଳ ବାର୍ତ୍ତା ଦିଏ। ଆମେ ଯେଉଁ ପୋଷାକ ପିନ୍ଧୁଛୁ ତାହା ପଛରେ ରହିଛି ଜଣେ କୃଷକର ପରିଶ୍ରମ, ଅନେକ ଶ୍ରମିକଙ୍କ ଶ୍ରମ ଏବଂ ଏକ ବିଶାଳ ଶିଳ୍ପର ଅବଦାନ। ତେଣୁ କପା ଚାଷୀଙ୍କୁ ସମ୍ମାନ ଦେବା, ସେମାନଙ୍କ ଉତ୍ପାଦକୁ ଯଥୋଚିତ ମୂଲ୍ୟ ମିଳିବା ଏବଂ ଟିକସୟୀ କୃଷିକୁ ପ୍ରୋତ୍ସାହନ ଦେବା ଆମ ସମସ୍ତଙ୍କ ଦାୟିତ୍ୱ। ଆସନ୍ତୁ ବିଶ୍ୱକପା ଦିବସ ଅବସରରେ ଆମେ କପା ଚାଷୀ ଓ ଶ୍ରମିକମାନଙ୍କ ପରିଶ୍ରମକୁ ସମ୍ମାନ କରିବା ଏବଂ କୃଷି ଓ ପରିବେଶ ମଧ୍ୟରେ ସନ୍ତୁଳନ ରକ୍ଷା କରି ଏକ ସୁସ୍ଥ, ସମୃଦ୍ଧ ଓ ସ୍ଥାୟୀ ଭବିଷ୍ୟତ ଗଢ଼ିବାର ସଂକଳ୍ପ ନେବା। ଶ୍ରୋତାବନ୍ଧୁ, ବର୍ତ୍ତମାନ କାର୍ଯ୍ୟକ୍ରମରେ ସମୟ ହୋଇଯାଇଛି ଏକ ସୁନ୍ଦର ସୁମଧୁର ଗୀତଟିଏ ଶୁଣିନେବାର।

ଶାକାହାରୀ ଖାଦ୍ୟ ସୁସ୍ଥ ଖାଦ୍ୟ ଆମ ଜୀବନରେ ଖାଦ୍ୟର ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଆମେ ଯାହା ଖାଉଛୁ ତାହା ଆମ ଶରୀରର ବିକାଶ, ଶକ୍ତି, ରୋଗ ପ୍ରତିରୋଧକ କ୍ଷମତା ଓ ସାମଗ୍ରିକ ସ୍ୱାସ୍ଥ୍ୟ ସହିତ ଜଡ଼ିତ। ସେଥିପାଇଁ କେବଳ ପେଟ ଭରିବା ନୁହେଁ, ବରଂ ପୋଷଣଯୁକ୍ତ ଓ ସନ୍ତୁଳିତ ଖାଦ୍ୟ ଖାଇବା ଆବଶ୍ୟକ। ଶାକାହାରୀ ଖାଦ୍ୟରେ ଶସ୍ୟ, ଡାଲି, ବିଭିନ୍ନ ପନିପରିବା, ଶାଗ, ଫଳ, ବାଦାମ ଓ ବିଭିନ୍ନ ପ୍ରକାରର ବିହନ ଭଳି ଖାଦ୍ୟ ରହିଥାଏ। ଏହି ଖାଦ୍ୟଗୁଡ଼ିକ ଆମକୁ ଭିଟାମିନ, ଖଣିଜ ପଦାର୍ଥ, ଫାଇବର ଓ ଅନ୍ୟାନ୍ୟ ଆବଶ୍ୟକ ପୋଷକ ତତ୍ତ୍ୱ ଯୋଗାଇଥାଏ। ବିଭିନ୍ନ ପନିପରିବା ଓ ଫଳରେ ଥିବା ଭିଟାମିନ ଓ ଖଣିଜ ପଦାର୍ଥ ଶରୀରର ସାଧାରଣ କାର୍ଯ୍ୟକୁ ସମର୍ଥନ କରେ। ସବୁଜ ଶାଗ ଓ ବିଭିନ୍ନ ରଙ୍ଗର ପନିପରିବା ଖାଦ୍ୟ ତାଲିକାକୁ ପୋଷଣରେ ସମୃଦ୍ଧ କରିଥାଏ। ଫଳରେ ଥିବା ପ୍ରାକୃତିକ ପୋଷକ ତତ୍ତ୍ୱ ମଧ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ଉପକାରୀ। ଶାକାହାରୀ ଖାଦ୍ୟର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହେଉଛି ଫାଇବର ବା ଆହାର ତନ୍ତୁ। ପନିପରିବା, ଫଳ, ସମ୍ପୂର୍ଣ୍ଣ ଶସ୍ୟ ଓ ଡାଲିରେ ଫାଇବର ମିଳିଥାଏ। ଏହା ପାଚନ କ୍ରିୟାକୁ ସୁସ୍ଥ ରଖିବାରେ ସହାୟକ ହୁଏ। ତେବେ ଶାକାହାରୀ ହେବା ମାତ୍ରେ ଖାଦ୍ୟ ସ୍ୱତଃସ୍ଫୂର୍ତ୍ତ ଭାବେ ସୁସ୍ଥ ହୋଇଯାଏ ନାହିଁ। ଅଧିକ ତେଲ, ଲୁଣ, ଚିନି, ଭଜା ଖାଦ୍ୟ ଓ ଅତ୍ୟଧିକ ପ୍ରକ୍ରିୟାକୃତ ଖାଦ୍ୟକୁ ନିୟମିତ ଭାବରେ ଖାଇବା ଏଡ଼ାଇବା ଆବଶ୍ୟକ। ଶାକାହାରୀ ଖାଦ୍ୟରେ ଡାଲି, ଛୋଲା, ରାଜମା, ବିଭିନ୍ନ ବିହନ ଓ ବାଦାମ ଭଳି ପ୍ରୋଟିନ୍ ଉତ୍ସକୁ ମଧ୍ୟ ସାମିଲ କରିବା ଉଚିତ। ବିଶେଷ କରି ଶିଶୁ, ଗର୍ଭବତୀ ମହିଳା, ବୃଦ୍ଧ ଓ ଅଧିକ ଶାରୀରିକ ପରିଶ୍ରମ କରୁଥିବା ବ୍ୟକ୍ତିଙ୍କ ଖାଦ୍ୟରେ ସମସ୍ତ ଆବଶ୍ୟକ ପୋଷକ ତତ୍ତ୍ୱ ଠିକ୍ ପରିମାଣରେ ରହିବା ଦରକାର। ସମ୍ପୂର୍ଣ୍ଣ ଶାକାହାରୀ ଖାଦ୍ୟ ଗ୍ରହଣ କରୁଥିଲେ ଭିଟାମିନ୍ B12, ଲୌହ, କ୍ୟାଲସିୟମ୍ ଓ ଭିଟାମିନ୍ D ଭଳି ପୋଷକ ତତ୍ତ୍ୱ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ। ଆବଶ୍ୟକତା ଅନୁସାରେ ଡାକ୍ତର ବା ପୋଷଣ ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଇପାରେ। ଆମ ଓଡ଼ିଆ ପାରମ୍ପରିକ ଖାଦ୍ୟରେ ମଧ୍ୟ ଅନେକ ସୁସ୍ଥ ଶାକାହାରୀ ବିକଳ୍ପ ରହିଛି। ଭାତ ସହିତ ଡାଲି, ଶାଗ, ତରକାରୀ, ଡାଲମା, ବିଭିନ୍ନ ପନିପରିବା ଓ ଋତୁକାଳୀନ ଫଳ ଏସବୁକୁ ମିଶାଇ ଏକ ସନ୍ତୁଳିତ ଖାଦ୍ୟ ତିଆରି କରାଯାଇପାରେ। ମାଣ୍ଡିଆ, ଜହ୍ନା, ବାଜରା ଭଳି ମିଲେଟ୍କୁ ମଧ୍ୟ ଖାଦ୍ୟ ତାଲିକାରେ ସାମିଲ କରିବା ଭଲ। ସୁସ୍ଥ ଖାଦ୍ୟ ସହିତ ନିୟମିତ ବ୍ୟାୟାମ, ପର୍ଯ୍ୟାପ୍ତ ପାଣି ପିଇବା, ଭଲ ନିଦ୍ରା ଓ ପରିଷ୍କାର ପରିଚ୍ଛନ୍ନତା ମଧ୍ୟ ଏକ ସୁସ୍ଥ ଜୀବନ ପାଇଁ ଆବଶ୍ୟକ। କେବଳ ଗୋଟିଏ ପ୍ରକାରର ଖାଦ୍ୟ ନୁହେଁ, ବିଭିନ୍ନ ପ୍ରକାରର ପୋଷଣଯୁକ୍ତ ଖାଦ୍ୟକୁ ସଠିକ୍ ପରିମାଣରେ ଖାଇବା ହିଁ ସୁସ୍ଥ ଖାଦ୍ୟର ମୂଳମନ୍ତ୍ର। ଆମେ ଦୈନନ୍ଦିନ ଖାଦ୍ୟରେ ଅଧିକ ପନିପରିବା, ଶାଗ, ଫଳ, ଡାଲି, ସମ୍ପୂର୍ଣ୍ଣ ଶସ୍ୟ ଓ ଅନ୍ୟାନ୍ୟ ପୋଷଣଯୁକ୍ତ ଶାକାହାରୀ ଖାଦ୍ୟ ସାମିଲ କରିବା। ଜଙ୍କ୍ ଫୁଡ୍ ଓ ଅତ୍ୟଧିକ ପ୍ରକ୍ରିୟାକୃତ ଖାଦ୍ୟକୁ କମାଇବା, ନିଜେ ସୁସ୍ଥ ରହିବା ସହିତ ପରିବାରକୁ ମଧ୍ୟ ସୁସ୍ଥ ରଖିବାର ଅଭ୍ୟାସ କରାଇବା। ସୁସ୍ଥ ଖାଦ୍ୟ, ସୁସ୍ଥ ଶରୀର, ସୁସ୍ଥ ଶରୀର, ସୁଖୀ ଜୀବନ।

ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମରେ ବର୍ତ୍ତମାନ ସମୟ ହୋଇଯାଇଛି ସ୍ଥାନୀୟ ଖବର ଓ ପାଣିପାଗ ଉପରେ ନଜର ପକାଇବା। ସ୍ଥାନୀୟ ଖବର, ମହାଳୟ ଓ ଦଶହରା ସକାଶେ ସ୍ଥାନୀୟ ଭବାନୀପାଟଣା ଉତ୍ସବ ମୁଖରିତ।

ପାଟଣାସ୍ଥିତ ନକ୍ଟିଗୁଡ଼ା ଦଶହରାରେ ମା' ଦୁର୍ଗାଙ୍କ ପୂଜା ପାଇଁ ସାଜସଜ୍ଜା ଆରମ୍ଭ ହୋଇସାରିଛି। ଏଥର ତୋରଣଟି ବୃନ୍ଦାବନର ପ୍ରେମ ମନ୍ଦିରର ଝାଙ୍କି ରହିବ ବୋଲି କମିଟି ପକ୍ଷରୁ ସୂଚନା ପ୍ରାପ୍ତ ହୋଇଛି। ସ୍ଥାନୀୟ ପାଣିପାଗ, ଆଜି ସ୍ଥାନୀୟ ଭବାନୀପାଟଣା ଓ ଆଖପାଖ ଅଞ୍ଚଳରେ ଆଂଶିକ ମେଘୁଆ ରହିବ। କେତେକ ସ୍ଥାନରେ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି। ତାପମାତ୍ରା ସର୍ବୋଚ୍ଚ 34 ଡିଗ୍ରୀ ରହିବା ବେଳେ ସର୍ବନିମ୍ନ 20 ଡିଗ୍ରୀ ରହିବ ବୋଲି ଆଶଙ୍କା କରାଯାଉଛି।

ଶ୍ରୋତାବନ୍ଧୁ, ଦେଖୁ ଦେଖୁ ସମୟ କେମିତି ଗଡ଼ିଗଲା ଜଣା ମଧ୍ୟ ପଡ଼ିଲା ନାହିଁ। ଏବେ ଆପଣଙ୍କଠାରୁ ବିଦାୟ ନେବାର ବେଳ। ଯିବା ପୂର୍ବରୁ କହି ରଖୁଛୁ, ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଲା ଚିଠି ଲେଖି ନିଶ୍ଚୟ ଜଣାଇବେ। ଆମର ଠିକଣା ଚିଠି ପାଇଛୁ, ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ ଭବାନୀପାଟଣା, କଳାହାଣ୍ଡି, ପିନ୍ 7660001। ଆପଣମାନେ ଆପଣଙ୍କ ସୁଚିନ୍ତିତ ମତାମତ ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଜଣାଇପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ଥିଲି ମୁଁ ଆପଣଙ୍କର ପ୍ରିୟର ରେଡ଼ିଓ ସାଥୀ ନଳିନୀକାନ୍ତ ଦାସ। କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଥିଲେ ଶ୍ରୀ ସଚ୍ଚିଦାନନ୍ଦ ମଲ୍ଲିକ। ଏବେ ଆପଣଙ୍କଠୁ ବିଦାୟ ନେଉଛୁ, ପୁଣି ସାକ୍ଷାତ ହେବ ଖୋଲା ଝରକାର ଏକ ନୂତନ ଅଧ୍ୟାୟରେ। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ, ନମସ୍କାର।

0: ଆସନ୍ତୁ ଶୁଣିବା ସ୍ଥାନୀୟ ଖବର ଏବଂ ଝୁମିଯିବା ଶୁଣି ଗୀତ ସୁମଧୁର
1: ଏତେ ସମୟ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ଖୋଲା ଝରକା ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ପୂର୍ବାହ୍ନ 11:10। ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସମ୍ୟକ ସୂଚନା। ଦ୍ୱିତୀୟ ଅଧିବେଶନରେ ଦିନ 12ଟାରେ ଆପଣମାନେ ଶୁଣିପାରିବେ ଲୋକଗୀତ କ୍ରମରେ ସଂକୀର୍ତ୍ତନ ପରିବେଷଣ କରିବେ ଭାରତ ନାୟକ ଓ ସାଥୀ। ସୁଗମ ସଙ୍ଗୀତ ଦିନ 12:30 ଶିଳ୍ପୀମାନେ ହେଲେ ସୁପ୍ରଭା କୁମାରୀ ପାଢ଼ି, ସୁରେଶ ଚନ୍ଦ୍ର ମିଶ୍ର, ଶୈଳଭାମା ମହାପାତ୍ର, ଧୀରଜ ମହାନ୍ତି, ମୀନା ମହାପାତ୍ର ଓ ସତ୍ୟନାରାୟଣ ଅଧିକାରୀ। ଚାଷର କଥା ପ୍ରଚାର କରିବୁ ଦିନ 1:10। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା ପ୍ରଚାର କରିବୁ ଦିନ 1:20। ହିନ୍ଦୀ କଥାଚିତ୍ରର ଗୀତ ରହିଛି ଦିନ 2:45। କାର୍ଯ୍ୟକ୍ରମର ରୂପରେଖ ସହ ଚଳିତ ଅଧିବେଶନକୁ ଏଇଠି ଶେଷ କରୁଛୁ। ପୁଣି ଆପଣଙ୍କୁ ସ୍ୱାଗତ କରିବୁ ଦ୍ୱିତୀୟ ଅଧିବେଶନରେ ଦିନ 12ଟାରେ। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ। ନମସ୍କାର।

ଆକାଶବାଣୀ ଭବାନୀପାଟଣା, ବର୍ତ୍ତମାନ ସମୟ ଦିନ 12 କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ ଯୋଗେ ଏବଂ FM ମାଧ୍ୟମରେ 100.3 MHz ଯୋଗେ। ଅଧିବେଶନର ଆରମ୍ଭରେ ଶୁଣନ୍ତୁ ଲୋକଗୀତ କ୍ରମରେ ସଂକୀର୍ତ୍ତନ ପରିବେଷଣ କରିଛନ୍ତି ଭାରତ ନାୟକ ଏବଂ ସାଥୀ।

0: ମତେ ରାତିରେ SMS
1: KYC ଅପଡେଟ୍ କରନ୍ତୁ ନଚେତ୍ ଆକାଉଣ୍ଟ ବ୍ଲକ୍ ହେଇଯିବ।
0: ଲିଙ୍କରେ କ୍ଲିକ୍ କରୁଛି, ବ୍ଲକ୍ ନ ହେଇଯାଉ।
2: ରୁହନ୍ତୁ, ଚେକ୍ କରିଛନ୍ତି, ଲିଙ୍କ ସୁରକ୍ଷିତ ଅଛି। ସେଣ୍ଡର ଆପଣଙ୍କ ବ୍ୟାଙ୍କ ହିଁ ତ। KYC ଅପଡେଟ୍ ପାଇଁ ଅଜଣା ଲିଙ୍କ ଖୋଲିବା ମାନେ ଅଜଣା ଲୋକଙ୍କ ପାଇଁ ନିଜ ଆକାଉଣ୍ଟର କବାଟ ଖୋଲିବା। ମିଛ ତତ୍ପରତାରେ ଫସନ୍ତୁ ନାହିଁ, ଆଉ ନକଲି KYC ଅପଡେଟ୍ ଲିଙ୍କରୁ ବଞ୍ଚନ୍ତୁ। RBI କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ଆପଣଙ୍କର 4,800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
5: ଆରେ ୱାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
6: ବାସ୍ ଏମିତି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ। ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY। କହୁଛନ୍ତି SBIର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
7: ପରବର୍ତ୍ତୀ ଶିଳ୍ପୀ ହେଲେ ସୁରେଶ ଚନ୍ଦ୍ର ମିଶ୍ର। ଗୀତଟିକୁ ଲେଖିଛନ୍ତି ସୁଭଦ୍ରା କାମିଲା।

0: ଆପଣଙ୍କର 4,800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
1: ଆରେ ବାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
2: ବାସ୍ ଏମିତି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ, ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY, କହୁଛନ୍ତି SBIର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
3: ତେବେ ଆରମ୍ଭ କରିବା ଇନଭେଷ୍ଟିଂର ପାଠ।

ଶାରଦୀୟ ଦୁର୍ଗାପୂଜା ଅବସରରେ ଅକ୍ଟୋବର 3 ତାରିଖରୁ ଅକ୍ଟୋବର 21 ତାରିଖ ପର୍ଯ୍ୟନ୍ତ ସକାଳ 8:30 ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣିବେ କାର୍ଯ୍ୟକ୍ରମ ପୀଠ ପରିକ୍ରମା। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 8 ତାରିଖ ଅର୍ଥାତ୍ ଆସନ୍ତାକାଲି ଗୁରୁବାର ଶୁଣିବେ ମା ପାଟଣେଶ୍ୱରୀ ପ୍ରଯୋଜନା ପ୍ରଫୁଲ୍ଲ କୁମାର ମାଝୀ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ। 9 ତାରିଖ ଶୁକ୍ରବାର ଶୁଣିବେ କୃପାମୟୀ ମା ତାରାତାରିଣୀ ପ୍ରଯୋଜନା ଋଷିକେଶ ପଣ୍ଡା।

ଶୁଣିପାରିବେ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ। 10 ତାରିଖ ଶନିବାର ମା ବିମଳା ପ୍ରଯୋଜନା ଅଜିତ ଦାସ ଆକାଶବାଣୀ ପୁରୀ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ। 11 ତାରିଖ ରବିବାର ମା ବିରଜା ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ ଆକାଶବାଣୀ କଟକ କେନ୍ଦ୍ର। 12 ତାରିଖ ସୋମବାର ମା କଣ୍ଟା ବାଉଁଶୁଣୀ ପୀଠ ପ୍ରଯୋଜନା ଅମିତା ଦାସ ଏବଂ ରଞ୍ଜନ କୁମାର ବେହେରା ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ। 13 ତାରିଖ ମଙ୍ଗଳବାର ମା ସିଦ୍ଧିକାଳୀ ପ୍ରଯୋଜନା ଜୟରାମ ମୁଣ୍ଡା ଆକାଶବାଣୀ କେନ୍ଦୁଝର। 14 ତାରିଖ ବୁଧବାର ମା ଭଦ୍ରକାଳୀ ପ୍ରଯୋଜନା ଅନନ୍ତ ଚରଣ ଜିନା ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ। 15 ତାରିଖ ଗୁରୁବାର ମା ହିଙ୍ଗୁଳା ଦେବୀଙ୍କ ପୀଠ ପ୍ରଯୋଜନା ଭାଗିରଥୀ ମିଶ୍ର ଜୋରନ୍ଦା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ।

14 ତାରିଖ ଶୁକ୍ରବାର ମା ଭଗବତୀ ପ୍ରଯୋଜନା ମୃତ୍ୟୁଞ୍ଜୟ ସାମଲ ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ। 17 ତାରିଖ ଶନିବାର ଶୁଣିପାରିବେ ଝଙ୍କଡ଼ର ମା ସାରଳା ପ୍ରଯୋଜନା ଲଳିତ କାନନଗୋ ଆକାଶବାଣୀ କଟକ। 18 ତାରିଖ ରବିବାର ମା କଟକ ଚଣ୍ଡୀ ପ୍ରଯୋଜନା ସୁଚିତ୍ରା ମହାପାତ୍ର ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ। 19 ତାରିଖ ସୋମବାର ମା ବାଳକୁମାରୀ ପ୍ରଯୋଜନା ଜଗନ୍ନାଥ ସିଠି ଆକାଶବାଣୀ ବ୍ରହ୍ମପୁର। 20 ତାରିଖ ମଙ୍ଗଳବାର ମା ବାଟମଙ୍ଗଳା ପ୍ରଯୋଜନା ଡକ୍ଟର ଉପେନେନ୍ଦୁ ଦତ୍ତ ଆକାଶବାଣୀ ପୁରୀ। 21 ତାରିଖ ବୁଧବାର ବିଜୟର ପର୍ବ ବିଜୟାଦଶମୀ ପ୍ରଯୋଜନା ଭାଗୀରଥୀ ମିଶ୍ର ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ। ଶ୍ରୋତାବନ୍ଧୁ ଏଥର ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମର ଶେଷ ଗୀତଟି। ଗାଇଛନ୍ତି ସୁରାଂଶୁ ପଟ୍ଟନାୟକ, ଗୀତିକାର ହେଲେ ସୁରାଂଶୁ ପଟ୍ଟନାୟକ, ଦ୍ୱୈତକଣ୍ଠରେ ଗାଇଛନ୍ତି ମୀନା ମହାପାତ୍ର ଏବଂ ସତ୍ୟନାରାୟଣ ଅଧିକାରୀ।

0: Bulletin.
1: ଆକାଶବାଣୀ ଭବାନୀ ପାଟଣା ବର୍ତ୍ତମାନ ଶୁଣନ୍ତୁ କୃଷି ସୂଚନା ଉପରେ ଆଧାରିତ କାର୍ଯ୍ୟକ୍ରମ ଚାଷର କଥା।
2: ହେନ୍ତା ତ ଆମର୍ ଚାଷୀ ଦାଦାମାନେ ବରଷସାରା ଭିନ୍ନ ଭିନ୍ନ ପ୍ରକାରର ଚାଷ୍ କରିଥିସନ୍, ଯେନ୍ତାକି ଆଲୁ, ସାରୁ, ବାଇଗନ୍, କୁନ୍ଦୁରୁ ଆରୁ ଲଇନି। ତ ଏସବୁ ଚାଷ୍ କରବାର୍ ସନେ ସନେ କିଛି ଏନ୍ତା ବି ଆମର୍ ଚାଷୀ ଦାଦାମାନେ ଅଛନ୍, ଯେନ୍ମାନେ ତାଙ୍କର ସମିଆ ଦେଖିକରି ଇ ମାଛ୍ ଚାଷ୍ ବି କରିଥିସନେ। ଇ ମାଛ୍ ଚାଷ୍ନେ ସାଧାରଣ ହିପାସେ ସବୁ ଋତୁନେ ଯେନ ପାଏନ୍ ରହୁଥିବାର୍ ବନ୍ଦ ହଉ କି କଟା ହଉ, ସେ ଜାଗା ମନ୍ତି ଭିନ୍ନ ଭିନ୍ନ ପ୍ରକାରର ଜଗଲ ଆରୁ ତାର୍ ସନେ ସନେ ଶିକାରୀ ମାଛ୍, ଝୁରି, କୁତ୍ରି ଇସବୁ ବି ଦେଖ୍ବାକେ ମିଲିଥିସିଏ। ଋତୁମନକର ହିପାସେ ବନ୍ଦମନକେ ଇସବ୍କେ ପ୍ରାୟତଃ ଦେଖ୍ବାକେ ଆମେ ପାଇଥିସୁଁ। ସବୁଆଡ଼ୁ ଯଦି ବିଚାର କର୍ମା ବୋଇଲେ ମାଛ୍ ଚାଷ୍ ଗୋଟେ ଲାଭଜନକ ଆରୁ ଗୋଟେ ସମିଆନେ ଦରକାରୀ ଚାଷ ହିପାସେ ଏଟାକେ ଆମର୍ ଚାଷୀ ଦାଦାମାନେ ଚାଷ୍ କର୍ବାର୍ ଆରମ୍ଭ କରିଦେଲେ ନା। ସେଥିର୍ଲାଗି ଇ ଚାଷ୍କେ କେନ୍ତା କରି ବୈଜ୍ଞାନିକ ପଦ୍ଧତିନେ କରାଯାଇ ପାର୍ବା, ଇ କଥା ଗୋଟେ ଉପରେ ବି ଆମ୍କେ ଧ୍ୟାନ ଦେବାକେ ପଡ଼୍ବା। ତ ଇ ଚାଷ୍ କଲା ଭିତରେ ଗୋଟେ ମୁଖ୍ୟ ସମସ୍ୟା ଦେଖା ଦେଇଥିସି, ସେଟା ହଉଛେ ଶିକାରୀ ମାଛମାନଙ୍କର ସମସ୍ୟା। ତ ଇ ଶିକାରୀ ମାଛମାନଙ୍କର ସମସ୍ୟାର ସମାଧାନ କେନ୍ ହିପାସେ କରାଯିବା, ଇ କଥା ଗୋଟେକେ ବି ଆମର୍ ଚାଷୀ ଦାଦାମାନ୍କେ ନିହାତି ଜାନ୍ବାକେ ପଡ଼୍ବା। ପ୍ରଥମେ କଥା ଆସୁଛେ ଇ ଶିକାରୀ ମାଛ ସବୁ କାଏଁ କାଏଁଟା, ଇଟା ଇସବୁ ହେଲେ ଗର୍ସି, ସିଓଲ, ଫଲି, ଚିତଲ, କୋଉ ଆରୁ ବାଲିଆ। ଇସବୁ ଶିକାରୀ ମାଛମାନେ ଚାଷ୍ କରବାର୍ ଲାଗି ଛଡ଼ା ହେଇଥିବାର୍ ମାଛମାନ୍କେ ଖାଇବାର୍ ସନେ ସନେ ତାର୍ ଖାଏ ତାର୍ ଜାଗା ଆରୁ ପାଏନ୍ରେ ଦ୍ରବୀଭୂତ ଅମ୍ଳଜାନ ଲାଗି ସେମାନଙ୍କର ସନେ ପ୍ରତିଯୋଗିତା କରିଥିସନେ। ଏଟାର୍ ଦ୍ୱାରା ବିହନ ମାଛମାନଙ୍କର ଉତ୍ପାଦନ ଆରୁ ବଡ଼ ବଡ଼ ମାଛମାନଙ୍କର ଉତ୍ପାଦନର ହାର ଆରୁ ତାର୍ ପରିମାଣ କମିଯାଇଥିସି। ସେଥିର୍ଲାଗି ଇ ଶିକାରୀ ମାଛମାନଙ୍କର ଉତ୍ପାଟନ କରବାର୍ ନିହାତି ଆବଶ୍ୟକ। ଇ ମାଛମାନଙ୍କର ଲାଗି ବନ୍ଦର ପାଏନ୍କେ ପୁରା ବାହାର କରବାର୍ ଭଳିଆ ସବୁଠାନୁ ଭଲ ପଦ୍ଧତିକେ ଅନୁସରଣ କରବାରଟା ଏକା ଠିକ୍ ଏ। କେତେଟା ଭଲ ପଦ୍ଧତି ମାନଙ୍କର ଭିତରୁ ଗୋଟେ ହଉଛେ ମହୁଲ ପିଡ଼ିଆ 1000 କିଲୋଗ୍ରାମ, ଏକର ପିଛା 1 ଲିଟରକେ ଆମେ ଇନ ବ୍ୟବହାର କରିପାର୍ମା। ଇଟାର ପ୍ରଭାବ 21 ଦିନ ପଦକେ ଆମେ ଦେଖିପାର୍ମା। ଇଟାର ପରବର୍ତ୍ତୀ ସମିଆନେ ଇଟା ଜୈବସାର ହିପାସେ କାମ କରିଥିସିଏ। ସେନ୍ତା ବ୍ଲିଚିଂ ପାଉଡରକେ 30%, କ୍ଲୋରିନ୍ ସନେ 140 କିଲୋଗ୍ରାମକେ ଏକର ପିଛା 1 ଲିଟର ହିପାସେ ବ୍ୟବହାର କରାଯାଇପାର୍ବା। ଇଟାର ପ୍ରଭାବ 7 ଦିନ ପଦକେ ଆମେ ଦେଖିପାର୍ମା। ଇଟା ବନ୍ଦର ତଲ ଭାଗକେ ଯାଇକରି ଜୀବାଣୁମୁକ୍ତ କରିଥିସି ଆରୁ ଚୁନ୍ର ପ୍ରୟୋଗକେ କମ୍ କରିଥିସି। ସେନ୍ତା ଆର୍ ଗୋଟେ ଅଛେ ୟୁରିଆ ଆରୁ ବ୍ଲିଚିଂ ପାଉଡର, ଏ ଦୁଇଟା 40 କିଲୋଗ୍ରାମ ନେଇକରି 1 ଏକର ପିଛା 1 ଲିଟର ହିପାସେ ସମାନ ସମାନ ଭାଗ କରି ଦେଇକରି ପ୍ରୟୋଗ କରବାକେ ପଡ଼ିଥିସିଏ। ତାର୍ ସନେ ପ୍ରୟୋଗ କରବାର 18-24 ଘଣ୍ଟା ପଛେ 70 କିଲୋଗ୍ରାମ ଏକର ପିଛା 1 ଲିଟର ହିପାସେ ଇଟାକେ ପ୍ରୟୋଗ କରାଯାଇ ପାର୍ବା। ଯଦି ଦେଖ୍ମା ବୋଇଲେ ଇଟାର ମୂଲ୍ୟ ବି କମ୍ ଆରୁ ଇଟା ୟୁରିଆ ସାର ଭଳିଆ ବି କାମ କରିଥିସିଏ। ମାତ୍ର ଗୋଟେ କଥା, ଇଟାର ବିଷର ପ୍ରଭାବ 7 ଦିନ ପତକେ ରହିଥିସି। ତ ଚାଷୀ ଦାଦାମାନେ ଆର୍ ଗୋଟେ ଜରୁରୀ କଥା, ଯେନ୍ ଚାଷୀ ଦାଦାମାନେ ତାଙ୍କର ଜମିନେ ରାଇସ୍ ଚାଷ ଆରମ୍ଭ କରିଦେଲେ ନା ବୋଇଲେ ଢିପ୍ ଜମି ମନକେ ରାଇସ୍ ବୁନବାରଟା ଇଟା ଭଲ ସମିଆଏ। ଏକର ପିଛା 4 କିଲୋଗ୍ରାମ ବିହନ ଇଥିର୍ଲାଗି ଆବଶ୍ୟକ ହେଇଥିସିଏ। ପ୍ରତି 1 କିଲୋଗ୍ରାମ ବିହନେ 2 ଗ୍ରାମ ହିପାସେ କାର୍ବେନ୍ ଡାଜିମ୍, ନେଇ ହେଲେ 3 ଗ୍ରାମ ଥିରାମ୍କେ ଗୁଲି ଦେଇ କରି ବିଶୋଧନ କରିଦିଅନ୍। ମୂଲ ସାର ହିପାସେ ଏକର ପିଛା 2 ଟନ୍ ସଢା ଗୋବର ଖତ ସନେ 6 କିଲୋଗ୍ରାମ ଯବକ୍ଷାର ଜାମ, 6 କିଲୋଗ୍ରାମ ଫସ୍ଫରସ ଆରୁ 6 କିଲୋଗ୍ରାମ ପଟାସ ଖାଦ୍ୟ ସାର ବିହନ ବୁଲନାବେଲ୍କେ ମାଟିର ପ୍ରୟୋଗ ବି କରବାକେ ପଡ଼୍ବା। ସେନ୍ତା ଅଧିକ ଅମଲକ୍ଷମ କିସମ ମାନେ ଯେନ୍ତା ପ୍ରାଚୀ, ନିର୍ମଲା, କନକ, କାଲିକା, ବିନାୟକ ଇସବୁ କିସମ ଚାଷୀ ଦାଦାମାନେ ବ୍ୟବହାର କରବେ ବୋଇଲେ ନିଶ୍ଚେ ସେମାନେ ପୁରା

0: ମାଟିର୍ ପ୍ରୟୋଗ ବି କରବାକେ ପଡ଼ବା। ଏ ସେନ୍ତା ଅଧିକ ଅମଲକ୍ଷମ କିସମ ମାନେ ଯେନ୍ତା ପ୍ରାଚୀ, ନିର୍ମଲା, କନକ, କାଲିକା, ବିନାୟକ ଏସବୁ କିସମ ଚାଷୀ ଦାଦା ମାନେ ବ୍ୟବହାର କରବେ ବୋଇଲେ ନିଶ୍ଚେ ସେମାନେ ପୁରା ଲାଭେ ରହିବେ।
1: ଶୁଣିଲି କୃଷି ସୂଚନା ଉପରେ ଆଧାରିତ କାର୍ଯ୍ୟକ୍ରମ ଚାଷର କଥା।

0: ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।
1: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ, ସୋ ଇଜି। ଫସିଲା
2: ଅଡଣ ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ଏଇ କାହାଣୀ ଏକ ଗୃହିଣୀ ଆଉ ତାର ଅନ୍ତରାତ୍ମାର। ବିଜୁଳି ବିଲ୍, ସଉଦା, ସ୍କୁଲ ଫିସ୍ ସବୁ ହେଇଗଲା।
5: ବନିଗଲା ବଜେଟ୍?
4: ହଁ, 5000 ବଞ୍ଚିଗଲା।
5: ତ ନୂଆ ଶାଢ଼ୀ ନେଇଯିବା?
4: ନା, ଗଲା ମାସରେ ହିଁ ତ ନେଇଥିଲି ଆଉ ଗୋଟିଏ। ନା, ପ୍ରଥମେ ବଜେଟ୍ ବନାଅ, ତାପରେ ଛୋଟ ଛୋଟ ସଞ୍ଚୟକୁ ବ୍ୟାଙ୍କରେ ସେଭ୍ କର, ଆଉ ଟଙ୍କାକୁ ବଢିବାର ଦେଖ। ଦେଖେଇ ହଉଛି, ଏବେ ଯାଅ ଭାଇ।
3: RBI କହେ,
4: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
6: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, DAP, MOP ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ POS ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ, ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
0: ଆକାଶବାଣୀ ଭବାନୀପାଟଣା, ବର୍ତ୍ତମାନ ଶୁଣନ୍ତୁ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତିରୂପା କାର୍ଯ୍ୟକ୍ରମ।

ଶକ୍ତିର ରୂପ ଶକ୍ତି ରୂପାର ଆଉ ଏକ ଅଧ୍ୟାୟକୁ ସ୍ୱାଗତ ଆପଣମାନଙ୍କୁ। ଆଜିର ଉପସ୍ଥାପନାରେ ମୁଁ ଅଛି ଅନୁରାଧା ମିଶ୍ର। ନମସ୍କାର ଶ୍ରୋତା ଭଉଣୀ, ପିଲାବେଳର ଭକ୍ତକବି ମଧୁସୂଦନ ରାଓଙ୍କର କବିତାଟିଏ ଆଜି କାହିଁକି ଯେ ମନରେ ଉଙ୍କି ମାରୁଛି। କବିତାଟି ଏପରି ଥିଲା, ଗ୍ରୀଷ୍ମେ ବୈଶାଖ ଜ୍ୟେଷ୍ଠ ମାସ ପ୍ରଚଣ୍ଡ ରୌଦ୍ର ପରକାଶ, ବର୍ଷାରେ ଆଷାଢ଼ ଶ୍ରାବଣ ମେଘ ବରସେ ଘନ ଘନ, ଭାଦ୍ର ଆଶ୍ୱିନ ଶରତରେ ନିର୍ମଳ ଶୋଭା ଜଗତରେ, ହିମେ କାର୍ତ୍ତିକ ମାର୍ଗଶିର ରାତିରେ ପଡ଼ଇ ଶିଶିର, ଶୀତରେ ପୌଷ ମାଘ ମାସ ଦେହରେ ରଖ ଶୀତବାସ, ଫାଲ୍ଗୁନ ଚୈତ୍ର ବସନ୍ତରେ ମୃଦୁମଳୟ ମନହରେ। କବିତାରେ କବି ବହୁତ ସୁନ୍ଦର ଭାବରେ ବିଶେଷତ୍ଵକୁ ବର୍ଣ୍ଣନା କରିଛନ୍ତି। ପ୍ରତ୍ୟେକ ଋତୁର ବିଶେଷ ମହତ୍ଵ ରହିଛି, ବିଶେଷ ଆକର୍ଷଣ ମଧ୍ୟ ରହିଛି। ହେଲେ ଭଉଣୀମାନେ, ତା ସହିତ ପ୍ରତ୍ୟେକ ଋତୁରେ ଯେଉଁ ପାଣିପାଗର ପରିବର୍ତ୍ତନ ହେଉଛି, ତା ସହିତ ଜଡ଼ିତ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ରହୁଛି। ଆଜି ଆମ ସ୍ୱାସ୍ଥ୍ୟ ହିଁ

0: ସମ୍ପଦ ଅଧ୍ୟାୟରେ ଆମେ ଜାଣିବା କି ସମସ୍ୟା ଉପୁଜୁଛି ପାଣିପାଗ ପରିବର୍ତ୍ତନ ପାଇଁ ଓ କ'ଣ ତାର ସମାଧାନ। ଏ ବିଷୟରେ ଆଲୋଚନା କରିବା ପାଇଁ ଆମ ଗହଣରେ ଅଛନ୍ତି ସ୍ୱାଗତିକା ରଥ। ନମସ୍କାର, ପ୍ରଥମେ ସ୍ୱାଗତ ମ୍ୟାଡ଼ାମ ଆପଣଙ୍କୁ ଆମ ଶକ୍ତିରୂପା ସ୍ୱାସ୍ଥ୍ୟ ହିଁ ସମ୍ପଦ କାର୍ଯ୍ୟକ୍ରମକୁ।
1: ନମସ୍କାର।
0: ଆପଣ କେଉଁ ପଦବୀରେ ଅଛନ୍ତି?
1: ମୁଁ ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ, ଅର୍ବାନ୍ PHC ଭବାନୀପାଟଣା।
0: ଆପଣ କେତେ ବର୍ଷ ହେଲା ଏହି ପଦବୀରେ କାମ କରି ଆସୁଛନ୍ତି? ମ୍ୟାଡ଼ାମ
1: ମୁଁ ଦୀର୍ଘ 14 ବର୍ଷ ହେଲାଣି ଏହି ପଦବୀରେ କାମ କରି ଆସୁଛି।
0: ମ୍ୟାଡ଼ାମ, ପାଣିପାଗ ପରିବର୍ତ୍ତନରେ ସ୍ୱାସ୍ଥ୍ୟ କାହିଁକି ପରିବର୍ତ୍ତିତ ହୁଏ?
1: ପାଣିପାଗ ପରିବର୍ତ୍ତନ ଏବଂ ଆର୍ଦ୍ରତା ଆମ ବଡ଼ିର ନର୍ମାଲ ବାଲାନ୍ସକୁ ସେ ଦୋହଲାଇ ଦେଇଥାଏ। ସେଥିପାଇଁ ପାଣିପାଗ ପରିବର୍ତ୍ତନ ମଣିଷର ସାଧାରଣ ସ୍ୱାସ୍ଥ୍ୟକୁ ପରିବର୍ତ୍ତନ କରିଥାଏ।
0: ଅତ୍ୟଧିକ ଗରମରେ କେଉଁ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ?
1: ଅତ୍ୟଧିକ ଗରମରେ ଆମକୁ ଡିହାଇଡ୍ରେସନ୍ ହୋଇଥାଏ, ସନ୍ଷ୍ଟ୍ରୋକ୍, ଡିହାଇଡ୍ରେସନ୍, ଅଧିକା ଥକାପଣ, ଏହିସବୁ ହୋଇଥାଏ।
0: ଡିହାଇଡ୍ରେସନ୍ କ'ଣ?
1: ଆମ ଦେହରୁ ଅତ୍ୟଧିକ ଝାଳ କିମ୍ବା ତରଳ ଜିନିଷ ବହୁତ ନିର୍ଗତ ହୋଇଯାଏ, ତାହାକୁ ଆମେ ଡିହାଇଡ୍ରେସନ୍ ବୋଲି କହିଥାଉ।
0: ଖାଲି ଗରମ ଦିନରେ ହିଁ ଡିହାଇଡ୍ରେସନ୍ ହୋଇଥାଏ କି କ'ଣ ତାର ଅଲଗା କିଛି କାରଣ ଅଛି?
1: ଗରମ ଦିନରେ ତ ଅତ୍ୟଧିକ ଝାଳ ବୋହିବା ଯୋଗେ ଆମକୁ ଡିହାଇଡ୍ରେସନ୍ ହୋଇଥାଏ, କିନ୍ତୁ ଜଣେ ଅଧିକା ପରିଶ୍ରମ କଲେ ମଧ୍ୟ ତାହାକୁ ଡିହାଇଡ୍ରେସନ୍ ହୋଇଥାଏ।
0: ଆଜ୍ଞା, ଗରମ ଦିନରେ ଡିହାଇଡ୍ରେସନ୍ରୁ କିପରି ରକ୍ଷା ପାଇପାରିବୁ ଆମେ?
1: ଗରମ ଦିନରେ ଡିହାଇଡ୍ରେସନ୍ରୁ ରକ୍ଷା ପାଇବା ପାଇଁ ଆମେ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା, ଘୋଳ ଦହି ପିଇବା, ଅଧିକା ଖରାରେ କାମ କରିବା ନାହିଁ, ଯେତେବେଳେ ବି ବାହାରକୁ ଯିବା ଆମେ ଛତା, ଜୋତା ଇତ୍ୟାଦି ବ୍ୟବହାର କରିବା। ଦିନ 11ଟାରୁ 3ଟା ମଧ୍ୟରେ ଆମେ ଚେଷ୍ଟା କରିବା ଯେପରି ଘରେ ଆମେ ଟିକେ ବିଶ୍ରାମ ନେଇପାରିବା।
0: ଆଜ୍ଞା, ତ ଏଇ ତ ଥିଲା ଖରାଦିନ କଥା। ଯେଉଁ ଅଧିକ ବର୍ଷା ହେଉଛି, ଏବେ ତ ବର୍ଷା ମାସ ବି ଚାଲିଛି, ଅତ୍ୟଧିକ ବର୍ଷା ଯେଉଁ ହେଉଛି ତା ପାଇଁ ଆମେ କେଉଁ କେଉଁ ରୋଗର ସମ୍ଭାବନା ଆମକୁ ଥାଏ?
1: ସାଧାରଣତଃ ବର୍ଷା ଦିନରେ ଆମର ମ୍ୟାଲେରିଆ, ଡେଙ୍ଗୁ ଏବଂ ଡାଇରିଆ ଜନିତ ରୋଗ ବହୁତ ପରିମାଣରେ ହୋଇଥାଏ।
0: ମଶା ଜନିତ ରୋଗରୁ କିପରି ଆମେ ରକ୍ଷା ପାଇପାରିବୁ?
1: ମଶା ଜନିତ ରୋଗରୁ ଆମେ ରକ୍ଷା ପାଇପାରିବା ଯଦି ଆମେ ଆମ ଘର ଚାରିପାଖ ସଫା ରଖିବା, ଖାଲ ଢେପ ଜାଗା ପୂରଣ କରି ସେଇଠି ଯେମିତି ପାଣି ଭର୍ତ୍ତି ନ ହେବା ପାଇଁ ଦେବା, ଏବଂ ଆମର ଚତୁର୍ପାର୍ଶ୍ୱକୁ ସଫା ରଖିବା। ମଶା ଦାଉରୁ ରକ୍ଷା ପାଇବା ପାଇଁ ଆମେ ମଶାରୀ ବ୍ୟବହାର କରିବା ପାଇଁ ଚେଷ୍ଟା କରିବା।
0: ତ ଥଣ୍ଡା ପାଣି ପାଗରେ କେଉଁ ସମସ୍ୟା ହୋଇପାରେ?
1: ଥଣ୍ଡା ପାଣି ପାଗରେ ଆମକୁ ଥଣ୍ଡା, ସର୍ଦ୍ଦି, ଶ୍ୱାସଜନିତ ରୋଗ ଯଥା ଆଜମା, ଏପରି ଶ୍ୱାସ ସଂକ୍ରମଣ, ଏହିପରି ରୋଗ ଗୁଡ଼ିକ ହୋଇଥାଏ।
0: ପାଣିପାଗ ପରିବର୍ତ୍ତନରେ ଶ୍ୱାସକ୍ରିୟାର ସମସ୍ୟା କାହିଁକି ବଢ଼ିପାରେ?
1: ପାଣିପାଗ ପରିବର୍ତ୍ତନରେ ଆମର ଧୂଳି, ଧୂଆଁ, ଜଳବାୟୁର ସବୁ ପଦାର୍ଥ ଗୁଡ଼ିକ ଆମ ଶ୍ୱାସନଳୀରେ ଯାଇଥାଏ, ଯାହାକି ଆମ ଶରୀରରେ ସଂକ୍ରମଣ ସୃଷ୍ଟି କରିଥାଏ। ସେଥିଯୋଗୁଁ ପାଣିପାଗ ପରିବର୍ତ୍ତନ ହେଲେ ଆମର ଶରୀରର ମଧ୍ୟ ପରିବର୍ତ୍ତନ ହୋଇଥାଏ।
0: ଆଜ୍ଞା, ଆର୍ଦ୍ରତା ଅଧିକ ହେଲେ କ'ଣ ହୋଇପାରେ?
1: ଆର୍ଦ୍ରତା ଅଧିକା ହେଲେ ଆମ ଦେହରୁ ଅଧିକା ଜାଳ ବାହାରିକି ଆମ ଦେହ ଡିହାଇଡ୍ରେସନ୍ ହୋଇଥାଏ, ଯାହାଦ୍ୱାରା ଆମକୁ ଜ୍ୱର ବି ହୋଇଥାଏ, କିମ୍ବା ବଡି ଡିହାଇଡ୍ରେଟ୍ ହୋଇକି ସେ ତାକୁ ଅଧିକା ଥକା ଲାଗିପାରେ, ତାକୁ ଅଧିକ ହାଲିଆ ଲାଗିପାରେ।
0: ପାଣିପାଗ ପରିବର୍ତ୍ତନରେ ଶିଶୁମାନେ କାହିଁକି ଅଧିକ ସତର୍କ ରହିବା ଆବଶ୍ୟକ?
1: ପାଣିପାଗ ପରିବର୍ତ୍ତନରେ ଶିଶୁମାନେ ଅଧିକା ସତର୍କ ରହିବା ଆବଶ୍ୟକ, କାରଣ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ। ଯେକୌଣସି ପାଣିପାଗ ପରିବର୍ତ୍ତନରେ ଯେକୌଣସି ରୋଗ ହୁଏ, ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ଯୋଗେ ସେମାନଙ୍କୁ ଶୀଘ୍ର ସେହିଟା ସଂକ୍ରମଣ କରିଥାଏ।
0: ବୟସ୍କ ଲୋକମାନେ ପାଣିପାଗ ପରିବର୍ତ୍ତନରେ କାହିଁକି ସତର୍କ ହେବା ଦରକାର?
1: ବୟସ୍କମାନଙ୍କ ମଧ୍ୟ ସେହିପରି, ତାଙ୍କର ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ। ସେମାନେ ଯେକୌଣସି ଜିନିଷ ସେମାନେ ନିଜ ଶରୀରକୁ ନିଜେ ଜାଗ୍ରତ ହୋଇକି ରହିବା କଥା। ରୋଗ ପ୍ରତିରୋଧକ କମ୍ ଥିବା ଯୋଗୁଁ ଯେକୌଣସି ସଂକ୍ରମଣ ହେଉ ସେମାନଙ୍କୁ ସାଙ୍ଗେ ସାଙ୍ଗ ଆକ୍ରମଣ କରିଥାଏ, ସେଥିପାଇଁ ସେମାନେ ନିଜେ ବି ସଜାଗ ରହିବା କଥା।
0: ଆମେ ମହିଳାମାନେ ବିଭିନ୍ନ କାମ କରୁଛୁ, ଘର କାମ ସହ ବାହାର କାମ ମଧ୍ୟ କରୁଛୁ, ବିଭିନ୍ନ ସମସ୍ୟାର ସମ୍ମୁଖୀନ ମଧ୍ୟ ହେଉଛୁ। ଏଇ ପାଣିପାଗ ପରିବର୍ତ୍ତନରେ ମହିଳାମାନେ କିପରି ସତର୍କ ରହିବେ?
1: ମହିଳାମାନଙ୍କର ଗୃହିଣୀ ହିସାବରେ ଘରେ ସେମାନଙ୍କର ସବୁଠୁ ଅଧିକା ରେସ୍ପନ୍ସିବିଲିଟି ଥାଏ। ସେମାନେ କିପରି ତାଙ୍କ ଘର ଚତୁର୍ପାର୍ଶ୍ୱ ଘର ସଫା ରଖିବେ, ସେମାନେ ଯେତେବେଳେ ରୋଷେଇ କରିବେ ସେମାନେ ସବୁବେଳେ ହାଇଜିନ୍ ମେଣ୍ଟେନ୍ କରିକି ରୋଷେଇ କରିବା କଥା। ସେମାନେ ନିଜେ ହ୍ୟାଣ୍ଡ ୱାଶିଂକୁ ପ୍ରିଫରେନ୍ସ ଦେବା କଥା। ହ୍ୟାଣ୍ଡ ୱାଶିଂ, ସେମାନେ ଯେକୌଣସି ଖାଦ୍ୟ ରାନ୍ଧିବେ ତାଜା ରାନ୍ଧିବେ, ସତେଜ ରାନ୍ଧିବେ, ସଫା ସୁତୁରା କିନା ରାନ୍ଧିବେ, ଆଉ ଯେକୌଣସି ଖାଦ୍ୟ ପଦାର୍ଥକୁ ମାଛି କିମ୍ବା ମଶା ଦାଉରୁ ଘୋଡ଼େଇ ରଖିବା ପାଇଁ ଚେଷ୍ଟା କରିବେ। ବାସି କିମ୍ବା ପଚାସଢ଼ା ଖାଦ୍ୟ ଘରେ କାହାକୁ ଖାଇବାକୁ ଦେବେ ନାହିଁ କି ନିଜେ ମଧ୍ୟ ଖାଇବେ ନାହିଁ।
0: ପାଣି

0: ପରିବର୍ତ୍ତନରେ ଚର୍ମ ସମସ୍ୟା ହୋଇପାରେ କି?
1: ଚର୍ମ ସମସ୍ୟା ସେମାନଙ୍କୁ ଚର୍ମରେ ରିବି ରିବି ହୋଇ ଲାଲ ଲାଲ ହୋଇ ଫୋଟକା ହୋଇଯାଇପାରେ, କିମ୍ବା ସେମାନଙ୍କୁ ବାରମ୍ବାର କୁଣ୍ଡେଇ ହୋଇପାରେ। ଦୂଷିତ ପାଣି ଯୋଗୁଁ ସେମାନଙ୍କର ଦେହରେ ଲାଲ ଲାଲ ହୋଇ ଫଳି ଯାଇପାରେ। ସେଥିପାଇଁ ସେମାନେ ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରହିବା ପାଇଁ ଚେଷ୍ଟା କରିବା ଉଚିତ।
0: ଆଚ୍ଛା, ଯଦି ଆମ ଦେହରେ ସେମିତି ଲାଲ ଲାଲ ହେଇକି ଫଳିଯାଏ କିମ୍ବା ଘିମିରି ଭଳିଆ ହୋଇଯାଏ, କ'ଣ ତାର ଚିକିତ୍ସା?
1: ସେମାନେ ଘରୋଇ ଉପଚାର ନ କରିବା କଥା, ସଙ୍ଗେ ସଙ୍ଗେ ଯେକୌଣସି ଆମ ଦେହରେ ପରିବର୍ତ୍ତନ ଦେଖାଗଲେ ଆମେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ଡକ୍ଟରଙ୍କ ପରାମର୍ଶ ନେବା କଥା।
0: ଆଜ୍ଞା, ବର୍ଷା ଋତୁରେ ପିଇବା ପାଣି କିପରି ରଖିବା ଉଚିତ?
1: ବର୍ଷା ଦିନରେ ସାଧାରଣତଃ ପିଇବା ପାଣିକୁ ଆମେ ଫୁଟାଇ ପିଇବା କଥା। ଯେଉଁ ପାଣି ଆମେ ପିଇବା ପାଇଁ ବ୍ୟବହାର କରୁଛୁ ତାକୁ ଘୋଡ଼େଇକିନା ରଖିବା କଥା। ସରକାରଙ୍କ ତରଫରୁ ଗୋଟିଏ ହାଲୋଜେନ୍ ବଟିକା ମିଳୁଛି, ସେହି ବଟିକାକୁ ସେମାନେ ପାଣିରେ ଦେଇକି ସେଇଟା ସଫା ପାଣି ପିଇବା ଉଚିତ। ସାଧାରଣତଃ ସେମାନେ ନାଳ ନର୍ଦ୍ଦମାର କିମ୍ବା ବନ୍ଧ ପୋଖରୀର ପାଣି ପିଇବା କଥା ନୁହେଁ। ବହୁତ ଯଦି ସେମାନଙ୍କର ପ୍ୟୁରିଫାଏଡ୍ ପାଣି ମିଳୁଛି ତାହେଲେ ଭଲ, ନହେଲେ ବି ସେମାନେ ନଳକୂପର ପାଣି ପିଇବା କଥା।
0: ଆପଣ ଯେଉଁ ବଟିକା କଥା କହିଲେ ସେଇଟା କେଉଁଠି ଉପଲବ୍ଧ ହେଉଛି?
1: ସେଇଟା ନିଜ ନିଜ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉପଲବ୍ଧ ଅଛି, ନହେଲେ ଗଭର୍ଣ୍ଣମେଣ୍ଟ ହସ୍ପିଟାଲରେ ମଧ୍ୟ ମିଳୁଛି।
0: ସେଇଟା ମାନେ ଯାଇକି ମାଗିଲେ ଦେଇଦେବେ?
1: ନିଜ ଏରିଆର ମହିଳା ସ୍ୱାସ୍ଥ୍ୟକର୍ମୀ କିମ୍ବା ଆଶା ଦିଦିଙ୍କ ସାଙ୍ଗେ ସେମାନେ ସମ୍ପର୍କ ସ୍ଥାପନ କଲେ ସେଇଟା ମିଳିପାରିବ।
0: ଆଜ୍ଞା, ଦୂଷିତ ପାଣି ପିଇଲେ କ'ଣ କ'ଣ ରୋଗ ହେବାର ଅଛି?
1: ଦୂଷିତ ପାଣି ପିଇଲେ ସାଧାରଣତଃ ଆମକୁ ଡାଇରିଆ ହେଇପାରେ, ବାନ୍ତି ହେଇପାରେ, ତାପରେ ଆମର ତଣ୍ଟିରେ ମଧ୍ୟ ସଂକ୍ରମଣ ହେଇପାରେ, ଆଉ ଜଣ୍ଡିସ୍ ମଧ୍ୟ ହୋଇପାରେ ଦୂଷିତ ପାଣି ପିଇଲେ।
0: ଆଜ୍ଞା,
1: ପାଣି ଜନିତ ଯେତିକି ରୋଗ ସବୁ
0: ଦୂଷିତ ପାଣି ଦ୍ୱାରା ହୋଇଥାଏ। ପାଣିପାଗ ପରିବର୍ତ୍ତନରେ ମୁଣ୍ଡ ବଥା ହୋଇପାରେ କି?
1: ହଁ, ଯେକୌଣସି ଆମର ବଡ଼ିର ନର୍ମାଲ ଜିନିଷକୁ ସେ ପାଣିପାଗ ଆମର ଦୋହଲେଇ ଦେଇଥାଏ। ସେଥିପାଇଁ ସାଇଡ୍ ଇଫେକ୍ଟ ହିସାବରେ କାହାର ମୁଣ୍ଡ ବଥାଇଥାଏ, କାହାର କୌଣସି ପ୍ରକାର ସେ ଅସୁବିଧା ଦେଖାଯାଇଥାଇପାରେ।
0: ଆଜ୍ଞା, ଯଦି ମୁଣ୍ଡ ବିନ୍ଧା ହୁଏ କିପରି ଆମେ ତାକୁ କ'ଣ କରିବା କଥା ତା ପାଇଁ? ପାଣିପାଗ ପରିବର୍ତ୍ତନ ଦ୍ୱାରା ଯେଉଁ ମୁଣ୍ଡ ବଥା ହୁଏ,
1: ତାହା ପାଇଁ ଆମେ ପ୍ରଥମେ ବିଶ୍ରାମ ନେବା ପାଇଁ ଚେଷ୍ଟା କରିବା। ଅତ୍ୟଧିକ ପରିଶ୍ରମ କଲେ ମଧ୍ୟ ଆମର ମୁଣ୍ଡ ବିନ୍ଧା ହୋଇଥାଏ। ଯଦି ଜ୍ୱର ହୋଇକି ମୁଣ୍ଡ ବିନ୍ଧା ହେଉଛି ତାହେଲେ ଆମେ ସଙ୍ଗେ ସଙ୍ଗେ ମ୍ୟାଲେରିଆ ଟେଷ୍ଟ ବି କରିବା। ମ୍ୟାଲେରିଆର ଗୋଟେ ସାଇଡ୍ ସିମ୍ପଟମ୍ସ ବି ହେଉଛି ମୁଣ୍ଡ ବ୍ୟଥା। ଯଦି ସେଥିରେ ବି ଆମର ନ କମିଲା ତାହେଲେ ସାଙ୍ଗେ ସାଙ୍ଗେ ଆମେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ଡକ୍ଟରଙ୍କ ପରାମର୍ଶ ନେବା।
0: ଆଜ୍ଞା, ଗରମ ସମୟରେ କେଉଁ ପାନୀୟ ଉପକାରୀ ଆମ ପାଇଁ?
1: ଗରମ ସମୟରେ ଆମର ଯଥେଷ୍ଟ ପାଣି ପିଇବା, ତା ସାଙ୍ଗେ ORS ଦ୍ରବଣ, ଘୋଳ ଦହି, ଅତ୍ୟଧିକ ତରଳ ଜିନିଷ ଆମେ ଖାଇବା ପାଇଁ ଚେଷ୍ଟା କରିବା, ଯାହାଦ୍ୱାରା କି ଆମ ବଡିକୁ ସେ ରିହାଇଡ୍ରେଟ୍ କରିପାରିବ।
0: ପାଣିପାଗ ପରିବର୍ତ୍ତନରେ ଖାଦ୍ୟ ପ୍ରତି କିପରି ସତର୍କତା ହେବା ଉଚିତ?
1: ପାଣିପାଗ ପରିବର୍ତ୍ତନରେ ଆମେ ସବୁବେଳେ ସନ୍ତୁଳିତ ଖାଦ୍ୟ ଖାଇବା ପାଇଁ ଚେଷ୍ଟା କରିବା। ସଫା ସୁତୁରା ଯେଉଁ ଜିନିଷ ଆମ ଦେହ ପାଇଁ କ୍ଷତିକାରକ ଆମେ ସେହି ଜିନିଷ ଗୁଡ଼ା ଏଭଏଡ୍ କରିବା, ଯେମିତିକି ଆମର ଫାଷ୍ଟଫୁଡ଼୍ ହେଲା କି ବାହାରେ ଯେକୌଣସି ଖୋଲାରେ ବ୍ୟବହାର ବିକ୍ରି ହେଉଥିବା ଖାଦ୍ୟ, ସେହି ଜିନିଷ ଗୁଡ଼ିକୁ ଆମେ ଦୂରେଇ ରଖିବା। ଆମେ ଘରେ ସବୁବେଳେ ସତେଜ ଏବଂ ତାଜା ଖାନା ଖାଇବା ପାଇଁ ଚେଷ୍ଟା କରିବା। ଗରମ ଖାଦ୍ୟ ଖାଇବା, ଯେକୌଣସି ଖାଦ୍ୟ ଖାଇବା ତାହାକୁ ଆମେ ଯେପରି ଘୋଡ଼େଇକି ମାଛି ତାଗରୁ ରକ୍ଷା କରିବା ସେ ପ୍ରକାର ଆମେ ଖାଦ୍ୟ ଖାଇବା କଥା।
0: ଆଜ୍ଞା, ପାଣିପାଗ ପରିବର୍ତ୍ତନ ସମୟରେ ଘରର ପରିବେଶ କିପରି ଆମେ ରଖିବା ଉଚିତ?
1: ଘରର ପରିବେଶ ଆମେ ପାଣିପାଗ ପରିବର୍ତ୍ତନ ହେଲେ ଘର ଚାରିପାଖ ସଫା ରଖିବା, ଯେକୌଣସି ଲଟା ବୁଟା ଯାହା ଥିବ ଆମେ ସେଗୁଡ଼ିକୁ ସଫା କରିବା। ଘରର ଚାରିପାଖରେ ଯଦି ପାଣି ଜମି ରହୁଛି କୌଣସି ଖାଲ ଜାଗାରେ ସେହି ଖାଲ ଜାଗା ପୂରଣ କରିବା। ମଶା ଦାଉରୁ ରକ୍ଷା କରିବା ପାଇବା ପାଇଁ ଆମେ ଘର ଚାରିପାଖ ସଫା ରଖିବା, ଏବଂ ଘରେ ଯଦି ସୁବିଧା ହେବ ତାହେଲେ ଆମେ ନିମ୍ବ ପତ୍ର ଧୂଆଁ ଦେଲେ ମଶା ଦାଉରୁ ଆମେ ଅଧିକ ରକ୍ଷା ପାଇପାରିବା।
0: ଆଜ୍ଞା, ହାତ ଧୋଇବା ଆମମାନଙ୍କ ପାଇଁ କାହିଁକି ଅଧିକ ଜରୁରୀ?
1: ହାତ ଧୋଇବା ଦ୍ୱାରା ଆମର ବିଭିନ୍ନ ରୋଗ ଜୀବାଣୁ ମରିଯାଇଥାନ୍ତି, ଯାହାଦ୍ୱାରା ଆମ ଶରୀରକୁ କୌଣସି ରୋଗ ହୋଇନଥାଏ। ଆମେ ଖାଇବା ପୂର୍ବରୁ ଏବଂ ଯେତେବେଳେ ଆମେ ମଳତ୍ୟାଗ କରୁ ତାପରେ ଆମେ ପ୍ରପର୍ଲି ଯଦି ହ୍ୟାଣ୍ଡ ହାଇଜିନ୍ କରିବା ତାହେଲେ ଆମକୁ ଅଧିକାଂଶ ରୋଗରୁ ରକ୍ଷା ମିଳିପାରିବ।
0: ଏ ଯେଉଁ ପାଣିପାଗ ପରିବର୍ତ୍ତନ ହେଉଛି ତାଦ୍ୱାରା ଆମ ନିଦ୍ରା ପ୍ରଭାବିତ ହୋଇପାରେ କି?
1: ହଁ, ତାହାଦ୍ୱାରା ଆମ ନିଦ୍ରା ମଧ୍ୟ ପ୍ରଭାବିତ ହୋଇପାରେ, କାରଣ ପାଣିପାଗ ପରିବର୍ତ୍ତନ ସହିତ ଆମର ଦେହର ସନ୍ତୁଳନ ମଧ୍ୟ ବିଗିଡ଼ି ଯାଇଥାଏ, ଯାହାଦ୍ୱାରା ଆମକୁ ନିଦ୍ରା ମଧ୍ୟ କମ୍ ହୋଇଥାଏ।
0: ଆଜ୍ଞା, ତ ପାଣିପାଗ ପରିବର୍ତ୍ତନ ସମୟରେ ବ୍ୟାୟାମ କିପରି କରିବା ଉଚିତ?
1: ପାଣିପାଗ ପରିବର୍ତ୍ତନ ସମୟରେ ଆମେ ଆମ ଦେହକୁ ସୁହାଇଲା ଭଳିଆ ବ୍ୟାୟାମ କରିବା କଥା। ଆମ ଅତ୍ୟଧିକ ପରିଶ୍ରମ ନ କରିକି ଜଷ୍ଟ ଟିକେ ଲାଇଟ୍ ଏକ୍ସରସାଇଜ୍ ଆମେ କରିବା କଥା।
0: ପରିବର୍ତ୍ତିତ ପାଣିପାଗରେ ପରିଷ୍କାର ପରିଚ୍ଛନ୍ନତାର ଭୂମିକା କ'ଣ ରହିଛି?
1: ପରିଷ୍କାର ପରିଚ୍ଛନ୍ନ ରହିଲେ ଆମେ ଯେକୌଣସି

0: କିଛି ରୋଗରୁ ମଧ୍ୟ ରକ୍ଷା ପାଇପାରିବା। ରୋଗ ଜୀବାଣୁ ଆମ ଦେହକୁ କୌଣସି ପ୍ରକାର ପ୍ରଭାବ ପକାଇ ପାରିବେନି। ଆମେ ପର୍ସନାଲ ହାଇଜିନ୍, ହ୍ୟାଣ୍ଡ ହାଇଜିନ୍, ଏନ୍ଭାଇରନମେଣ୍ଟାଲ ହାଇଜିନ୍, ତିନିଟି ଯଦି ହାଇଜିନ୍ ମେଣ୍ଟେନ୍ କରିବା ତେବେ ଆମେ କୌଣସି ପ୍ରକାର ରୋଗ ଆମ ଦେହକୁ ଛୁଇଁ ପାରିବ ନାହିଁ।
1: ଆଜ୍ଞା, ଏଇ ଯେଉଁ ପାଣିପାଗ ପରିବର୍ତ୍ତନ ସମୟରେ ଯେଉଁ ସବୁ ରୋଗ ହେଉଛି ତା ପାଇଁ କ'ଣ କରିବା ଉଚିତ, ସୁସ୍ଥ କିପରି ରହିବା, ଏସବୁର ଆମେ କେଉଁଠୁ ସୂଚନା ପାଇପାରିବା?
0: ଏହିସବୁ ପାଇଁ ନିକଟସ୍ଥ ସ୍ୱାସ୍ଥ୍ୟକର୍ମୀ କିମ୍ବା DHS ତରଫରୁ ଗୋଟେ ରାଲି କରାଯାଏ, ମାଇକିଂ କରାଯାଏ। ସେଗୁଡ଼ିକରେ ସେମାନେ ମାଇକିଂ ସାହାଯ୍ୟରେ ଆମର ସିଜନରେ ଯେଉଁ ସିଜନରେ ଯେଉଁ ରୋଗ ହୋଇଥାଏ ସେମାନେ ସେହି ବିଷୟରେ ମାଇକିଂ କରିଥାନ୍ତି। ତଥାପି ନିଜେ ନିଜେ ସଚେତନ ହେବା କଥା। ନିକଟସ୍ଥ ସ୍ୱାସ୍ଥ୍ୟକର୍ମୀ କିମ୍ବା ଆଶା ଦିଦିଙ୍କ ଠାରୁ ମଧ୍ୟ ସେମାନେ ସବୁ ଜିନିଷ ଜାଣିପାରିବେ।
1: ଆଜ୍ଞା, ପରିବର୍ତ୍ତିତ ପାଣିପାଗରେ ସୁସ୍ଥ ରହିବାର ମୁଖ୍ୟ ଉପାୟ କ'ଣ?
0: ପରିବର୍ତ୍ତିତ ପାଣିପାଗରେ ସୁସ୍ଥ ରହିବାର ମୁଖ୍ୟ ଉପାୟ ହେଉଛି ଆମେ ଭଲ ଖାଦ୍ୟ ଖାଇବା, ରେଷ୍ଟ ନେବା, ବାଲାନ୍ସ ଡାଏଟ୍ ଖାଇବା, ନ୍ୟୁଟ୍ରିସିୟସ୍ ଡାଏଟ୍ ଖାଇବା, ଆଉ ନିହାତି ଭାବରେ ନିଜେ ପରିଷ୍କାର ପରିଚ୍ଛନ୍ନ ରହିବା। ଏହାଦ୍ୱାରା ଆମକୁ କୌଣସି ରୋଗ ଆକ୍ରାନ୍ତ କରିପାରେ ନାହିଁ।
1: ଆଜ୍ଞା, ପାଣିପାଗ ପରିବର୍ତ୍ତନରେ ସ୍ୱାସ୍ଥ୍ୟ ସଚେତନତା କାହିଁକି ଜରୁରୀ?
0: ସ୍ୱାସ୍ଥ୍ୟ ହିଁ ସମ୍ପଦ, ସ୍ୱାସ୍ଥ୍ୟ ନଥିଲେ ତ ଆମେ କିଛି କରିପାରିବା ନାହିଁ। ତେଣୁ ପାଣିପାଗ ପରିବର୍ତ୍ତନରେ ପ୍ରଥମ ଭୂମିକା ହେଉଛି ଆମେ ସ୍ୱାସ୍ଥ୍ୟ ସଚେତନ ହେଲେ ଆମେ ନିଜେ ସଚେତନ ହେବା, ଆମ ପରିବାରକୁ ସଚେତନ କରିବା, ତା ସାଙ୍ଗେ ଆମ ସାହି ପଡ଼ିଶା ଆମ ଏରିଆ ଯାହା ବି ଆମେ ସଚେତନ ହେଲେ ସମସ୍ତେ ରୋଗ ଦାଉରୁ ରକ୍ଷା ପାଇପାରିବା।
1: ଆଜ୍ଞା, ଆଉ ମୋର ଶେଷ ପ୍ରଶ୍ନ, ଆମେ ଏଠି ପରିବର୍ତ୍ତିତ ପାଣିପାଗରେ ସୁସ୍ଥ ସମାଜ ପାଇଁ ଆମର କର୍ତ୍ତବ୍ୟ କ'ଣ ରହିବ?
0: ସୁସ୍ଥ ସମାଜ ପାଇଁ ଆମର କର୍ତ୍ତବ୍ୟ ହେଉଛି ଆମେ ଯାହା ଜାଣିଛୁ ହେଲ୍ଥ ଏଜୁକେସନ୍ ମିଟିଂ ସାହାଯ୍ୟରେ ହେଉ କିମ୍ବା ଗୋଟେ ରାଲି ମାଧ୍ୟମରେ ହେଉ ମାଇକିଂ ଦ୍ୱାରା ମଧ୍ୟ ହେଉ ଆମେ ଲୋକଙ୍କୁ ସଚେତନ କରାଇବା। ବର୍ଷା ଦିନରେ ସେମାନେ କିପରି ଘରଦ୍ୱାର ସଫା ରଖିବେ, ଦୂଷିତ ପାଣି ପିଇବେ ନାହିଁ, ନିଜ ଖାଦ୍ୟ ପଦାର୍ଥ କିପରି ଘୋଡ଼ାଇ ରଖିବେ, ମାଛି ଦାଉରୁ କେମିତି ରକ୍ଷା ପାଇବେ, ମଶା ଦାଉରୁ ପାଇବା ପାଇଁ ସେମାନେ ମଶାରୀ ଟାଙ୍ଗି ଶୋଇବେ, ଘର ଚାରିପାଖ ସଫା ରଖିବେ, ଆଉ ନିଜ ପରିବାରର ଯତ୍ନ ନିଜେ ନେବା ପାଇଁ ସେମାନଙ୍କୁ ବୁଝାଇବା।
1: ଆଜ୍ଞା, ଆମ ଶ୍ରୋତା ଭଉଣୀମାନଙ୍କ ପାଇଁ ଆପଣ ଏହି ପାଗ ପରିବର୍ତ୍ତନ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟା ଆଉ ତାର ସମାଧାନ ବିଷୟରେ କ'ଣ କହିବାକୁ ଚାହିଁବେ?
0: ପାଗ ପରିବର୍ତ୍ତନରେ ସମସ୍ତେ ପ୍ରଥମେ ଆମେ ହାଇଜିନ୍କୁ ମେଣ୍ଟେନ୍ କରିବା। ହ୍ୟାଣ୍ଡ ୱାସିଂ ହାଇଜିନ୍ ଯଦି ଆମେ ପ୍ରକୃତରେ ମେଣ୍ଟେନ୍ କରିବା ତାହେଲେ କୌଣସି ରୋଗ ଆମକୁ ହୋଇପାରିବନି। ଆମର ପର୍ସନାଲ ହାଇଜିନ୍, ନିଜେ କେମିତି ସଫା ସୁତୁରା ରହିବା, ସଫା ପୋଷାକ ପିନ୍ଧିବା, ହ୍ୟାଣ୍ଡ ହାଇଜିନ୍ ହେଉଛି ଆମର ହାତ ହେଉଛି ମୂଳ, ହାତ ଧୋଇବା ପ୍ରକ୍ରିୟାଟା ଘରେ ଯେତେ ଜଣ ଅଛନ୍ତି ସମସ୍ତେ ଖାଦ୍ୟ ଖାଇବା ଆଗରୁ ଏବଂ ମଳତ୍ୟାଗ କରିବା ପରେ, ଏବଂ ଏନ୍ଭାଇରନମେଣ୍ଟାଲ ହାଇଜିନ୍ କହିଲେ ଆମେ ଆମ ଘର ଚତୁଃପାର୍ଶ୍ୱ ଯଦି ସଫା ରଖିବା, ଆମ ଘର ଚାରିପାଖ ଯେକୌଣସି ଖାଲ କିମ୍ବା ପାଣି ଜମି ରହୁଛି ସେହି ଜାଗାଗୁଡ଼ିକ ଯଦି ପୂରଣ କରିବା ତାହେଲେ ଆମେ କୌଣସି ରୋଗ ଆମକୁ ଛୁଇଁ ପାରିବ ନାହିଁ।
1: ଧନ୍ୟବାଦ ମ୍ୟାଡ଼ାମ ଆମକୁ ସମୟ ଦେଲେ, ଆମ ସହ କଥା ହୋଇ ପରିବର୍ତ୍ତିତ ପାଣିପାଗରେ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଆମକୁ ବୁଝାଇଲେ, ତାର ସମାଧାନ ମଧ୍ୟ କହିଲେ, ସେଥିପାଇଁ ଆପଣଙ୍କୁ ଧନ୍ୟବାଦ। ଏଠି ରହିଲୁ, ନମସ୍କାର।
0: ନମସ୍କାର
1: ଭଉଣୀମାନେ, ଆପଣମାନେ ଶୁଣୁଥିଲେ ସ୍ୱାଗତିକା ରଥଙ୍କୁ। ଆପଣମାନେ ମ୍ୟାଡ଼ାମଙ୍କ ଠାରୁ ପରିବର୍ତ୍ତିତ ପାଣିପାଗରେ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ତ ଜାଣିଲେ, ଏବେ ଆମେ ଆଶା କରୁଛୁ ଆପଣମାନେ ସତର୍କ ନିଶ୍ଚୟ ରହିବେ ଓ ତାର ସମାଧାନ ନିଶ୍ଚୟ କରିବେ।

ଶ୍ରୋତା ଭଉଣୀ, ପ୍ରକୃତି ଓ ମଣିଷ ଜୀବନ ପରସ୍ପର ସହିତ ଜଡ଼ିତ। ପାଣିପାଗ ପରିବର୍ତ୍ତନ ଆମ ଦୈନନ୍ଦିନ ଜୀବନ, କୃଷି, ଜୀବିକା, ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଏ। ବର୍ତ୍ତମାନ ସମୟରେ ଅସ୍ୱାଭାବିକ ଭାବରେ ତାପମାତ୍ରା ବୃଦ୍ଧି, ଅତ୍ୟଧିକ ବର୍ଷା, ବନ୍ୟା, ଘୂର୍ଣ୍ଣିଝଡ଼, ଅନିୟମିତ ଋତୁ ପରିବର୍ତ୍ତନ

ଦୀର୍ଘ ଶୁଷ୍କତା ଭଳି ଘଟଣା ବଢ଼ୁଥିବାର ଦେଖାଯାଉଛି। ଏହି ପରିବର୍ତ୍ତିତ ପାଣିପାଗ ମଣିଷର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ଏକ ବଡ଼ ସମସ୍ୟା ହୋଇଯାଇଛି। ତେବେ ଶ୍ରୋତା ଭଉଣୀ, ପାଣିପାଗ ପରିବର୍ତ୍ତନ ପଛରେ ଅନେକ କାରଣ ରହିଛି। ଅତ୍ୟଧିକ ଗଛ କାଟିବା, ଜଙ୍ଗଲ ନଷ୍ଟ କରିବା, ଶିଳ୍ପ କାରଖାନାରୁ ନିର୍ଗତ ଧୂଆଁ, ଯାନବାହନରୁ ବାହାରୁଥିବା ଗ୍ୟାସ, କୋଇଲା ଓ ପେଟ୍ରୋଲିୟମ ଭଳି ଜୀବାଶ୍ମ ଇନ୍ଧନର ଅଧିକ ବ୍ୟବହାର ଏବଂ ପ୍ରଦୂଷଣ ଏହାର ପ୍ରମୁଖ କାରଣ। ଏହାଦ୍ୱାରା କ'ଣ ହୁଏ ନା, ବାୟୁମଣ୍ଡଳରେ ଉଷ୍ମତା ଧରି ରଖୁଥିବା ଗ୍ୟାସ ବଢ଼ିଯାଇଥାଏ ଏବଂ ତାପମାତ୍ରାର ପରିବର୍ତ୍ତନ ହୁଏ। ପାଣିପାଗ ପରିବର୍ତ୍ତନର ଏକ ବଡ଼ ପ୍ରଭାବ ହେଉଛି ଅତ୍ୟଧିକ ଗରମ। ଅତ୍ୟଧିକ ଗରମ ହେଲେ ଜଳଶୂନ୍ୟତା, ଦୁର୍ବଳତା, ମୁଣ୍ଡବୁଲା, ଅସ୍ୱସ୍ଥତା, ଅଧିକ ଥକା ଲାଗିବା ଭଳିଆ ସମସ୍ୟା ହୋଇଥାଏ। ଅଧିକ ଗରମ ଦୀର୍ଘ ସମୟ ରହିଲେ ଶରୀରର ତାପମାତ୍ରା ବିପଦଜନକ ଭାବରେ ବଢ଼ିପାରେ। ଶିଶୁ, ବୟସ୍କ, ଗର୍ଭବତୀ ମହିଳା ଓ ବାହାରେ କାମ କରୁଥିବା ଲୋକମାନେ ଏହାଦ୍ୱାରା ଅଧିକ ସତର୍କ ରହିବା ଆବଶ୍ୟକ। ଅତ୍ୟଧିକ ବର୍ଷା ଓ ବନ୍ୟା ପରେ ପାନୀୟ ଜଳ ଦୂଷିତ ହୋଇପାରେ। ଏହାଫଳରେ ଡାଇରିଆ, ଡିସେଣ୍ଟ୍ରି, ଟାଇଫଏଡ୍ ଓ ଅନ୍ୟାନ୍ୟ ଜଳଜନିତ ରୋଗ ହୋଇପାରେ। ବର୍ଷା ପରେ ଜମିଥିବା ପାଣି ମଶା ବଂଶ ବୃଦ୍ଧି ପାଇଁ ଉପଯୁକ୍ତ ସ୍ଥାନ ହୋଇଥାଏ, ଫଳରେ ଡେଙ୍ଗୁ, ମ୍ୟାଲେରିଆ ଭଳିଆ ମଶାବାହିତ ରୋଗ ଆଶଙ୍କା ବଢ଼ିପାରେ। ପାଣିପାଗ ପରିବର୍ତ୍ତନ ସହିତ ବାୟୁ ପ୍ରଦୂଷଣର ପ୍ରଭାବ ମଧ୍ୟ ଅନେକ ସମୟରେ ଅଧିକ ଅନୁଭୂତ ହୁଏ। ଧୂଳି, ଧୂଆଁ, ବାୟୁରେ ଥିବା ସୂକ୍ଷ୍ମ କଣିକା ଶ୍ୱାସନଳୀକୁ ପ୍ରଭାବିତ କରିପାରେ। ଏଥିରୁ କାଶ, ନାକରେ ଜ୍ୱଳନ, ଶ୍ୱାସକଷ୍ଟ ଓ ଆଲର୍ଜି ଭଳିଆ ସମସ୍ୟା ଦେଖାଦେଇପାରେ। ଆସ୍ଥମା ଭଳିଆ ଶ୍ୱାସଜନିତ ସମସ୍ୟା ଥିବା ଲୋକମାନେ ବିଶେଷ ସାବଧାନ ରହିବା ଉଚିତ। ଋତୁ ପରିବର୍ତ୍ତନରେ ଅସ୍ୱାଭାବିକ ପରିବର୍ତ୍ତନ ହେଲେ ଥଣ୍ଡା, କାଶ, ଜ୍ୱର, ଗଳା ଯନ୍ତ୍ରଣା, ଭାଇରାଲ ସଂକ୍ରମଣ ଭଳି ସମସ୍ୟା ଦେଖାଦେଇପାରେ। ଗୋଟିଏ ଦିନ ଅଧିକ ଗରମ ଓ ପରବର୍ତ୍ତୀ ଦିନ ହଠାତ୍ ଥଣ୍ଡା ହେଲେ ଶରୀରକୁ ପରିବର୍ତ୍ତନ ସହିତ ଖାପ ଖୁଆଇବାରେ ଅସୁବିଧା ହୋଇପାରେ। ପରିବର୍ତ୍ତିତ ପାଣିପାଗର ପ୍ରଭାବ କେବଳ ଶରୀର ଉପରେ ନୁହେଁ, ମନ ଉପରେ ମଧ୍ୟ ପଡ଼ିପାରେ। ବନ୍ୟା, ଘୂର୍ଣ୍ଣିଝଡ଼, ଘରବାଡ଼ି ନଷ୍ଟ ହେବା, ଜୀବିକା ହରାଇବା ଭଳି ପରିସ୍ଥିତି ମାନସିକ ଚାପ ଓ ଭୟର ସୃଷ୍ଟି କରିପାରେ। ତେଣୁ ବିପର୍ଯ୍ୟୟ ସମୟରେ ପରିବାର ଓ ବନ୍ଧୁ ଓ ସମାଜର ସହଯୋଗ ନିହାତି ଭାବେ ଦରକାର। ଶିଶୁ ଓ ବୟସ୍କମାନେ ପାଣିପାଗର ଚରମ ପରିବର୍ତ୍ତନର ପ୍ରତି ଅଧିକ ସମ୍ବେଦନଶୀଳ ହୋଇପାରନ୍ତି। ଅତ୍ୟଧିକ ଗରମରେ ଶିଶୁମାନଙ୍କ ଜଳଶୂନ୍ୟତା ହୋଇପାରେ। ବୟସ୍କମାନଙ୍କ ଠାରେ ଗରମ ଓ ଅନ୍ୟାନ୍ୟ ପରିବେଶୀୟ ଚାପ ସ୍ୱାସ୍ଥ୍ୟ ଉପରେ ଅଧିକ ପ୍ରଭାବ ପକାଇପାରେ। ତେଣୁ ଏହି ବର୍ଗର ଲୋକମାନେ ଯତ୍ନ ନେବା ଆବଶ୍ୟକ। ତେବେ ଆସନ୍ତୁ ଶ୍ରୋତା ଭଉଣୀ, ଏଠାରେ ଜାଣିନେବା ସ୍ୱାସ୍ଥ୍ୟ ସୁରକ୍ଷାର ଉପାୟ। ପରିବର୍ତ୍ତିତ ପାଣିପାଗରେ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ କେତେକ ସରଳ ନିୟମ ପାଳନ କରିବା ଆବଶ୍ୟକ। ଅତ୍ୟଧିକ ଗରମ ସମୟରେ ପର୍ଯ୍ୟାପ୍ତ ପାଣି ପିଇବା ଉଚିତ। ଗରମ ସମୟରେ ଅତ୍ୟଧିକ ଶାରୀରିକ ପରିଶ୍ରମ ଓ ଦୀର୍ଘ ସମୟ ଧରି ଖରାରେ ରହିବାରୁ ବଞ୍ଚିତ ରହିବା ଉଚିତ। ସଫା ଓ ସୁରକ୍ଷିତ ପାଣି ପିଇବା ଆବଶ୍ୟକ। ଘର ଓ ଆଖପାଖରେ ପାଣି ଜମି ରହିବାକୁ ଦେବା ଉଚିତ ନୁହେଁ। ମଶା ନିୟନ୍ତ୍ରଣ ପାଇଁ ଘର ଓ ପରିବେଶକୁ ସଫା ରଖିବା ଦରକାର। ଫଳ, ପନିପରିବା ଓ ପୌଷ୍ଟିକ ଖାଦ୍ୟ ଖାଇବା ଆବଶ୍ୟକ। ବାହାରର ତୈଳାକ୍ତ ଖାଦ୍ୟ ଖାଇବା ଉଚିତ ନୁହେଁ। ହାତକୁ ବାରମ୍ବାର ସାବୁନରେ ଧୋଇବା ଉଚିତ। ଅସୁସ୍ଥ ଅନୁଭବ କଲେ ନିଜେ ଔଷଧ ନ ଖାଇ ଡାକ୍ତରଙ୍କ ପରାମର୍ଶ ନିହାତି ଭାବେ ନେବେ। ପାଣିପାଗ ସମ୍ପର୍କିତ ସରକାରୀ ସତର୍କତା ଓ ସ୍ୱାସ୍ଥ୍ୟ ପରାମର୍ଶକୁ ଆପଣମାନେ ଅନୁସରଣ କରିବେ ବୋଲି ଆମ ଆଶା। ତେବେ ଶ୍ରୋତା ଭଉଣୀ, ସୁସ୍ଥ ଜୀବନ ପାଇଁ ସୁସ୍ଥ ପରିବେଶ ଆବଶ୍ୟକ। ତେଣୁ ପାଣିପାଗ ପରିବର୍ତ୍ତନ ପ୍ରଭାବ କମାଇବା ପାଇଁ ଆମେ ଅଧିକ ଗଛ ଲଗାଇବା, ଜଙ୍ଗଲ ସୁରକ୍ଷା କରିବା, ପ୍ରଦୂଷଣ କମାଇବା, ପ୍ଲାଷ୍ଟିକର ଅତ୍ୟଧିକ ବ୍ୟବହାରକୁ କମ୍ କରିବା, ଶକ୍ତିର ସଠିକ୍ ବ୍ୟବହାର କରିବା। ପରିବେଶ ସୁରକ୍ଷା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ ଭଉଣୀମାନେ, ପ୍ରତ୍ୟେକ ନାଗରିକର ମଧ୍ୟ ଏହା ଦାୟିତ୍ୱ ଅଟେ। ସ୍ୱଚ୍ଛ ପରିବେଶ, ସନ୍ତୁଳିତ ଜୀବନଶୈଳୀ, ପୌଷ୍ଟିକ ଖାଦ୍ୟ, ପରିଷ୍କାରତା ଓ ସମୟୋଚିତ ଚିକିତ୍ସା ଦ୍ୱାରା ପାଣିପାଗ ଜନିତ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ଆମେ ଆରାମରେ ରକ୍ଷା ପାଇପାରିବା। ଆମେ ଆଜିଠାରୁ ସଚେତନ ହେଲେ ନିଜ ପାଇଁ ଓ ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ ଓ ସୁରକ୍ଷିତ ପରିବେଶ ଗଢ଼ିପାରିବେ। ତେବେ ଶ୍ରୋତା ଭଉଣୀ, ସୁସ୍ଥ ପରିବେଶ ହିଁ ସୁସ୍ଥ ଜୀବନର ପ୍ରଥମ ଆଧାର। ପାଣିପାଗ ତ ବଦଳୁଛି, ହେଲେ ସଚେତନତା ନ ବଦଳିଲେ ସ୍ୱାସ୍ଥ୍ୟ ବିପଦରେ ପଡ଼ିବ ନୁହେଁ କି? ଜଳବାୟୁର ସନ୍ତୁଳନ ନ ରହିଲେ ଜୀବନର ସୁସ୍ଥତା ରହିବ ନାହିଁ। ତେବେ ବର୍ତ୍ତମାନ ସମୟ ତ ହେଇଆସିଲାଣି

0: କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ପଡ଼ିବ। କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ଦେବାକୁ ଜମାରୁ ଭୁଲିବେ ନାହିଁ। କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ଦେବା ପାଇଁ ଆମ ଠିକଣା ହେଲା, ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ 7600001। ଶ୍ରୋତା ଭଉଣୀ, ଆପଣମାନେ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଆମକୁ ମତାମତ ଦେଇପାରିବେ। ହ୍ୱାଟ୍ସଆପ୍ ଜରିଆରେ ମତାମତ ଦେବା ପାଇଁ ଆମ ନମ୍ବର ହେଲା 8895994143। ଶ୍ରୋତା ଭଉଣୀ, ପ୍ରକୃତିର ସନ୍ତୁଳନ ହିଁ ମଣିଷର ସ୍ୱାସ୍ଥ୍ୟର ସୁରକ୍ଷା କବଚ। ତେବେ ଆପଣମାନେ ସୁସ୍ଥ ରହନ୍ତୁ ଓ ସୁରକ୍ଷିତ ରୁହନ୍ତୁ, ଏହି କାମନା ସହ ଏଇଠି ରହୁଛୁ। ଆଜିର ଉପସ୍ଥାପନାରେ ମୁଁ ଥିଲି ଅନୁରାଧା ମିଶ୍ର।
1: ଶୁଣିଲେ ଶକ୍ତିରୂପା କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ସମୟ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ, ଏବଂ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଏବଂ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ, ଏବଂ ପରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।

ആകാശവാണി. ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ. ମୁଖ୍ୟ ସମ୍ବାଦ, ଦେଶବାସୀଙ୍କ ବିଶ୍ୱାସ ଓ ଦଳୀୟ କର୍ମକର୍ତ୍ତାଙ୍କ ସମର୍ଥନ ପ୍ରେରଣାର ଉତ୍ସ ବୋଲି ବିକଶିତ ଭାରତ ସଂକଳ୍ପ ସମାବେଶରେ କହିଲେ ପ୍ରଧାନମନ୍ତ୍ରୀ. ରେପୋ ହାରରେ 25 ବେସିସ୍ ପଏଣ୍ଟ ବୃଦ୍ଧି କଲା ଭାରତୀୟ ରିଜର୍ଭ ବ୍ୟାଙ୍କ. ଇଣ୍ଡିଆ ମୋବାଇଲ କଂଗ୍ରେସର 10ମ ସଂସ୍କରଣ ନୂଆଦିଲ୍ଲୀଠାରେ ଆଜିଠାରୁ ଆରମ୍ଭ, ଆସନ୍ତାକାଲି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ. ଏବଂ ସମୃଦ୍ଧି ପାଇଁ ବୟନ, ବାଣିଜ୍ୟ ପରିବର୍ତ୍ତନ ଓ ସହଭାଗିତା ମାଧ୍ୟମରେ ପରିବେଶ ଗଠନ ପ୍ରସଙ୍ଗରେ ଆଜି ପାଳନ କରାଯାଉଛି ବିଶ୍ୱ ବୟନ ଦିବସ.

0: ସମୟ ଉପନୀତ ହୋଇଛି। ପୂର୍ବରୁ ଆମେ ଆମଦାନୀ ଉପରେ ଅଧିକ ନିର୍ଭର କରୁଥିବା ବେଳେ ଏବେ ରପ୍ତାନୀ ରେକର୍ଡ ସୃଷ୍ଟି କରୁଛି। ନାଗରିକଙ୍କ ବିଶ୍ୱାସ ଓ ସମର୍ଥନକୁ ତାଙ୍କ ରାଜନୈତିକ ଯାତ୍ରାର ଶ୍ରେୟ ବୋଲି ଉଲ୍ଲେଖ କରି ଶ୍ରୀ ମୋଦି ସରକାରଙ୍କ ନାଗରିକ କୈନ୍ଦ୍ରିକ ନୀତି ପ୍ରସ୍ତୁତି ଉପରେ ଆଲୋକପାତ କରିଛନ୍ତି। ଗତ 12 ବର୍ଷ ମଧ୍ୟରେ ଦେଶର ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ପୂର୍ବରୁ ଆବଶ୍ୟକତା ପାଇଁ ମୋବାଇଲ୍ ଫୋନ୍ ଆମଦାନୀ କରାଯାଉଥିବା ବେଳେ ଏବେ ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ମାଧ୍ୟମରେ ପ୍ରସ୍ତୁତ ମୋବାଇଲ୍ ଫୋନ୍ ବିଶ୍ୱ ବଜାରରେ ନିଜର ଉପସ୍ଥିତିକୁ ଜାହିର କରିପାରିଛି। 2015-2025 ମଧ୍ୟରେ ଦେଶରେ ନିରନ୍ତର କୃଷି ଅଭିବୃଦ୍ଧି ଲକ୍ଷ୍ୟ କରାଯାଉଛି ଏବଂ ଏହା ପୂର୍ବର ସମସ୍ତ ସୂଚକାଙ୍କକୁ ଅତିକ୍ରମ କରିଛି। ସେ କହିଛନ୍ତି ଉଦ୍ଦେଶ୍ୟ ସ୍ପଷ୍ଟ ଥିଲେ ସ୍ୱଚ୍ଛ ନୀତି ପରିଭାଷିତ ଏବଂ ଏହାର ଆଧାରରେ ରୂପାନ୍ତରିତ ସମ୍ଭବ।
1: ସବକା ସାଥ ସବକା ବିକାଶ ଯହିଁ ମେରେ ଲିଏ ସୁଶାସନ କା ଆଧାର ରହା ହୈ। ସମସ୍ୟା ସବକି ହୈ ତୋ ସମାଧାନ ବି ସବକେ ଲିଏ ହୋନା ଚାହିଏ ଆର ଇସଲିଏ ହମନେ ସୁଶାସନ କୋ ସେଚୁରେସନ ସେ ଯୋଡା। ସେଚୁରେସନ ୟାନି ହର ଲାଭାର୍ଥୀ ଜୁଡେ, କୋଇ ପାତ୍ର ଛୁଟେ ନହିଁ, କୋଇ ହକଦାର ପିଛେ ରହେ ନହିଁ ଆର କିସି କେ ହକ ପର କୋଇ ଡାକା ନ ଡାଲ ସକେ।
0: ଶ୍ରୀ ମୋଦି କହିଛନ୍ତି 2001 ଅକ୍ଟୋବର 7 ତାରିଖରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ କେବେ କଳ୍ପନା କରିନଥିଲେ ଯେ ସେ ଏଭଳି ଗୋଟିଏ ଦିନ ତାଙ୍କ ଜୀବନରେ ଆସିବ। ସରକାରଙ୍କ ମୁଖ୍ୟ ଭାବେ ଜନସେବାରେ 25 ବର୍ଷ ନିରନ୍ତର ଯାତ୍ରା ଦେଶବାସୀଙ୍କ ଅଟଳ ବିଶ୍ୱାସ ଓ ସମର୍ଥନ ଦ୍ୱାରା ସମ୍ଭବପର ହୋଇପାରିଛି ବୋଲି ଶ୍ରୀ ମୋଦି କହିଛନ୍ତି। କାର୍ଯ୍ୟକ୍ରମକୁ ସମ୍ବୋଧନ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦେଶ ପ୍ରତି 25 ବର୍ଷର ନିରନ୍ତର ଉତ୍ସର୍ଗୀକୃତ ଜନସେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଗରିବ, ଯୁବବର୍ଗ, କୃଷିଜୀବୀ ଏବଂ ମହିଳାଙ୍କୁ ଦୃଷ୍ଟିରେ ରଖି ସରକାର ଯୋଜନା ପ୍ରଣୟନ ଓ କାର୍ଯ୍ୟକାରୀ କରୁଛନ୍ତି ବୋଲି ଶ୍ରୀ ନବୀନ କହିଛନ୍ତି। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ଜନକଲ୍ୟାଣକାରୀ ପଦକ୍ଷେପଗୁଡ଼ିକ ଉପରେ ଶ୍ରୀ ନବୀନ ଆଲୋକପାତ କରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇ ଆଜି ରେପୋ ହାରକୁ 25 ବେସିସ୍ ପଏଣ୍ଟ ବୃଦ୍ଧି କରିଛି, ଫଳରେ ଏହା 5.5%ରେ ପହଞ୍ଚିଛି, ଯାହା ଫେବୃଆରୀ 2023 ପରଠାରୁ ବେଞ୍ଚମାର୍କ ହାରରେ ପ୍ରଥମ ବୃଦ୍ଧି। 2025 ମସିହାରେ ମୋଟ 125 ବେସିସ୍ ପଏଣ୍ଟ ହ୍ରାସ କରିବା ପରେ ଆର୍

0: ଗତ ଚାରୋଟି ମୁଦ୍ରାନୀତି ସମୀକ୍ଷାରେ ରେପୋ ହାରକୁ 5.25% ଅପରିବର୍ତ୍ତିତ ରଖିଥିଲା। ଖୁଚୁରା ମୁଦ୍ରାସ୍ଫୀତି ଏବଂ ଅଶୋଧିତ ତୈଳ ଦର ବୃଦ୍ଧି ପୃଷ୍ଠଭୂମିରେ ଏହି ହାର ବଢ଼ିଛି। ଛଅ ଜଣିଆ ମୁଦ୍ରାନୀତି କମିଟି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଇଣ୍ଡିଆ ମୋବାଇଲ କଂଗ୍ରେସର ଦଶମ ସଂସ୍କରଣ ନୂଆଦିଲ୍ଲୀର ଯଶୋଭୂମିଠାରେ ଆଜିଠାରୁ ଆରମ୍ଭ ହୋଇଛି। ସ୍କେଲ୍ ୱିଦାଉଟ୍ ବାଉଣ୍ଡ୍ରିଜ୍ ବିଷୟବସ୍ତୁ ସହିତ ଦୂରସଞ୍ଚାର, ଡିଜିଟାଲ ସଂଯୋଗୀକରଣ ଏବଂ ବୈଷୟିକ ନବସୃଜନ କ୍ଷେତ୍ରକୁ ଭାରତର ଉଲ୍ଲେଖନୀୟ ଅଗ୍ରଗତିକୁ ପ୍ରଦର୍ଶିତ କରିବ। ଏହା ସହିତ ଯୋଗାଯୋଗ, ପୁଞ୍ଜିନିବେଶ ଏବଂ ଜ୍ଞାନ ଆଦାନ ପ୍ରଦାନ ପାଇଁ ଏକ ବିଶ୍ୱସ୍ତରୀୟ ମଞ୍ଚ ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ। ସମ୍ମିଳନୀରେ ଇନ୍ଭେଷ୍ଟିଂ ଇନ୍ ଦ ନେକ୍ସଟ ବିଲିୟନ୍ ଡିଜିଟାଲ କନେକ୍ସନ୍ସ ଶୀର୍ଷକ ମନ୍ତ୍ରୀସ୍ତରୀୟ ବୈଠକରେ ଦି ସୋଭରେନ୍ ଇନ୍ଫ୍ଲେକ୍ସନ୍ ଆଣ୍ଡ ଦି ଫ୍ୟୁଚର ଅଫ୍ ଟେଲିକମ୍, ଏଆଇ ଫର ଗୁଡ୍, ସାଇବର ସିକ୍ୟୁରିଟି ସମିଟ୍, 6G ସିମ୍ପୋଜିୟମ୍, ଷ୍ଟାର୍ଟଅପ୍ ୱାର୍ଲ୍ଡ କପ୍ ଇଣ୍ଡିଆ 2026 ଆଜି ବିଶ୍ୱସ୍ତରୀୟ ପ୍ରଯୁକ୍ତିବିଦ୍ୟା ପ୍ରସଙ୍ଗ ଆଧାରିତ ଅଧିବେଶନମାନ ଅନୁଷ୍ଠିତ ହେବ। ଏହି ଚାରିଦିନିଆ ସମ୍ମିଳନୀରେ ବିଶ୍ୱର ବିଭିନ୍ନ ପ୍ରାନ୍ତର ଅଂଶୀଦାର ଯୋଗ ଦେଉଛନ୍ତି। ପାଖାପାଖି 100ରୁ ଅଧିକ ଦେଶର 150,000ରୁ ଉର୍ଦ୍ଧ୍ୱ ପ୍ରତିନିଧି ଏଥିରେ ଅଂଶଗ୍ରହଣ କରୁଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବିଶ୍ୱ ବୟନ ଦିବସ ଆଜି ପାଳନ କରାଯାଉଛି। ବିଶ୍ୱସ୍ତରରେ ଆର୍ଥିକ, ସାମାଜିକ ଓ ପରିବେଶଗତ ସନ୍ତୁଳନ ପାଇଁ ବୟନ କ୍ଷେତ୍ରର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଅକ୍ଟୋବର 7 ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷ ସମୃଦ୍ଧି ପାଇଁ ବୟନ, ବାଣିଜ୍ୟ ପରିବର୍ତ୍ତନ ଓ ସହଭାଗିତା ମାଧ୍ୟମରେ ପରିବେଶ ଗଠନ ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। ଏହି ଅବସରରେ ଏକ ଭିଡ଼ିଓ ବାର୍ତ୍ତାରେ ବୟନ ଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ ଏ କ୍ଷେତ୍ରର ସମସ୍ତ ଅଂଶୀଦାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶର 60,00,000 ଚାଷୀ ଏ କ୍ଷେତ୍ରରେ ସାମିଲ ଅଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଦେଶର ହସ୍ତଶିଳ୍ପ କ୍ଷେତ୍ର ଘରୋଇ ଚାହିଦା ପୂରଣ କରିବା ସହ ସେମାନଙ୍କର ଉତ୍ପାଦ ରପ୍ତାନୀ କରୁଛନ୍ତି ବୋଲି ଶ୍ରୀ ସିଂ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣମାନଙ୍କୁ ଲକ୍ଷ୍ମୀପତି ଦିଦି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। ଗ୍ରାମାଞ୍ଚଳର ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ଓ ସେମାନଙ୍କ ଆୟ ବୃଦ୍ଧି କରିବା ଉଦ୍ଦେଶ୍ୟରେ ସରକାର ଲକ୍ଷ୍ମୀପତି ଦିଦି ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀ ଏସ୍ଏସ୍ଜି ସହିତ ଜଡ଼ିତ ମହିଳାମାନଙ୍କୁ ବିଭିନ୍ନ ସ୍ଥାୟୀ ଜୀବିକା ନିର୍ବାହ କାର୍ଯ୍ୟରେ ବାର୍ଷିକ ଅତି କମ୍ରେ 1,00,000 ଟଙ୍କା ରୋଜଗାରକୁ ସକ୍ଷମ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ମହିଳାମାନଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ, ଆର୍ଥିକ ସହାୟତା, ଋଣ ସୁବିଧା, ଉଦ୍ୟୋଗିକତା ପାଇଁ ମାର୍ଗଦର୍ଶନ ଏବଂ ବଜାର ସହିତ ସଂଯୋଗୀକରଣ ଭଳି ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସାରା ଦେଶରେ 6 କୋଟି ଲକ୍ଷ୍ୟପତି ଦିଦି ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
1: जो कई दशकों तक कभी हुआ नहीं था। सैकड़ों किलोमीटर दुश्मन की धरती पर घुस करके आतंकी हेडक्वार्टर्स को मिट्टी में मिला दिया। आतंक को और आतंकी को पालने पोसने वालों को, आतंकियों को ताकत देने वालों को अब हम अलग अलग नहीं माने। वो मानवता के समान दुश्मन है, उनके बीच कोई फर्क नहीं। अब भारत ने तय कर लिया है, न्यूक्लियर ब्लैकमेल लंबे अरसे से चलाया, अब ब्लैकमेल नहीं सहा जाएगा।
0: ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଆହ୍ୱାନର ସମାଧାନ ଲକ୍ଷ୍ୟ ନେଇ ପ୍ୟାରିସ୍ ଚୁକ୍ତିନାମାର କାର୍ଯ୍ୟାନ୍ୱୟନ ଉପରେ ଭାରତ ଗୁରୁତ୍ୱ ଦେଇଛି। ଫିଜିଠାରେ ଅନୁଷ୍ଠିତ ପ୍ରାକ୍ କୋପ 31 ବୈଠକରେ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଯୋଗଦେଇ ଜଳବାୟୁ କ୍ଷେତ୍ରରେ ଚୁକ୍ତିନାମାରେ ସ୍ୱାକ୍ଷର କରିଥିବା ଦେଶଗୁଡ଼ିକ ଅଙ୍ଗୀକାରବଦ୍ଧତା ପ୍ରକାଶ କରିବାକୁ ଆହ୍ୱାନ ଦେଇଛନ୍ତି। ବିଶ୍ୱ ତାପମାତ୍ରା ବୃଦ୍ଧିର ପରିମାଣକୁ 1.5 ଡିଗ୍ରୀ ସେଲସିୟସ୍ ମଧ୍ୟରେ ସୀମିତ ରଖିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ବୈଠକ ଅବସରରେ ଶ୍ରୀ ଯାଦବ ଜଳବାୟୁ ପରିବର୍ତ୍ତନ, ଆର୍ଥିକ ସ୍ଥିତି ଆଦି ବିଭିନ୍ନ ପ୍ରସଙ୍ଗ ନେଇ ଜାତିସଂଘ ଉପସଚିବ ଜେନେରାଲ ଆମିନେ ଜେ ମହମ୍ମଦ ଏବଂ UNACCC କାର୍ଯ୍ୟନିର୍ବାହୀ ସଚିବ ସାଇମନ୍ ଷ୍ଟିଏଲ୍ଙ୍କ ସହ ଆଲୋଚନା କରିଛନ୍ତି। ଜାମ୍ମୁ କାଶ୍ମୀର ଓ ପାକିସ୍ତାନରେ ଥିବା ଆତଙ୍କବାଦୀ ଭିତ୍ତିଭୂମି ବିରୁଦ୍ଧରେ ନିଜର କାର୍ଯ୍ୟାନୁଷ୍ଠାନ ଉପରେ ଇସଲାମୀୟ ସହଯୋଗ ସଂଗଠନ ଓଆଇସିର ଟିପ୍ପଣୀକୁ ଭାରତ ପ୍ରତ୍ୟାଖ୍ୟାନ କରିଛି। ଜାତିସଂଘ ସାଧାରଣ ସଭାର 6ଠ କମିଟିରେ ବକ୍ତବ୍ୟ ରଖି ଲୋକସଭା ସାଂସଦ ବିପ୍ଳବ କୁମାର ଦେବ କହିଛନ୍ତି, ଯେଉଁମାନେ ଏଭଳି ମନ୍ତବ୍ୟ ଦେଉଛନ୍ତି ସେମାନେ ପୀଡ଼ିତ ଏବଂ ଅପରାଧୀ ମଧ୍ୟରେ ପ୍ରଭେଦ ଜାଣିପାରୁନାହାନ୍ତି। ସେ କହିଛନ୍ତି, ପାକିସ୍ତାନରୁ ସୃଷ୍ଟି ହେଉଥିବା ସୀମାପାର ଆତଙ୍କବାଦ ବିରୁଦ୍ଧରେ ନିଜର ଲୋକଙ୍କୁ ସୁରକ୍ଷା ଦେବାର ଭାରତ ସମ୍ପୂର୍ଣ୍ଣ ଅଧିକାର ରହିଛି। ଶ୍ରୀ ଦେବ ଜାମ୍ମୁ କାଶ୍ମୀର ସମ୍ପର୍କରେ ଓଆଇସିର ମନ୍ତବ୍ୟକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଭାରତର ଅଭିଜ୍ଞତା ଦର୍ଶାଉଛି ଯେ ଆତଙ୍କବାଦ ଏକ ନିରନ୍ତର ବିପଦ ଏବଂ ସେ

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32। ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ସାର୍ବଜନୀନ ଜୀବନରେ ପୂରଣ କରିଛନ୍ତି 25 ବର୍ଷ। ବେଦରୁ ବିବେକାନନ୍ଦ ପର୍ଯ୍ୟନ୍ତ ଭାରତ ସର୍ବଦା ମହାନ ଚିନ୍ତାଧାରା ଓ ମାନବିକତାର ବାର୍ତ୍ତାକୁ ଆଗକୁ ନେଇଛି, କହିଲେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀଠାରେ ବିକଶିତ ଭାରତ ସଂକଳ୍ପ ସଭାକୁ କଲେ ସମ୍ବୋଧନ। ରେପୋରେଟ୍ ହାରକୁ 25 ବେସିସ୍ ବୃଦ୍ଧି କଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ମତଦାତା ତାଲିକାକୁ ଅଧିକ ସ୍ୱଚ୍ଛ କରିବା ପାଇଁ ଆଜିଠୁ ଆରମ୍ଭ ହେଲା ସ୍ୱତନ୍ତ୍ର ଅଭିଯାନ। ଏବଂ ପୁରୀଠାରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଗ୍ରୀନ୍ଫିଲ୍ଡ ବିମାନ ବନ୍ଦରକୁ ମିଳିଲା ପରିବେଶ ମଞ୍ଜୁରୀ। ବେଦରୁ ବିବେକାନନ୍ଦ ପର୍ଯ୍ୟନ୍ତ ଭାରତ ସର୍ବଦା ମହାନ ଚିନ୍ତାଧାରା ଓ ମାନବିକତାର ବାର୍ତ୍ତାକୁ ଆଗକୁ ନେଇ ଆସିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀଠାରେ ବିକଶିତ ଭାରତ ସଂକଳ୍ପ ସଭାକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ଦେଶର ଜନସାଧାରଣଙ୍କ ବିଶ୍ୱାସ ଏବଂ କୋଟି କୋଟି ଦଳୀୟ କର୍ମକର୍ତ୍ତାଙ୍କ ସମର୍ପଣ ତାଙ୍କ ପାଇଁ ସବୁଠାରୁ ବଡ଼ ପ୍ରେରଣା।
1: ସବ୍କା ସାଥ ସବ୍କା ବିକାଶ ଏହି ମେରେ ଲିଏ ସୁଶାସନ କା ଆଧାର ରହା ହୈ। समस्या सबकी है तो समाधान भी सबके लिए होना चाहिए, और इसलिए हमने सुशासन को सैचुरेशन से जोड़ा। सैचुरेशन यानी हर लाभार्थी जुड़े, कोई पात्र छूटे नहीं, कोई हकदार पीछे रहे नहीं।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି 25 ବର୍ଷର ଜନବିଶ୍ୱାସ ଓ ଅନୁଭବ ତାଙ୍କ ପାଇଁ ସବୁଠୁ ବଡ଼ ପୁଞ୍ଜି। ଜୀବନର ପ୍ରତ୍ୟେକ ଯାତ୍ରା ତାଙ୍କୁ ନୀତି ନିର୍ଦ୍ଧାରଣରେ ସମ୍ବେଦନଶୀଳତା ଆଣିବା ଶିଖାଇଛି। ଏବେ ଭାରତ ପାଇଁ ଏକ ବଡ଼ ଲକ୍ଷ୍ୟ ସ୍ଥିର କରିବାର ସମୟ ଉପନୀତ ହୋଇଛି। ପୂର୍ବରୁ ଆମେ ଆମଦାନୀ ଉପରେ ଅଧିକ ନିର୍ଭର କରୁଥିବା ବେଳେ ଏବେ ରପ୍ତାନୀ ରେକର୍ଡ ସୃଷ୍ଟି କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ନାଗରିକଙ୍କ ବିଶ୍ୱାସ ଓ ସମର୍ଥନ ତାଙ୍କ ରାଜନୈତିକ ଯାତ୍ରାର ଶ୍ରେୟ ବୋଲି ଉଲ୍ଲେଖ କରି ଶ୍ରୀ ମୋଦି ସରକାରଙ୍କ ନାଗରିକ କୈନ୍ଦ୍ରିକ ନୀତି ପ୍ରସ୍ତୁତ ଉପରେ ଆଲୋକପାତ କରିଛନ୍ତି। ଗତ 12 ବର୍ଷ ମଧ୍ୟରେ ଦେଶର ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାର୍ବଜନୀନ ଜୀବନର ଯାତ୍ରା ଆଜି 25 ବର୍ଷ ପୂରଣ କରିଛି। ଏହି ଉପଲକ୍ଷେ ଦେଶର 750 ଜିଲ୍ଲା ମୁଖ୍ୟାଳୟରେ

0: ବିକଶିତ ଭାରତ ସଂକଳ୍ପ ସଭା ଅନୁଷ୍ଠିତ ହେଉଛି। ଜନସାଧାରଣଙ୍କ ବିଶ୍ୱାସ ଶାସନର ମୂଳ ଆଧାର ଏହି ନୀତିକୁ ପ୍ରଧାନମନ୍ତ୍ରୀ ଗତ 25 ବର୍ଷ ଧରି ପ୍ରତ୍ୟେକ କାର୍ଯ୍ୟରେ ପ୍ରତିଫଳିତ କରିଛନ୍ତି। ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ତାଙ୍କର ନିରନ୍ତର ପ୍ରୟାସ ଜାରି ରହିଛି। ତାଙ୍କ ମାର୍ଗଦର୍ଶନରେ ଦେଶ ଆଜି ବିଶ୍ୱସ୍ତରରେ ଏକ ସଶକ୍ତ ଆତ୍ମନିର୍ଭରଶୀଳ ମହାଶକ୍ତି ଭାବେ ଉଭା ହୋଇଛି। 2001 ମସିହା ଆଜିର ଦିନରେ ଗୁଜରାଟରୁ ଆରମ୍ଭ ହୋଇଥିବା ସେବାଯାତ୍ରା ଆଜି ଭାରତକୁ ବିଶ୍ୱମଞ୍ଚରେ ପ୍ରତିଷ୍ଠିତ କରିଛି। ଏହି ଅବସରରେ ଖୋର୍ଦ୍ଧାର ହାବେଳି ପଡ଼ିଆଠାରେ ବିକଶିତ ଭାରତ ସେବା ସଂକଳ୍ପ ସଭା ତଥା ସେବା ଜ୍ୟୋତିଯାତ୍ରା ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି। ଦେଶର ଜନସାଧାରଣଙ୍କ ଆଶୀର୍ବାଦ ଫଳରେ ପ୍ରଧାନମନ୍ତ୍ରୀ ଦୀର୍ଘ ସମୟ ପର୍ଯ୍ୟନ୍ତ ନିର୍ବାଚିତ ହୋଇ ନିରନ୍ତର ଯୋଗାଇ ଆସୁଛନ୍ତି। ତାଙ୍କ ନିଃସ୍ୱାର୍ଥପର ଜନସେବା କାରଣରୁ ସେ ଗତ 12 ବର୍ଷ ମଧ୍ୟରେ ଦେଶର ବିକାଶକୁ ନୂତନ ଗତି ପ୍ରଦାନ କରିଛନ୍ତି।
1: ଦକ୍ଷତା ବିକାଶ ଆତ୍ମନିଯୁକ୍ତି ଔଦ୍ୟୋଗିକ ସୃଷ୍ଟି କରିବା ପାଇଁ ମଧ୍ୟ ବ୍ୟାପକ ଭାବରେ ଆମ ସରକାର କାର୍ଯ୍ୟକ୍ରମ ଆଜି କରି ଚାଲିଛନ୍ତି। ଗତ 2 ବର୍ଷ 3 ମାସ ମଧ୍ୟରେ ରାଜ୍ୟ ସରକାର ଶିଳ୍ପାୟନ କ୍ଷେତ୍ରରେ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ମାଧ୍ୟମରେ 22,50,000 କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆଜି ଓଡ଼ିଶାରେ ଏବଂ ସେଥିରୁ ଆଜି ଆମେ 3,50,000 କୋଟି ଟଙ୍କାର ଗ୍ରାଉଣ୍ଡିଂ ମଧ୍ୟ ଆମେ କରିସାରିଲୁଣି। ଆଜି ଶିଳ୍ପାୟନ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ଆମେ ଖୋର୍ଦ୍ଧା ଜିଲ୍ଲାରେ ଆଜି 2,00,000 କୋଟି ଟଙ୍କାର ପ୍ରକଳ୍ପ ଆଜି ଶିଳ୍ପ ଆଜି ଶିଳ୍ପାୟନ ହେବା ପାଇଁ ଯାଉଛି। ସବୁଠାରୁ ଅଧିକ ନିବେଶ ଆମର ଏଠି 2,00,000ରୁ ଅଧିକ ଯୁବକ ଯୁବତୀ ନିଯୁକ୍ତି ପାଇବେ ଆଉ ସେ ପ୍ରକାର ବ୍ୟବସ୍ଥା ଆଜି ଖୋର୍ଦ୍ଧା ଜିଲ୍ଲାରେ କରାଯାଉଛି।
0: ଏହି ଅବସରରେ ବିକଶିତ ଭାରତ 2047ର ଦୃଢ଼ ସଂକଳ୍ପ ଗ୍ରହଣ ଓ ସେବା ଜ୍ୟୋତି ପ୍ରଜ୍ୱଳନ ପୂର୍ବକ ପଦଯାତ୍ରା ଆୟୋଜିତ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ 25 ବର୍ଷର ସୁଶାସନ ଓ ଜନସେବା ସମସ୍ତଙ୍କୁ ଅନୁପ୍ରାଣିତ କରୁଛି ବୋଲି ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏହି ଅବସରରେ ଅନୁଗୁଳର ତୁରଙ୍ଗଠାରେ ଅଙ୍ଗନବାଡ଼ି ଆଶାକର୍ମୀ ଓ ହିତାଧିକାରୀଙ୍କ ଏକ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ସେବା ସଂକଳ୍ପ ଅଭିଯାନ ଆୟୋଜିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲାର ଉମରକୋଟଠାରେ ବିକଶିତ ଭାରତ ସଂକଳ୍ପଯାତ୍ରାରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସରକାରୀ ଯୋଜନା ଲୋକକଲ୍ୟାଣମୂଳକ କାର୍ଯ୍ୟକ୍ରମର ସୁଫଳ ସମସ୍ତଙ୍କ ନିକଟରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି କହିଛନ୍ତି। ଭଦ୍ରକ ନୂଆ ବସ୍ଷ୍ଟାଣ୍ଡଠାରୁ ସେବା ଜ୍ୟୋତିଯାତ୍ରା ନୂଆବଜାର ଗାନ୍ଧିପଡ଼ିଆ ପର୍ଯ୍ୟନ୍ତ ପରିକ୍ରମା କରିଥିଲା। ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସାଂସଦ ଅଭିମନ୍ୟୁ ସେଠୀ ପ୍ରମୁଖ ଯୋଗଦେଇ ବିକଶିତ ଭାରତ ଗଠନ ପାଇଁ ସମସ୍ତଙ୍କୁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଥିଲେ। ରାୟଗଡ଼ା ପିଏମ୍ସି ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ନେତାମାନେ ଉପସ୍ଥିତ ରହି ସଂକଳ୍ପ ଶପଥ ପାଠ କରାଇଥିଲେ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ମାଳବିକା ଦେବୀ ବିଧାୟକ ସୁଧୀର ରଞ୍ଜନ ପର୍ଯ୍ୟୋଶୀ ପ୍ରମୁଖ ଯୋଗଦେଇ ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଗଠନ ସହ ସମଗ୍ର ବିଶ୍ୱକୁ ଶାନ୍ତିର ବାର୍ତ୍ତା ପ୍ରଦାନ କରିବା ପାଇଁ ଦୃଢ଼ ସଂକଳ୍ପପତ୍ର ପାଠ କରାଇଥିଲେ। ମାଲକାନଗିରି ସଦର ମହକୁମାଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିକଶିତ ଭାରତ ସଂକଳ୍ପ ସଭା ସେବା ଜ୍ୟୋତିଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇ ଆଜି ରେପୋ ହାରକୁ 25 ବେସିସ୍ ପଏଣ୍ଟ ବୃଦ୍ଧି କରିଛି, ଫଳରେ ଏହା 5.5%ରେ ପହଞ୍ଚିଛି, ଯାହା ଫେବୃଆରୀ 2023 ପରଠାରୁ ବେଞ୍ଚମାର୍କ ହାରରେ ପ୍ରଥମ ବୃଦ୍ଧି। 2025 ମସିହାରେ ମୋଟ 125 ବେସିସ୍ ପଏଣ୍ଟ ହ୍ରାସ କରିବା ପରେ ଆର୍ବିଆଇ ଗତ 4ଟି ମୁଦ୍ରାନୀତି ସମୀକ୍ଷାରେ ରେପୋ ହାରକୁ 5.25%ରେ ଅପରିବର୍ତ୍ତିତ ରଖିଥିଲା। ଖୁଚୁରା ମୁଦ୍ରାସ୍ଫୀତି ଏବଂ ଅଶୋଧିତ ତୈଳ ଦର ବୃଦ୍ଧି ପୃଷ୍ଠଭୂମିରେ ଏହି ହାର ବଢ଼ିଛି। 6 ଜଣିଆ ମୁଦ୍ରାନୀତି କମିଟି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ମତଦାତା ତାଲିକାକୁ ଅଧିକ ସ୍ୱଚ୍ଛ କରିବା ଉଦ୍ଦେଶ୍ୟରେ ଆଜିଠାରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। 3 ଦିନ ଧରି ଚାଲିବାକୁ ଥିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏସ୍ଆଇଆର୍ ପ୍ରକ୍ରିୟାରେ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟରମାନଙ୍କୁ ପୁନଃ ଭୋଟର ତାଲିକାରେ ସାମିଲ ଓ ନୂତନ ଭାବେ ଯୋଗ୍ୟ ହୋଇଥିବା ଯୁବ ଭୋଟରମାନଙ୍କୁ ଏଥିରେ ସାମିଲ କରିବା। ଯୋଗ୍ୟ ଯୁବ ଭୋଟରମାନେ ଫର୍ମ 6 ମାଧ୍ୟମରେ ପଞ୍ଜୀକରଣ ପାଇଁ ବୁଥ୍ସ୍ତରୀୟ ଅଧିକାରୀଙ୍କ ନିକଟରେ ଆବେଦନ କରିପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ସଂକଳ୍ପର ଆଜିର ଧାରାବାହିକରେ ଶୁଣନ୍ତୁ ପିଏମ୍ ବିଶ୍ୱକର୍ମା ସମ୍ପର୍କରେ।
2: ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା 2023 ମସିହା ସେପ୍ଟେମ୍ବର ମାସ 17 ତାରିଖରେ ଆରମ୍ଭ ହୋଇଥିଲା। କୌଳିକ ଓ ପାରମ୍ପରିକ ବୃତ୍ତିରେ କାର୍ଯ୍ୟ କରୁଥିବା କାରିଗର ଶିଳ୍ପୀ ଓ ବୁଣାକାରଙ୍କୁ ଆର୍ଥିକ ସହାୟତା ପ୍ରଦାନ ଓ ବଜାର ସୁଯୋଗ ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ। 2023-24ରୁ 2027-28 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଯୋଜନା ପାଇଁ 13,000 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଯୋଜନାରେ 18ଟି ପାରମ୍ପରିକ ବୃତ୍ତି ସାମିଲ ରହିଛି। ଚଳିତ ବର୍ଷ ଜୁଲାଇ ମାସ ସୁଦ୍ଧା 24,29,000ରୁ ଉର୍ଦ୍ଧ

0: ଲାଭାର୍ଥୀ ଯୋଜନା ଅଧୀନରେ ପ୍ରାଥମିକ ପ୍ରଶିକ୍ଷଣ ସମାପ୍ତ କରିଛନ୍ତି। ନୂଆପଡ଼ା ଜିଲ୍ଲାରେ ଏହି ଯୋଜନା ଅନେକ ପାରମ୍ପରିକ ଶିଳ୍ପୀଙ୍କୁ ସୁରକ୍ଷା ପ୍ରଦାନ କରୁଛି। ଜିଲ୍ଲାର 1100 ଜଣ କାରିଗରଙ୍କୁ ଏଥିରେ ସହାୟତା ପ୍ରଦାନ କରାଯାଇଛି ବୋଲି ଜିଲ୍ଲା ଶିଳ୍ପ ଅଧିକାରୀ ଆନନ୍ଦ କୁମାର ବେହେରା କହିଛନ୍ତି।
1: ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାରେ ଆମର କାଠ କାରିଗର, ରାଜମିସ୍ତ୍ରୀ, କୁମ୍ଭାର, କମାର, ଜାଲ ଡଙ୍ଗା ଡଙ୍ଗା ତିଆରି କରିବା, ଜାଲ ତିଆରି କରିବା, ମାଳି, ଏଭଳିଆ ବିଭିନ୍ନ ପ୍ରକାର ଆମର କୌଳିକ ବୃତ୍ତିକୁ ବଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ଏହି ଯୋଜନାକୁ ଆମର ଷ୍ଟାର୍ଟ କରିଥିଲେ 2023 ମସିହାରେ। ସେମାନଙ୍କୁ ବିଭିନ୍ନ ପ୍ରକାର ସାହାଯ୍ୟ
0: ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାରେ ସାମିଲ ହୋଇ ବ୍ୟବସାୟ ବୃଦ୍ଧି ଓ ଲାଭ ପାଇଥିବା ହିତାଧିକାରୀ ଯୋଗେଶ ପ୍ରତିକ୍ରିୟାରେ କହିଛନ୍ତି।
2: ଆମକେ ଏଇ ପିଏମ୍ ବିଶ୍ୱକର୍ମା ଯୋଜନାରେ ଯେନ୍ ସହାୟତା ମିଳିଲା ଆଜ୍ଞା, ଆମେ ଟ୍ରେନିଂ ବି ଯାଇଥିଲୁ, ସେନ ଟ୍ରେନିଂ ନ ଆସିଲୁ, ଆଉ ବ୍ୟାଙ୍କ ବାଲେ ଆମକେ 50,000 ଟଙ୍କା ଦେଲା କି ଆଜ୍ଞା, ଆମେ ସେ ହୋଲ୍ଡିଂ ମେସିନ୍ ଗ୍ରାଇଣ୍ଡର ଯେହେତୁ ଆମ ସାମଗ୍ରୀ ମାନେ କିଣିଲୁ ଆଜ୍ଞା, ସେନ ଆମେ ଚଲି ଆସୁ।
0: ନୂଆପଡ଼ାର ତପନ ଦାସଙ୍କ ରିପୋର୍ଟ ସହ ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀ।
3: ଅଦାଲତରେ ଦୀର୍ଘଦିନ ଧରି ବିଚାରାଧୀନ ଥିବା ମଧ୍ୟସ୍ଥତା ଯୋଗ୍ୟ ମାମଲାଗୁଡ଼ିକର ଶୀଘ୍ର, ସହଜ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ଲକ୍ଷ୍ୟରେ ଗତ 1 ତାରିଖରୁ ଗଞ୍ଜାମ ଜିଲ୍ଲାରେ ମଧ୍ୟସ୍ଥତା ଟ୍ରାଏଲ 3.0 ଆରମ୍ଭ ହୋଇଛି। ବିବାଦ ନୁହେଁ, ସମାଧାନକୁ ବାଛନ୍ତୁ, ମଧ୍ୟସ୍ଥତା ମାଧ୍ୟମରେ ଶୀଘ୍ର ନ୍ୟାୟ ପାଆନ୍ତୁ, ଏହି ବାର୍ତ୍ତା ସହ ସାଧାରଣ ଜନତାଙ୍କୁ ଏହାର ସୁଯୋଗ ନେବାକୁ ଆହ୍ୱାନ ଦିଆଯାଇଛି। ମଧ୍ୟସ୍ଥଙ୍କ ସହଯୋଗରେ ମାମଲାର ଉଭୟ ପକ୍ଷ ଆଲୋଚନା ମାଧ୍ୟମରେ ନିଜସ୍ୱ ସମ୍ମତିରେ ବିବାଦର ସମାଧାନ କରିପାରିବେ। ଏହି ଅଭିଯାନରେ ଉଭୟ ପକ୍ଷ ମଧ୍ୟସ୍ଥତାର ସୁଯୋଗ ନେଇ ନିଜ ବିବାଦର ଶୀଘ୍ର ସମାଧାନ କରିପାରିବେ। ଏହି କାର୍ଯ୍ୟକ୍ରମ ଡିସେମ୍ବର ମାସ 31 ତାରିଖ ପର୍ଯ୍ୟନ୍ତ ଚାଲିବ। ପୁରୀଠାରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଗ୍ରୀନ୍ଫିଲ୍ଡ ବିମାନ ବନ୍ଦରକୁ ପରିବେଶ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହାପରେ ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି। ପୂର୍ବରୁ ସିଆର୍ଜେଟ୍ ଅନୁମତି ମିଳିସାରିଛି। ବିମାନ ବନ୍ଦର ପ୍ରାଧିକରଣ ଏବଂ ପରିବହନ ଓ ଜଙ୍ଗଲ ବିଭାଗ ପକ୍ଷରୁ ଚୂଡ଼ାନ୍ତ ଅନୁମତି ମିଳିବା ପରେ କାର୍ଯ୍ୟ ଆରମ୍ଭ ହେବ। ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଶୁକ୍ରବାର ଦିନ ନାମାଙ୍କନ ପତ୍ର ଦାଖଲ ଶେଷ ଦିବସ ଧାର୍ଯ୍ୟ କରାଯାଇଥିବା ବେଳେ ଶନିବାର ଦିନ ପ୍ରତ୍ୟାହାର, 14 ତାରିଖରେ ୱାଇଆଇ ଷ୍ଟାଣ୍ଡ ମିଟିଂ, 15 ତାରିଖରେ ଭୋଟ୍ ଗ୍ରହଣ ଓ ଗଣତି ଏବଂ 16 ତାରିଖରେ ଶପଥ ଗ୍ରହଣ ନେଇ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ସାର୍ବଜନୀନ ଜୀବନରେ ପୂରଣ କରିଛନ୍ତି 25 ବର୍ଷ। ବେଦରୁ ବିବେକାନନ୍ଦ ପର୍ଯ୍ୟନ୍ତ ଭାରତ ସର୍ବଦା ମହାନ ଚିନ୍ତାଧାରା ଓ ମାନବିକତା ବାର୍ତ୍ତାକୁ ଆଗେଇ ନେଇଛି କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀଠାରେ ବିକଶିତ ଭାରତ ସଂକଳ୍ପ ସଭାକୁ କଲେ ସମ୍ବୋଧନ। ରେପୋରେଟ୍ ହାରକୁ 25 ବେସିସ୍ ବୃଦ୍ଧି କଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ମତଦାତା ତାଲିକାକୁ ଅଧିକ ସ୍ୱଚ୍ଛ କରିବା ପାଇଁ ଆଜିଠୁ ଆରମ୍ଭ ହେଲା ସ୍ୱତନ୍ତ୍ର ଅଭିଯାନ। ଏବଂ ପୁରୀଠାରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଗ୍ରୀନ୍ଫିଲ୍ଡ ବିମାନ ବନ୍ଦରକୁ ମିଳିଲା ପରିବେଶ ମଞ୍ଜୁରୀ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା, ବର୍ତ୍ତମାନ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ମିଳିତ କଣ୍ଠରେ ଶିଳ୍ପୀମାନେ ହେଲେ ହରିହରନ, ଅନୁରାଧା ପଡ଼ୱାଲ। ପ୍ରଥମେ ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ହରିହରନ ଏବଂ ଅନୁରାଧା ପଡ଼ୱାଲ। ସମୀରଙ୍କ ଗୀତରଚନାକୁ ସଙ୍ଗୀତରେ ସଜାଇଛନ୍ତି ଦିଲୀପ ସେନ, ସମୀର ସେନ। କଥାଚିତ୍ର ଇତିହାସ।

ଏଥର ଶିଳ୍ପୀ ହେଲେ ୱାଜିଦ୍ ଶାନ୍, ଉଦିତ ନାରାୟଣ ଏବଂ ସୁଜିତ କ୍ଲିଣ୍ଟନ। ଗୀତ ରଚନା କରିଛନ୍ତି ସଞ୍ଜୟ ଛେଲ। ସଙ୍ଗୀତ ସାଜିଦ୍ ୱାଜିଦ୍। କଥାଚିତ୍ର ପାର୍ଟନର।

ଶେଷରେ ଶୁଣନ୍ତୁ ଦିଲଜଲି କଥାଚିତ୍ରରୁ ଏହି ଗୀତଟି। କଣ୍ଠଦାନ କରିଛନ୍ତି କୁମାର ଶାନୁ, ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ।

0: UGC, to set up a new campus in Hyderabad. It will be the first public American university authorized to establish a degree-granting location in India. Campus will also be the first foreign university campus in Telangana. And that's the end of this news bulletin.
1: ଆକାଶବାଣୀ ଭବାନୀପାଟଣ ସମୟ ଅପରାହ୍ନ 3:10 ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆଜି ତୃତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ଅପରାହ୍ନ 5:00, ଯୁବବାଣୀ 5:30। ଆଜି ଏଥିରେ ଶୁଣିବେ ଖେଳ ଓ ଖେଳାଳି, ଉଜ୍ଜଳ ଆମ ଦେଶ 6:30। ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ମାଲକାନଗିରି ଜିଲ୍ଲା ସମ୍ପର୍କରେ 7:25। ଏହି କାର୍ଯ୍ୟକ୍ରମ ଦେହ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ 7:30। ଗୀତ କଚଲ ରାତି 8:00। ଶିଳ୍ପୀ ହେଲେ ସୋନୁ ନିଗମ। ଆଞ୍ଚଳିକ ଗୀତକ୍ରମରେ କଳାହାଣ୍ଡିଆ ଗୀତ ଶୁଣିବେ ରାତି 8:15। ପରିବେଷଣ କରିବେ ବିଘ୍ନେଶ୍ୱର ପଣ୍ଡା ଏବଂ ସାଥୀ। ସ୍ପୋର୍ଟସ୍ କେନ୍ 8:30। ସ୍ପଟଲାଇଟ୍ 9:45। ଚର୍ଚ୍ଚା କା ବିଷୟ ରାତି 9:30। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ରାତି 10:00। 10:30 ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ଶାସ୍ତ୍ରୀୟ ଗାୟନ। ପରିବେଷଣ କରିବେ ଉସ୍ତାଦ ୟୁନିସ୍ ହୁସେନ ଖାନ। ଶ୍ରୋତାବନ୍ଧୁ, ଏଥିଲା ଆଜି ଆମ କେନ୍ଦ୍ରରୁ ତୃତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଅପରାହ୍ନ 5:00। ସେତେବେଳ ଯାଏ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା, ସମୟ ଅପରାହ୍ନ 5:00। ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋୱାଟ୍ସ ଯୋଗେ, ଏଫ୍ଏମ୍ରେ 100.3 ମେଗାୱାଟ୍ସ ଯୋଗେ ଏବଂ ନ୍ୟୁଜେନ୍ AIR ଆପ୍ ମାଧ୍ୟମରେ। ଅଧିବେଶନ ଆରମ୍ଭରେ ଶୁଣନ୍ତୁ CIIT NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର 1388 ଭାଗ।

ଖେଳ କେବଳ ପ୍ରତିଯୋଗିତା ନୁହେଁ, ଖେଳ ଆମକୁ ଶୃଙ୍ଖଳା ଶିଖାଏ, ପରିଶ୍ରମର ମୂଲ୍ୟ ବୁଝାଏ, ପରାଜୟକୁ ସ୍ୱୀକାର କରି ପୁଣି ଥରେ ଉଠି ଦଣ୍ଡାୟମାନ ହେବାର ସାହସ ଦିଏ। ଜଣେ ଖେଳାଳିଙ୍କ ସଫଳତା ପଛରେ ଥାଏ ବର୍ଷ ବର୍ଷର ଅଭ୍ୟାସ, ଅସଂଖ୍ୟ ତ୍ୟାଗ, ଶୃଙ୍ଖଳା ଏବଂ ନିଜ ଲକ୍ଷ୍ୟ ପ୍ରତି ଅଟଳ ପ୍ରତିବଦ୍ଧତା। ଆଜିର ଖେଳ ଓ ଖେଳାଳି କାର୍ଯ୍ୟକ୍ରମରେ ଆମେ ନେଇ ଆସିଛୁ କିଛି ବିଶେଷ ଓ ସାମ୍ପ୍ରତିକ ବିଷୟ। ପ୍ରଥମେ ଜାଣିବା ଆଜିର ବିଶେଷ ଦିବସ ସମ୍ପର୍କରେ, ତାପରେ ଚଳିତ ମାସ 7 ତାରିଖରେ ଜନ୍ମଗ୍ରହଣ କରିଥିବା ଭାରତର ଜଣେ ଗୌରବମୟ କ୍ରୀଡ଼ାବିତ୍ କିମ୍ବଦନ୍ତୀ ଭାରତୀୟ କୁସ୍ତି ଯୋଦ୍ଧା କର୍ତ୍ତାର ସିଂଙ୍କ ଜୀବନ ଓ କ୍ରୀଡ଼ା ଯାତ୍ରା ସମ୍ପର୍କରେ ଜାଣିବା। ଏହାପରେ ନିକଟରେ ଶେଷ ହୋଇଥିବା 2026 ଏସିଆନ୍ ଗେମ୍ସରେ ଭାରତର ଐତିହାସିକ ପ୍ରଦର୍ଶନ, ହକି, କ୍ରିକେଟ୍ ଓ କବାଡ଼ିର ସ୍ୱର୍ଣ୍ଣ ସଫଳତା, ଓଡ଼ିଶାର ସାମ୍ପ୍ରତିକ କ୍ରୀଡ଼ା ଖବର, କମନୱେଲ୍ଥ କ୍ୟୁ ସ୍ପୋର୍ଟସ୍ ଚାମ୍ପିଅନସିପ୍ ଏବଂ ଆସନ୍ତା ଜାତୀୟ ଆଥଲେଟିକ୍ସ ଚାମ୍ପିଅନସିପ୍ ସମ୍ପର୍କରେ ଆଲୋଚନା କରିବା। ତେବେ ଆସନ୍ତୁ ଆରମ୍ଭ କରିବା ଆଜିର ବିଶେଷ କାର୍ଯ୍ୟକ୍ରମକୁ। ଶ୍ରୋତବନ୍ଧୁ, ଆଜି ହେଉଛି ବିଶ୍ୱ କପା ଦିବସ ବା ୱାର୍ଲଡ କଟନ୍ ଡେ। ପ୍ରତିବର୍ଷ ଅକ୍ଟୋବର 7 ତାରିଖରେ ପାଳନ କରାଯାଏ ବିଶ୍ୱ କପା ଦିବସ। କପା ଆମ ଦୈନନ୍ଦିନ ଜୀବନ ସହିତ ଏତେ ଗଭୀର ଭାବେ ଜଡ଼ିତ ଯେ ଆମେ ପ୍ରତିଦିନ ବ୍ୟବହାର କରୁଥିବା ପୋଷାକ, ଘରୋଇ ବସ୍ତ୍ର ଓ ଅନେକ ଉପକରଣରେ ଏହାର ଉପସ୍ଥିତି ରହିଛି। କିନ୍ତୁ କପା କେବଳ ଏକ ତନ୍ତୁ ନୁହେଁ, ଏହା ଲକ୍ଷ ଲକ୍ଷ କୃଷକ, ଶ୍ରମିକ, ମହିଳା ଏବଂ ଗ୍ରାମୀଣ ପରିବାରର ଜୀବିକା ସହିତ ଜଡ଼ିତ। ହଁ ଶ୍ରୋତା ବନ୍ଧୁ, ସେଥିପାଇଁ ବିଶ୍ୱ କପା ଦିବସର ଉଦ୍ଦେଶ୍ୟ କେବଳ କପା ବିଷୟରେ ସଚେତନତା ସୃଷ୍ଟି କରିବା ନୁହେଁ, ବରଂ କପା ଉତ୍ପାଦନ ସହିତ ଜଡ଼ିତ ଲୋକମାନଙ୍କ ଜୀବନ, ଆୟ, ଆନ୍ତର୍ଜାତୀୟ ବାଣିଜ୍ୟ ଏବଂ ସ୍ୱାସ୍ଥ୍ୟ କୃଷିର ଗୁରୁତ୍ୱକୁ ସାମ୍ନାକୁ ଆଣିବା। ଜାତିସଂଘ 2021 ଅକ୍ଟୋବର 7 ତାରିଖକୁ ପ୍ରତିବର୍ଷ ବିଶ୍ୱ କପା ଦିବସ ଭାବେ ପାଳନ କରିବାକୁ ସ୍ୱୀକୃତି ଦେଇଥିଲେ। କପାର ଗୁରୁତ୍ୱ କେବଳ କୃଷି କ୍ଷେତ୍ରରେ ସୀମିତ ନୁହେଁ, ଏହା କୃଷିଠାରୁ ଆରମ୍ଭ କରି ସୂତା ପ୍ରସ୍ତୁତି, ବୁଣାକାର, ବୟନ ଶିଳ୍ପ, ପୋଷାକ ନିର୍ମାଣ ଏବଂ ରପ୍ତାନୀ ପର୍ଯ୍ୟନ୍ତ ଏକ ବିଶାଳ ଆର୍ଥିକ ଶୃଙ୍ଖଳା ସୃଷ୍ଟି କରିଥାଏ। ଭାରତ ଭଳି ଦେଶରେ କପା ଓ ବୟନ ଶିଳ୍ପର ସମ୍ପର୍କ ଆମର ଗ୍ରାମୀଣ ଅର୍ଥନୀତି ଏବଂ ପାରମ୍ପରିକ ହସ୍ତତନ୍ତ ସହିତ ମଧ୍ୟ ଜଡ଼ିତ। କପା ଚାଷୀଙ୍କ କ୍ଷେତରୁ ବାହାରି ଯେତେବେଳେ ତାହା ସୂତାରେ ପରିଣତ ହୁଏ, ତାପରେ ବୁଣାକାରମାନଙ୍କ ହାତରେ ବସ୍ତ୍ରର ରୂପ ନିଏ, ସେତେବେଳେ ଏହା କେବଳ ଏକ ଉତ୍ପାଦ ରହିନଥାଏ, ଏହା ଅନେକ ପରିବାରର ଜୀବିକାର ମାଧ୍ୟମ ହୋଇଯାଏ। ତେଣୁ ଆଜିର ଦିନଟି କପା ଉତ୍ପାଦନ ସହିତ ଜଡ଼ିତ, କୃଷକ ଓ ଶ୍ରମିକମାନଙ୍କ ପରିଶ୍ରମକୁ ସମ୍ମାନ କରିବାର ମଧ୍ୟ ଏକ ଅବସର। ତେବେ ଶ୍ରୋତାବନ୍ଧୁ, ବିଶ୍ୱ କପା ଦିବସ ପାଳନ ଅବସରରେ ଆମ ନିଜ ଅଞ୍ଚଳ କଳାହାଣ୍ଡିର କପା ଚାଷ ସମ୍ପର୍କରେ ମଧ୍ୟ ଜାଣିବା ନିଶ୍ଚିତ ଭାବେ ପ୍ରାସଙ୍ଗିକ ହେବ। କଳାହାଣ୍ଡି ଓଡ଼ିଶାର ଏକ ପ୍ରମୁଖ କପା ଉତ୍ପାଦନକାରୀ ଅଞ୍ଚଳ। ଓଡ଼ିଶା ସରକାରଙ୍କ ତଥ୍ୟ ଅନୁସାରେ କଳାହାଣ୍ଡି ହେଉଛି ରାଜ୍ୟର ସର୍ବାଧିକ କପା ଚାଷ ହେଉଥିବା ଜିଲ୍ଲା। ଜିଲ୍ଲାର କେସିଙ୍ଗା, ଭବାନୀପାଟଣା ଓ ଗୋଲାମୁଣ୍ଡା ଭଳି ଅଞ୍ଚଳରେ କପା ଚାଷ ବ୍ୟାପକ ଭାବେ କରାଯାଏ। କପା କଳାହାଣ୍ଡିର କୃଷକମାନଙ୍କ ପାଇଁ କେବଳ ଏକ ଫସଲ ନୁହେଁ, ଏହା ଏକ ପ୍ରମୁଖ ବାଣିଜ୍ୟିକ ଫସଲ ଏବଂ ଅନେକ କୃଷକ ପରିବାରର ଆୟର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ। ବିଶେଷ କରି କଳାହାଣ୍ଡିର ମାଟି ଓ ଜଳବାୟୁର କିଛି ଅଞ୍ଚଳ କପା ଚାଷ ପାଇଁ ଅନୁକୂଳ ହୋଇଥିବାରୁ ଏଠାରେ ବହୁ ପରିମାଣରେ କପା ଚାଷ କରାଯାଏ। ଉପଲବ୍ଧ ସରକାରୀ କୃଷି ତଥ୍ୟରେ ମଧ୍ୟ କଳାହାଣ୍ଡିକୁ ଓଡ଼ିଶାର ପ୍ରମୁଖ କପା ଚାଷ ଅଞ୍ଚଳ ଭାବେ ଦର୍ଶାଯାଇଛି। ପୂର୍ବରୁ ପ୍ରକାଶିତ ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ରାଜ୍ୟର ପ୍ରମୁଖ କପା ଉତ୍ପାଦନକାରୀ ଜିଲ୍ଲାଗୁଡ଼ିକ ମଧ୍ୟରେ କଳାହାଣ୍ଡିରେ କପା ଚାଷ ଅଧୀନରେ ସର୍ବାଧିକ ଜମି ଥିଲା। କଳାହାଣ୍ଡିର କପା ଚାଷର ଆଉ ଏକ ବିଶେଷତା ହେଉଛି ଏଠାରେ ଉତ୍ପାଦିତ ଦୀର୍ଘ ତନ୍ତୁ ବିଶିଷ୍ଟ କପାର ଚାହିଦା ରହିଛି। କ୍ଷେତରେ କୃଷକ କପା ଚାଷ କରନ୍ତି, ତାହାପରେ କପାରୁ ତନ୍ତୁ ଏବଂ ସୂତା ପ୍ରସ୍ତୁତ ହୁଏ। ସେହି ସୂତା ପରବର୍ତ୍ତୀ ସମୟରେ ବୟନ ଶିଳ୍ପ ଓ ବସ୍ତ୍ର ନିର୍ମାଣରେ ବ୍ୟବହୃତ ହୁଏ। ଅର୍ଥାତ୍ ଜଣେ କପା ଚାଷୀଙ୍କ କ୍ଷେତରୁ ଆରମ୍ଭ ହେଉଥିବା ଏହି ଯାତ୍ରା ବୁଣାକାର, ଶ୍ରମିକ, ବ୍ୟବସାୟୀ ଓ ବୟନ ଶିଳ୍ପ ସହିତ ଜଡ଼ିତ ଅନେକ ଲୋକଙ୍କ ଜୀବନକୁ ସ୍ପର୍ଶ କରିଥାଏ। ସେଥିପାଇଁ ବିଶ୍ୱ କପା ଦିବସ ଅବସରରେ କପା ଚାଷୀଙ୍କ ପରିଶ୍ରମକୁ ମଧ୍ୟ ସମ୍ମାନ ଦେବା ଆବଶ୍ୟକ। କଳାହାଣ୍ଡିର ମାଟିର ଉତ୍ପାଦିତ କପା କେବଳ ଏକ କୃଷିଜାତ ଦ୍ରବ୍ୟ ନୁହେଁ, ଏହା ଆମ ଅଞ୍ଚଳର କୃଷି, ଅର୍ଥନୀତି ଓ ଗ୍ରାମୀଣ ଜୀବନ ସହିତ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ଫସଲ। ତେଣୁ ଆଜି ବିଶ୍ୱ କପା ଦିବସରେ ଆମେ କଳାହାଣ୍ଡିର ସେହି କପା ଚାଷୀମାନଙ୍କୁ ମଧ୍ୟ ସ୍ମରଣ କରିବା, ଯାହାଙ୍କ ପରିଶ୍ରମରୁ କପା ଆମ କ୍ଷେତରୁ ବାହାରି ବଜାର ଓ ବୟନ ଶିଳ୍ପ ପର୍ଯ୍ୟନ୍ତ ପହଞ୍ଚୁଛି। କପା ଚାଷର ଏହି ଗୁରୁତ୍ୱକୁ ଦୃଷ୍ଟିରେ ରଖି 2026 ଜାନୁଆରୀରେ ଓଡ଼ିଶା ସରକାରଙ୍କ ପକ୍ଷରୁ କଳାହାଣ୍ଡିରୁ ନବରଙ୍ଗପୁର ପର୍ଯ୍ୟନ୍ତ ଅଞ୍ଚଳକୁ କପା ଉତ୍ପାଦନ କ୍ଲଷ୍ଟର ଭାବେ ବିକଶିତ କରିବାର

ନମସ୍କାର, ଶୁଭ ସନ୍ଧ୍ୟା ଏବଂ ସ୍ୱାଗତ ଜଣାଉଛି ଆପଣମାନଙ୍କୁ ଆଜିର ଖେଳ ଓ ଖେଳାଳି କାର୍ଯ୍ୟକ୍ରମକୁ। ଉପସ୍ଥାପନାରେ ମୁଁ ଅଛି ଆପଣଙ୍କ ମିତ ଅନିନ୍ଦିତା ରଥ। ଶ୍ରୋତାବନ୍ଧୁ

ଘୋଷଣା କରାଯାଇଥିଲା। ଏହା ଆମ ଅଞ୍ଚଳର କପା ଚାଷ, କୃଷକଙ୍କ ଆୟ ଏବଂ କପା ଆଧାରିତ ଶିଳ୍ପର ଭବିଷ୍ୟତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇପାରେ। ଶ୍ରୋତାବନ୍ଧୁ, ଏତିକି ମଧ୍ୟରେ ନେଇଯିବା ଗୋଟିଏ ସଙ୍ଗୀତମୟ ବିରତି।

ତେବେ ଆସନ୍ତୁ ଆଜିର ତାରିଖ ସହିତ ଜଡ଼ିତ ଜଣେ ମହାନ ଭାରତୀୟ କ୍ରୀଡ଼ାବିତ୍ଙ୍କୁ ମନେ ପକାଇବା। ଅକ୍ଟୋବର 7 ତାରିଖ 1951 ମସିହାରେ ପଞ୍ଜାବର ସୁରସିଂ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଭାରତୀୟ କୁସ୍ତିର ଜଣେ ପ୍ରତିଷ୍ଠିତ ନାମ କର୍ତ୍ତାର ସିଂ। କୁସ୍ତି ଭଳି ଏକ କଠିନ ଓ ଶାରୀରିକ ଭାବେ ଅତ୍ୟନ୍ତ ଚ୍ୟାଲେଞ୍ଜିଂ କ୍ରୀଡ଼ାରେ ସେ ଭାରତକୁ ଆନ୍ତର୍ଜାତୀୟ ସ୍ତରରେ ଗୌରବାନ୍ୱିତ କରିଥିଲେ। ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ସଫଳତାମାନଙ୍କ ମଧ୍ୟରେ ରହିଛି ଏସିଆନ୍ ଗେମ୍ସରେ 2 ସ୍ୱର୍ଣ୍ଣ ପଦକ। 1978 ମସିହାରେ ବ୍ୟାଙ୍କକ୍ରେ ଆୟୋଜିତ ଏସିଆନ୍ ଗେମ୍ସରେ 90 କିଲୋଗ୍ରାମ ଫ୍ରିଷ୍ଟାଇଲ୍ କୁସ୍ତିରେ କର୍ତ୍ତାର ସିଂ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହା ଥିଲା ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟରର ଏକ ବଡ଼ ମାଇଲ୍ ଷ୍ଟୋନ୍। 1982 ମସିହାରେ ନୂଆଦିଲ୍ଲୀରେ ଆୟୋଜିତ ଏସିଆନ୍ ଗେମ୍ସରେ ସେ 90 କିଲୋଗ୍ରାମ ବର୍ଗର ରୌପ୍ୟ ପଦକ ଜିତିଥିଲେ, କିନ୍ତୁ ପରାଜୟ ତାଙ୍କ ଯାତ୍ରାକୁ ରୋକି ଦେଇନଥିଲା। 1986 ମସିହାରେ ସିଓଲରେ ଆୟୋଜିତ ଏସିଆନ୍ ଗେମ୍ସରେ ସେ 100 କିଲୋଗ୍ରାମ ଫ୍ରିଷ୍ଟାଇଲ୍ ବର୍ଗରେ ପୁଣିଥରେ ସ୍ୱର୍ଣ୍ଣ ପଦକ ଜିତି ନିଜର ଶ୍ରେଷ୍ଠତା ପ୍ରମାଣ କରିଥିଲେ। ଅର୍ଥାତ୍ 1978 ମସିହାରେ ସ୍ୱର୍ଣ୍ଣ, 1982 ମସିହାରେ ରୌପ୍ୟ ଏବଂ 1988 ମସିହାରେ ପୁଣି ସ୍ୱର୍ଣ୍ଣ। ଏହି 3 ଏସିଆନ୍ ଗେମ୍ସରେ ତାଙ୍କ ପ୍ରଦର୍ଶନ ତାଙ୍କ ଦୀର୍ଘ ଓ ସ୍ଥାୟୀ ସଫଳତାର ପ୍ରମାଣ। କର୍ତ୍ତାର ସିଂ କେବଳ ଏସିଆନ୍ ଗେମ୍ସରେ ହିଁ ସଫଳ ହୋଇନଥିଲେ, 1978 ମସିହାର କମନୱେଲ୍ଥ ଗେମ୍ସରେ ସେ ବ୍ରୋଞ୍ଜ ପଦକ ଏବଂ 1982 ମସିହାର କମନୱେଲ୍ଥ ଗେମ୍ସରେ ରୌପ୍ୟ ପଦକ ଜିତିଥିଲେ। ଅଲମ୍ପିକ୍ସରେ ମଧ୍ୟ ସେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ। 1984 ଲସ୍ ଏଞ୍ଜେଲସ୍ ଅଲମ୍ପିକ୍ସରେ 100 କିଲୋଗ୍ରାମ ଫ୍ରିଷ୍ଟାଇଲ୍ କୁସ୍ତିରେ ସେ 7ମ ସ୍ଥାନ ଅଧିକାର କରିଥିଲେ। ତାଙ୍କ ଅଲମ୍ପିକ୍ ଯାତ୍ରା କେବଳ ଗୋଟିଏ ସ୍ମରଣରେ ସୀମିତ ନଥିଲା, ସେ 1980, 1984 ଏବଂ 1988 ଅଲମ୍ପିକ୍ସରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ। 1988 ଅଲମ୍ପିକ୍ସର ଉଦ୍ଘାଟନୀ ସମାରୋହରେ ସେ ଭାରତର ଧ୍ୱଜବାହକ ମଧ୍ୟ ଥିଲେ। ତାଙ୍କ ଦୀର୍ଘ କ୍ରୀଡ଼ା ଜୀବନକୁ ଭାରତ ସରକାର ମଧ୍ୟ ସମ୍ମାନିତ କରିଛନ୍ତି। 1982 ମସିହାରେ ସେ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ଏହାପରେ 1987 ମସିହାରେ ତାଙ୍କୁ ଦେଶର ଅନ୍ୟତମ ପ୍ରମୁଖ ନାଗରିକ ସମ୍ମାନ ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା। କର୍ତ୍ତାର ସିଂଙ୍କ କାହାଣୀର ବିଶେଷତା କେବଳ ତାଙ୍କର ପଦକ ନୁହେଁ, ଏକ କ୍ରୀଡ଼ାବିତ୍ଙ୍କ ପାଇଁ ସବୁଠାରୁ ବଡ଼ ପରୀକ୍ଷା ହେଉଛି ସଫଳତା ପାଇବା ପରେ ମଧ୍ୟ ନିଜକୁ ନୂଆ ଭାବେ ପ୍ରସ୍ତୁତ କରିବା। ଏହି ଯାତ୍ରା ଦେଖାଏ ଯେ ଜଣେ ଖେଳାଳିଙ୍କ ମହତ୍ତ୍ୱ କେବଳ ଜିତିଥିବା ପଦକରେ ମପାଯାଏ ନାହିଁ, ଦୀର୍ଘ ସମୟ ଧରି ଶୀର୍ଷ ସ୍ତରରେ ରହିବାର କ୍ଷମତା ମଧ୍ୟ ତାଙ୍କ ସଫଳତାର ଏକ ବଡ଼ ମାପକାଠି। ଆଜି ତାଙ୍କ ଜନ୍ମଦିନରେ ଆମେ ଏହି ମହାନ କୁସ୍ତି ଯୋଦ୍ଧାଙ୍କୁ ସମ୍ମାନର ସହ ସ୍ମରଣ କରୁଛୁ। ତାଙ୍କ ଜୀବନରୁ ଆଜିର ଯୁବପିଢ଼ି ପାଇଁ ଏକ ସରଳ ବାର୍ତ୍ତା, ପଦକ ଜିତିବା ଲକ୍ଷ୍ୟ ହୋଇପାରେ, କିନ୍ତୁ ନିଜକୁ ପ୍ରତିଦିନ ଉନ୍ନତ କରିବା ହେଉଛି ପ୍ରକୃତ ଯାତ୍ରା। ଶ୍ରୋତାବନ୍ଧୁ, ଏଇଠି ନେଇଯିବା ଆଉ ଗୋଟିଏ ସଙ୍ଗୀତମୟ ବିରତି।

ଏବେ ଆସନ୍ତୁ ନିକଟରେ ଶେଷ ହୋଇଥିବା 20ତମ ଏସିଆନ୍ ଗେମ୍ସ ଆଇଚି ନାଗୋୟା 2026 ଉପରେ ନଜର ପକାଇବା। ଜାପାନର ଆଇଚି ନାଗୋୟାରେ ଆୟୋଜିତ ଏହି ଏସିଆନ୍ ଗେମ୍ସରେ ଭାରତ ନିଜ ଅଭିଯାନ ଶେଷ କରିଛି ମୋଟ 85 ପଦକ ସହିତ। ଏଥିରେ ରହିଛି 21 ସ୍ୱର୍ଣ୍ଣ, 27 ରୌପ୍ୟ ଏବଂ 37 ବ୍ରୋଞ୍ଜ ପଦକ। ସାମଗ୍ରିକ ପଦକ ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି, କିନ୍ତୁ ପଦକ ସଂଖ୍ୟାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ଅଭିଯାନରେ ଭାରତ ସୃଷ୍ଟି କରିଥିବା କିଛି ଐତିହାସିକ ମୁହୂର୍ତ୍ତ। ବିଶେଷ କରି ହକି, କ୍ରିକେଟ ଓ କବାଡ଼ିରେ ଭାରତ ପୁରୁଷ ଓ ମହିଳା ଉଭୟ ବର୍ଗରେ ସ୍ୱର୍ଣ୍ଣ ଜିତିଛି। ଅର୍ଥାତ୍ ଏହି 3 ଦଳଗତ କ୍ରୀଡ଼ାରେ ଭାରତର ଏକ ଅସାଧାରଣ ଗୋଲ୍ଡେନ୍ ଡବଲ୍ ସଫଳତା ଦେଖିବାକୁ ମିଳିଛି। ପ୍ରଥମେ ହକି। ଭାରତୀୟ ମହିଳା ହକି ଦଳ 44 ବର୍ଷର ଅପେକ୍ଷାରେ ଅନ୍ତ ଘଟାଇ ଏସିଆନ୍ ଗେମ୍ସରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଛି। ଫାଇନାଲ୍ସରେ ଭାରତ ଚୀନକୁ 0 ଗୋଲ୍ରେ ପରାସ୍ତ କରିଥିଲା। ଭାରତ ପାଇଁ ନିର୍ଣ୍ଣାୟକ ଗୋଲ୍ କରିଥିଲେ ଲେଲରୋମ୍ ସିଆମି। ଏହି ମ୍ୟାଚ୍ ତାଙ୍କ ପାଇଁ ଆହୁରି ସ୍ୱତନ୍ତ୍ର ଥିଲା, କାରଣ ସେହି ମ୍ୟାଚ୍ରେ ସେ ନିଜର 200ତମ ସିନିୟର ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ଗୋଲ୍ର 10ମ ମିନିଟ୍ରେ ତାଙ୍କ ଗୋଲ୍ ଭାରତକୁ ଆଗୁଆ କରିଥିଲା ଏବଂ ଶେଷ ପର୍ଯ୍ୟନ୍ତ ଭାରତ ଏହି ଅଗ୍ରଣୀକୁ ରକ୍ଷା କରିଥିଲା। ଏହି ବିଜୟର ଆଉ ଏକ ବଡ଼ ମହତ୍ତ୍ୱ ରହିଛି। ଭାରତ ଶେଷ ଥର ପାଇଁ 1982 ମସିହାରେ ଏସିଆନ୍ ଗେମ୍ସ ମହିଳା ହକିରେ ସ୍ୱର୍ଣ୍ଣ ଜିତିଥିଲା। ଅର୍ଥାତ୍ 4 ଦଶନ୍ଧିରୁ ଅଧିକ ସମୟ ପରେ ପୁଣି ଥରେ ଭାରତୀୟ ମହିଳା ହକି ଦଳ ଏସିଆର ଶୀର୍ଷ ସ୍ଥାନକୁ ଫେରିଛି। ଏହି ସ୍ୱର୍ଣ୍ଣ ସହିତ ଭାରତ 2028 ଲସ୍ ଏଞ୍ଜେଲସ୍ ଅଲମ୍ପିକ୍ସ ପାଇଁ ମଧ୍ୟ ସିଧାସଳଖ ଯୋଗ୍ୟତା ହାସଲ କରିଛି। ପୁରୁଷ ହକି ଦଳ ମଧ୍ୟ ନିଜର ଦମଦାର ପ୍ରଦର୍ଶନ ଜାରି ରଖିଛି। ଫାଇନାଲ୍ସରେ ଭାରତ ମାଲେସିଆକୁ 5-1 ଗୋଲ୍ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛି। ଏହା ଏସିଆନ୍ ଗେମ୍ସରେ ଭାରତୀୟ ପୁରୁଷ ହକି ଦଳର କ୍ରମାଗତ ଦ୍ୱିତୀୟ ସ୍ୱର୍ଣ୍ଣ। ଏହା ସହିତ ଭାରତ ପୁରୁଷ ହକି ମୋଟ 5ମ ଥର ପାଇଁ ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ଜିତିଛି। ଏହି ବିଜୟର ଆଉ ଏକ ଐତିହାସିକ ଦିଗ ରହିଛି। ପ୍ରଥମ ଥର ପାଇଁ ଭାରତର ପୁରୁଷ ଓ ମହିଳା ହକି ଦଳ ଏକେ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ସିଂ ମଧ୍ୟ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। ସେ ଏସିଆନ୍ ଗେମ୍ସରେ 2 ସ୍ୱର୍ଣ୍ଣ ଜିତିଥିବା ଭାରତୀୟ ଦଳର ଅଧିନାୟକ ଭାବେ ନୂଆ ରେକର୍ଡ କରିଛନ୍ତି। ଶ୍ରୋତାବନ୍ଧୁ, ଏସିଆନ୍ ଗେମ୍ସରେ କ୍ରିକେଟ ମଧ୍ୟ ଭାରତ ପାଇଁ ସ୍ୱର୍ଣ୍ଣମୟ ରହିଛି। ମହିଳା ଦଳ ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲା। ଫାଇନାଲ୍ସରେ ଭାରତ ଶ୍ରୀଲଙ୍କାକୁ 147 ରନ୍ରେ ପରାସ୍ତ କରିଥିଲା। ପୁରୁଷ ଦଳ ମଧ୍ୟ ଫାଇନାଲ୍ସରେ ପାକିସ୍ତାନକୁ 19 ରନ୍ରେ ପରାସ୍ତ କରି ସ୍ୱର୍ଣ୍ଣ ଜିତିଛି। ଭାରତ ପ୍ରଥମେ ବ୍ୟାଟିଂ କରି 20 ଓଭରରେ 6 ହରାଇ 211 ରନ୍ କରିଥିଲା। ଅଭିଷେକ ଶର୍ମା 61 ରନ୍ ଏବଂ ତିଲକ ବର୍ମା ଅପରାଜିତ 51 ରନ୍ କରିଥିଲେ। 212 ରନ୍ର ଲକ୍ଷ୍ୟ ପଛରେ ପାକିସ୍ତାନ 192 ରନ୍ରେ ଅଟକି ଯାଇଥିଲା। ଏହା ସହିତ ଭାରତ ପୁରୁଷ ଓ ମହିଳା 2 ବର୍ଗରେ କ୍ରିକେଟ ସ୍ୱର୍ଣ୍ଣ ଜିତି ଗୋଲ୍ଡେନ୍ ଡବଲ୍ ପୂରଣ କରିଛି।

ଭାରତର ପାରମ୍ପରିକ ଦଳଗତ କ୍ରୀଡ଼ା କବାଡ଼ିରେ ମଧ୍ୟ ଦେଶର ପ୍ରଦର୍ଶନ ଉଲ୍ଲେଖନୀୟ ରହିଛି। ଭାରତୀୟ ପୁରୁଷ ଓ ମହିଳା ଉଭୟ କବାଡ଼ି ଦଳ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ମହିଳା ଦଳ ଫାଇନାଲ୍ସରେ ଇରାନ୍କୁ 37-34 ପରାସ୍ତ କରିଥିବା ବେଳେ ପୁରୁଷ ଦଳ ଇରାନ୍କୁ 40-34 ହରାଇ ସ୍ୱର୍ଣ୍ଣ ଜିତିଛି। ଏହି ସଫଳତା ଦେଖାଇ ଦେଇଛି ଯେ ଭାରତୀୟ ଦଳଗତ କ୍ରୀଡ଼ାଗୁଡ଼ିକ ଏସିଆ ସ୍ତରରେ ନିଜର ଶକ୍ତିଶାଳୀ ସ୍ଥାନକୁ ପୁଣି ଥରେ ପ୍ରମାଣ କରିଛି। ଏବେ ଆସନ୍ତୁ ଏସିଆନ୍ ଗେମ୍ସର ସଫଳତାରୁ ବାହାରି ଆସି ଆଗାମୀ କ୍ରୀଡ଼ା ଆୟୋଜନ ଉପରେ ନଜର ପକାଇବା। ଗୁଜରାଟରେ ଅହମ୍ମଦାବାଦରେ October 7-10 ପର୍ଯ୍ୟନ୍ତ ଆୟୋଜିତ ହେଉଛି କମନୱେଲ୍ଥ କ୍ୟୁ ସ୍ପୋର୍ଟସ୍ ଚାମ୍ପିୟନସିପ୍ 2026। ଏହି ଚାମ୍ପିୟନସିପ୍ ଭାରତରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଛି। ଆୟୋଜନ ସ୍ଥଳ ହେଉଛି ଅହମ୍ମଦାବାଦର ବୀର ସାୱରକର ସ୍ପୋର୍ଟସ୍ କମ୍ପ୍ଲେକ୍ସ। ଏଠାରେ ସ୍ନୁକର, ବିଲିୟର୍ଡ୍ସ, ବ୍ଲାକ୍ବଲ୍, ହେଭଲ୍ ଏବଂ ଟେନ୍ ବଲ୍ ଭଳି ବିଭିନ୍ନ କ୍ୟୁ ସ୍ପୋର୍ଟସ୍ ଡିସିପ୍ଲିନ୍ ରହିଛି। ମୋଟ 10 ମେଡାଲ ଇଭେଣ୍ଟ ଆୟୋଜିତ ହେବ। October 7 ଖେଳାଳିମାନେ ଅହମ୍ମଦାବାଦରେ ପହଞ୍ଚିବେ ଏବଂ ମୁଖ୍ୟ ପ୍ରତିଯୋଗିତା October 8-10 ପର୍ଯ୍ୟନ୍ତ ଚାଲିବ। ଏହି ଆୟୋଜନ ଭାରତରେ କ୍ୟୁ ସ୍ପୋର୍ଟସ୍ର ବିକାଶ ଏବଂ ଲୋକପ୍ରିୟତା ପାଇଁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅବସର। ଆଉ ଏକ ବଡ଼ କ୍ରୀଡ଼ା ଆୟୋଜନ ଆରମ୍ଭ ହେବାକୁ ଯାଉଛି ନୂଆଦିଲ୍ଲୀଠାରେ। 65ତମ ନ୍ୟାସନାଲ୍ ଓପନ୍ ଆଥଲେଟିକ୍ ଚାମ୍ପିୟନସିପ୍ 2026 October 8-11 ପର୍ଯ୍ୟନ୍ତ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମ୍ଠାରେ ଆୟୋଜିତ ହେବ। October 6 ଏହାର ମ୍ୟାନେଜର୍ସ ମିଟିଂ ଅନୁଷ୍ଠିତ ହୋଇଯାଇଛି। ଏପରି ଜାତୀୟ ପ୍ରତିଯୋଗିତା ଯୁବ ଆଥଲେଟିକ୍ସମାନଙ୍କ ପାଇଁ ନିଜର ଦକ୍ଷତା ପ୍ରମାଣ କରିବା ସହିତ ଆଗାମୀ ଆନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ନିଜକୁ ପ୍ରସ୍ତୁତ କରିବାର ଏକ ବଡ଼ ମଞ୍ଚ। ଏବେ ଆସନ୍ତୁ କିଛି ଓଡ଼ିଶା ସମ୍ପର୍କିତ କ୍ରୀଡ଼ା ଖବର ଉପରେ ନଜର ପକାଇବା। ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପାହାଡ଼ ଅଞ୍ଚଳରେ ଚଳିତ ମାସ 1-4 ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା 23ତମ ନ୍ୟାସନାଲ୍ MTB ସାଇକ୍ଲିଂ ଚାମ୍ପିୟନସିପ୍ 2026। ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ 800 ଜଣ ସାଇକ୍ଲିଷ୍ଟ ଏହି ଚାମ୍ପିୟନସିପ୍ରେ ଭାଗ ନେଇଥିଲେ। ମହେନ୍ଦ୍ରଗିରି ଦୁର୍ଗମ ପାହାଡ଼ିଆ ପରିବେଶକୁ ନେଇ ପ୍ରସ୍ତୁତ ହୋଇଥିବା ପ୍ରାୟ 4 କିଲୋମିଟର ଲମ୍ବା ଟ୍ରାକ୍ ଖେଳାଳିମାନଙ୍କ ଧୈର୍ଯ୍ୟ, ଶାରୀରିକ କ୍ଷମତା ଓ ପ୍ରାକ୍ତିକ ଦକ୍ଷତାର କଠିନ ପରୀକ୍ଷା ନେଇଥିଲା। ଏହି ପ୍ରତିଯୋଗିତାରେ 130 ପଦକ ପାଇଁ ଲଢ଼େଇ ହୋଇଥିଲା। ସାମଗ୍ରିକ ପଦକ ତାଲିକାରେ ତାମିଲନାଡୁ ଚାମ୍ପିୟନ ହୋଇଛି। ଦଳ 4 ସ୍ୱର୍ଣ୍ଣ, 5 ରୌପ୍ୟ ଏବଂ 5 ବ୍ରୋଞ୍ଜ ସହିତ ମୋଟ 14 ପଦକ ହାସଲ କରିଛି। କର୍ଣ୍ଣାଟକ 13 ଏବଂ ମହାରାଷ୍ଟ୍ର 7 ପଦକ ସହ ପରବର୍ତ୍ତୀ ସ୍ଥାନରେ ରହିଛନ୍ତି। ଏହି ଆୟୋଜନର ଆଉ ଏକ ଦିଗ ମଧ୍ୟ ଉଲ୍ଲେଖନୀୟ। ମହେନ୍ଦ୍ରଗିରିର ପ୍ରାକୃତିକ ପରିବେଶ ଓ ପାହାଡ଼ିଆ ଭୂପୃଷ୍ଠକୁ କ୍ରୀଡ଼ା ପର୍ଯ୍ୟଟନ ସହିତ ଯୋଡ଼ିବାର ଏକ ସୁଯୋଗ ଭାବେ ମଧ୍ୟ ଏହି ଆୟୋଜନକୁ ଦେଖାଯାଇଛି। ଏହା ଦେଖାଉଛି ଯେ ଓଡ଼ିଶା କେବଳ ହକି ନୁହେଁ, ସାଇକ୍ଲିଂ ଭଳି ବିଭିନ୍ନ କ୍ରୀଡ଼ା ପାଇଁ ମଧ୍ୟ ଏକ ଆକର୍ଷଣୀୟ ମଞ୍ଚ ଭାବେ ନିଜକୁ ଗଢ଼ି ତୋଳିଛି। ଭାରତୀୟ ମହିଳା ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ପୁରସ୍କାର। ଭାରତୀୟ ହକିର ସଫଳତା ସହିତ ଓଡ଼ିଶାର ଏକ ବିଶେଷ ସମ୍ପର୍କ ରହିଛି। ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରମୁଖ ପ୍ରାୟୋଜକ ଭାବେ ଓଡ଼ିଶାର ଭୂମିକା ଦେଶର ହକି ବିକାଶରେ ଚର୍ଚ୍ଚିତ। ନିକଟରେ ଏସିଆନ୍ ଗେମ୍ସରେ ଐତିହାସିକ ସ୍ୱର୍ଣ୍ଣ ଜିତିଥିବା ଭାରତୀୟ ମହିଳା ହକି ଦଳକୁ ଓଡ଼ିଶା ସରକାର ପୁରସ୍କୃତ କରିବାକୁ ଘୋଷଣା କରିଛନ୍ତି। ପ୍ରତ୍ୟେକ ଖେଳାଳିଙ୍କ ପାଇଁ 11,00,000 ଏବଂ ସପୋର୍ଟ ଷ୍ଟାର୍ଟଅପ୍ ପାଇଁ 5.5 ଲକ୍ଷ ପୁରସ୍କାର ଘୋଷଣା କରାଯାଇଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ଏହା କେବଳ ପୁରସ୍କାର ନୁହେଁ, ଦେଶର ହକି ପ୍ରତି ଓଡ଼ିଶାର ଦୀର୍ଘକାଳୀନ ସମର୍ଥନର ଏକ ପ୍ରତିଫଳନ ମଧ୍ୟ। ଭାରତୀୟ ମହିଳା ହକି ଦଳ 44 ବର୍ଷ ପରେ ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ଜିତିଥିବାରୁ ଏହି ସଫଳତାର ଗୁରୁତ୍ୱ ଆହୁରି ବଢ଼ିଯାଇଛି। ଓଡ଼ିଶା ପାଇଁ ଏହା ଗର୍ବର ବିଷୟ ଯେ ଦେଶର ହକି ଯାତ୍ରାକୁ ସମର୍ଥନ ଦେବାରେ ରାଜ୍ୟ ଏକ ଦୀର୍ଘକାଳୀନ ଭୂମିକା ନେଇ ଆସିଛି। ତେବେ ଶ୍ରୋତାବନ୍ଧୁ, ଏହା ଥିଲା ଆଜିର ଖେଳ ଓ ଖେଳାଳି କାର୍ଯ୍ୟକ୍ରମ। ଶେଷରେ ଏତିକି କହିବାକୁ ଚାହିଁବି ଯେ ଖେଳ ମଇଦାନରେ ଜିତିବା ବା ହାରିବା ମଧ୍ୟରେ ସୀମିତ ନୁହେଁ। କେବେ ପଦକ ଆସିବ, କେବେ ଆସିବ ନାହିଁ, କିନ୍ତୁ ଜଣେ ପ୍ରକୃତ କ୍ରୀଡ଼ାବିତ୍ ନିଜର ପ୍ରୟାସକୁ କେବେ ବନ୍ଦ କରନ୍ତି ନାହିଁ। ପ୍ରତ୍ୟେକ ଅଭ୍ୟାସ, ପ୍ରତ୍ୟେକ ପ୍ରତିଯୋଗିତା ଏବଂ ପ୍ରତ୍ୟେକ ପରାଜୟ ତାଙ୍କୁ ଆହୁରି ଶକ୍ତିଶାଳୀ କରେ। ଆମ ଯୁବପିଢ଼ି

ଏହି ମନୋଭାବ ହିଁ ସବୁଠାରୁ ବଡ଼ ଶିକ୍ଷା। କ୍ରୀଡ଼ାକୁ ଜୀବନର ଏକ ଅଂଶ କରନ୍ତୁ, ନିୟମିତ ବ୍ୟାୟାମ କରନ୍ତୁ, ସୁସ୍ଥ ରୁହନ୍ତୁ ଏବଂ ନିଜ ପସନ୍ଦର କ୍ରୀଡ଼ାରେ ଅନ୍ତତଃ କିଛି ସମୟ ଦିଅନ୍ତୁ। କାରଣ ଜଣେ ଚାମ୍ପିଅନର ଜନ୍ମ କେବଳ ମୈଦାନରେ ହୁଏ ନାହିଁ, ତାଙ୍କର ଜନ୍ମ ହୁଏ ଶୃଙ୍ଖଳାରେ, ପରିଶ୍ରମରେ, ଧୈର୍ଯ୍ୟରେ ଏବଂ ନିଜ ମନୋଭାବ ଦୃଢ଼ ରଖିବାରେ। ଏହା ଥିଲା ଆଜିର ଖେଳ ଓ ଖେଳାଳି କାର୍ଯ୍ୟକ୍ରମ। ପୁଣି ଏକ ନୂଆ କ୍ରୀଡ଼ା ଆଲୋଚନା ଓ ନୂଆ ତଥ୍ୟ ସହିତ ଆମେ ଫେରିବୁ। ସେତିକି ପର୍ଯ୍ୟନ୍ତ ସୁସ୍ଥ ରୁହନ୍ତୁ, ଅନ୍ୟମାନଙ୍କୁ ସୁସ୍ଥ ରହିବାକୁ ପ୍ରେରଣା ଦିଅନ୍ତୁ ଏବଂ କ୍ରୀଡ଼ା ସହିତ ଜଡ଼ିତ ରୁହନ୍ତୁ। ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମକୁ ଶେଷ କରିବା ପୂର୍ବରୁ ଆପଣଙ୍କୁ ଛୋଟିଆ ଅନୁରୋଧଟି କରି ରଖିବି ଯେ ଆପଣଙ୍କୁ ଯଦି ଆଜିର କାର୍ଯ୍ୟକ୍ରମଟି ଭଲ ଲାଗିଛି ତେବେ ମତାମତର ଚିଠିଟିଏ ଦେବାକୁ ଜମାରୁ ଭୁଲିବେନି। ଆମକୁ ମତାମତ ଜଣାଇବାର ଠିକଣାଟି ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି, ପିନ୍ 766001। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ଆପଣଙ୍କ ସୁଚିନ୍ତିତ ମତାମତ ସବୁ ପଠାଇ ପାରିବେ। ନମ୍ବରଟି ଲେଖି ରଖନ୍ତୁ, ନମ୍ବରଟି ହେଲା 8895994143। ମୁଁ ପୁଣି ଥରେ କହି ରଖୁଛି 8895994143। ତେବେ ଆଜିର କାର୍ଯ୍ୟକ୍ରମର ଉପସ୍ଥାପନରେ ମୁଁ ଥିଲି ଆପଣଙ୍କ ମିତ ଅନିନ୍ଦିତା ରଥ। ରହିଲି, ନମସ୍କାର।

0: सेबी द्वारा इन्वेस्टर जागरूकता प्रारंभ। अधिक सूचना पाई सेबी इन्वेस्टर वेबसाइट को विजिट करंतु किंबा सेबी सारथी ऐप डाउनलोड करंतु।
1: आपणकर 4800 रिवार्ड पॉइंट्स आज ही एक्सपायर हेइ जिवो, एबे रिडीम करि नियंतु।
2: अरे वाह, मोर एते पॉइंट्स केमिति आसला?
3: बस एमथि पचारंतु व्हाई रिवार्ड पॉइंट रो नारे आसीथिबा कोनोसी अजणा लिंक रे क्लिक करबा पूर्वरु टिके भाबंतु। गोटिए व्हाई आपणकु ठकेइरु बंचाई पारे। सबुबेले पचारंतु WHY, कहुचंति SBI रो कॅप्टन व्हाई, आपणकर साइबर रक्षक।
4: एथरो आसंतु जानिनोबा चळित अधिवेशन रे ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଉଜ୍ଜଳ ଆମ ଦେଶ ଶୁଣିପାରିବେ ସନ୍ଧ୍ୟା 6:30 ଜିଲ୍ଲା ହଲଚଲ କ୍ରମରେ ଶୁଣିବେ ମାଲକାନଗିରି ଜିଲ୍ଲା ସମ୍ପର୍କରେ ରାତି 7:25। କାର୍ଯ୍ୟକ୍ରମ ଦୁଇ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ରାତି 7:30। ଗୀତ ଗଜଲ ରାତି 8:00। କଣ୍ଠଶିଳ୍ପୀ ହେଲେ ସୋନୁ ନିଗମ। ଆଞ୍ଚଳିକ ଗୀତ କ୍ରମରେ କଳାହାଣ୍ଡିଆ ଗୀତ ପ୍ରଚାର କରିବୁ ରାତି 8:15। ପରିବେଷଣ କରିଛନ୍ତି ବିଘ୍ନେଶ୍ୱର ପଣ୍ଡା ଓ ସାଥୀ। ସ୍ପୋର୍ଟସ୍ କ୍ୟାନ୍ ରାତି 8:30।

0: ଶାରଦୀୟ ଦୁର୍ଗାପୂଜା ଅବସରରେ ଅକ୍ଟୋବର 3 ତାରିଖରୁ ଅକ୍ଟୋବର 21 ତାରିଖ ପର୍ଯ୍ୟନ୍ତ ସକାଳ 8:30 ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣିବେ କାର୍ଯ୍ୟକ୍ରମ ପୀଠ ପରିକ୍ରମା। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକରୁ। ଏହି କ୍ରମରେ ଆସନ୍ତାକାଲି 8 ତାରିଖ ଦିନ ସକାଳ 8:30 ଶୁଣିପାରିବେ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରର ପ୍ରସ୍ତୁତି ମା ପାଟଣେଶ୍ୱରୀ, ପ୍ରଯୋଜନା ପ୍ରଫୁଲ୍ଲ କୁମାର ମାଝୀ। 9 ତାରିଖ ଦିନ ଶୁଣିପାରିବେ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରର ପ୍ରସ୍ତୁତି କୃପାମୟୀ ମା ତାରାତାରିଣୀ, ପ୍ରଯୋଜନା ଋଷିକେଶ ପଣ୍ଡା। 10 ଅକ୍ଟୋବର ଶନିବାର ଦିନ ଆକାଶବାଣୀ ପୁରୀ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ବିମଳା, ପ୍ରଯୋଜନା ଅଜିତ ଦାସ। 11 ଅକ୍ଟୋବର ରବିବାର ଦିନ ଆକାଶବାଣୀ କଟକ କେନ୍ଦ୍ରର ପ୍ରସ୍ତୁତି ମା ବିରଜା, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। 12 ଅକ୍ଟୋବର ସୋମବାର ଦିନ ଆକାଶବାଣୀ ଜୟପୁର କେନ୍ଦ୍ରର ପ୍ରସ୍ତୁତି ମା କଣ୍ଟା ବାଉଁଶୁଣୀ ପୀଠ, ପ୍ରଯୋଜନା ଅମିତା ଦାସ ଏବଂ ରଞ୍ଜନ କୁମାର ବେହେରା। 13 ଅକ୍ଟୋବର ମଙ୍ଗଳବାର ଦିନ ଶୁଣିବେ ଆକାଶବାଣୀ କେନ୍ଦୁଝର ପ୍ରସ୍ତୁତ ମା ସିଦ୍ଧକାଳୀ, ପ୍ରଯୋଜନା ଜୟରାମ ମୁଣ୍ଡା। 14 ଅକ୍ଟୋବର ବୁଧବାର ଦିନ ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରର ପ୍ରସ୍ତୁତି ମା ଭଦ୍ରକାଳୀ, ପ୍ରଯୋଜନା ଅନନ୍ତ ଚରଣ ଜେନା। 15 ଅକ୍ଟୋବର ଗୁରୁବାର ଦିନ ଶୁଣିବେ ଆକାଶବାଣୀ ଯୋରନ୍ଦା କେନ୍ଦ୍ର ପ୍ରସ୍ତୁତି ମା ହିଙ୍ଗୁଳା ଦେବୀଙ୍କ ପୀଠ, ପ୍ରଯୋଜନା ଭାଗୀରଥୀ ମିଶ୍ର। ଏ ଥିଲା ଶାରଦୀୟ ଦୁର୍ଗାପୂଜା ଅବସରରେ ଅକ୍ଟୋବର 3 ତାରିଖରୁ ଅକ୍ଟୋବର 21 ତାରିଖ ପର୍ଯ୍ୟନ୍ତ ସକାଳ 8:30 ରାଜ୍ୟସ୍ତରୀୟ ପ୍ରସାରଣରେ ପୀଠ ପରିକ୍ରମାର ସୂଚନା। ଆକାଶବାଣୀ ଭବାନୀପାଟଣା।
1: ଆପଣଙ୍କର 4,800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
2: ଆରେ ୱାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
3: ବାସ୍ ଏଇଠି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ, ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY, କହୁଛନ୍ତି SBI ର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
4: ତେବେ ଆରମ୍ଭ କରିବା ଇନଭେଷ୍ଟିଂର ପାଠ।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

ପ୍ରଚାର କରୁଛୁ। ପୁରୀ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଉଜ୍ଜଳ ଆମ ଦେଶ ଉପସ୍ଥାପନାରେ ଅଛନ୍ତି ପ୍ରକାଶ କୁମାର ରଥ, ପ୍ରଯୋଜନା ଦିଲୀପ କୁମାର ନାୟକ।

0: ଦାୟିତ୍ୱ ଏବଂ ତାଙ୍କର ସହଯୋଗୀ ହିସାବରେ ତିନି ଚାରି ଜଣ ଥାନ୍ତି ଏବଂ ତାଙ୍କ ସହିତ ଆମର ଯେଉଁ ମାଉସୀ ମଉସା ବା ସେବକ ସେବିକା ଯେଉଁମାନେ ଅଛନ୍ତି ତାଙ୍କର ମୁଖ୍ୟ କାମ ହେଉଛି ବିଦ୍ୟାଳୟକୁ ଗୋଟେ ସ୍ୱଚ୍ଛ ପରିବେଶ ଭିତରେ ପିଲାମାନଙ୍କୁ ପାଠପଢ଼ାରେ ବସେଇବା। ସ୍ୱଚ୍ଛ ପରିବେଶ ପିଲାମାନଙ୍କର ମନକୁ ପବିତ୍ରତା ଆଣିଥାଏ ଏବଂ ପାଠପଢ଼ାରେ ଭଲ ପ୍ରଭାବ ପକାଇଥାଏ। ତେଣୁ ଆମର ପିଲାମାନେ ବିଦ୍ୟାଳୟକୁ ଆସୁଛନ୍ତି ଖାଦ୍ୟ ପଦାର୍ଥ ଆଣିଲା ବେଳେ ଟିଫିନ୍ ବକ୍ସରେ ନେଇ ଆସନ୍ତି, ପଲିଥିନ୍ ସେମାନେ ଆଣନ୍ତି ନାହିଁ। ଗାନ୍ଧିଜୀଙ୍କର ଯେଉଁ ନାରା ଥିଲା ସ୍ୱଚ୍ଛ ଅଭିଯାନ, ଆଉ ବର୍ତ୍ତମାନ ମାନ୍ୟବର ପ୍ରଧାନମନ୍ତ୍ରୀ ମଧ୍ୟ ତାକୁ ବେଶୀ ଗୁରୁତ୍ୱ ଦେଇଛନ୍ତି। ତାରି ଆଧାରରେ ଆମର ଶିଶୁ ଭାଇ ଭଉଣୀମାନେ ତାକୁ ବିଶେଷ କରି ତାରି ପରେ ବିଭିନ୍ନ ପ୍ରକାର ମଡେଲ ନମୁନା କରି ଅନ୍ୟ ପିଲାମାନଙ୍କୁ ପ୍ରଭାବିତ କରନ୍ତି। ନିଜ ଶ୍ରେଣୀକକ୍ଷକୁ ସଫା ରଖିବା ସହିତ ନିଜ ପରିବାରରେ ମଧ୍ୟ ସେଭଳି ସ୍ୱଚ୍ଛତା ମେଣ୍ଟେନ୍ କରୁଛନ୍ତି ଏବଂ ଅଭିଭାବକମାନଙ୍କ ମହଲରୁ ମଧ୍ୟ ଭଲ ରିଆକ୍ସନ୍ ଆସୁଛି। ଯାହା ହେଉ, ପିଲାମାନଙ୍କୁ ଆପଣ ଏଇ ଯେଉଁ ସ୍ୱଚ୍ଛତା ବିଷୟରେ ଅବଗତ କରାଇଛନ୍ତି, ପିଲାମାନେ ମଧ୍ୟ ଘରେ ତାଙ୍କର ନିଜ ଜିନିଷକୁ ଏବଂ ପରିବେଶକୁ ନିଶ୍ଚିତ ଭାବରେ ସେମାନେ ସ୍ୱଚ୍ଛତା ରଖୁଛନ୍ତି। ଆମର ଯେଉଁ ପିଲାମାନେ ଖାଦ୍ୟ ପଦାର୍ଥ ଆଣନ୍ତି କିଛି ବଳିଯାଏ ବା କିଛି ସେମାନଙ୍କର ତଳେ ଯେଉଁ ପଡ଼ିଯାଏ ସେମାନଙ୍କର ତାକୁ ମଧ୍ୟ ସ୍ୱତନ୍ତ୍ର ଡଷ୍ଟବିନ୍ରେ ପକାଉଛନ୍ତି। ଆମର ଯେଉଁ ଅଳିଆ ଆବର୍ଜନା ସଫା କରୁଛନ୍ତି ସେ ଗାଡ଼ି ଆସୁଛି, ତାକୁ ମଧ୍ୟ ଆମେ ଓଦା ବର୍ଜ୍ୟବସ୍ତୁ ଏବଂ ଯେଉଁଟା ଶୁଖିଲା ବର୍ଜ୍ୟବସ୍ତୁ ସେଗୁଡ଼ାକୁ ମଧ୍ୟ ସେଇଟା ଦେଇକି ଆମେ ପରିବେଶକୁ ସ୍ୱଚ୍ଛତା ରଖିବାରେ ପିଲାମାନଙ୍କୁ ଦେଉଛୁ। ଏବଂ ଆମର ଶୌଚାଳୟର ବ୍ୟବସ୍ଥା ଭାଇମାନଙ୍କ ପାଇଁ ଅଲଗା ବ୍ୟବସ୍ଥା ଏବଂ ଭଉଣୀମାନଙ୍କ ପାଇଁ ଅଲଗା ବ୍ୟବସ୍ଥା କରାଯାଇଥାଏ। ଏହି ସ୍ୱଚ୍ଛତା ପାଇଁ ଯେଉଁ ଶୌଚାଳୟ ବ୍ୟବହାର ଅଛି ଆମର ସ୍ୱିପର ହିସାବରେ ଆମର ଏଠି ପୋଷ୍ଟିଂ ଦିଆଯାଇଛି। ସେମାନେ ଦିନକୁ ତିନି ଥର ଅର୍ଥାତ୍ ପିଲାମାନେ ବିଦ୍ୟାଳୟକୁ ଆସିବା ପୂର୍ବରୁ ଗୋଟେ ଥର ସ୍ୱଚ୍ଛତା କରନ୍ତି, ମଧ୍ୟାହ୍ନ ଭୋଜନ ଯେତେବେଳେ ପିଲାମାନେ ଜଳପାନ କରନ୍ତି ସେ ସମୟରେ ସେମାନେ ଲଘୁଶଙ୍କା ଇତ୍ୟାଦି ଯାଆନ୍ତି, ସେଇଟାକୁ ମଧ୍ୟ ସ୍ୱଚ୍ଛତା କରିବା ପାଇଁ ଭୋଜନ ବିରତି ପରେ ସେମାନେ ସ୍ୱଚ୍ଛତା କରନ୍ତି ଏବଂ ପିଲାମାନେ ବିଦ୍ୟାଳୟରୁ ଯିବା ପରେ ସ୍ୱଚ୍ଛତା କରନ୍ତି। ବ୍ଲାକ୍ ଫିନାଇଲ୍ ଆଉ ଯେଉଁ ଅଛି ତାକୁ ପକାଇ ସ୍ୱଚ୍ଛତାକୁ ବେଶୀ ଗୁରୁତ୍ୱ ଦିଆଯାଇଥାଏ, ଶୌଚାଳୟ ଗୁଡ଼ିକ ସ୍ୱଚ୍ଛତା ରହିଥାଏ। ତେଣୁ ପିଲାମାନଙ୍କର ବଡ଼ ଭଉଣୀମାନଙ୍କ ପାଇଁ ତାଙ୍କର ଏଠି ବିଦ୍ୟାମନ୍ଦିର ଆମର ଅଛି ଯୁକ୍ତ ଦୁଇ ବିଦ୍ୟାଳୟ ମଧ୍ୟ ଚାଲିଛି, ସେଥିପାଇଁ ସ୍ୱତନ୍ତ୍ର ଗୁରୁମା ଏବଂ ତା ପାଇଁ ମଧ୍ୟ ସେବିକା ତାଙ୍କ ପାଇଁ ନିୟୋଜିତ କରାଯାଇଥାଏ। ତାଙ୍କୁ ମଧ୍ୟ ଗୁରୁମାମାନଙ୍କ ଦ୍ୱାରା ଭଉଣୀମାନଙ୍କୁ କାଉନ୍ସିଲିଂ କରାଯାଏ, ତାଙ୍କୁ ସଚେତନତା କରାଯାଏ କେମିତି କ'ଣ ତାଙ୍କ ବ୍ୟବହାର କରିବ କେମିତି, ତା ବିଷୟରେ ମଧ୍ୟ ପିଲାମାନଙ୍କୁ ବେଶ ସଚେତନ କରାଯାଇଥାଏ। ବର୍ଷକୁ ଆମର ଗୋଟେ ସ୍ୱଚ୍ଛତା ପକ୍ଷ 15 ଦିନ ଧରି ଆମର ପିଲାମାନଙ୍କ ଭିତରେ ଆୱାରନେସ୍ ଏବଂ ସେଇ ଶ୍ରେଣୀରେ ପିଲାମାନଙ୍କ ଭିତରେ ଗୋଟେ ଉତ୍ସାହ ଭରିଦେବା ପାଇଁ ତାଙ୍କ ମନରେ ମଧ୍ୟ କେଉଁ ଶ୍ରେଣୀର ପରିଷ୍କାର ପରିଚ୍ଛନ୍ନତାକୁ ଦେଖି ସେମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଏ। ସେମାନଙ୍କୁ ଆମର ଯେଉଁ ଆସେମ୍ବ୍ଲି ହୁଏ ପ୍ରାର୍ଥନା କାଳାଂଶରେ ସେଇ ଶ୍ରେଣୀକୁ ଆମେ ଶ୍ରେଣୀ ଶିକ୍ଷକ ଅଛନ୍ତି ବା ସେ ଶ୍ରେଣୀ ପ୍ରମୁଖ ଅଛନ୍ତି, ସ୍ୱଚ୍ଛତା ପ୍ରମୁଖ ଅଛନ୍ତି, ସେମାନଙ୍କୁ ଆମେ ଆଗକୁ ଡାକି ତାଙ୍କୁ ସମ୍ମାନିତ କରିଥାଉ, ତାଙ୍କୁ ଉତ୍ସାହିତ କରିଥାଉ। ପିଲାମାନଙ୍କର ସବୁ ପ୍ରକାର ସୁବିଧା ତାଙ୍କର ଯେଉଁ ଜୋତା ମୋଜା ଇତ୍ୟାଦି ସେମାନେ ୟା ପାଇଁ ମଧ୍ୟ ପିଲାମାନଙ୍କର ସପ୍ତାହକୁ ଦୁଇଥର ଆମେ ରଖିଥାଉ ପିଲାମାନଙ୍କର ଗଣବେଶ ଠିକ୍ଠାକ୍ ଅଛି କି ନାହିଁ, ସ୍ୱଚ୍ଛ ଅଛି କି ନାହିଁ, ପରିଷ୍କାର ପରିଚ୍ଛନ୍ନ ଅଛି କି ନାହିଁ। ତେଣୁ ପରିଷ୍କାର ବେଶ ପୋଷାକ ତେଣୁ କଥାରେ ଅଛି ମାନେ ଶୁଦ୍ଧ ପରିବେଶ ବା ବେଶ ପୋଷାକ ଯଦି ପରିଷ୍କାର ଥିବ ସଫା ସୁତୁରା ଥିବ ତାହେଲେ ପାଠ ପଢ଼ିବା ପାଇଁ ତାହା ଅଧିକ ପ୍ରଭାବ ପକାଇବ। ତେଣୁ ସେଥିପାଇଁ ଗାର୍ଡିଆନ ମାନଙ୍କୁ ମଧ୍ୟ ଆମେ ଯେଉଁ ଅଭିଭାବକ ମିଟିଂ ଗାର୍ଡିଆନ ଆମେ ବୈଠକ କରୁ ସେମାନଙ୍କୁ ଏହି ବିଷୟରେ ବେଶୀ ସଚେତନତା କରୁ। ପିଲାମାନଙ୍କୁ ସବୁଦିନ ସ୍ୱଚ୍ଛ ପରିବେଶ ମାନେ ପୋଷାକ ପିନ୍ଧେଇ ବିଦ୍ୟାଳୟକୁ ଛାଡ଼ନ୍ତୁ, ଯାହାଫଳରେ ପିଲାର ପାଠପଢ଼ାରେ ମନଟା ସେ ଏକାଗ୍ର ଭାବରେ ପାଠ ପଢ଼ିପାରିବ ଆଉ ସୁସ୍ଥ ଶରୀରରେ ସୁସ୍ଥ ମନଟିଏ ବାସ କରିବ ଏବଂ ସୁସ୍ଥ ମନରେ ସେ ପାଠ ପଢ଼ିବା ପାଇଁ ବା ସବୁ କାର୍ଯ୍ୟ କରିବା ପାଇଁ ସେ ସକ୍ଷମ ହୋଇପାରିବ। ବିନମ୍ର ଭାବରେ ଅନୁରୋଧ ରଖିବି ନିଜ ପରିବେଶକୁ ସ୍ୱଚ୍ଛତା ରଖିବା ଆଉ ନିଜ ପରିବାର ସ୍ୱଚ୍ଛତା ରଖିବା, ଯାହାଫଳରେ ପିଲାମାନେ ସେହି ସ୍ୱଚ୍ଛ ପରିବେଶ ଭିତରେ ରହିଲେ ନିଶ୍ଚିତ ଭାବରେ ଆପଣମାନଙ୍କର ପିଲାମାନେ ସୁସ୍ଥ ହୋଇପାରିବେ, ନିରୋଗ ରହିପାରିବେ ଏବଂ ସୁସ୍ଥ ନିରୋଗ ଜୀବନଯାପନ କରିବା ଫଳରେ ସେମାନେ ସବୁ କ୍ଷେତ୍ରରେ ସଫଳତା ଅର୍ଜନ କରିପାରିବେ, ଯେଉଁଟାକି ଆମ ଦେଶକୁ ଏକ ପରମ ବୈଭବଶାଳୀ ରାଷ୍ଟ୍ରରେ ପରିଣତ କରିବାରେ ସହାୟକ ହୋଇପାରିବ। ନମସ୍କାର।
1: ଏଥର ଆସନ୍ତୁ ଶୁଣିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଘୋଡ଼ାବଜାର ପୁରୀର ଦୁଇ ଜଣ ଛାତ୍ରଛାତ୍ରୀ ସ୍ୱଚ୍ଛତା ସମ୍ପର୍କରେ କ'ଣ କହୁଛନ୍ତି।
2: ନମସ୍କାର, ମୁଁ ଶୁଭାଙ୍ଗୀ ସାହୁ, ମୁଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଘୋଡ଼ା ବଜାର ପୁରୀର 10ମ ଶ୍ରେଣୀର ଛାତ୍ରୀ ଅଟେ। ଆମ ବିଦ୍ୟାଳୟରେ ସ୍ୱଚ୍ଛତା ପ୍ରତି ବହୁତ ପ୍ରାଧାନ୍ୟ ଦିଆଯାଉଅଛି। ଆମେ ସ୍କୁଲରେ ପ୍ରବେଶ କଲା ମାତ୍ରେ ଏବଂ ଯିବା ପର୍ଯ୍ୟନ୍ତ ଆମର ସ୍ୱଚ୍ଛତାକୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ। ସେ ସ୍ୱଚ୍ଛତାରେ ସମସ୍ତେ ଏକଜୁଟ ହୋଇ କାମ କରିଥାଉ। ଆମର ବିଦ୍ୟାଳୟରେ ଥିବା ସହକର୍ମୀମାନଙ୍କୁ ଆମେ ସମ୍ମାନ ଦେବା ସହ ତାଙ୍କ ସହ ମିଶି ମଧ୍ୟ ଆମେ ଆମ ବିଦ୍ୟାଳୟ ପରିବେଶକୁ ଯେତେ ସ୍ୱଚ୍ଛତା ରଖିବା ପାଇଁ ଆମେ ଆମ ଅଧିକରୁ ଅଧିକ ଚେଷ୍ଟା କରୁଅଛୁ। ଆମ ବିଦ୍ୟାଳୟରେ ଏବେ ପର୍ଯ୍ୟନ୍ତ ସମସ୍ତେ ଗୁରୁଜୀ ଗୁରୁମା ମାନେ କିପରି ଆମ ସ୍ୱଚ୍ଛତାକୁ ପ୍ରାଧାନ୍ୟ ଦେବା, କିପରି ସ୍ୱଚ୍ଛତା ବଜାୟ ରଖିବା, ସେହି ପ୍ରତି ଆମକୁ ସଦାସର୍ବଦା ଅନୁପ୍ରାଣିତ କରିଆସୁଛନ୍ତି। ଯେହେତୁ ସ୍କୁଲ ପରିସର ସଦାସର୍ବଦା ସ୍ୱଚ୍ଛ ହୋଇକି ରହୁଛି, ତେଣୁ ଆମ ମନ ସଦାସର୍ବଦା ଶାନ୍ତ ଏବଂ ଆମ ପାଠପଢ଼ା ପ୍ରତି ଅଧିକ ମନ ଲାଗୁଅଛି। କହିବି ଯେ ଅନ୍ୟ ବିଦ୍ୟାଳୟର ଭାଇ ଭଉଣୀ ମାନେ ଛାତ୍ରଛାତ୍ରୀ ମାନେ ମଧ୍ୟ ତାଙ୍କ ବିଦ୍ୟାଳୟକୁ ପରିଷ୍କାର ରଖିବା ସହ ସ୍ୱଚ୍ଛତା ପ୍ରତି ଅଧିକ ପ୍ରାଧାନ୍ୟ ଦେବେ ଏବଂ ସ୍ୱଚ୍ଛତାକୁ ସବୁଠି ବଜାୟ ରଖିବେ। ଆମର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଘୋଡ଼ା ବଜାର ପୁରୀ ବିଦ୍ୟାଳୟର ସ୍ୱଚ୍ଛତାକୁ ନେଇ ମୁଁ ବହୁତ ଅତ୍ୟନ୍ତ ଗର୍ବିତ ଅଟେ।
3: ନମସ୍କାର, ମୋ ନାଁ ହେଉଛି ଆର୍ଯ୍ୟନ ମହାନ୍ତି। ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଘୋଡ଼ା ବଜାରର ଦଶମ ଶ୍ରେଣୀର ଛାତ୍ର ଅଟେ ମୁଁ। ଆମ ବିଦ୍ୟାଳୟ ସଦାସର୍ବଦା ସ୍ୱଚ୍ଛତା ଉପରେ ପ୍ରାଧାନ୍ୟ ଦେଇଥାଏ। ଆମର ଗୁରୁଜୀ ଗୁରୁମା ମାନେ ସଦାସର୍ବଦା ଆମମାନଙ୍କୁ କିପରି ପରିବେଶକୁ ସ୍ୱଚ୍ଛ ରଖିବା ତା ବିଷୟରେ ବୁଝାଇଥାନ୍ତି। ଆମ ବିଦ୍ୟାଳୟରେ ଆମେ ସ୍ୱଚ୍ଛ ରଖିବା ପାଇଁ ଡଷ୍ଟବିନ୍ ଏବଂ ଶୌଚାଳୟ ବ୍ୟବହାର କରିଥାଉ। ଆମର ଗୁରୁଜୀ ଗୁରୁମା ଆମକୁ ସ୍ୱଚ୍ଛ ରଖିବା ପାଇଁ ଅନେକ ପ୍ରକାର ପରାମର୍ଶ ଦେଇଥାନ୍ତି, ଆମେ ମଧ୍ୟ ତାହାକୁ ନିର୍ଦ୍ଧାରିତ ସମୟରେ ବ୍ୟବହାର କରିଥାଉ। ତେବେ ସ୍ୱଚ୍ଛ ରଖିବା ଆମ ସମସ୍ତଙ୍କର ଏକ କର୍ତ୍ତବ୍ୟ ଅଟେ। ଆମେମାନେ ନିଜ ପରିବେଶ ଏବଂ ବାହାର ସ୍ଥାନକୁ ମଧ୍ୟ ସ୍ୱଚ୍ଛ ରଖିଥାଉ। ବିଦ୍ୟାଳୟରେ ବିଭିନ୍ନ ପ୍ରକାର କରିକୁଲାର ଆକ୍ଟିଭିଟିରେ ସ୍ୱଚ୍ଛତା ଉପରେ ମଧ୍ୟ କରାଯାଇଥାଏ। ଆମେ ସଫା ଗଣବେଶ ପିନ୍ଧି ବିଦ୍ୟାଳୟକୁ ଆସିବା, ନଖ କାଟିବା, ଚୁଟି କାଟିବା ଏବଂ ବିଭିନ୍ନ ପ୍ରକାର ସ୍ୱଚ୍ଛତାମୂଳକ କାର୍ଯ୍ୟ ମଧ୍ୟ କରିବା ଉଚିତ। ସ୍ୱଚ୍ଛତା ଆମ ସମସ୍ତଙ୍କର ଏକ କର୍ତ୍ତବ୍ୟ ଅଟେ। ତେଣୁ ବିଦ୍ୟାଳୟ ପରିସରରେ ଯଦି ଆମେ କୌଣସି ଆବର୍ଜନା ଦେଖୁ, ତେବେ ଆମେ ତାକୁ ନିଜେ ନେଇ ଡଷ୍ଟବିନ୍ରେ ପକାଇ ଦେଇଥାଉ। ଆମେ ସଦାସର୍ବଦା ନିଜ ପରିବେଶକୁ ସ୍ୱଚ୍ଛ ରଖିବା ସମ୍ବନ୍ଧରେ ଭାବିଥାଉ। ଆମ ବିଦ୍ୟାଳୟର ସ୍ୱଚ୍ଛତା ନେଇ ଆମେ ସଦାସର୍ବଦା ସଚେତନ ହେଉଛୁ, ଯାହାଦ୍ୱାରା ଏହା ଆମର ଅଧ୍ୟୟନ ଉପରେ ମଧ୍ୟ ଅନେକ ପ୍ରକାର ଭାବରେ ଭଲ ପ୍ରଭାବ ପକାଇଥାଏ।
1: ବାସ୍ତବରେ ଶ୍ରୋତାବନ୍ଧୁ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଘୋଡ଼ା ବଜାର ପୁରୀ ସ୍ୱଚ୍ଛତାର ଅନନ୍ୟ ନିଦର୍ଶନ ପ୍ରତିପାଦିତ କରିଛନ୍ତି। ଆମେ ଯଦି ଆମର ଘର, ପରିବେଶ, ବିଦ୍ୟାଳୟକୁ ସ୍ୱଚ୍ଛ ରଖିବା, ତେବେ ଆମ ସହର, ଜିଲ୍ଲା, ରାଜ୍ୟ ତଥା ଦେଶ ହେବ ସ୍ୱଚ୍ଛ, ସବୁଜ ଏବଂ ସୁନ୍ଦର।

ଶୁଣୁଥିଲେ ଆକାଶବାଣୀ ପୁରୀ କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳା ମଧେଶ। ଏହାକୁ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ, ଉପସ୍ଥାପନାରେ ଥିଲେ ପ୍ରକାଶ କୁମାର ରଥ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ସରକାରଙ୍କ ନୀତି ସମସ୍ତ ନାଗରିକଙ୍କ ସମସ୍ୟାର ସମାଧାନ ଉପରେ କେନ୍ଦ୍ରିତ ରହିଥାଏ କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ସାର୍ବଜନୀନ ଜୀବନଯାତ୍ରାର 25 ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ବିକଶିତ ଭାରତ ସଂକଳ୍ପ ସଭା। ପାରାଦ୍ୱୀପ ଉପକୂଳରେ ଆସନ୍ତାକାଲି ହେବ ସାରେକ୍ସ 26 ସାମୁଦ୍ରିକ ସନ୍ଧାନ ଓ ଉଦ୍ଧାର ଅଭ୍ୟାସ। ଦେଶର ବାସ୍ତବ GDP ଅଭିବୃଦ୍ଧି ହାର 7.1% ରହିବା ନେଇ RBIର ଆକଳନ। ଏବଂ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଲାଗି ବୈଜ୍ଞାନିକ ହେନ୍ରି ବି କାଗାନ ଓ କେନ୍ସୋ ସୋଆଇ ମନୋନୀତ। ଏଥର ବିସ୍ତୃତ ସମ୍ବାଦ, ସରକାରଙ୍କର ନୀତି ସମସ୍ତ ନାଗରିକଙ୍କ ପାଇଁ ସମାଧାନର ପନ୍ଥା ଉପରେ କେନ୍ଦ୍ରିତ ରହିଥାଏ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀଠାରେ ବିକଶିତ ଭାରତ ସଂକଳ୍ପ ସଭାକୁ ସମ୍ବୋଧିତ କରି ଶ୍ରୀ ମୋଦି କହିଛନ୍ତି, ବେଦରୁ ବିବେକାନନ୍ଦ ପର୍ଯ୍ୟନ୍ତ ଭାରତ ସର୍ବଦା ମହାନ ଚିନ୍ତାଧାରା ଓ ମାନବିକତାର ବାର୍ତ୍ତାକୁ ଆଗକୁ ନେଇ ଆସିଛି। ଦେଶର ଜନସାଧାରଣଙ୍କ ବିଶ୍ୱାସ ଏବଂ କୋଟି କୋଟି ଦଳୀୟ କର୍ମକର୍ତ୍ତାଙ୍କ ସମର୍ପଣ ତାଙ୍କ ପାଇଁ ସବୁଠାରୁ ବଡ଼ ପ୍ରେରଣା। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି 25 ବର୍ଷର ଜନବିଶ୍ୱାସ ଓ ଅନୁଭବ ତାଙ୍କ ପାଇଁ ସବୁଠୁ ବଡ଼ ପୁଞ୍ଜି। ଜୀବନର ପ୍ରତ୍ୟେକ ଯାତ୍ରା ତାଙ୍କୁ ନୀତି ନିର୍ଦ୍ଧାରଣରେ ସମ୍ବେଦନଶୀଳତା ଆଣିବା ଶିଖାଇଛି। ଏବେ ଭାରତ ପାଇଁ ଏକ ବଡ଼ ଲକ୍ଷ୍ୟ ସ୍ଥିର କରିବାର ସମୟ ଉପନୀତ ହୋଇଛି। ପୂର୍ବରୁ ଦେଶ ଆମଦାନୀ ଉପରେ ଅଧିକ ନିର୍ଭର କରୁଥିବା ବେଳେ ଏବେ ରପ୍ତାନୀ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ନାଗରିକଙ୍କ ବିଶ୍ୱାସ ଓ ସମର୍ଥନ ତାଙ୍କ ରାଜନୈତିକ ଯାତ୍ରାର

0: ଶ୍ରେୟ ବୋଲି ଉଲ୍ଲେଖ କରି ଶ୍ରୀ ମୋଦି ସରକାରଙ୍କ ନାଗରିକ କୈନ୍ଦ୍ରିକ ନୀତି ପ୍ରସ୍ତୁତି ଉପରେ ଆଲୋକପାତ କରିଛନ୍ତି।
1: ମେରେ ଜୀବନ ମେଁ କୋଇ ଘଟନା ବ୍ୟର୍ଥ ନହିଁ ଗଈ, ହର ଘଟନା ନେ ମୁଝେ ସିଖାୟା, ମୋରବି କି ବାଢ଼ ନେ ମୁଝେ ଦିନ ରାତ ସେବା କାର୍ଯ୍ୟ ମେଁ ଝୁଟନେ କା ରାସ୍ତା ଦିଖାୟା, ଭୁଜ କେ ଭୂକମ୍ପ ନେ ମୁଝେ ପୁନର୍ନିର୍ମାଣ କେ ଲିଏ ଡଟେ ରହନା ସିଖାୟା, ଚନ୍ଦ୍ରୟାନ ନେ ମୁଝେ ଅସଫଲତା ସେ ଉଠନା ସିଖାୟା, କୋରୋନା ମହାମାରୀ ନେ ମୁଝେ ରାଷ୍ଟ୍ର କି ସାମୂହିକ ଚେତନା କା ମହତ୍ତ୍ୱ ସମଝାୟା, ଜୀବନ କେ ହର ପ୍ରବାସ ନେ ମୁଝେ ନୀତିଓ ମେଁ ସମ୍ବେଦନା କା ରାସ୍ତା ଦିଖାୟା।
0: ଗତ 12 ବର୍ଷ ମଧ୍ୟରେ ଦେଶର ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଥର ପାଇଁ ଅକ୍ଟୋବର 7 ତାରିଖ 2001 ମସିହାରେ ଶପଥ ଗ୍ରହଣ କରିବା ପରେ ସରକାରୀ ମୁଖ୍ୟ ଭାବେ 25 ବର୍ଷ ପୂର୍ଣ୍ଣ କରିବା ଲୋକଙ୍କର ଆଶୀର୍ବାଦ ଏବଂ ନିରନ୍ତର ସମର୍ଥନ ଦ୍ୱାରା ସମ୍ଭବପର ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାର୍ବଜନୀନ ଜୀବନର ଯାତ୍ରା ଆଜି 25 ବର୍ଷ ପୂରଣ କରିଛି। ଏହି ଉପଲକ୍ଷେ ଦେଶର 750 ଜିଲ୍ଲା ମୁଖ୍ୟାଳୟରେ ବିକଶିତ ଭାରତ ସଂକଳ୍ପ ସଭା ଅନୁଷ୍ଠିତ ହୋଇଯାଇଛି। ଜନସାଧାରଣଙ୍କ ବିଶ୍ୱାସ ଶାସନର ମୂଳ ଆଧାର, ଏହି ନୀତିକୁ ପ୍ରଧାନମନ୍ତ୍ରୀ ଗତ 25 ବର୍ଷ ଧରି ପ୍ରତ୍ୟେକ କାର୍ଯ୍ୟରେ ପ୍ରତିଫଳିତ କରିଛନ୍ତି। ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ତାଙ୍କର ନିରନ୍ତର ପ୍ରୟାସ ଜାରି ରହିଛି। ତାଙ୍କ ମାର୍ଗଦର୍ଶନରେ ଦେଶ ଆଜି ବିଶ୍ୱସ୍ତରରେ ଏକ ସଶକ୍ତ ଆତ୍ମନିର୍ଭରଶୀଳ ମହାଶକ୍ତି ଭାବେ ଉଭା ହୋଇଛି। 2001 ମସିହା ଆଜିର ଦିନରେ ଗୁଜରାଟରୁ ଆରମ୍ଭ ହୋଇଥିବା ସେବା ଯାତ୍ରା ଆଜି ଭାରତକୁ ବିଶ୍ୱ ମଞ୍ଚରେ ପ୍ରତିଷ୍ଠିତ କରିଛି। ଏହି ଅବସରରେ ଖୋର୍ଦ୍ଧାର ହାବେଳି ପଡ଼ିଆଠାରେ ଆୟୋଜିତ ବିକଶିତ ଭାରତ ସେବା ସଂକଳ୍ପ ସଭା ତଥା ସେବା ଜ୍ୟୋତି ଯାତ୍ରା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗଦେଇ କହିଛନ୍ତି,
2: ମୋଦିଜୀ ହେଉଛନ୍ତି ଅଜାତ ଶତ୍ରୁ। ନିଜ ରାଜନୈତିକ ଜୀବନରେ ନିର୍ବାଚନୀ ରାଜନୀତିରେ କେବେ ବି ସେ ପରାଜିତ ହୋଇନାହାନ୍ତି। ଏହା ସମ୍ଭବ ହୋଇଛି କେବଳ ତାଙ୍କର ନିଃସ୍ୱାର୍ଥ ପର ଜନସେବା କାରଣରୁ ଏହା ସମ୍ଭବ ହୋଇପାରିଛି। ଏହି ଲମ୍ବା ରାଜନୈତିକ ଜୀବନର ପ୍ରଥମ 13 ବର୍ଷ ଗୁଜରାଟର ସେବା ଏବଂ ପରବର୍ତ୍ତୀ ଗତ 12 ବର୍ଷ ଧରିକରି କ୍ରମାଗତ ଭାବେ ଆମ ଦେଶର 140 କୋଟି ଲୋକଙ୍କର ସେବା କରି ଆସୁଛନ୍ତି।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀର ଯଶଭୂମିଠାରେ ଇଣ୍ଡିଆ ମୋବାଇଲ୍ କଂଗ୍ରେସର 10ମ ସଂସ୍କରଣକୁ ଉଦ୍ଘାଟନ କରିବେ। ସୀମାହୀନ ବିସ୍ତାର ବାର୍ତ୍ତା ନେଇ ଚଳିତ ବର୍ଷ ଏହାର ଆୟୋଜନ କରାଯାଉଛି। କାର୍ଯ୍ୟକ୍ରମରେ 100ରୁ ଅଧିକ ଦେଶର ଦୂରସଞ୍ଚାର କ୍ଷେତ୍ରର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। ଭୁବନେଶ୍ୱରଠାରେ 12 ଜାତୀୟ ସାମୁଦ୍ରିକ ସନ୍ଧାନ ଉଦ୍ଧାର ଅଭ୍ୟାସ SAREX-26କୁ କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଠ ଉଦ୍ଘାଟନ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ଶ୍ରୀ ସେଠ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚଳିତ ବର୍ଷର ଲାଲକିଲ୍ଲା ଅଭିଭାଷଣରେ ଉଲ୍ଲେଖ କରାଯାଇଥିବା ସପ୍ତଧାରା ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, ସାମୁଦ୍ରିକ କାର୍ଯ୍ୟାନୁଷ୍ଠାନ ପୃଷ୍ଠଭୂମିରେ ଉପକୂଳର ସୁରକ୍ଷା ସହିତ ଭାରତୀୟ ତଟରକ୍ଷୀ ବାହିନୀର ପ୍ରସ୍ତୁତି ଏବଂ ସ୍ୱଦେଶୀ ଜ୍ଞାନକୌଶଳର କ୍ଷମତା ବୃଦ୍ଧି ଉପରେ ଭାରତ ବିଶେଷ ଧ୍ୟାନ ଦେଉଛି। ଭାରତୀୟ ତଟରକ୍ଷୀ ବାହିନୀର ମାର୍ଗଦର୍ଶନରେ ଆସନ୍ତାକାଲି ପାରାଦୀପ ଉପକୂଳରେ ଏହି SAREX-26 ସାମୁଦ୍ରିକ ସନ୍ଧାନ ଓ ଉଦ୍ଧାର ଅଭ୍ୟାସ ଅନୁଷ୍ଠିତ ହେବ। ଏଥିରେ ଭାରତୀୟ ନୌସେନା, ବାୟୁସେନା ଏବଂ ଅନ୍ୟାନ୍ୟ ବେସାମରିକ ବିଭାଗର ସକ୍ରିୟ ଭାବେ ଅଂଶଗ୍ରହଣ କରିବେ। ଏଥିରେ 31 ବନ୍ଧୁ ଦେଶର ପର୍ଯ୍ୟବେକ୍ଷକମାନେ ମଧ୍ୟ ଉପସ୍ଥିତ ରହିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ।
3: ଦିଦି, ତମେ ଦେଇଥିବା ଔଷଧ ଖାଇକି ମୋ ମ୍ୟାଲେରିଆ ଜ୍ୱର ପୁରା ଭଲ ହେଇଗଲା।
4: କିନ୍ତୁ ଦେହ ଭଲ ହେଇଗଲା ବୋଲି ପୁଣି ସେ ଭୁଲ କରିବନି। ଦିନ ହଉ କି ରାତି, ଶୋଇବା ବେଳେ ମଶାରୀ ଟାଙ୍ଗିକି ଶୋଇବ, ଆଉ ନିଜ ଘରର ଆଖପାଖରେ ପାଣି ଜମିବାକୁ ମୋଟେ ଦବନି।
5: ଆପଣମାନେ ବି ମନେ ରଖନ୍ତୁ, ଜ୍ୱର ହବା ମାତ୍ରେ ଅତି ଶୀଘ୍ର ନିକଟସ୍ଥ ଆଶା କିମ୍ବା ସ୍ୱାସ୍ଥ୍ୟ କର୍ମୀଙ୍କ ସହିତ ପରାମର୍ଶ କରି ରକ୍ତ ପରୀକ୍ଷା କରେଇ ନିଅନ୍ତୁ। ଆଉ ଯଦି ଏହା ମ୍ୟାଲେରିଆ ହେଇଥାଏ ତେବେ ଔଷଧର ପୁରା ମାତ୍ରା ଖାଇ ସୁସ୍ଥ ହୁଅନ୍ତୁ। ଆଉ ହଁ, ଗୁଣିଗାରେଡ଼ି କିମ୍ବା ଝଡ଼ାଫୁଙ୍କା ପାଖକୁ କେବେ ବି ଯାଆନ୍ତୁ ନାହିଁ। ଭାବୁଛନ୍ତି କି ଏଥିପାଇଁ କେତେ ପଇସା ଖର୍ଚ୍ଚ ହବ? ସମ୍ପୂର୍ଣ୍ଣ ମାଗଣା ମ୍ୟାଲେରିଆର ରକ୍ତ ପରୀକ୍ଷା, ଔଷଧ, ଚିକିତ୍ସା ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣାରେ ଉପଲବ୍ଧ। ସଚେତନ ହୁଅନ୍ତୁ, ମ୍ୟାଲେରିଆ ଠାରୁ ନିଜକୁ ସୁରକ୍ଷିତ ରଖନ୍ତୁ।
0: 2000

0: 2025-26 ଆର୍ଥିକ ବର୍ଷରେ ଦେଶର ବାସ୍ତବ ମୋଟ ଘରୋଇ ଉତ୍ପାଦ ଅଭିବୃଦ୍ଧି ହାର 7.1% ରହିବା ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇ ପକ୍ଷରୁ ଆକଳନ କରାଯାଇଛି। ଆର୍ବିଆଇର ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି, ବିଶ୍ୱସ୍ତରରେ ଆର୍ଥିକ ଆହ୍ୱାନ ରହିଥିଲେ ମଧ୍ୟ ଦେଶର ଅର୍ଥବ୍ୟବସ୍ଥା ଦୃଢ଼ ପ୍ରଦର୍ଶନ କରୁଛି। ସେହିଭଳି ଆର୍ବିଆଇ ଆଜି ରେପୋ ହାରକୁ 25 basis points ବୃଦ୍ଧି କରିଛି, ଫଳରେ ଏହା 5.5%ରେ ପହଞ୍ଚିଛି, ଯାହା ଫେବୃଆରୀ 2023 ପରଠାରୁ ବେଞ୍ଚମାର୍କ ହାରରେ ପ୍ରଥମ ଅଭିବୃଦ୍ଧି। ରାଜ୍ୟ ସରକାର ଆଇଏଏସ୍ ଅଧିକାରୀଙ୍କ ସ୍ତରରେ ଅଦଳବଦଳ କରିଛନ୍ତି। ବର୍ତ୍ତମାନ ନବରଙ୍ଗପୁରର ଜିଲ୍ଲାପାଳ ଥିବା ଡକ୍ଟର ମହେଶ୍ୱର ସ୍ୱାଇଁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ସେହିଭଳି ପ୍ରଦୀପ କୁମାର ନାୟକଙ୍କୁ ମତ୍ସ୍ୟ ପାଳନ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ନୂଆପଡ଼ାର ଜିଲ୍ଲାପାଳ ମଧୁସୂଦନ ଦାସଙ୍କୁ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ, ଅନ୍ୟା ଦାସଙ୍କୁ ନବରଙ୍ଗପୁର ଜିଲ୍ଲାପାଳ, ମଧୁମିତାଙ୍କୁ ନୂଆପଡ଼ାର ଜିଲ୍ଲାପାଳ, ଅଶ୍ୱିନୀ ଏଏଲ୍ଙ୍କୁ ଭବାନୀପାଟଣାର ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି। 2026 ବର୍ଷ ପାଇଁ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଲାଗି ଫ୍ରେଞ୍ଚ ରସାୟନବିତ୍ ହେନ୍ରି ବି କାଗାନ୍ ଏବଂ ଜାପାନ ରସାୟନବିତ୍ କେନ୍ସୋ ସୋଆଇଙ୍କୁ ମନୋନୀତ କରାଯାଇଛି। ଆସିମେଟ୍ରିକ୍ ଅର୍ଗାନିକ୍ ସିନ୍ଥେସିସ୍ କ୍ଷେତ୍ରରେ ଅଣରୈଖିକ ପ୍ରଭାବ ଏବଂ ଅଟୋ କାଟାଲିସିସ୍ର ଆବିଷ୍କାର ପାଇଁ ଦୁଇ ରସାୟନବିତ୍ଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ରୟାଲ୍ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନ୍ସ କହିଛି, କାଗାନ୍ ଏବଂ ସୋଆଇ ପ୍ରକୃତିରେ କିପରି ସ୍ୱତଃସ୍ଫୁତ ଭାବେ ଆଣବିକ ଅସମତି ସୃଷ୍ଟି ହୋଇପାରେ ସେ ସମ୍ପର୍କିତ ଶତାବ୍ଦୀ ପୁରୁଣା ରହସ୍ୟର ଉନ୍ମୋଚନ କରିଛନ୍ତି। ନୂଆପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଜିଲ୍ଲାର ଖରିଆର ରୋଡ୍, ଲକ୍ଷ୍ନା, ଭେଲା, ଗଡ୍ରାମୁଣ୍ଡା ଏବଂ ରୋକାଲ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଗୁଡ଼ିକରେ ଗୋଷ୍ଠୀଭିତ୍ତିକ ମଧ୍ୟସ୍ଥତା କେନ୍ଦ୍ର ଖୋଲାଯାଇଛି। ଜାତୀୟ ଆଇନସେବା ପ୍ରାଧିକରଣର ପାଇଲଟ୍ ପ୍ରକଳ୍ପ ଭାବେ ନୂଆପଡ଼ା ସମେତ 5 ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ 5 ମଧ୍ୟସ୍ଥତା କେନ୍ଦ୍ର ଖୋଲାଯାଇଛି। ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣକୁଡ ମହାବିଦ୍ୟାଳୟ ପରିସରରେ ବିସ୍ମୃତ ଖାଦ୍ୟ ଓ ଅବହେଳିତ କୃଷିର ପୁନରୁଦ୍ଧାର ଏବଂ ସ୍ଥାୟିତ୍ୱ ଶୀର୍ଷକ ଏକ ଜନସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜାପାନର ନାଗୟାରେ ଆସନ୍ତା 18-24 ତାରିଖ ପର୍ଯ୍ୟନ୍ତ ପାରା ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ ହେବ। ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହରେ ଓଡ଼ିଶାର ପ୍ରମୋଦ ଭଗତ ଏବଂ ଭବିନା ପଟେଲ ଭାରତର ଧ୍ୱଜାବାହକ ରହିବେ। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସେବା ସଂକଳ୍ପ ଅଭିଯାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସରକାରଙ୍କ ନୀତି ସମସ୍ତ ନାଗରିକଙ୍କ ସମସ୍ୟାର ସମାଧାନ ଉପରେ କେନ୍ଦ୍ରିତ ରହିଥାଏ, କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ସାର୍ବଜନୀନ ଜୀବନଯାତ୍ରାର 25 ପୂର୍ତ୍ତି ଅବସରରେ ଦେଶବ୍ୟାପୀ ବିକଶିତ ଭାରତ ସଂକଳ୍ପ ସଭା। ଦେଶର ବାସ୍ତବ ଜିଡିପି ଅଭିବୃଦ୍ଧି ହାର 7.1% ରହିବା ନେଇ ଆର୍ବିଆଇର ଆକଳନ ଏବଂ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଲାଗି ବୈଜ୍ଞାନିକ ହେନ୍ରି ବି କାଗାନ୍ ଓ କେନ୍ସୋ ସୋଆଇ ମନୋନୀତ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆଜିର ପ୍ରସଙ୍ଗ, ଜନସେବାରୁ ଦେଶସେବା, 25 ନିରନ୍ତର ଓ ଉତ୍ସର୍ଗୀକୃତ ଯାତ୍ରା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ଜୀବନରେ ସାର୍ବଜନୀନ ଜନସେବାର 25 ପୂରଣ କରିଛନ୍ତି। 2001 October 7 ଶ୍ରୀ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଏହାପରେ 2014 ଭାରତର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଏହି ନିରନ୍ତର ଯାତ୍ରା ଆଜି 25 ପୂରଣ କରିଛି। ସେବା ଏବଂ ସୁଶାସନ ଦୃଷ୍ଟିକୋଣ ଆଧାରରେ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ଶ୍ରୀ ମୋଦିଙ୍କର ଏହି ଅଙ୍ଗୀକାରବଦ୍ଧତାପୂର୍ଣ୍ଣ ଯାତ୍ରା ଜାରି ରହିଛି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଦୃଷ୍ଟିକୋଣ ମାଧ୍ୟମରେ ଦେଶ ଉଦ୍ଦେଶ୍ୟରେ ସମର୍ପିତ ଜୀବନଯାତ୍ରାକୁ ଏହା ପ୍ରତିପାଦନ କରୁଛି। ଗତ June 10 ସର୍ବାଧିକ ସମୟ ପାଇଁ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦି ନିରନ୍ତର ସେବା ପ୍ରଦାନରେ ରେକର୍ଡ ସୃଷ୍ଟି କରିଛନ୍ତି। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ 4,399 ଦାୟିତ୍ୱ ନିର୍ବାହ କରି ଶ୍ରୀ ମୋଦି ପୂର୍ବ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି। 1952-1964 ପର୍ଯ୍ୟନ୍ତ ପଣ୍ଡିତ ନେହେରୁ 4,398 ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ସବ୍ କା ସାଥ୍, ସବ୍ କା ବିକାଶ, ସବ୍ କା ପ୍ରୟାସ ଓ ସବ୍ କା ବିଶ୍ୱାସ

0: ଦୃଷ୍ଟିକୋଣ ଆଧାରରେ ପ୍ରଧାନମନ୍ତ୍ରୀ ଜନସେବା କରିଚାଲିଛନ୍ତି। ତାଙ୍କ ନେତୃତ୍ୱାଧୀନ ଶାସନକାଳ ମଧ୍ୟରେ ଏପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ସଂସ୍କାରମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ୟୁପିଆଇ, ଜନଧନ ବ୍ୟାଙ୍କ ଖାତା, ଆଧାର ଓ ମୋବାଇଲ ଭିତ୍ତିକ ସେବା ମାଧ୍ୟମରେ ଆର୍ଥିକ ସେବା ଓ ଡିଜିଟାଲ ଦେୟ ବ୍ୟବସ୍ଥା ବ୍ୟାପକ ହୋଇଛି। ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା, ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା, ସ୍ୱଚ୍ଛ ଭାରତ ମିଶନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଜନଧନ ଯୋଜନା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଗରିବ ଏବଂ ତୃଣମୂଳ ସ୍ତରରେ ସୁଫଳ ପହଞ୍ଚାଇବାରେ ଉପଯୋଗୀ ସାବ୍ୟସ୍ତ ହୋଇଛି। ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣ ଉତ୍ପାଦନ କ୍ଷେତ୍ରକୁ ଗତିଶୀଳ କରିବା ସହ ଆନ୍ତର୍ଜାତିକ ବଜାରରେ ଭାରତର ଉପସ୍ଥିତିକୁ ଅଧିକ ମଜବୁତ କରିଛି। ଦେଶର ଷ୍ଟାର୍ଟଅପ୍, କ୍ଷୁଦ୍ର ଉଦ୍ୟୋଗ କ୍ଷେତ୍ର ଆଦି ଅଧିକ ସଶକ୍ତ ହେବା ସହ ବର୍ଦ୍ଧିତ ରପ୍ତାନୀ କ୍ଷେତ୍ରରେ ବ୍ୟାପକ ଯୋଗଦାନ ପ୍ରଦାନ କରୁଛନ୍ତି। ରାଷ୍ଟ୍ର ନିର୍ମାଣର ଆଉ ଏକ ପ୍ରମୁଖ ଦିଗ ହେଉଛି ଜାତୀୟ ସୁରକ୍ଷା। ପ୍ରତିରକ୍ଷା ଉତ୍ପାଦନରେ କ୍ଷମତା ବୃଦ୍ଧି, ଆଧୁନିକ ପ୍ରଯୁକ୍ତିବିଦ୍ୟାର ଉପଯୋଗ, ପ୍ରତିରକ୍ଷା ଷ୍ଟାର୍ଟଅପ୍ ଓ ସ୍ୱଦେଶୀ ଉପକରଣ ଉତ୍ପାଦନ କ୍ଷେତ୍ରକୁ ପ୍ରାଥମିକତା ଦିଆଯାଉଛି। ସୁରକ୍ଷା କ୍ଷେତ୍ରରେ ଆମଦାନୀକୁ ହ୍ରାସ କରାଯାଇ ଅନ୍ୟ ଦେଶଗୁଡ଼ିକ ପାଇଁ ସୁରକ୍ଷା ଆଧାରିତ ସରଞ୍ଜାମ ରପ୍ତାନୀ ବୃଦ୍ଧି ପାଉଛି। 12 ବର୍ଷର ପ୍ରଧାନମନ୍ତ୍ରୀତ୍ୱ କାଳରେ ଆତଙ୍କବାଦ ଏବଂ ନକ୍ସଲବାଦ ପ୍ରତି ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ କରାଯିବାରୁ ଏଥିରେ ବହୁ ପରିମାଣରେ ହ୍ରାସ ଘଟିଛି। ନକ୍ସଲ ମୁକ୍ତ ଭାରତ ଗଠନ ସ୍ୱପ୍ନ ସଫଳ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର 25 ବର୍ଷ ପୂରଣ ଅବସରରେ ଗତକାଲି କେନ୍ଦ୍ର କ୍ୟାବିନେଟ୍ରେ ଏକ ପ୍ରସ୍ତାବ ପାରିତ ହୋଇଛି। ଏ ସମ୍ପର୍କରେ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଶ୍ରୀ ମୋଦିଙ୍କ 25 ବର୍ଷର କାର୍ଯ୍ୟକାଳ ଭାରତୀୟ ଗଣତାନ୍ତ୍ରିକ ଶକ୍ତିର ପ୍ରମାଣ। ଶ୍ରୀ ମୋଦିଙ୍କ ଉତ୍ସର୍ଗୀକୃତ ସେବା, ସମର୍ପଣ ଏବଂ ଅଙ୍ଗୀକାରବଦ୍ଧତା ଆଜି ସମସ୍ତଙ୍କ ପାଇଁ ବିଶ୍ୱସନୀୟ ହୋଇପାରିଛି। ରାଜନୈତିକ ତଥା ନେତୃତ୍ୱ କ୍ଷେତ୍ରରେ ଏଭଳି ସଫଳତା ଗଣତାନ୍ତ୍ରିକ ରାଷ୍ଟ୍ରରେ ଅନନ୍ୟ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ ବର୍ଣ୍ଣନା କରିଛନ୍ତି। 25 ବର୍ଷ ପୂରଣ ଅବସରରେ ଆଜି ଦେଶବ୍ୟାପୀ ବିକଶିତ ଭାରତ ସଂକଳ୍ପ ସଭା ଆୟୋଜିତ ହୋଇଯାଇଛି। ଆଭାସୀ ମାଧ୍ୟମରେ ଏହାକୁ ସମ୍ବୋଧିତ କରି ଶ୍ରୀ ମୋଦି କହିଛନ୍ତି, ଆଶାପୂର୍ଣ୍ଣ ନୀତି ଓ କଠିନ ପରିଶ୍ରମ ମାଧ୍ୟମରେ 2047 ବିକଶିତ ଭାରତ ସ୍ୱପ୍ନ ନିଶ୍ଚିତ ସାକାର ହୋଇପାରିବ। ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଭାରତକୁ ବିଭିନ୍ନ କ୍ଷେତ୍ରରେ ଆଜି ସଶକ୍ତ କରିପାରିଛି। ଦେଶବାସୀଙ୍କ ବିଶ୍ୱାସ ଏବଂ ଅକୁଣ୍ଠ ସମର୍ଥନ ତାଙ୍କ ଜନସେବାର ଏହି 25 ବର୍ଷ ଯାତ୍ରାକୁ ଅଧିକ ଲକ୍ଷ୍ୟଭିତ୍ତିକ କରିପାରିଛି। ଏହାଦ୍ୱାରା ସେ ଉତ୍ସାହିତ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କୋଟି କୋଟି ଦଳୀୟ କର୍ମୀଙ୍କ ସମର୍ପଣ ତାଙ୍କ ପାଇଁ ପ୍ରେରଣା ପାଲଟିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, 2001 ଅକ୍ଟୋବର 7 ତାରିଖରେ ଯେତେବେଳେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ, କେବେ ଭାବିନଥିଲେ ଏଭଳି ଗୋଟିଏ ଦିନ ତାଙ୍କ ଜୀବନରେ ଆସିବ।
1: ଶେଷ ହେଲା ଆଜିର ପ୍ରସଙ୍ଗ।

ମୋଦି ଆଜି ତାଙ୍କ ସାର୍ବଜନୀନ ଜୀବନରେ ପୂରଣ କରିଛନ୍ତି 25 ବର୍ଷ। ମୋଦିଙ୍କ ଏହି ସଫଳତା ପାଇଁ ତାଙ୍କୁ ବିଶ୍ୱସ୍ତରରୁ ମିଳୁଛି ଶୁଭେଚ୍ଛା। ଜାପାନ ପ୍ରଧାନମନ୍ତ୍ରୀ ସାନାଇ ତାକାଇଚି, ବେଲଜିୟମ

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସରକାରୀ ମୁଖ୍ୟ ଭାବେ ପୂରଣ କଲେ 25 ବର୍ଷ। ନୂଆଦିଲ୍ଲୀନୁ ବିକଶିତ ଭାରତ ସଂକଳ୍ପ ସଭାକେ କଲେ ସମ୍ବୋଧନ। ନରେନ୍ଦ୍ର ମୋଦିଙ୍କ 25 ବର୍ଷର ସେବାଯାତ୍ରା ଆଜି ଦେଶର ବିକାଶର ନୂଆ ଅଧ୍ୟାୟ ଲେଖୁଛି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ଭିନ୍ ଭିନ୍ ବିଶ୍ୱବିଦ୍ୟାଳୟ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ଲାଗି ବାହାରିଲା ବିଜ୍ଞପ୍ତି। ଆଉ ଏସ୍ଆଇଆର୍ 2026 ପ୍ରକ୍ରିୟା ଲାଗି ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟର ତାଲିକା ଥି ସାମିଲ କରବାର୍କେ ରାଇଜେ ମୁର୍ ହେଲା ଖାସ୍ ଅଭିଯାନ। ଏଥର ପୂରା ଖବର। ଭାରତ ବେଦନୁ ବିବେକାନନ୍ଦ ସବୁବେଳେ ମହାନ୍ ଚିନ୍ତାଧାରା ଆଉ ମାନବିକତାର ବାର୍ତ୍ତା ଆଗକେ ନେଇ ଆସୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ନୂଆଦିଲ୍ଲୀନ ବିକଶିତ ଭାରତ ସଂକଳ୍ପ ସଭାକେ ସମ୍ବୋଧିତ କରିକରି ପ୍ରଧାନମନ୍ତ୍ରୀ କହିଛନ୍, ଦେଶବାସୀଙ୍କର ବିଶ୍ୱାସ ଆଉ କୋଟି କୋଟି ଦଳୀୟ କର୍ମକର୍ତ୍ତାଙ୍କ ସମର୍ପଣ ଲାଗି ସବୁନୁ ବଡ଼ ପ୍ରେରଣା ଆଏ।
1: ସବ୍କା ସାଥ ସବ୍କା ବିକାଶ ଏହି ମେରେ ଲିଏ ସୁଶାସନ କା ଆଧାର ରହା ହେ। ସମସ୍ୟା ସବ୍କି ହେ ତୋ ସମାଧାନ ଭି ସବ୍କେ ଲିଏ ହୋନା ଚାହିଏ। ଆର୍ ଇସଲିଏ हमने सुशासन को सैचुरेशन से जोड़ा। सैचुरेशन यानी हर लाभार्थी जुड़े, कोई पात्र छूटे नहीं, कोई हकदार पीछे रहे नहीं।
0: ପ୍ରଧାନମନ୍ତ୍ରୀ କହିଛନ୍, ଏ 25 ବର୍ଷର ଜନବିଶ୍ୱାସ ଆଉ ଅନୁଭବ ତାଙ୍କର ଲାଗି ସବୁନୁ ବଡ଼ ପୁଞ୍ଜିଆଏ। ଜୀବନର ଫି ଯାତ୍ରା ତାଙ୍କୁ ନୀତି ଧାରିସ୍ଥି ସମ୍ବେଦନଶୀଳତା ଆନ୍ବାରଟା ଶିଖେଇଛି। ଏଛେନ୍ ଭାରତ ଲାଗି ଗୋଟେ ବଡ଼ ଲକ୍ଷ୍ୟ ସ୍ଥିର କରବାର ସମୟ ଆସିଛି। ଆଘନୁ ଆମେ ଆମଦାନୀ ଉପରେ ଅତ୍କା ନିର୍ଭର କରୁଥିବା ବେଳେ ଏଛେନ୍ ରପ୍ତାନୀ ରେକର୍ଡ ସୃଷ୍ଟି କରୁଛି ବୋଲି ଶ୍ରୀ ମୋଦି କହିଛନ୍। ନାଗରିକଙ୍କର ବିଶ୍ୱାସ ଆଉ ସମର୍ଥନ ତାଙ୍କ ରାଜନୈତିକ ଯାତ୍ରାର ଶ୍ରେୟ ବୋଲି ଉଲ୍ଲେଖ କରିକରି ଶ୍ରୀ ମୋଦି ସରକାରଙ୍କ ନାଗରିକ କୈନ୍ଦ୍ରିକ ନୀତି ପ୍ରସ୍ତୁତ ଉପରେ ଆଲୋକପାତ କରିଛନ୍। ଗଲା 12 ବର୍ଷ ଭିତରେ ଦେଶର ଭିନ୍ ଭିନ୍ କ୍ଷେତ୍ରଟି ସଂସ୍କାରମୂଳକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାର୍ବଜନୀନ ଜୀବନର ଯାତ୍ରାକେ ଆଜି 25 ବର୍ଷ ପୂରା ହୋଇଛି। ଏ ଅବସରରେ ଦେଶ 750 ଜିଲ୍ଲା ମୁଖ୍ୟାଳୟନ ବିକଶିତ ଭାରତ ସଂକଳ୍ପ ସଭା ହୋଇଯାଇଛି। ଜନସାଧାରଣଙ୍କ ବିଶ୍ୱାସ ଶାସନର ମୂଳ ଆଧାର ନୀତିକେ ପ୍ରଧାନମନ୍ତ୍ରୀ ଗଲା 25 ବର୍ଷ ଧରିକରି ସବୁ କାମେ ପ୍ରତିଫଳିତ କରିଛନ୍। ଭାରତକେ ଗୋଟିଏ ବିକଶିତ ରାଷ୍ଟ୍ର ଭାବେ ଗଢ଼ବାର ଲାଗି ତାଙ୍କର ନିରନ୍ତର ଉଦ୍ୟମ ଜାରି ରହିଛି। ତାଙ୍କର ମାର୍ଗଦର୍ଶନ ଥି ଦେଶ ଆଜି ବିଶ୍ୱସ୍ତରନ ଗୋଟିଏ ସଶକ୍ତ ଆତ୍ମନିର୍ଭରଶୀଳ ମହାଶକ୍ତି ଭାବେ ଠିଆ ହୋଇଛି। 2001 ମସିହାର ଆଜିର ଦିନେ ଗୁଜରାଟନୁ ମୂଲ ହୋଇଥିବାର ଏହି ସେବାଯାତ୍ରା ଆଜି ଭାରତକେ ବିଶ୍ୱ ମଞ୍ଚନ ପ୍ରତିଷ୍ଠିତ କରିପାରିଛି। ଏ ଅବସରରେ ଖୋର୍ଦ୍ଧାର ହାବେଲି ପଡ଼ିଆନ ହୋଇଥିବା ବିକଶିତ ଭାରତ ସେବା ସଂକଳ୍ପ ସଭା ଆଉ ସେବାଜ୍ୟୋତି ଯାତ୍ରା କାର୍ଯ୍ୟକ୍ରମ ଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇକରି ଜନସେବାନୁ ରାଷ୍ଟ୍ର ସେବାର ସଂକଳ୍ପ ସାଙ୍ଗେ ବିକଶିତ ଭାରତ 2047 ନିର୍ମାଣ ଦିଗେ ନିଜର କର୍ତ୍ତବ୍ୟ ପାଳନ କରବାରକେ ସଂକଳ୍ପ ନେଇଛନ୍। 25 ବର୍ଷର ନିରବଚ୍ଛିନ୍ନ ଶାସନ ସାଙ୍ଗେ ଗରିବ ଆଉ ବଞ୍ଚିତ ଆଉ ସାଧାରଣ ଲୋକଙ୍କର କଲ୍ୟାଣ ଲାଗି ସମର୍ପିତ ନରେନ୍ଦ୍ର ମୋଦିଙ୍କ ସେବାଯାତ୍ରା ଆଜି ଦେଶର ବିକାଶର ନୂଆ ଅଧ୍ୟାୟ ଲେଖୁଛି। ବିକଶିତ ଭାରତ ସପନ ସାକାର କରବା ଲାଗି ଆମର ସବୁ ଉଦ୍ୟମ ରାଷ୍ଟ୍ର ନିର୍ମାଣ ଗୋଟିଏ ମହତ୍ୱପୂର୍ଣ୍ଣ ପଦକ୍ଷେପ ହେବାର ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
2: ଦକ୍ଷତା ବିକାଶ ଆତ୍ମନିଯୁକ୍ତି ଔଦ୍ୟୋଗିକ ସୃଷ୍ଟି କରିବା ପାଇଁ ମଧ୍ୟ ବ୍ୟାପକ ଭାବରେ ଆମ ସରକାର କାର୍ଯ୍ୟକ୍ରମ ଆଜି କରି ଚାଲିଛନ୍ତି। ଗତ 2 ବର୍ଷ 3 ମାସ ମଧ୍ୟରେ ରାଜ୍ୟ ସରକାର ଶିଳ୍ପାୟନ କ୍ଷେତ୍ରରେ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ମାଧ୍ୟମରେ 22,50,000 କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆଜି ଓଡ଼ିଶାରେ ଏବଂ ସେଥିରୁ ଆଜି ଆମେ 3,50,000 କୋଟି ଟଙ୍କାର ଗ୍ରାଉଣ୍ଡିଂ ମଧ୍ୟ ଆମେ କରିସାରିଲୁଣି। ଆଜି ଶିଳ୍ପାୟନ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ଆମେ ଖୋର୍ଦ୍ଧା ଜିଲ୍ଲାରେ ଆଜି 2,00,000 କୋଟି ଟଙ୍କାର ପ୍ରକଳ୍ପ ଆଜି ଶିଳ୍ପାୟନ ହେବା ପାଇଁ ଯାଉଛି। ସବୁଠାରୁ ଅଧିକ ନିବେଶ ଆମର ଏଠି 2,00,000ରୁ ଅଧିକ ଯୁବକ ଯୁବତୀ ନିଯୁକ୍ତି ପାଇବେ ଆଉ ସେ ପ୍ରକାର ବ୍ୟବସ୍ଥା ଆଜି ଖୋର୍ଦ୍ଧା ଜିଲ୍ଲାରେ କରାଯାଉଛି।
0: ଏ ଅବସରରେ ସାରା ରାଇଜେ ବିକଶିତ ଭାରତ ସଂକଳ୍ପ ସଭା ଆଉ ସେବାଜ୍ୟୋତି ପଦଯାତ୍ରା ହୋଇଯାଇଛି। ବଲାଙ୍ଗୀର ଜିଲ୍ଲା କୋଶଲ କଲାମଣ୍ଡଲ ପଡ଼ିଆନ ବିକଶିତ ଭାରତ ସଂକଳ୍ପ ସଭା ଆଉ ସେବାଜ୍ୟୋତି ଯାତ୍ରା ହୋଇଯାଇଛି। କାର୍ଯ୍ୟକ୍ରମ ଥି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ଟିଟିଲାଗଡ଼ ଆଉ କଣ୍ଟାବାଜିର ବିଧାୟକ ଉପସ୍ଥିତ ଥିଲେ। ଦେବଗଡ଼ ଜିଲ୍ଲା ପ୍ରଶାସନ ତରଫ ହୋଇଥିବା ସେବାଜ୍ୟୋତି ଯାତ୍ରା ପୁରୁଣାଗଡ଼ ଉଲ୍ଟା ବରଗଜ ହନୁମାନ ମନ୍ଦିର ପରିସରରୁ ବାହାରିକରି ସହର ପରିକ୍ରମା କରିଥିଲା। ଜିଲ୍ଲାସ୍ତରର ବହୁତ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

0: ସୁରେଶ ପୂଜାରୀଙ୍କ ନେତୃତ୍ୱଥି ଝାରସୁଗୁଡ଼ାନ ଆଜ୍ ସେବାଜ୍ୟୋତି ରଥ ବାହାରି କରି ସହର ପରିକ୍ରମା କରିଥିଲା। ଇତାର ସହିତ ମନମୋହନ ସ୍କୁଲ ପଡ଼ିଆନ ସେବା ସଂକଳ୍ପ ସମାବେଶ ହୋଇଥିଲା। ବୌଦ୍ଧ ଜିଲ୍ଲା ଷ୍ଟାଡିୟମ୍ ପରିସନ୍ନ ହୋଇଥିବା କାର୍ଯ୍ୟକ୍ରମଟି ବିଧାୟକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କଣ୍ଟାମାଲ ବିଧାୟକ କହ୍ନେଇ ଚରଣ ଡାଙ୍କ ସହିତ ବହୁତ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମଟି ଆଭାସୀ ଜରିଏ ମୁଖ୍ୟମନ୍ତ୍ରୀଙ୍କର ଅଭିଭାଷଣ ଆଉ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା। ସୁବର୍ଣ୍ଣପୁର ରାମେଶ୍ୱର ଷ୍ଟାଡିୟମ୍ନ ହୋଇଥିବା ବିକଶିତ ଭାରତ ସଂକଳ୍ପ ସଭାତି ବୀର ମହାରାଜପୁର ବିଧାୟକ ରଘୁନାଥ ଜଗଦଲା ଜିଲ୍ଲାପାଳଙ୍କ ସହିତ ଅଲଗାମାନେ ଯୋଗ ଦେଇଥିଲେ। ଏ ଅବସରରେ ଗୋଟିଏ ସେବାଜ୍ୟୋତି ପଦଯାତ୍ରା ସହର ପରିକ୍ରମା କରିଥିଲା। ନୂଆପଡ଼ା ଜିଲ୍ଲା ନଙ୍ଗଲବୋର୍ଡ଼ଠାନୁ ସଦରକେ ଏହି ଅବସରରେ ଆଜି ଗୋଟିଏ ମଟରସାଇକେଲ ଶୋଭାଯାତ୍ରା ହୋଇଥିଲା। ତା ଋତୁରୁ ହୋଇଥିବାର ଏହି ବିକଶିତ ଭାରତ ସଂକଳ୍ପ ସଭାତି ନୂଆପଡ଼ା ବିଧାୟକ ଜୟ ଢୋଲକିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟର ଭିନ୍ ଭିନ୍ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ଲାଗି ଆଜି ବିଜ୍ଞପ୍ତି ବାହାରିଛି। ଆଇବା ଶୁକ୍ରବାର ଦିନ ନାମାଙ୍କନ ପତ୍ର ଦାଖଲ ଶେଷ ଦିବସ ଧାରିଜ କରାଯାଇଥିବା ବେଳେ ଶନିବାର ଦିନ ପ୍ରତ୍ୟାହାର 14 ତାରିଖ ଥି ହ୍ୱାଇ ଆଇ ଷ୍ଟାଣ୍ଡ ମିଟିଂ 15 ତାରିଖ ଥି ଭୋଟ୍ ଗ୍ରହଣ ଆଉ ଗନ୍ତି ଆଉ 16 ତାରିଖ ଥି ଶପଥ ଗ୍ରହଣ ନେଇକରି କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି। ନିର୍ବାଚନକେ ଅବାଧ ତଥା ହିଂସାମୁକ୍ତ ମାର୍ଗଥି ପରିଚାଳନା କରିବାର ଲାଗି ଉଚ୍ଚଶିକ୍ଷା ବିଭାଗ ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ନିର୍ଦ୍ଦେଶ ଦେଇଛନ୍। ଏଥିଲାଗି ସ୍ୱତନ୍ତ୍ର କମିଟି ଗଠନ, ବ୍ୟାଲଟ୍ ପେପର ଆଉ ବ୍ୟାଲଟ୍ ବକ୍ସ ପ୍ରସ୍ତୁତି ସହିତ ଅଲଗା ନିୟମାବଳୀକେ କଡ଼ାକଡ଼ି ଭାବେ ପାଳନ କରିବାରକେ ସେ ପରାମର୍ଶ ଦେଇଛନ୍। ବିରୋଧି ଗୋଟିଏ ସ୍ଥିତାବସ୍ଥା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜନସେବାର 25 ବର୍ଷ ପୂରା ହୋଇଛି। ଜନସେବାନୁ ଦେଶ ସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଆଉ ଏହାଦେ ତକ ଚାଲିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକେ ଏଇଟା ଦର୍ଶଉଛି। ସେବା ଆଉ ସୁଶାସନର ଏହି ଦୂରଦୃଷ୍ଟିଟି ପରିଚାଳିତ ହୋଇକରି ସରକାର 2047 ତକ ବିକଶିତ ଭାରତ ଲକ୍ଷ୍ୟ ପୂରା କରିବା ଲାଗି ସବୁବେଳେ କାମ କରିଆସୁଛନ୍। ସମାବେଶୀ ବିକାଶ ଆଉ ସାମାଜିକ ସଶକ୍ତିକରଣ ଦିଗେ ଏ ସମର୍ପଣ ଜୀବନକେ ବଦଳଉଛି। ସେବା ସଂକଳ୍ପ ଅଭିଯାନର ଆଜିର ଖାସ୍ କଡ଼ିଥି ଆସୁନ ଜାନ୍ମା ଆତଙ୍କବାଦ ବିରୋଧି ଗୋଟିଏ ସ୍ଥିତାବସ୍ଥା ବାବଦେ।
1: ନଭେମ୍ବର 2008 ବେଲ୍କେ ପାକିସ୍ତାନୀ ଆତଙ୍କବାଦୀମାନେ ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇକେ 4 ଦିନ ତକ ଆତଙ୍କ ଛାୟତି କବ୍ଜା କରି ରଖିଥିଲେ। ଭାରତ ତରଫରୁ ଏତାର ଜବାବ ଖାଲି କାଗଜପତ୍ରଟି ସୀମିତ ହୋଇକରି ରହିଗଲା। ଗୋଟେ ପରେ ଗୋଟେ ଡୋଜିଅର ସୀମା ପାର କରାଯାଇଥିଲା, ହେଲେ କିଛି କାର୍ଯ୍ୟାନୁଷ୍ଠାନ ନାଇଁ ହେଉଥାଏ। ତଥାପି ଭାରତ ଉପରେ ଗୋଟେ ପରେ ଗୋଟେ ଆକ୍ରମଣ ଚାଲିଥିଲା। ସରକାର ପରେ ସରକାର ଆସୁଥିଲେ ଯାଉଥିଲେ, ଏ ଜିନିଷ୍କେ ସାଧା ଘଟଣା ଭାବିକରି ଗ୍ରହଣ କରିନେଉଥିଲେ। ମାତ୍ର ଏହି କ୍ଷମାଜନକ ବିଳମ୍ବତା ସେପ୍ଟେମ୍ବର 2016 ଅନ୍ତ ଘଟିଥିଲା। ଭାରତୀୟ ସୈନ୍ୟମାନେ ନିୟନ୍ତ୍ରଣ ରେଖା ପାର କରିକରି ସୀମା ପାର ଲଞ୍ଚିଂ ପ୍ୟାଡ୍ ଉପରେ ଆକ୍ରମଣ କରିଥିଲେ। ସୈନ୍ୟବାହିନୀର ଏହି ପଦକ୍ଷେପ ଆତଙ୍କବାଦ ଉପରେ କଡ଼ା ଜବାବ ଆଏ ବୋଲି ଭାରତ ସରକାରଙ୍କ ତରଫରୁ ଘୋଷଣା କରାଯାଇଥିଲା। ତା ଋତୁରୁ ଫେବୃଆରୀ 2019 ବେଲ୍କେ ମିରାଜ ଯୁଦ୍ଧ ବିମାନ ପାକିସ୍ତାନ ଭିତରେ ପଶିକରି ଗୋଟିଏ ଆତଙ୍କବାଦୀ ଶିବିରକେ ଧ୍ୱସ୍ତ କରିଥିଲା। ଗଲା ବଛର ମେ ମାସେ ଅପରେସନ ସିନ୍ଦୁର ଜରିଆ ଗୋଟିଏ ରାତି ପାକିସ୍ତାନର 9 ଆତଙ୍କବାଦୀ ଆଡ୍ଡା ଉପରେ ଭାରତୀୟ ବାୟୁସେନା ଆକ୍ରମଣ କରିଥିଲା। ଏସବୁ ଘଟଣାନୁ ସ୍ପଷ୍ଟ ହେଲା ଯେ ଭାରତ ଇହାଦେ ସବୁ ଆତଙ୍କବାଦୀ ଆକ୍ରମଣକେ କଡ଼ା ସାମରିକ ଜବାବ ଦେଇପାରସି। ଆତଙ୍କବାଦୀ ଆଉ ସେମାନଙ୍କୁ ଆଶ୍ରୟ ଦେଉଥିବା ଲୁକର ଭିତରେ କେନ୍ସି ଫରକ ନାହିଁ ଦେଖେ।
2: सर्जिकल स्ट्राइक और एयर स्ट्राइक के बाद अब ऑपरेशन सिंदूर आतंक के खिलाफ भारत की नीति है। पहला, भारत पर आतंकी हमला हुआ तो मुंह तोड़ जवाब दिया जाएगा। हर उस जगह जाकर कठोर कार्रवाई करेंगे जहां से आतंकी जड़ें निकलती हैं। दूसरा, न्यूक्लियर ब्लैकमेल की आड़ में पनप रहे आतंकी ठिकानों पर भारत सटीक और निर्णायक प्रहार करेगा। तीसरा, हम आतंक की सरपरस्त सरकार और आतंक के आकाओं को अलग अलग नहीं देखेंगे।
0: ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ 2026 ପ୍ରକ୍ରିୟା ଲାଗି କେନ୍ସି କାରଣନୁ ବାଦ୍ ପଡ଼ିଥିବା ଯୋଗ୍ୟ ଆଉ ଜୁଆନ୍ ଭୋଟରମାନଙ୍କୁ ଭୋଟର ତାଲିକାଠି ସାମିଲ କରିବା ଲାଗି ରାଜ୍ୟ ଆଇଷ୍ଠାନୁ ଖାସ୍ ଅଭିଯାନ ମୁଲ୍ହେଇଛି। ଅଭିଯାନ 9 ତାରିଖ ତକ ଚାଲ୍ବା। 1 ଅକ୍ଟୋବର 2026 ତକ 18 ବର୍ଷ ପୂରା କରିଥିବା ଜୁଆନ୍ ପିଲାଟୁକେଲ୍ମାନେ ଏଥିଲାଗି ଫର୍ମ 6 ଜରିଏ ବୁଥ୍ ସ୍ତରଥି ଅଧିକାରୀଙ୍କ ପାଖେ ଆବେଦନ କରିପାରିବେ। ନୂଆପଡ଼ା ନୂଆ ଜିଲ୍ଲାପାଳ ଭାବେ 2020 ବ୍ୟାଚ୍ର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ମଧୁମିତା ନିଯୁକ୍ତି ପାଇଛନ୍। ଆଗର ଜିଲ୍ଲାପାଳ ମଧୁସୂଦନ ଦାସ ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ପାଇବା ଋତୁରୁ ତାଙ୍କର ଜାଗାନ ମଧୁମିତାଙ୍କୁ ନିଯୁକ୍ତି ମିଳିଛି। ଶେଷ ମୁଖ୍ୟ ଖବର ଫେରଖାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସରକାରୀ ମୁଖ୍ୟ ଭାବେ ପୂରଣ କଲେ 25 ବର୍ଷ। ନୂଆଦିଲ୍ଲୀନ ବିକଶିତ ଭାରତ ସଂକଳ୍ପ ସଭାକେ କଲେ ସମ୍ବୋଧନ। ନରେନ୍ଦ୍ର ମୋଦିଙ୍କର 25 ବର୍ଷର ସେବାଯାତ୍ରା ଆଜି ଦେଶର ବିକାଶର ନୂଆ

ମଧ୍ୟ ଲେଖୁଛି। କହିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟର ଭିନ୍ ଭିନ୍ ବିଶ୍ୱବିଦ୍ୟାଳୟ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ଲାଗି ବାହାରିଲା ବିଜ୍ଞପ୍ତି ଆଉ ଏସ୍ଆଇଆର୍ 2026 ପ୍ରକ୍ରିୟା ଲାଗି ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟର ତାଲିକାଥି ସାମିଲ କରବାର୍କେ ରାଇଜେ ମୂଲ ହେଲା ଖାସ୍ ଅଭିଯାନ। ଆଜି ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ఆకాశవాణి. ସମ୍ବାଦ ପଢୁଛନ୍ତି ସୁଭାଷ ଚନ୍ଦ୍ର ଶତପଥୀ. ମୁଖ୍ୟ ସମ୍ବାଦ, ସରକାରଙ୍କ ନୀତି ସମସ୍ତ ନାଗରିକଙ୍କ ପାଇଁ ସମାଧାନର ପନ୍ଥା ଉପରେ କେନ୍ଦ୍ରିତ, କହିଲେ ପ୍ରଧାନମନ୍ତ୍ରୀ. ସରକାରଙ୍କ ମୁଖ୍ୟ ଭାବେ ପ୍ରଧାନମନ୍ତ୍ରୀଙ୍କ ସେବା ଓ ସମର୍ପଣର 25 ବର୍ଷ ପୂର୍ତ୍ତି ଅବସରରେ ଶୁଭେଚ୍ଛା ଜଣାଇଲେ ବିଶ୍ୱ ନେତୃବୃନ୍ଦ. ପ୍ରଯୁକ୍ତି ବିଦ୍ୟାକୁ ସମସ୍ତଙ୍କ ପାଇଁ ସୁଲଭ କରିବା ସହ ଡିଜିଟାଲ ବିଭାଜନକୁ ରୋକିବା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ. ୟୁକ୍ରେନ୍ ସଙ୍କଟର ସମାଧାନ ପାଇଁ ଭାରତର ଆଭିମୁଖ୍ୟକୁ କୃତଜ୍ଞତା ଜ୍ଞାପନ କଲା ରୁଷ, ଏବଂ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଁ ମନୋନୀତ ହେଲେ ବୈଜ୍ଞାନିକ ହେନେରୀ ବି କାଗାମ ଏବଂ କାନ୍ସୋ ସୋଆଇ. ସରକାରଙ୍କ ନୀତି ସମସ୍ତ ନାଗରିକଙ୍କ ପାଇଁ ସମାଧାନର ପନ୍ଥା ଉପରେ କେନ୍ଦ୍ରିତ ରହିଥାଏ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି. ନୂଆଦିଲ୍ଲୀଠାରେ ବିକଶିତ ଭାରତ ସଂକଳ୍ପ ସଭାକୁ ସମ୍ବୋଧିତ କରି ଶ୍ରୀ ମୋଦି କହିଛନ୍ତି, ବେଦରୁ ବିବେକାନନ୍ଦ ପର୍ଯ୍ୟନ୍ତ ଭାରତ ସର୍ବଦା ମହାନ ଚିନ୍ତାଧାରା ଓ ମାନବିକତାର ବାର୍ତ୍ତାକୁ ଆଗକୁ ନେଇଆସିଛି. ଦେଶର ଜନସାଧାରଣଙ୍କ ବିଶ୍ୱାସ ଏବଂ କୋଟି କୋଟି ଦଳୀୟ କର୍ମକର୍ତ୍ତାଙ୍କ ସମର୍ପଣ ତାଙ୍କ ପାଇଁ ସବୁଠାରୁ ବଡ଼ ପ୍ରେରଣା. ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି 25 ବର୍ଷର ଜନବିଶ୍ୱାସ ଓ ଅନୁଭବ ତାଙ୍କ ପାଇଁ ସବୁଠୁ ବଡ଼ ପୁଞ୍ଜି. ଜୀବନର ପ୍ରତ୍ୟେକ ଯାତ୍ରା ତାଙ୍କୁ ନୀତି ନିର୍ଦ୍ଧାରଣରେ ସମ୍ବେଦନଶୀଳତା ଆଣିବା ଶିଖାଇଛି. ଏବେ ଭାରତ ପାଇଁ ଏକ ବଡ଼ ଲକ୍ଷ୍ୟ ସ୍ଥିର କରିବାର ସମୟ ଉପନୀତ ହୋଇଛି. ନାଗରିକଙ୍କ ବିଶ୍ୱାସ ଓ ସମର୍ଥନ ତାଙ୍କ ରାଜନୈତିକ ଯାତ୍ରାର ଶ୍ରେୟ ବୋଲି ଉଲ୍ଲେଖ କରି ଶ୍ରୀ ମୋଦି ସରକାରଙ୍କ ନାଗରିକ କୈନ୍ଦ୍ରିକ ନୀତି ପ୍ରସ୍ତୁତି ଉପରେ ଆଲୋକପାତ କରିଛନ୍ତି.
1: ମେରେ ଜୀବନ ମେଁ କୋଇ ଘଟନା ବ୍ୟର୍ଥ ନହିଁ ଗଈ, ହର ଘଟନା ନେ ମୁଜେ ସିଖାୟା, ମୋରବି କି ବାଣ ନେ ମୁଜେ ଦିନ ରାତ ସେବା କାର୍ଯ୍ୟ ମେଁ ଝୁଟନେ କା ରାସ୍ତା ଦିଖାୟା।

0: ଏଥିସହ ଭାରତ ଏବଂ ବେଲଜିୟମ ମଧ୍ୟରେ ଭାଗିଦାରୀକୁ ଦୃଢ଼ୀଭୂତ କରିବା ନେଇ ସେ ନିଜର ପ୍ରସ୍ତୁତି ପ୍ରକାଶ କରିବା ସହ ନିକଟରେ ସମାପ୍ତ କରିଥିବା ତାଙ୍କର ଭାରତ ଗସ୍ତକୁ ବେଶ୍ ଫଳପ୍ରଦ ବୋଲି ବର୍ଣ୍ଣନା କରିଛନ୍ତି। ଅନ୍ୟପକ୍ଷରେ ନାଇଜେରିଆ ରାଷ୍ଟ୍ରପତି ବୋଲା ଅହମ୍ମଦ ଟିନୁବୁ ଏହି ନିରବଚ୍ଛିନ୍ନ 25 ବର୍ଷର ନେତୃତ୍ୱକୁ ଯେକୌଣସି ଗଣତନ୍ତ୍ରରେ ଏକ ବିରଳ ସଫଳତା ଭାବେ ଅଭିହିତ କରିଛନ୍ତି। ଡୋମିନିକା ପ୍ରଧାନମନ୍ତ୍ରୀ ରୁଜଭେଲ୍ଟ ସ୍କେରିଟ୍ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇବା ସହ ଡୋମିନିକା ପ୍ରତି ପ୍ରଦର୍ଶନ କରାଯାଇଥିବା ବନ୍ଧୁତ୍ୱପୂର୍ଣ୍ଣ ମନୋଭାବ ପାଇଁ ପ୍ରଶଂସା କରିଛନ୍ତି। ଇଣ୍ଡିଆ ମୋବାଇଲ କଂଗ୍ରେସ ଆଇଏମ୍ସି 2026 ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ସେବା ତୀର୍ଥଠାରେ ଗ୍ଲୋବାଲ୍ ସିଷ୍ଟମ୍ ଫର୍ ମୋବାଇଲ୍ କମ୍ୟୁନିକେସନ୍ ଆସୋସିଏସନ୍ GSMA ବୋର୍ଡ ସଦସ୍ୟମାନଙ୍କ ସହ ଆଲୋଚନା କରିଛନ୍ତି। ପ୍ରଯୁକ୍ତି ବିଦ୍ୟାକୁ ସମସ୍ତଙ୍କ ପାଇଁ ସୁଲଭ କରିବା ସହ ଡିଜିଟାଲ ବିଭାଜନକୁ ରୋକିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ବିଶେଷ କରି ବିକାଶଶୀଳ ଦେଶ ଏବଂ ଗ୍ଲୋବାଲ ସାଉଥର ପ୍ରଗତି ପାଇଁ ଡିଜିଟାଲ ପବ୍ଲିକ୍ ଇନ୍ଫ୍ରାଷ୍ଟ୍ରକ୍ଚରର ପରିବର୍ତ୍ତନଶୀଳ ଶକ୍ତିର ସମ୍ଭାବନା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି। ସାଇବର ଠକେଇର ମୁକାବିଲା ପାଇଁ ପ୍ରଯୁକ୍ତି ବିଦ୍ୟା ଭିତ୍ତିକ ସମାଧାନ ଏବଂ ସଚେତନତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିବା ସହ ଡିପ୍ ଫେକ୍ର ଉତ୍ପତ୍ତି ସ୍ଥଳ ତୁରନ୍ତ ଚିହ୍ନଟ କରିବା ପାଇଁ ବ୍ୟବସ୍ଥା ଖୋଜିବାକୁ ପରାମର୍ଶ ଦେଇଛନ୍ତି। GSMA ସଦସ୍ୟମାନେ ଭାରତରେ 4G ଏବଂ 5G ଦ୍ରୁତ ସମ୍ପ୍ରସାରଣ, ଟେଲିକମ୍ ଉତ୍ପାଦନ ଅଭିବୃଦ୍ଧି ଏବଂ ଦେଶର ପୁଞ୍ଜିନିବେଶ ଅନୁକୂଳ ନୀତିକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଭାରତ ବିଶ୍ୱର ଶୀର୍ଷ 5ଟି ଅର୍ଥବ୍ୟବସ୍ଥା ମଧ୍ୟରେ ନିଜର ସ୍ଥାନ ବଜାୟ ରଖିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଉତ୍ତରପ୍ରଦେଶର ଗାଜିଆବାଦଠାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ସଭାକୁ ସମ୍ବୋଧିତ କରି ଶ୍ରୀ ସିଂ କହିଛନ୍ତି, ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ସରକାରଙ୍କର ମୁଖ୍ୟ ଲକ୍ଷ୍ୟ ରହିଛି। ଭାରତୀୟ ଅର୍ଥବ୍ୟବସ୍ଥା ବର୍ତ୍ତମାନ 7.4% ହାରରେ ଅଭିବୃଦ୍ଧି ହାସଲ କରୁଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି।
1: इतना बड़ा आर्थिक संकट पैदा होने के बावजूद भी हमने देश की अर्थव्यवस्था की रफ्तार को रुकने नहीं दिया है। दुनिया के बड़े बड़े देश की अर्थव्यवस्था जहां 2%, 1.5% और 3% की रफ्तार से बढ़ रही है, वहीं पर विश्व में इतना बड़ा संकट पैदा होने के बावजूद भारत की अर्थव्यवस्था आज भी 7.4% की दर से बढ़ रही है।
0: अपन माने संवाद सुनुछंती आकाशवाणी रो। ୟୁକ୍ରେନ୍ ସଙ୍କଟର ସମାଧାନ ପାଇଁ ଭାରତର ପ୍ରସ୍ତୁତିକୁ ନେଇ ରୁଷ ନୂଆଦିଲ୍ଲୀ ପ୍ରତି କୃତଜ୍ଞତା ଜ୍ଞାପନ କରିଛି। କ୍ରେମଲିନ୍ ମୁଖପାତ୍ର ଦିମିତ୍ରି ପେସ୍କୋଭ୍ କହିଛନ୍ତି, ଏହି ସଙ୍କଟର ଏକ ଶାନ୍ତିପୂର୍ଣ୍ଣ ସମାଧାନ ଖୋଜିବା ଦିଗରେ ଚିନ୍ତାଧାରା ଓ ପ୍ରସ୍ତାବ ଦେବା ପାଇଁ ଭାରତର ଇଚ୍ଛାକୁ ମସ୍କୋ ଉଚ୍ଚ ପ୍ରଶଂସା କରିଛି। ୟୁକ୍ରେନ୍ ସଙ୍କଟର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ଏକ ନୂତନ 3-ସୂତ୍ରୀ ପ୍ରସ୍ତାବ ପଠାଇଥିବା ରିପୋର୍ଟ ସମ୍ପର୍କରେ ମସ୍କୋରେ ଏକ ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ସେ ଏହି ମନ୍ତବ୍ୟ ଦେଇଛନ୍ତି। 2026 ବର୍ଷ ପାଇଁ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଫ୍ରେଞ୍ଚ ରସାୟନବିତ୍ ହେନେରୀ ବି କାଗାନ୍ ଏବଂ ଜାପାନୀ ରସାୟନବିତ୍ କେନ୍ସୋ ସୋଆଇକୁ ମନୋନୀତ କରାଯାଇଛି। ଆସିମେଟ୍ରିକ୍ ଅର୍ଗାନିକ୍ ସିନ୍ଥେସିସ୍ କ୍ଷେତ୍ରରେ ଅଣରୈଖିକ ପ୍ରଭାବ ଏବଂ ଅଟୋ କାଟାଲିସିସ୍ର ଆବିଷ୍କାର ପାଇଁ 2 ରସାୟନବିତ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ରୟାଲ ସ୍ୱିଡିଶ ଏକାଡେମୀ ଅଫ୍ ସାଇନ୍ସ କହିଛି, କାଗାନ୍ ଏବଂ ସୋଆଇ ପ୍ରକୃତିରେ କିପରି ସ୍ୱତଃପୃତ ଭାବେ ଆଣବିକ ଅସମତି ସୃଷ୍ଟି ହୋଇପାରେ ସେ ସମ୍ପର୍କିତ ଶତାବ୍ଦୀ ପୁରୁଣା ରହସ୍ୟର ଉନ୍ମୋଚନ କରିଛନ୍ତି। ଆମିନୋ ଏସିଡ୍ ସମେତ ଅନେକ ଅଣୁ 2 ପ୍ରତିବିମ୍ବ ରୂପ ନେଇ ବିଦ୍ୟମାନ ଥାନ୍ତି। ଯଦିଓ ଏହି ରୂପଗୁଡ଼ିକ ରାସାୟନିକ ଦୃଷ୍ଟିକୋଣରୁ ସମାନ, ତଥାପି ଜୀବନ୍ତ ଅଣୁଜୀବ ବା ପ୍ରାଣୀମାନେ ବହୁଳ ଭାବେ ଗୋଟିଏ ରୂପକୁ ବ୍ୟବହାର କରନ୍ତି। ଦଶନ୍ଧି ଦଶନ୍ଧି ଧରି ବୈଜ୍ଞାନିକମାନେ ଏଭଳି ପ୍ରାକୃତିକ ଚୟନଶୀଳତାର ସୃଷ୍ଟିକୁ ନେଇ ଗବେଷଣାରତ ଥିଲେ। ନୋବେଲ କମିଟି ଅନୁଯାୟୀ ରସାୟନବିତ୍ମାନେ ପାରମ୍ପରିକ ଭାବରେ ଲାବୋରେଟୋରୀ ସିନ୍ଥେସିସ୍ ସମୟରେ ଉଭୟ ପ୍ରତିବିମ୍ବ ଅଣୁ ସମାନ ପରିମାଣରେ ପାଉଥିଲେ, କିନ୍ତୁ କାଗାନ୍ ଏବଂ ସୋଆଇଙ୍କ ଆବିଷ୍କାର ଦର୍ଶାଇଛି ରାସାୟନିକ ପ୍ରତିକ୍ରିୟାଗୁଡ଼ିକୁ ଗୋଟିଏ ପ୍ରତିବିମ୍ବ ଉତ୍ପାଦନ କରିବା ଦିଗରେ କିଭଳି ପରିଚାଳିତ କରାଯାଇପାରିବ। ଆଧୁନିକ ରସାୟନ ବିଜ୍ଞାନ ବିଶେଷ କରି ଔଷଧ ପ୍ରସ୍ତୁତି କ୍ଷେତ୍ରରେ ଏହା ଏକ ବଡ଼ ସଫଳତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶ ସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର

0: କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣମାନଙ୍କୁ ଆନ୍ତର୍ଜାତିକ ସୌର ମେଣ୍ଟ ଇସା ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। ଭାରତ ଏବଂ ଫ୍ରାନ୍ସ ମିଳିତ ଭାବେ ନଭେମ୍ବର 2015 COP21 ଜଳବାୟୁ ସମ୍ମିଳନୀ ସମୟରେ ଆନ୍ତର୍ଜାତିକ ସୌର ମେଣ୍ଟର ଶୁଭାରମ୍ଭ କରିଥିଲେ। ଏହି ବିଶ୍ୱସ୍ତରୀୟ ଆନ୍ତଃ ସରକାରୀ ସଂଗଠନ ଶକ୍ତିର ଉପଲବ୍ଧତା, ଶକ୍ତି ସୁରକ୍ଷା ଏବଂ ସ୍ଥାୟୀ ବିକାଶର ଏକ ମାଧ୍ୟମ ଭାବରେ ସୌରଶକ୍ତିର ବ୍ୟବହାରକୁ ତ୍ୱରାନ୍ୱିତ କରିବା ପାଇଁ ସମର୍ପିତ। ସୌରଶକ୍ତି ସମାଧାନର ବ୍ୟାପକ ଗ୍ରହଣ ମାଧ୍ୟମରେ ଜଳବାୟୁ ପରିବର୍ତ୍ତନ ବିରୋଧରେ ସାମୂହିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଇସା ଗଠନ କରାଯାଇଥିଲା। ଆଜି ଇସା ସୌରଶକ୍ତି ଉପରେ ଆନ୍ତର୍ଜାତିକ ସହଯୋଗ ପାଇଁ ଏକ ବିଶ୍ୱସ୍ତରୀୟ ମଞ୍ଚରେ ପରିଣତ ହୋଇଛି, ଯେଉଁଠାରେ ବର୍ତ୍ତମାନ 128 ଦେଶ ସଦସ୍ୟ ଭାବେ ପଞ୍ଜୀକୃତ ହୋଇଛନ୍ତି। ପ୍ୟାରିସରେ COP21 ସମୟରେ ଆନ୍ତର୍ଜାତିକ ସୌର ମେଣ୍ଟର ଶୁଭାରମ୍ଭ କାର୍ଯ୍ୟକ୍ରମରେ ସହ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଗବେଷଣା ଓ ବିକାଶକୁ ପ୍ରୋତ୍ସାହିତ କରିବା, ନିୟମାବଳୀକୁ ସରଳ କରିବା, ଭିତ୍ତିଭୂମି ନିର୍ମାଣ କରିବା ଏବଂ ପୁଞ୍ଜିନିବେଶ ଆକର୍ଷିତ କରିବା ପାଇଁ ନୂତନ ଆର୍ଥିକ ମଡେଲ ପ୍ରସ୍ତୁତ କରି ସୌରଶକ୍ତିକୁ ଶସ୍ତା, ନିର୍ଭରଯୋଗ୍ୟ ଏବଂ ବ୍ୟାପକ ଉପଲବ୍ଧତା ଉପରେ ଏହି ମେଣ୍ଟ ଧ୍ୟାନ କେନ୍ଦ୍ରୀଭୂତ କରିଛି। ଫିନଲାଣ୍ଡର ଭାଣ୍ଟାଠାରେ ଅନୁଷ୍ଠିତ ଆର୍କଟିକ୍ ଓପନ୍ ସୁପର 500 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଆଜି ଭାରତକୁ ମିଶ୍ରିତ ଫଳାଫଳ ମିଳିଛି। ପୁରୁଷ ଡବଲ୍ସରେ କୃଷ୍ଣ ପ୍ରସାଦ ଗାରାଗା ଏବଂ ପୃଥ୍ୱୀ କୃଷ୍ଣମୂର୍ତ୍ତି ରୟଙ୍କ ଯୋଡ଼ି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମହିଳା ସିଙ୍ଗଲ୍ସରେ ଦୁଇଥର ଅଲମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ କାନାଡ଼ାର ୱେନ୍ ୟୁ ଜାଙ୍ଗ୍ଙ୍କୁ ପରାସ୍ତ କରିଥିବା ବେଳେ ତନ୍ଭି ଶର୍ମା ମଧ୍ୟ ତାଇୱାନର ଚ୍ୟୁ ପିନ୍ ଚିଆନ୍ଙ୍କୁ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସରକାରଙ୍କ ନୀତି ସମସ୍ତ ନାଗରିକଙ୍କ ପାଇଁ ସମାଧାନର ପନ୍ଥା ଉପରେ କେନ୍ଦ୍ରିତ କହିଲେ ପ୍ରଧାନମନ୍ତ୍ରୀ। ସରକାରଙ୍କ ମୁଖ୍ୟ ଭାବେ ପ୍ରଧାନମନ୍ତ୍ରୀଙ୍କ ସେବା ଓ ସମର୍ପଣର 25 ପୂର୍ତ୍ତି ଅବସରରେ ଶୁଭେଚ୍ଛା ଜଣାଇଲେ ବିଶ୍ୱ ନେତୃବୃନ୍ଦ ଏବଂ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଁ ମନୋନୀତ ହେଲେ ବୈଜ୍ଞାନିକ ହେନେରି ବି କାଗାନ ଏବଂ କେନ୍ସୋ ସୋଆଇ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ମାଲକାନଗିରି ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମାଲକାନଗିରି ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ମାଲକାନଗିରି ସମ୍ବାଦଦାତା ଦୁର୍ଗା ପ୍ରସାଦ ପଟ୍ଟନାୟକ। ଉପସ୍ଥାପନରେ ମୁଁ ମହେଶ୍ୱର ସାହୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 25 ସାର୍ବଜନୀନ ଜୀବନ ଓ ସେବାକୁ ନେଇ ଦେଶବ୍ୟାପୀ ପାଳିତ ହେଉଥିବା ସେବା ସଂକଳ୍ପ ଅଭିଯାନରେ ମାଲକାନଗିରି ଜିଲ୍ଲା ବିଜେପି ପକ୍ଷରୁ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ରକ୍ତଦାନ, ସ୍ୱଚ୍ଛତା ଅଭିଯାନ, ସାମାଜିକ ସେବା, ଜନସଚେତନତା ଓ ଅଙ୍ଗନବାଡ଼ି ଜନସମ୍ପର୍କ ଭଳି କାର୍ଯ୍ୟକ୍ରମରେ ଚାଷୀ, ଯୁବକ, ମହିଳା ଓ ବିଭିନ୍ନ ବର୍ଗର ଲୋକଙ୍କୁ ସାମିଲ କରାଯାଉଛି। ଏ ସମ୍ପର୍କରେ ସାଂସଦ ବଳଭଦ୍ର ମାଝୀ କହିଛନ୍ତି,
3: ପ୍ରଧାନମନ୍ତ୍ରୀ ମୋଦିଙ୍କର 25 ପୁରା ହେବାକୁ ଯାଉଛି। ଏହି ଉପଲକ୍ଷେ 25 ନିରନ୍ତର ସେବା ପାଇଁ ଯେଉଁ ପ୍ରକାର ସିଏ ଆମର ଭାରତବର୍ଷକୁ, ସମସ୍ତ ମାନବ ସମାଜକୁ ଉନ୍ନତି ଆଗକୁ ନେଇଛନ୍ତି ଏବଂ ବିଶେଷ କରି ଭାରତବର୍ଷରେ ବିକଶିତ ଭାରତର ସ୍ୱପ୍ନ ସାକାର କରିବାର ଯେଉଁଠୁ ମୂଳଦୁଆ ପକାଇଛନ୍ତି, ସେମିତି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ 17 ସେପ୍ଟେମ୍ବରରୁ ଆରମ୍ଭ କରିକି 17 ଅକ୍ଟୋବର ପର୍ଯ୍ୟନ୍ତ ମାସେ ଧରି ସରକାରଙ୍କ ସହଯୋଗରେ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଚାଲିଛି। ଏହି କାର୍ଯ୍ୟକ୍ରମ ଅଧୀନରେ 13 କାର୍ଯ୍ୟକ୍ରମ ହେବାର ଅଛି। 2 କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବରେ ସରିଛି, ଯେଉଁଟା ହେଉଛି ଆଶୀର୍ବାଦ କା ଦିଆ 17 ସେପ୍ଟେମ୍ବରରେ ହେବାର ଥିଲା। ପୁରା ଭାରତବର୍ଷରେ ପ୍ରତି ଘରେ ମୋଦିଜୀଙ୍କ ଦୀର୍ଘାୟୁ କାମନା କରିକି ଦୀପ ଜଳୁଛନ୍ତି ଏବଂ ସେମିତି ନିରନ୍ତର ଜନସେବାରେ ଆମ ସେବାରେ ଲାଗିଥାନ୍ତୁ। ଯେଉଁଟା ଅଙ୍ଗନବାଡ଼ିରେ ହେବାର ଥିଲା ସେଇଟା 27, 28, 29 ସେଇଟା ମଧ୍ୟ ସରିଯାଇଛି ମାଲକାନଗିରି ଜିଲ୍ଲାରେ। ମାଲକାନଗିରି ଜିଲ୍ଲା ଭାରତବର୍ଷର ସହିତ ସାମିଲ ହେଇଛି, ବିଭିନ୍ନ କାର୍ଯ୍ୟକ୍ରମ କରୁଛି। ବାକି ଯେତିକି କାର୍ଯ୍ୟକ୍ରମ ରହିଲା ସେଗୁଡ଼ାକ ଚାଲିଛି। ବହୁତ ଜଲ୍ଦି ଯେଉଁଟା ମୋ ସ୍ୱପ୍ନର ଭାରତ ପାଇଁ ଛାତ୍ରଛାତ୍ରୀମାନଙ୍କର ସେଇଟା ବି ସରିବାକୁ ଯାଉଛି। ବନ୍ୟା ପାଇଁ ଟିକେ ସ୍ଥଗିତ ଥିଲା ମାଲକାନଗିରି ଜିଲ୍ଲାରେ ଏବଂ ଅନ୍ୟାନ୍ୟ ଯେତେ କାର୍ଯ୍ୟକ୍ରମ ଅଛି ଭଲ ଭାବରେ ଚାଲିଛି।
2: ମାଲକାନଗିରି ଜିଲ୍ଲାର 7 ବ୍ଲକରେ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଛି। ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ସମଗ୍ର ଶିକ୍ଷା ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଲୋଗାନ ଲେଖନ, ପୋଷ୍ଟର ପ୍ରସ୍ତୁତି ଓ ସଚେତନତା ରାଲି କରାଯାଇଥିଲା। ଖଇରପୁଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ମାନବ ଶୃଙ୍ଖଳ ଗଠନ କରିଥିଲେ। 15 ଉର୍ଦ୍ଧ୍ୱ ନିରକ୍ଷରଙ୍କୁ ଚିହ୍ନଟ କରି ସାକ୍ଷର କରିବା ପାଇଁ ଏହି ଅବସରରେ ଶପଥ ନିଆଯାଇଥିଲା।

0: ଯୁବପିଢ଼ିଙ୍କୁ ଦକ୍ଷ ଓ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ମାଲକାନଗିରିରେ ଦକ୍ଷତା ବିକାଶ ତାଲିମ କେନ୍ଦ୍ରର ଶିକ୍ଷାର୍ଥୀଙ୍କୁ ପୋଷାକ ଓ ଅଧ୍ୟୟନ ସାମଗ୍ରୀ ବଣ୍ଟନ କରାଯାଇଛି। ବିଧାୟକ ନରସିଂହ ମାଡ଼କାମୀ, ବ୍ଲାକ୍ ପାନ୍ଥର କେନ୍ଦ୍ରର 29 ଜଣ ଓ ଗ୍ରାମତରଙ୍ଗ କେନ୍ଦ୍ରର 20 ଜଣ ଶିକ୍ଷାର୍ଥୀଙ୍କୁ ଏହି ସାମଗ୍ରୀ ପ୍ରଦାନ କରିଥିଲେ। ଉଭୟ କେନ୍ଦ୍ରରେ ନିଯୁକ୍ତି ଭିତ୍ତିକ ମାଗଣା ତାଲିମ ପ୍ରଦାନ କରାଯାଉଛି। ନିର୍ବାଚନ ମଣ୍ଡଳୀ ଉନ୍ନୟନ ଯୋଜନା, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ପାଣ୍ଠି ଓ ଆଦର୍ଶ ଗ୍ରାମ ଯୋଜନାର ଅଗ୍ରଗତି ନେଇ ମାଲକାନଗିରିରେ ମାସିକ ସମୀକ୍ଷା ବୈଠକ ହୋଇଛି। ବିଧାୟକ ନରସିଂହ ମାଡ଼କାମୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅସମାପ୍ତ କାର୍ଯ୍ୟ ଶୀଘ୍ର ସାରିବା, ମୌଳିକ ସେବା ଓ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦେବା ସହ ପାଣ୍ଠିର ସ୍ୱଚ୍ଛ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି। ମାଲକାନଗିରିରେ ସେବା ସଂକଳ୍ପ ଅଭିଯାନର ଅଗ୍ରଗତି ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଏବଂ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ସରକାରୀ ଯୋଜନାଗୁଡ଼ିକୁ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା, ଜନଜାତି ଶିକ୍ଷା ଅଙ୍ଗନବାଡ଼ି ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ସ୍ଥାନୀୟ ଉଦ୍ୟୋଗୀ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଛି। ଚିତ୍ରକୁଣ୍ଡା ଅଞ୍ଚଳରେ ମାଛ ଚାଷର ସମ୍ଭାବନାକୁ ବିକଶିତ କରିବା ନେଇ ମଧ୍ୟ ଆଲୋଚନା ହୋଇଛି। ସେବା ସଂକଳ୍ପ ଅଭିଯାନ ନେଇ ମାଲକାନଗିରି ଜିଲ୍ଲା ବିଜେପି ପକ୍ଷରୁ ସମୀକ୍ଷା ବୈଠକ ମଧ୍ୟ ଆୟୋଜିତ ହୋଇଛି। ଦଳୀୟ ନେତାମାନେ ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାରୀ ଯୋଜନା ଏବଂ ଦଳୀୟ ସଂଗଠନ ସୁଦୃଢ଼ କରିବା ନେଇ ଆଲୋଚନା କରିଥିଲେ। ଏହା ପୂର୍ବରୁ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ମଧ୍ୟ ବିଭିନ୍ନ ବିକାଶମୂଳକ ଯୋଜନା ଉପରେ ଆଲୋଚନା ହୋଇଥିଲା। ପ୍ରଶାସନିକ ଦକ୍ଷତା ଓ ଯୁବ ସଶକ୍ତିକରଣ କ୍ଷେତ୍ରରେ ମାଲକାନଗିରି ଜିଲ୍ଲାକୁ ଜାତୀୟ ସ୍ତରରେ ସମ୍ମାନ ମିଳିଛି। ନୂଆଦିଲ୍ଲୀରେ ଅନୁଷ୍ଠିତ 110ତମ ସ୍କଚ୍ ସମିଟ୍ରେ ପ୍ରଗତି ପଥେ ଯୁବ ମାଲକାନଗିରି କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନକୁ ସ୍କଚ୍ ଆୱାର୍ଡ ପ୍ରଦାନ କରାଯାଇଛି। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥୀ ସରାବୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରିଥିଲେ। ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ମାଲକାନଗିରିରୁ 75 ଜଣ ବରିଷ୍ଠ ନାଗରିକ ଅଯୋଧ୍ୟା ଓ ବାରଣାସୀ ଯାତ୍ରା କରିଛନ୍ତି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ। ଯାତ୍ରୀମାନଙ୍କ ସହ 2 ଜଣ ସହଯୋଗୀ ଅଧିକାରୀ ମଧ୍ୟ ଯାତ୍ରା କରୁଛନ୍ତି। ସରକାରଙ୍କ ପକ୍ଷରୁ ଯାତାୟାତ, ରହିବା, ଖାଦ୍ୟ ଓ ସ୍ୱାସ୍ଥ୍ୟ ପରୀକ୍ଷାର ବ୍ୟବସ୍ଥା କରାଯାଇଛି। ମାଲକାନଗିରି ଜିଲ୍ଲାର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଆଙ୍ଗନକୀ ଉତ୍ସବ ପାଳିତ ହୋଇଛି। କିଶୋରୀ, ଗର୍ଭବତୀ ଓ ପ୍ରସୂତି ମହିଳା ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟ ଓ ପୁଷ୍ଟି ସଚେତନତା ବୃଦ୍ଧି ଏହାର ଲକ୍ଷ୍ୟ ଥିଲା। ଏହି ଅବସରରେ ସୁଷମ ଖାଦ୍ୟର ଗୁରୁତ୍ୱ ଉପରେ ସଚେତନ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲରେ ଶୁଣିଲେ ମାଲକାନଗିରି ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ।
2: ଆପଣଙ୍କର 4,800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
3: ଆରେ ୱାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
4: ବାସ୍ ଏମିତି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ। ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY। କହୁଛନ୍ତି SBIର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
5: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ POS ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
6: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଚାଷବାସ।

0: ଏ ଦଦା ମୁଁ ଏକ ତ ବସିନି ପାରିଲି ନା ଦେଖି ଆଉଟି ନାଚି ଦିଥିଲି ନା ଦଦା ହଏ
1: ହଏ ହଏ ବିରୋ ବାଦ୍ୟ ଆରୁ
0: ଆର କେ ହଇ
1: ଆରୁ ଫେର ଦୋସରା ମାସ
0: ହେ
1: ଯେ ବାବୁ ଆମର କଳାକାର ବୃନ୍ଦ କେ ବୋଲନୁ ହେ ଧନ୍ୟବାଦ ଗୁଡ଼ିକ ଦମା
0: ଦମା ଦମା ଦଦା ଧନ୍ୟବାଦ ତ ଦମା
1: ହଇ
0: ତାର ସାଙ୍ଗେ ସାଙ୍ଗେ ହେ
2: ଆଜିର କାର୍ଯ୍ୟକ୍ରମରେ ଆଲୋଚନାର ବିଷୟ ରହିଛି ଉନ୍ନତ ଗୋପାଳନ ପାଇଁ ବର୍ଷ ସାରା ଘାସ ଚାଷ। ଏହି ବିଷୟରେ ଆଲୋଚନା କରିବା ପାଇଁ ବର୍ତ୍ତମାନ ଆମ ଗଣରେ ଅଛନ୍ତି ପ୍ରାଣୀପାଳନ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ ମଙ୍ଗଳାବାଗ କଟକର ସହକାରୀ ତୃଣ ଉନ୍ନୟନ ଅଧିକାରୀ କେଶବ କୁମାର ମହାପାତ୍ର। କେଶବ ବାବୁ ଆପଣଙ୍କୁ ସ୍ୱାଗତ କରୁଛୁ କାର୍ଯ୍ୟକ୍ରମକୁ। ନମସ୍କାର।
3: ନମସ୍କାର।
2: କାହିଁକି ନା ବର୍ତ୍ତମାନ ଯାହା ଆମେ ଦେଖୁଛୁ ଯେ ଆଗର ଚାଷ ବର୍ତ୍ତମାନର ଚାଷ ବହୁତ ଫରକ ହେଲାଣି, ନୂଆ ନୂଆ ଜ୍ଞାନ କୌଶଳ ସବୁ ଆସିଲାଣି। ବିଶେଷ କରି ଗୋପାଳନ କଥା ଆମେ ଯଦି କହିବା, ଆପଣଙ୍କର ଯେଉଁ ଜାତୀୟ ଗାଈ ସବୁ ରଖିଲେଣି, ବହୁତ ଦାମର ସବୁ କିଣିକି ଏବଂ ସେ ଅନୁସାରେ ବ୍ୟବସାୟୀକ ଭିତରେ କଲେଣି, ଆମକୁ କିଛି ସେଭଳି କୌଶଳ ଅବଲମ୍ବନ କରିବା ପାଇଁ ପଡ଼ିବ। ଖର୍ଚ୍ଚ ବି କମ୍ ହେବ ଆଉ ତା ସହିତ ଆମର ଲାଭଟା ଅଧିକ ହବ। କାହିଁକି ଆପଣ ଦେଖନ୍ତୁ ଘାସ ଚାଷ କଥା ଆମେ କହୁଛୁ, ସେ ବିଷୟରେ ଟିକେ ଧାରଣା ଦେବି କି ବର୍ତ୍ତମାନ ଆମର ଗୋପାଳନ ଯେଉଁ ଆମେ କରୁଛୁ ସ୍ଥିତି ଅନୁସାରେ ଘାସ ଚାଷଟା ନିହାତି ଜରୁରୀ।
3: ଦେଖନ୍ତୁ କୃଷି ପରେ ପ୍ରାଣୀପାଳନ ଆମ ରାଜ୍ୟ ଲୋକମାନଙ୍କର ଦ୍ୱିତୀୟ ଅବଲମ୍ବନ।
2: ଆଜ୍ଞା।
3: ଜନସଂଖ୍ୟା ବୃଦ୍ଧି ସହିତ ଦୁଗ୍ଧଜାତ ଦ୍ରବ୍ୟ, ମାଂସ, ଅଣ୍ଡା ଇତ୍ୟାଦିର ଚାହିଦା ବଢ଼ିବାରେ ଲାଗିଛି। ପ୍ରାଣୀପାଳନ ମଧ୍ୟରେ ଗୋପାଳନ ଏକ ଅଗ୍ରଣୀ ଜୀବିକା। ଗୋପାଳନ ବର୍ତ୍ତମାନ ଆମ ରାଜ୍ୟରେ ଦାରିଦ୍ର୍ୟ ଦୂରୀକରଣ ଓ ବେକାରୀ ସମସ୍ୟା ସମାଧାନର ଏକ ମୁଖ୍ୟ ମାଧ୍ୟମ ଭାବରେ ଉଭା ହୋଇଛି। ପୁରୁଣା ଗୋପାଳନ ଏବଂ ଏବେର ଗୋପାଳନ ମଧ୍ୟରେ ଆକାଶ ପାତାଳ ପ୍ରଭେଦ ରହିଛି। କାରଣ ପୁରୁଣା କାଳରେ ଗୋପାଳନ ପାରମ୍ପରିକ ଭାବରେ ହେଉଥିଲା, କିନ୍ତୁ ଏବେ ତାହା ବ୍ୟବସାୟିକ ଭିତ୍ତିରେ ଓ ବୈଜ୍ଞାନିକ ଜ୍ଞାନକୌଶଳ ସହିତ ହେଉଛି। ତେଣୁ ଦିନକୁ ଦିନ ଶଙ୍କର ଜାତୀୟ ଗାଈ ମଇଁଷି କିମ୍ବା ଅଧିକ ଉତ୍ପାଦନକ୍ଷମ ଦେଶୀ ଗୋ ମଇଁଷି ଆଦିର ପାଳନ ଅଗ୍ରାଧିକାର ଭିତ୍ତିରେ କରାଯାଉଛି।
2: ଆଚ୍ଛା।
3: ପରିସଂଖ୍ୟାନରୁ ଜଣାଯାଏ ଯେ ଆମ ରାଜ୍ୟରେ ଜନସଂଖ୍ୟା ଓ ଗୋମଇଁଷି ଆଦି ପ୍ରାଣୀମାନଙ୍କର ସଂଖ୍ୟାର ଅନୁପାତ ହେଉଛି 2:1। ଧରନ୍ତୁ ଆମେ ଯଦି 4 କୋଟି 5 କୋଟି ଆମ ଲୋକ ସଂଖ୍ୟା, 2.5 କୋଟି ଗୋମଇଁଷି ଆଦି ପ୍ରାଣୀ ଆମ ରାଜ୍ୟରେ ଅଛନ୍ତି।
2: ଆଚ୍ଛା। ସେଇ ତୁଳନାରେ ପ୍ରକୃତରେ ଆମର ଘାସ ଉପଲବ୍ଧ ହେଇପାରୁଛି କି, ତାଙ୍କ ପାଇଁ ସ୍ଥିତି କ'ଣ ଅଛି?
3: ହଁ, ସ୍ଥିତି ଯଦି ଦେଖିବା ଯେ ଦ୍ରୁତ ଶିଳ୍ପାୟନ ଏବଂ ସହରୀକରଣ ଦ୍ୱାରା ଚାରଣଭୂମି ସବୁ ଆସ୍ତେ ଆସ୍ତେ ସଙ୍କୁଚିତ ହୋଇଗଲା।
2: ଆଜ୍ଞା।
3: ତେଣୁ ମୋଟାମୋଟି ଭାବରେ ଯଦି ଆମେ କହିବା, ତାହେଲେ ଆମ ରାଜ୍ୟରେ ଆବଶ୍ୟକ ଥିବା କଞ୍ଚା ଘାସର ମାତ୍ର 50%ରୁ ଅଧିକ ଓ ଶୁଷ୍କ ଘାସର ବା ଯେଉଁ ନଡ଼ା ଇତ୍ୟାଦିର 25%ରୁ କମ୍ ନିଅଣ୍ଟିଆ ପରିସ୍ଥିତି ରହିଛି। ଅଧାରୁ କମ୍ ମିଳୁଛି କଞ୍ଚା ଘାସ, ଆଉ ଶୁଷ୍କ ଘାସ 75%।
2: ତେବେ ଯେଉଁ ଘାସ ଚାଷ ନିଶ୍ଚୟ ଆମକୁ କରିବା ପାଇଁ ପଡ଼ିବ, ନହେଲେ ଲାଭ ହେବନି, ବା ଆମର ଯେଉଁ ଉନ୍ନତ ଗୋପାଳନ କଥା କହୁଛୁ ସେ ଅନୁସାରେ ବା ବ୍ୟବସାୟିକ ଭିତ୍ତିରେ କଥା ଆମେ କହୁଛୁ ସେ ଅନୁସାରେ ଆସନୁପ ଆମକୁ ଲାଭ ମିଳିବନି। ତେବେ କାହିଁକି ନା ଘାସଟା ନିହାତି ଦରକାର, ତେଣୁ ଘାସ ଚାଷ କରିବା ପାଇଁ ପଡ଼ିବ। ସେ ଯେଉଁ ଘାସ ଚାଷ ପ୍ରକାର ଭେଦ କ'ଣ କେମିତି ସବୁ ରହିଛି ସେ ବିଷୟରେ ଟିକେ ଶ୍ରୋତାବନ୍ଧୁ ଜଣାଇବେ କି?
3: ହଁ, ଘାସ ଚାଷକୁ ଆମେ ସାଧାରଣତଃ 2 ଭାଗରେ ବିଭକ୍ତ କରିଥାଉ।
2: ଆଜ୍ଞା।
3: ପ୍ରଥମଟି ହେଲା ଋତୁକାଳୀନ ଏବଂ ଦ୍ୱିତୀୟଟି ହେଲା ସବୁଦିନିଆ ବା ବହୁବାର୍ଷିକ। ଋତୁକାଳୀନ ଘାସ ଅର୍ଥାତ୍ ବିଭିନ୍ନ ଋତୁରେ, ଖରିଫ ବା ବର୍ଷା ଦିନରେ ହୁଏ, ରବି ସମୟ ବା ଶୀତ ଦିନରେ ହୁଏ, ଆଉ ଖରାଦିନେ ହେଇପାରେ। 3 ଋତୁରେ ହେଇପାରେ ବା 3 ସମୟରେ ହେଇପାରେ। ମାତ୍ର ସବୁଦିନିଆ ଘାସ ଯାହାକୁ ଆମେ କହୁଛୁ, ଥରେ ଯଦି ଆମେ ଚାଷ କରିବା ବା ରୋପଣ କରିବା ଲଗେଇଦେବା, ଅତିକମ୍ରେ ଆମେ 3-4 ବର୍ଷ ପର୍ଯ୍ୟନ୍ତ ନିରବିଚ୍ଛିନ୍ନ ଭାବରେ ସେଥିରୁ ଅମଳ ମିଳିପାରିବ।
2: ଆଚ୍ଛା। ତାମାନେ ସବୁଦିନିଆ ଘାସ ଅର୍ଥାତ୍ ଆପଣ ଥରେ ଯଦି ଆମେ ସେଟାକୁ ଲଗେଇଦେଲେ
3: 3-4 ବର୍ଷ
2: ପର୍ଯ୍ୟନ୍ତ ଆମେ
3: ଅମଳ କରୁଛୁ।
2: ଯେଉଁ ଋତୁକାଳୀନ ଘାସ ଚାଷ,
3: ଆଜ୍ଞା,
2: ନିର୍ଦ୍ଦିଷ୍ଟ ଭାବରେ କୋଉ ସମୟରେ ଆମେ କରିପାରିବା, କୋଉ ପ୍ରକାରର ଘାସ ଚାଷ କରିବା, ସେ ବିଷୟରେ ଟିକେ ଧାରଣା ଦେବେ?
3: ସବୁ ଫସଲ ଭଳିଆ ବିଭିନ୍ନ ଋତୁରେ ତ ଘାସ ଚାଷ କରାଯାଇପାରିବ। ଧରନ୍ତୁ ପ୍ରଥମଟି ହେଲା ଖରିଫ। ଖରିଫ ଚାଷ ଆରମ୍ଭ ହୁଏ ଜୁନ୍ 15ରୁ ଅକ୍ଟୋବର 15 ପର୍ଯ୍ୟନ୍ତ।
2: ଆଚ୍ଛା।
3: ସେହି ସମୟରେ ଆମେ ଋତୁକାଳୀନ ଘାସ ହିସାବରେ ମକା, ଜୁଆର, ବାଜରା, ବରଗୁଡ଼ି, ଡଙ୍ଗରରାଣୀ ଏସବୁ ଘାସ ଚାଷ କରିପାରିବା। ଦେଖନ୍ତୁ ମକା, ଜୁଆର, ବାଜରା, ଆକୁ ଯଦି ଆମେ ଚାଷ କରିବା, ଆମେ ଏକର ପ୍ରତି ଏଇ ଖରିଫ ଋତୁରେ 100

0: ରୁ 150 କ୍ୱିଣ୍ଟାଲ ପର୍ଯ୍ୟନ୍ତ ସବୁଜକୁ ଖାଦ୍ୟ ବା ଘାସ ଅମଳ ପାଇପାରିବା।
1: ଆଚ୍ଛା
0: ଯଦି ବରଗୁଡ଼ି ଓ ଡଙ୍ଗରାଣୀ କରିବା ତାହେଲେ 80 ରୁ 100 କ୍ୱିଣ୍ଟାଲ ପର୍ଯ୍ୟନ୍ତ ସବୁଜକୁ ଖାଦ୍ୟ ସେଥିରୁ ଆମେ ଅମଳ ପାଇପାରିବା। ଯେତେବେଳେ ରବି ଋତୁକୁ ଯିବା ବା ଶୀତ ଦିନକୁ ଯିବା ସେଇଟା ଅକ୍ଟୋବର 15 ଆରମ୍ଭ ହୋଇ ଫେବୃଆରୀ 15 ପର୍ଯ୍ୟନ୍ତ ଚାଲିଥାଏ।
1: ଆଚ୍ଛା
0: ସେ ସମୟରେ ବର୍ଷିମ ହେଇପାରିବ, ଲୋସନ ହେଇପାରିବ, ଜବଧାନ, ଚାଇନା ସୋରିଷ ଏସବୁ ଚାଷ ହେଇପାରିବ। ବର୍ଷିମ, ଲୋସନ ଆଉ ଜବଧାନ ଯଦି ଆମେ ଚାଷ କରିବା ସେହି ସମୟରେ ସେଇ ରବି ଋତୁରେ ବା ଶୀତ ଦିନରେ ଆମେ 100 ରୁ 150 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଏକର ପ୍ରତି ଆମେ ଅମଳ ପାଇପାରିବା।
1: ଆଜ୍ଞା
0: କିନ୍ତୁ ଚାଇନା ସୋରିଷ ଚାଷ କରିବା ଯେଉଁ ଛୋଟ ଜିନିଷ ସୋରିଷ ଭଳିଆ 60 ରୁ 80 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଆମେ ସବୁଜକୁ ଖାଦ୍ୟ ବା ଘାସ ପାଇପାରିବା।
1: ଆଜ୍ଞା
0: ଯେତେବେଳେ ଖରାଦିନିଆ ଘାସକୁ ଆମେ ଯିବା ସେଠି କ'ଣ ହେଉଥିବ, ଖରାଦିନରେ ଯେଉଁ ଜମିରେ ଜଳସେଚନ ସୁବିଧା ଥିବ ସେହି ଜାଗାରେ ହିଁ ଖରାଦିନିଆ ଘାସ ଚାଷ ହେଇପାରିବ। ତେଣୁ ଯେଉଁ ସବୁ ଘାସ ଖରିଫ ବା ବର୍ଷା ଦିନରେ ହେଇଥାଏ, ମକା, ଜୁଆର, ବାଜରା, ବରଗୁଡ଼ି ଓ ଡଙ୍ଗରାଣୀ, ସେସବୁ ଘାସ ପୁଣି ଖରାଦିନରେ ଚାଷ କରାଯାଇପାରିବ।
1: ଆଚ୍ଛା ଆଉ ସବୁଦିନିଆ ଘାସ ଚାଷ ଯେଉଁଟା ଆମେ କହୁଛୁ ସେ ବିଷୟରେ ଟିକେ ଜାଣିବା, ଆମର ଚାଷୀ ମାନେ ପ୍ରକୃତରେ କେଉଁ ସମୟରେ ସେଗୁଡ଼ା ସବୁ କରିହେବ, କେଉଁ ପ୍ରକାରର ସବୁ ଘାସ ଏଥିରେ ଆମେ ଲଗେଇ ପାରିବା ବା ଚାଷ କରିପାରିବା ସେ ବିଷୟରେ ଧାରଣା ଦେବେ।
0: ସବୁଦିନିଆ ଘାସ ବର୍ଷର ଯେକୌଣସି ସମୟରେ ରୋପଣ କରାଯାଇ ବା ଲଗାଯାଇପାରେ, ମାତ୍ର ବର୍ଷା ଦିନରେ ରୋପଣ କଲେ ତାହା ଭଲ, କାହିଁକି ନା ବର୍ଷା ଦିନରେ ବିନା ଜଳସେଚନରେ ଗଛଟି ବଞ୍ଚି ରହି ପରବର୍ତ୍ତୀ ସମୟରେ ଭଲ ଅମଳ ଦେଇପାରିବ। ବିଭିନ୍ନ ଜଳବାୟୁ, ବିଭିନ୍ନ ପରିସ୍ଥିତି ପାଇଁ, ବିଭିନ୍ନ ସମୟ ପାଇଁ ଅଲଗା ଅଲଗା କିସମର ଘାସ ରହିଛି। ଧରନ୍ତୁ ଜଳସେଚିତ ଜମିରେ ଆପଣ ଚାଷ କରିବେ, ସେଥିପାଇଁ ଶଙ୍କରାତିଆ ଘାସ ଭଲ, ସେଥିରେ ଗୋଟେ ଏକର ଯଦି ଆପଣ ଚାଷ କରିଦେଉଥିଲେ 1000 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଘାସ ସେଥିରୁ ମିଳିପାରିବ।
1: ଆଚ୍ଛା
0: ଧରନ୍ତୁ ଜଳସେଚନ ସୁବିଧା ନାହିଁ କିନ୍ତୁ ସବୁଦିନ ଘାସ କରିବା ପାଇଁ ଚାଷୀଟି ଆଗ୍ରହୀ ଅଛି, ସେଠି ଗିନି ଓ କଙ୍ଗୋ ସିଗ୍ନାଲ ଘାସ କରିପାରିବ, ସେଇଥିରୁ ଆପଣ ବର୍ଷକୁ 350 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଘାସ ମିଳିପାରିବ।
1: ଆଚ୍ଛା
0: ଯେଉଁଠି ସନ୍ତସନ୍ତିଆ ଜମି ଅଛି, ଧାନ ବିଲ ଭଳିଆ ଜମି, ସେ ଜମିରେ ପାରା ଓ ହ୍ୟୁମିଡ଼ କୋଲା ଚାଷ କରାଯାଇପାରିବ, ଯାହାକୁ 250 ରୁ 300 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଘାସ ସେଥିରୁ ମିଳିପାରିବ। ଆଉ ଷ୍ଟାଇଲ ବୋଲି ଗୋଟେ ସବୁଦିନ ଘାସ ଅଛି, ଛୁଇଁ ଜାତୀୟ ଘାସ, ତାହା ଗୋଚର ଜମି ପାଇଁ ଭଲ ଉପଯୁକ୍ତ, ସେଥିରୁ ଆପଣ 100-150 କ୍ୱିଣ୍ଟାଲ ପର୍ଯ୍ୟନ୍ତ ବର୍ଷକୁ ଘାସ ସେଥିରୁ ଅମଳ ମିଳିପାରିବ
1: ନିଶ୍ଚିତ। କାହିଁକି ନା ଆମର ଋତୁକାଳୀନ ଘାସ ରହିଛି ଏବଂ ଆମର ଯେମିତି ଖରିଫ, ରବି ବା ଖରାଦିନିଆ କହିଲେ, ତା ସହିତ ସବୁଦିନିଆ ଘାସ ନିର୍ଦ୍ଦିଷ୍ଟ ଭାବରେ କିସମମାନ ମଧ୍ୟ ରହିଛି, ସେ ଘାସ ଆମେ ଚାଷ କରିକି
0: ବିଭିନ୍ନ ପରିସ୍ଥିତି ପାଇଁ ବି ଅଛି।
1: ଆଜ୍ଞା ସେ ଅନୁସାରେ ଆମେ ନିଶ୍ଚିତ ଯେ ଯଦି ଘାସ ଚାଷ କରୁଛୁ ତାହେଲେ ଆମେ ଘାସ ଗାଈମାନଙ୍କୁ ଦେଇପାରିବା, ତେବେ ଘାସ ଚାଷ ପାଇଁ ଆମକୁ ଫସଲ ଖସଡ଼ା ପ୍ରସ୍ତୁତ କରିବା ପାଇଁ ପଡ଼ିବ।
0: ହଁ ନିଶ୍ଚିତ ଭାବରେ ଫସଲ, ଯେକୌଣସି ଚାଷ ପାଇଁ ଫସଲ ଖସଡ଼ା ନିସ୍ତାତି ନିହାତି ଆବଶ୍ୟକ।
1: ଆଜ୍ଞା
0: ତେଣୁ ଯେଉଁ ଚାଷୀ ଭାଇଟି ଘାସ ଚାଷ କରିବାକୁ ସ୍ଥିର କରିଥାଏ, ପ୍ରଥମେ ଦେଖିବାକୁ ହେବ ତା ପାଖରେ କେଉଁ ପ୍ରକାର ଜମି ଅଛି, ନିଗିଡ଼ା, ଜଳସେଚିତ କିମ୍ବା ଅଣସ କିମ୍ବା ସଂସନ୍ତିଆ, କ'ଣ ପ୍ରକାର ଜମି ଅଛି ସେ ଦେଖିବାକୁ ପଡ଼ିବ। ଜମି କିସମକୁ ଦେଖି ଫସଲ ବାଛିବାକୁ ପଡ଼େ। ତାପରେ ଫସଲ ପାଇଁ ଆବଶ୍ୟକ ବିଭିନ୍ନ ଜିନିଷ କେଉଁଠୁ ମିଳିବ, କେତେ ଖର୍ଚ୍ଚ ହେବ ତାହାକୁ ନିରୂପଣ କରାଯାଇଥାଏ। ଜମି ପ୍ରସ୍ତୁତ ପାଇଁ କେତେ ଖର୍ଚ୍ଚ ହେବ, ସାର, ଖତ, ମଞ୍ଜି ଇତ୍ୟାଦି ପାଇଁ ଖର୍ଚ୍ଚ, ବୁଣାବୁଣି, ବଛାବଛି, କଡ଼ା ଖୋସା, ଅମଳ ପାଇଁ କେତେ ଖର୍ଚ୍ଚ ହେବ, ସେସବୁ ହିସାବ କରାଯାଇଥାଏ। ତାପରେ ସେହି ଫସଲ ପାଇଁ ମୋଟରେ କେତେ ଖର୍ଚ୍ଚ ହେବ, ଯଦି ଚାଷୀ ଅମଳ ହେଉଥିବା ଘାସକୁ ବଜାରରେ ବିକ୍ରି କରନ୍ତା କେତେ ପାଇପାରନ୍ତା ତାର ହିସାବ କରିବାକୁ ପଡ଼ିବ। ତେଣୁ ଚାଷୀଟି ଜାଣିବ ଯେ କେତେ ଖର୍ଚ୍ଚ କଲା କେତେ ପାଇଲା। ତେଣୁ ଆମେ ଯଦି ମୋଟାମୋଟି ଭାବରେ ଭାବିବା ଯେ ଗୋଟେ ସବୁଦିନିଆ ଘାସ ଜଣେ ଗୋଟେ ଏକରେ ହାତିଆ ଘାସ କଲା, ଶଙ୍କର ହାତିଆ, ଏକରେ ସେ ଯଦି 50,000 ଟଙ୍କା ଖର୍ଚ୍ଚ କରୁଛି ସେଥିରୁ ସେ 1.5 ଲକ୍ଷ ପାଉଛି। ତେଣୁ 50,000 ଟଙ୍କା ତାର ଖର୍ଚ୍ଚ ବାବଦ ଗଲା ପରେ 1,00,000 ଟଙ୍କା ନିଶ୍ଚିତ ଭାବରେ ସେ ଲାଭ ପାଇପାରିବ।
1: ଆଚ୍ଛା ଧରନ୍ତୁ ଜଣେ ଗାଈ ରଖିଛନ୍ତି, 4-5ଟି ଗାଈ ରଖିଛନ୍ତି, ସେ ଚାହିଁବେ ଯେ ସଦାବେଳେ ବର୍ଷ ସାରା ସେ ଘାସ ପାଆନ୍ତୁ ବୋଲି। ଯୋଉ ଘାସ ଚାଷର ଯୋଉ ଫସଲ ଯୋଉ ଆମେ କରୁଛେ, ଘାସ ଚାଷ ଫସଲ, ତାର ଯୋଉ ଚକ୍ର ରହିଛି କେମିତି ସେ ସ୍ଥିର କରିବ ବା ଯୋଜନା କରିବ ସେ ବିଷୟରେ ଟିକେ?
0: ନିଶ୍ଚିତ ଭାବରେ ଫସଲ ଚକ୍ର ଯଦି ଆମେ ସ୍ଥିର ନ କରିବା ବର୍ଷ ବ୍ୟାପୀ ଆମେ ଘାସ ପାଇବାନି, କାହିଁକିନା କୋଉ ସମୟରେ ଘାସ ଅଧିକ ପାଇଯିବେ କେତେବେଳେ ଘାସ କମ୍ ରହିବ। ତେଣୁ ଏଭଳି ଭାବରେ ଆମେ ସ୍ଥିର କରିବା ବର୍ଷ ସାରା ଯେଭଳି ତାର ଆବଶ୍ୟକତା ଅନୁସାରେ ସେ ଚାଷୀ ଭାଇଟି ଘାସ ପାଉଥିବ। ତେଣୁ ଗୋପାଳନ କରୁଥିବା ବ୍ୟକ୍ତିଟି କିପରି ବର୍ଷ ସାରା ଘାସ ପାଇପାରିବ ତା ଯୋଜନା ତିଆରି କରିବା ଦରକାର। ତେଣୁ ପ୍ରଥମେ ଦେଖିବାକୁ ହେବ ତା ପାଖରେ କେତେ ଗୁଡ଼ିଏ ଗାଈ ଅଛନ୍ତି, କେତେ ଜମିରେ ଘାସ ଚାଷ କରିପାରିବ, ମୋଟ ଗାଈ ସଂଖ୍ୟା ପାଇଁ ଦୈନିକ ଆବଶ୍ୟକତା, ମାସିକ ଆବଶ୍ୟକତା ଓ ବାର୍ଷିକ ଆବଶ୍ୟକତାକୁ ଆଖି ଆଗେ ରଖି ଘାସ ତାକୁ ଚାଷ କରିବାକୁ ପଡ଼ିବ। ଏଭଳି ଭାବରେ ଚାଷ କରିବାକୁ ହେବ ଯେପରି ତା ପାଖରେ ଥିବା ଗାଈମାନେ ନିଶ୍ଚିତ ଭାବରେ ଦୈନିକ ଆବଶ୍ୟକ ପରିମାଣର ଘାସ ପାଇପାରୁଥିବେ। ସେହି ହିସାବକୁ ନେଇ ତାହା ପାଖରେ ଥିବା ଜମିରେ କେତେ ପରିମାଣରେ ସବୁଦିନ ଘାସ କରିବ, କେତେ ଖରିଫରେ କେତେ ଜମିରେ କରିବ, ରବିରେ କେତେ ଜମିରେ ଘାସ ଚାଷ କରିବ, ଖରାଦିନେ କେତେ ଜମିରେ ଘାସ ଚାଷ କରିବ, ତାକୁ ସେ ଚାଷୀ ଭାଇଟି ସ୍ଥିର କରିବ।
1: ଆଚ୍ଛା ନିଶ୍ଚିତ ଭାବରେ ଆମେ ଯେତେବେଳେ ଗୋଟେ ଯୋଜନା ପ୍ରସ୍ତୁତ କରୁଛେ, ଯେକୌଣସି ଘାସ ଆମେ ଚାଷ କରୁଛେ, ଆମେ ଚାହିଁବା ଯେ ସେଇଟା ଆପଣଙ୍କର ଖାଦ୍ୟ ଗୁଣ ସେଭଳି ରହିଥିବା ଦରକାର ଯାହାକି ଗାଈ ଗୋରୁଙ୍କ ପାଇଁ, ସ୍ୱାସ୍ଥ୍ୟ ପାଇଁ ଖୁବ୍ ଭଲ ହେବ ଏବଂ ଅଧିକ କ୍ଷୀର ଉତ୍ପାଦନ ହେଇପାରିବ। ଚାଷୀ ଭାଇଟିଏ ବା ଗୋପାଳକ ଭାଇ ଭଉଣୀ ଯିଏ ବି କରୁଛନ୍ତି ଲାଭବାନ ହେଇପାରିବେ।

0: ସେ ବିଷୟରେ ଟିକେ ଧାରଣା ଦେବେ କି?
1: ଆମେ ଯେପରି ଶ୍ୱେତ ସାର ପାଇଁ ଭାତ ଖାଉଛୁ, ପୁଷ୍ଟିସାର ପାଇଁ ଆମେ ଦୈନିକ ଡାଲି ଖାଉଥାଉ, ସେହିଭଳି ଭାବରେ ଗାଈଗୋରୁମାନଙ୍କ ପାଇଁ ଶ୍ୱେତ ସାର ଓ ପୁଷ୍ଟିସାରର ଆବଶ୍ୟକ।
0: ଆଚ୍ଛା,
1: ତେଣୁ ଘାସ ଚାଷ କଲାବେଳେ ଦୁଇ ପ୍ରକାର ଘାସକୁ ଚାଷ କରିବାକୁ ପଡ଼ିଥାଏ। ଶଙ୍କର ହାତିଆ, ମକା, ଜୁଆର, ବାଜରା, ଜବଧାନ ଏସବୁ ହେଉଛି ଶ୍ୱେତ ସାର ଯୁକ୍ତ ଘାସ। ଆଉ ବରଗୁଡ଼ି, ଡଙ୍ଗରାଣୀ, ବର୍ଷିମ, ଲୁସନ, ଷ୍ଟାଇଲୋ, ଆଜୋଲା ଇତ୍ୟାଦି ହେଲା ପୁଷ୍ଟିସାର ଯୁକ୍ତ ଘାସ।
0: ଆଚ୍ଛା,
1: ତେଣୁ ଘାସ ଚାଷ କଲାବେଳେ ଏଭଳି ଭାବରେ ଘାସ ଚାଷ କରିବାକୁ ହେବ ଯେ ଗାଈଗୋରୁଙ୍କୁ ଖାଇବାକୁ ଦେଲାବେଳେ ତିନି ଭାଗ ଶ୍ୱେତ ସାର ଯୁକ୍ତ ଏବଂ ଏକ ଭାଗ ପୁଷ୍ଟିସାର ଯୁକ୍ତ ଘାସ ଖାଇବାକୁ ଦେଇ ହେବ।
0: ଆଚ୍ଛା,
1: ସେହି ଅନୁସାରେ ଚାଷୀ ଭାଇଟି ତା ଜମିରେ ଘାସ ଚାଷ କରିବ ବା ସ୍ଥିର କରି ଚାଷ କରିବ।
0: ଆଜ୍ଞା,
1: ଯଦି ଆମେ ଠିକ୍ ଭାବରେ ଶ୍ୱେତ ସାର ଓ ପୁଷ୍ଟିସାର ଯୁକ୍ତ ଘାସକୁ ମିଶାଇ ଖାଇବାକୁ ଦେଇପାରିବା ତାହେଲେ 6 ଲିଟର ଦୁଧ ଦେଉଥିବା ଗାଈ, 6 ଲିଟର ପର୍ଯ୍ୟନ୍ତ ଯେଉଁ ଗାଈ ଦୁଧ ଦେଉଛି ତାକୁ ଦାନା ଦେବା ଦରକାର ନାହିଁ।
0: ଆଚ୍ଛା, ତମେ ନିଶ୍ଚିତ ଭାବରେ ଆମ ଗାଁ ଗହଳିରେ ଯେଉଁ ଆମର ଭାଇ ଭଉଣୀମାନେ ସବୁ ଗୋପାଳନ କରୁଛନ୍ତି, ଆପଣଙ୍କର ଉନ୍ନତ ଦେଶୀ ଗାଈ ବି ଅଛନ୍ତି, କ୍ଷୀର ଯେଉଁ ଦେଉଛନ୍ତି, ସେମାନେ ନିଶ୍ଚିତ ଭାବରେ ଏଇଭଳି ଘାସ ଚାଷ କରିକି ତାଙ୍କୁ ବିନା ଦାନା ଖର୍ଚ୍ଚରେ ସେମାନେ
1: ପରିପାଳନ
0: କରିପାରିବେ। ତେଣୁ ସରକାରଙ୍କର ଅନେକ ସୁବିଧା ରହିଛି, ଗୋପାଳକ ଭାଇ ଭଉଣୀମାନେ ଏ ସୁବିଧା ନେବା ଦରକାର। ଏବଂ ଯଦି ଧରନ୍ତୁ ଚାହୁଁଛନ୍ତି, ଆପଣମାନେ କିଛି ସାହାଯ୍ୟ କରିପାରିବେ କି, କାହାକୁ ଯୋଗାଯୋଗ କରିବେ, ଏମିତି ସେ ବିଷୟରେ ଟିକେ ଧାରଣା ଦେବେ ଆପଣ?
1: ପ୍ରାଣୀ ପାଳନ ବିଭାଗ ତରଫରୁ ଆମର ବିଭିନ୍ନ କାର୍ଯ୍ୟାଳୟମାନେ ଅଛି।
0: ଆଚ୍ଛା,
1: ପଞ୍ଚାୟତ ସ୍ତରରେ ରହିଛି ଆମର ଯେଉଁ ପ୍ରାଣୀଧନ ସହାୟତା କେନ୍ଦ୍ର ବା ଏଲ୍ଏସି, ଯେଉଁଠି ଏଲ୍ଆଇ ମାନେ ହେଲେ ତାଙ୍କର ଅଧିକାରୀ। ତାପରେ ବ୍ଲକ ସ୍ତରରେ ବିଭିନ୍ନ ସ୍ଥାନରେ ସବୁ ଆମର ପଶୁ ଚିକିତ୍ସକ ଅଛନ୍ତି, ବ୍ଲକ ଭେଟେନାରୀ ଅଫିସର ଅଛନ୍ତି, ସବ୍ ଡିଭିଜନରେ ଆମର ରହିଛନ୍ତି ସବ୍ ଡିଭିଜନାଲ ଭେଟେନାରୀ ଅଫିସର, ସିଡିଭିଓ ଜିଲ୍ଲା ସ୍ତରରେ ରହିଛନ୍ତି, ଏବଂ ଜିଲ୍ଲା ସ୍ତରରେ ଆମର ବିଭିନ୍ନ କାର୍ଯ୍ୟାଳୟରେ ଆମର ତୃଣ ଉନ୍ନୟନ ବିଭାଗର ସହକାରୀ ତୃଣ ଅଧିକାରୀ, ଉପସହକାରୀ ତୃଣ ଉନ୍ନୟନ ଅଧିକାରୀ, ଆପଣଙ୍କ ଫିଲ୍ଡ ଆସିଷ୍ଟାଣ୍ଟ ଅଛନ୍ତି, ଏଗ୍ରିକଲଚର ସବ୍ ଓଭରସିୟର, ଜିଏଫଡିଓ, ବିଭିନ୍ନ କର୍ମଚାରୀମାନେ ଅଛନ୍ତି। ଯେଉଁମାନେ ଘାସ ଚାଷ କରିବା ପାଇଁ ଆଗ୍ରହ ରହିଛି, ଉତ୍ସାହିତ ହୋଇକି ଘାସ ଚାଷ କରିବେ, ଗାଈଙ୍କୁ ଘାସ ଦେଇ କମ୍ ଖର୍ଚ୍ଚରେ ଦୁଗ୍ଧ ଉତ୍ପାଦନ କରିବେ, ସେମାନେ ଯଦି ଏଇମାନଙ୍କ ସହିତ ଯୋଗାଯୋଗ କରିବେ ନିଶ୍ଚିତ ଭାବରେ ସେମାନଙ୍କଠାରୁ ପରାମର୍ଶ ପାଇପାରିବେ।
0: ଆଚ୍ଛା, ସରକାରୀ ସହାୟତା ଯାହା ବି ଅଛି
1: ସେ ତାଙ୍କୁ ଜାଣିବେ ଏବଂ ତାକୁ ସେଇ ସରକାରୀ ସହାୟତାକୁ ମଧ୍ୟ ପାଇପାରିବେ
0: ନିଶ୍ଚିତ। ତେବେ ଯାହା ହଉ, କେଶବ ବାବୁ ଆପଣ ଆସିଲେ, ଆମେ ଆଲୋଚନା କଲେ ଉନ୍ନତ ଗୋପାଳନ ପାଇଁ ସବୁଦିନିଆ ଘାସ ଚାଷ ସମ୍ପର୍କରେ। ଆଶା କରିବା ଆମର ଚାଷୀମାନେ ଗୋପାଳନ ଯେଉଁ କରୁଛନ୍ତି ନିଶ୍ଚିତ ଯଦି ଘାସ ଚାଷ କରିବେ ତା ସହିତ ଗାଈଗୋରୁଙ୍କର ସ୍ୱାସ୍ଥ୍ୟ ଭଲ ରହିବ, ସେମାନେ ଅଧିକ ଉତ୍ପାଦନକ୍ଷମ ହେବେ ଏବଂ ଆମେ ଲାଭବାନ ହେବା। ଏଇ ଆଲୋଚନା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
1: ନମସ୍କାର।
2: ଶୁଣିଲୁ, ତୋର ମୋର ଭଲିଆ ଚାଷୀ ଗୁଟେ ଅଛନ୍,
3: ହଁ
2: ହଁ
3: ହଁ,
2: ଚାଷ କାମ କରୁଛନ୍,
3: ହଁ,
2: ତାଙ୍କର ସଙ୍ଗେ ମୁଇଁ ଛନେ ଦୁଃଖ ସୁଖିଛେ,
3: ହଁ
2: ହଁ, ଯେ ତୁଇ ଫୁଣି ଶୁନ ତ ଚାଷୀ ଦାଦା, ଜୁହାର।
4: ଜୁହାର ଆଜ୍ଞା, ଜୁହାର।
2: ଆପଣଙ୍କର ପରିଚୟ ଟିକେ ଆମର ଶ୍ରୋତା ବନ୍ଧୁ ମାନକେ ଜଣେଇ ଦିଅନ୍।
4: ଟମାଟୋ
2: ଚାଷ କରବା ଲାଗି ବିହନ ଆଣି ସାରିଲା ପରେ କେନ୍ତା ତଲି ପକଉଛନ୍, କେନ୍ତା କରି ଚାଷ କରୁଛନ୍, ସେ ବିଷୟ ବିପଦ କହନ୍।
4: ଆଜ୍ଞା, ମାଟିକେ ରୋଇ ଦିସୁ ଆଗରେ, ମାଟିକେ ରୋଇଲା ପରେ ତାକୁ ପୁରା ଗୁଣ୍ଡ କରି କରି ତାକୁ ପାଣି ଟିକେ ବତରେଇକି ତାର ଉପରେ ପଲା ପକେଇ ଦେସୁ। ପଲା ପକାଇଲା ପରେ ପାଣି ଟିକେ ଟିକେ ଛିଞ୍ଚନ କରସୁ ଉପରେ, ତାପରେ ଗଜା ବାହାରିଲା ପରେ ଟିକେ ୟୁରିଆ ଡିପି ଟିକେ ପକେଇଲେ ଟିକେ ପଲା ଟିକେ ଜଲ୍ଦି ବଢ଼ସି। ବଢ଼ିଲା ପରେ ତାକେ 25-25 ଦିନ ଗଲା ପରେ ତାକେ ଲଗାଇସୁ, ଟିକେ ସାଇଜ ଲଗାବ, ସାଇଜ ହେଲା ବେଲେ ତାକେ ଲଗାଇସୁ। ପାଣି ବୋଲାବା ଲାଗି ସୁବିଧା ହବା, ହୁଡ଼ା ଦୁଇ ସାଇଡ ଟିକେ ଗଛ ଲଗାଲା ପରେ ତାକେ କୁଡା ଦିସୁ, ଖତ ଖୁଦା ଟିକେ ଟିକେ ବଡ ହେଲା ପରେ ହୁଡ଼ା ଚଗେଇସୁ।
2: ଆପଣ ଖତର କଥା କହୁଛନ୍ ଯେ ଆପଣ ରାସାୟନିକ ଖତ ବ୍ୟବହାର କରୁଛନ୍ କି? ଆମର ଯେନ୍
4: ନାଇଁ, ଆମ ଇଏ ଗୋବର ଅଛି, ଛେଲି ଅଛି, ଚାଷ କରୁଛୁ ଆଜ୍ଞା। ଛେଲିର ତାକେ ଗୁଣ୍ଡ କରି କରି ଟିକେ ଟିକେ ପକେଇଲେ ବହୁତ ଜଲ୍ଦି ଉର୍ବର ହେସି ମାଟିଟା, ଆଉ ଜିଆ ବି ବେଶୀ ହେସି ଗୋବର ଖତରେ, ସେଟା ବି ଅଛି ଦିଶୁ ଘରେ ଅଛି, ଛେଲି ମେଣ୍ଢା ଗାଈ ଅଛି ତାକେ ପକେଇ ସୁ, ଆଣିକରି ବି କୁଡା କରିଛୁ, ତାକେ କୁଇଲା ପରେ ତାକେ ବୁନ୍ଦ ତଲେ ତଲେ ଟିକେ ଦିଶୁ।
2: ଆପଣ କହୁଛନ୍ ଯେ ଆପଣ ଘରେ ଗାଈ ବି ରଖିଛନ୍, ଛେଳି ବି ରଖିଛନ୍, ଗାଈ କେତେ ପଟ ରଖିଛନ୍?
4: ଗାଈ 2 ପଟ ଅଛି ଆଜ୍ଞା, ଛେଳି 5 ପଟ ଖଣ୍ଡେ ଅଛି।
2: ହଠାତ୍ ଯଦି ଆମର ପଇସା ଦରକାର ହେଲେ ଆମେ ଛେଳି ଗୁଟେ ବିକି କରିକି ଗାଈନୁ ଆମେ ବହୁତ ପ୍ରକାର ସୁବିଧା ପାଇପାରୁଛୁ। ହଁ, ତ ଆପଣ ଯେନ୍ ପନିପରିବା ଚାଷ କରୁଛନ୍, ଯେନ୍ ଆପଣ କହିଲେ ଏବେ ଟମାଟୋ ଚାଷର କଥା ଆପଣ କହିଲେ, ତ ଆପଣ ଟମାଟୋ ଫଲି ସାରିଲା ପରେ ବିକ୍ରି ବଟା କେନେ କରୁଛନ୍?
4: ବିକ୍ରି

ଶେଷ ହେଲା କାର୍ଯ୍ୟକ୍ରମ ଚାଷବାସ ଆକାଶବାଣୀ ଭବାନୀପାଟଣା ଗୀତ ଗଜଲ କ୍ରମରେ ପ୍ରଚାର କରୁଛୁ କେତେଗୁଡ଼ିଏ ଗୀତ। କଣ୍ଠଶିଳ୍ପୀ ହେଲେ ସୋନୁ ନିଗମ।

ଗୀତ ଗଜଲ କ୍ରମରେ ଆପଣ ଶୁଣିଛନ୍ତି କେତୋଟି ଗୀତ। କଣ୍ଠ ଏବଂ ସଙ୍ଗୀତ ସୋନୁ ନିଗମ, ଗୀତ ରଚନା ନୁସରତ ବଦ୍ର।

గీత్ గజలు కార్యక్రమ శేష హెలా ଆକାଶବାଣୀ ଭବାନୀ ପାଟଣା ଆଞ୍ଚଳିକ ଗୀତକ୍ରମରେ ପ୍ରଚାର କରୁଛୁ କଳାହାଣ୍ଡିଆ ଗୀତ। ପରିବେଷଣ କରିଛନ୍ତି ବିଘ୍ନେଶ୍ୱର ପଣ୍ଡା ଓ ସାଥୀ।

0: ଆପଣଙ୍କର 4800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
1: ଆରେ ବାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
2: ବାସ୍ ଏମିତି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ, ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY। କହୁଛନ୍ତି SBIର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
3: ତେବେ ଆରମ୍ଭ କରିବା ଇନଭେଷ୍ଟିଂର ପାଠ।

ଆଞ୍ଚଳିକ କୀର୍ତ୍ତକ୍ରମରେ ଶୁଣୁଥିଲେ କଳାହାଣ୍ଡି ଗୀତ। ପରିବେଷଣ କଲେ ବିଘ୍ନେଶ୍ୱର ପଣ୍ଡା ଓ ସାଥୀ, ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ରେଲେକରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ବାଜାର କଥା ଚିତ୍ରରୁ ପରବର୍ତ୍ତୀ ଗୀତଟି ଦ୍ୱୈତ କଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ତଲା ତଜିଜ୍, ଗୀତ ରଚନା ମକଦୁନ ମହିଉଦ୍ଦିନ, ସ୍ୱର ସଂଯୋଜନ ଖାୟାମ।
1: चूड़ियां ले लो चूड़ियां, रंग बिरंगी चूड़ी से मिली, हफ्ते भर की कमाई गई ना इसमें।

0: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: ଏଥର କଣ୍ଠଶିଳ୍ପୀ ହେଲେ ଲତା ମଙ୍ଗେସ୍କର। ଇନ୍ଦିବରଙ୍କ ରଚନାକୁ ସଙ୍ଗୀତରେ ସଜାଇଛନ୍ତି ଅନ୍ନୁ ମଲ୍ଲିକ। କଥାଚିତ୍ର ଗଙ୍ଗା ଯମୁନା ସରସ୍ୱତୀ।

0: ଶୁଣୁଥିଲେ କେତୋଟି ହିନ୍ଦୀ କଥା ଚିତ୍ର ଗୀତ ଆକାଶବାଣୀ ଭବାନୀ ପାଟଣା।
1: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
0: ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପ୍ରଚାର କରୁଛୁ ଶାସ୍ତ୍ରୀୟ ଗାୟନ। ଶିଳ୍ପୀ ହେଲେ ଉସ୍ତାଦ ୟୁନୁସ ହୁସେନ ଖାନ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ବେହାଗଡ଼ା, ବିଳମ୍ବିତ ଏକ ତାଲରେ ଏବଂ ଦ୍ରୁତ ତିନି ତାଲରେ ନିବଦ୍ଧରେ।

ସମ୍ପର୍କରେ। ସକାଳ 6:10 ପ୍ରଚାର କରିବୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଚେତନ ଚିନ୍ତନ 6:30। 6:35 ଶୁଣିପାରିବେ ଶ୍ରୀମଦ୍ ଭାଗବତ। ସକାଳ 7:25 ଶୁଣିବେ ଓଡ଼ିଆରେ ଆଲୋଚନା ମାତୃପୂଜାର ଅବସର, ଆଲୋଚକ ହେଲେ ଲିଙ୍ଗରାଜ ମିଶ୍ର, ଚାଷର କଥା 7:40। 7:45 ଶୁଣିବେ ଭକ୍ତିଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି। 8:30 ପ୍ରଚାର କରିବୁ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ରାଜ୍ୟସ୍ତରୀୟ ପ୍ରସାରଣରେ ପୀଠ ପରିକ୍ରମା କ୍ରମରେ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ପାଟଣେଶ୍ୱରୀ, ପ୍ରଯୋଜନା ପ୍ରଫୁଲ୍ଲ କୁମାର ମାଝୀ। କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ସଙ୍ଗୀତାତ୍ମକ ଧାରାବାହିକ ବୈଦେଶ ବିଳାସ ଶୁଣିପାରିବେ 8:45। 9:00 କେତୋଟି ଓଡ଼ିଆ କଥା ଚିତ୍ର ଗୀତ। ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର 25 ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ 9:10। 9:45 ଶୁଣିବେ କେତୋଟି ହିନ୍ଦୀ କଥା ଚିତ୍ର ଗୀତ। ପୂର୍ବାହ୍ନ 10:10 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଏ ଥିଲା ଆଗାମୀକାଲି ପ୍ରଥମ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ। ଚଳିତ ଅଧିବେଶନକୁ ଏଇଠି ରଖୁଛୁ, କାର୍ଯ୍ୟକ୍ରମ ନେଇ ପୁଣି ଉପସ୍ଥିତ ହେବୁ ଆଗାମୀକାଲି ପ୍ରାତଃ 5:55। ସେତେବେଳେ ଯାଏ ବିଦାୟ ଦିଅନ୍ତୁ। ଶୁଭରାତ୍ରି। ଜୟ ହିନ୍ଦ୍।